ଆକାଶବାଣୀ ଜୟପୁର ଆଜି ଶୁକ୍ରବାର 1948 ଶତାବ୍ଦ ଭାଦ୍ରପଦ 22 ଦିନ 2026 ମସିହା ସେପ୍ଟେମ୍ବର ମାସର 4 ତାରିଖ ଆମର ସମସ୍ତ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ ଯୋଗେ ଏଫ୍ଏମ୍ର 103.6 ମେଗାହର୍ ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ବର୍ତ୍ତମାନ ସମୟ ସକାଳ 5:57 ମାଙ୍ଗଳିକ

ଆଜି ଚତୁର୍ଦ୍ଦିକ ବାସୁଛି ତୁଳସୀ ତୁଳସୀ, କାହିଁକି ନା ଆଜି ପ୍ରଭୁ ଶ୍ରୀକୃଷ୍ଣ ଧରା ଅବତରଣ କରୁଛନ୍ତି। ଆଜି ପବିତ୍ର ଜନ୍ମାଷ୍ଟମୀ, ତେବେ ଆସନ୍ତୁ ଆମେ ବି ତାଙ୍କୁ ହିଁ ଡାକିବା। ଶିଳ୍ପୀ ସୁଧା ମିଶ୍ରଙ୍କ କଣ୍ଠରେ ଏହି ଗୀତ, ଲୋକନାଥ ପଟ୍ଟନାୟକଙ୍କ ରଚନାରୁ।

ହେଲେ ମହାପାତ୍ର ମିନତି ଭଞ୍ଜ ଶିଳ୍ପୀଙ୍କ କଣ୍ଠରେ ଶୁଣିବା ବଲ୍ଲଭ ନାରାୟଣଙ୍କ ଗୀତ, ସଙ୍ଗୀତରେ ସଜେଇଛନ୍ତି ହରମୋହନ ଖୁଣ୍ଟିଆ।

0: ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନାକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଆସନ୍ତୁ ଶୁଣିବା ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 128ତମ ଭାଗ।
1: ଏପିସୋଡ 128, 128।

ଇଏ ଥିଲା ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 128ତମ ଭାଗ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଆଜିର ଅନୁଚିନ୍ତା ରଚନା ଏବଂ ଉପସ୍ଥାପନା କରିଛନ୍ତି ମନୋଜ କୁମାର ପୂଜାରୀ।

ମନେ ପକାନ୍ତୁ ପିଲାଦିନର ସେଇ ଜନପ୍ରିୟ ଗପ, ମାଧିଆ ଟୋପି ବିକାଳି କଥା। ଗାଁକୁ ଗାଁ, ହାଟକୁ ହାଟ ବୁଲି କିସମ କିସମର ଟୋପି ବିକୁଥିଲା ମେହନତୀ ମାଧିଆ। ଯାହା ମିଳୁଥିଲା ସେଥିରୁ ପରିବାର ପୋଷୁଥିଲା। ଦିନେ ବସନ୍ତପୁର ରବିବାର ହାଟକୁ ଟୋପି ବିକିବାକୁ ଯାଉଥିଲା ମାଧିଆ। ଖରାଦିନ ରାସ୍ତାରେ ଚାଲୁ ଚାଲୁ ଥକିଗଲା। ଜଙ୍ଗଲିଆ ରାସ୍ତା, କିଛି ସମୟ ବିଶ୍ରାମ ନେଇ ପୁଣି ଚାଲିବ ଭାବି ଗୋଟେ ଆମ୍ବ ଗଛ ତଳେ ସେ ବିଶ୍ରାମ ନେଲା। ଟୋପି ରଖିଥିବା ବଡ଼ ଦୁଇ ବ୍ୟାଗ୍କୁ ପାଖରେ ଥୋଇ ବିଶ୍ରାମ ନଉ ନଉ ଆଖି ଲାଗିଗଲା। ଆଖି ଖୋଲିଲା ବେଳକୁ ଦେଖିଲା ବ୍ୟାଗ୍ରୁ ଟୋପି ସବୁ ଗାଏବ। ଦଳେ ମାଙ୍କଡ଼ ସେସବୁ ନେଇ ଗଛ ଡାଳରେ ଆରାମରେ ବସିଥିଲେ। କିଛି ସମୟ ଚିନ୍ତା କଲାପରେ ସେ ଗୋଟେ ଉପାୟ ଭାବିଲା। ରହିଯାଇଥିବା ଦୁଇ ଚାରିଟା ଟୋପିରୁ ଗୋଟିଏ ଟୋପିକୁ ସିଏ ଗଛ ଡାଳରେ ବସିଥିବା ମାଙ୍କଡ଼ମାନଙ୍କ ଉଦ୍ଦେଶ୍ୟରେ ଫୋପାଡ଼ିଲା। ମାଙ୍କଡ଼ମାନେ ଯାହା କଲେ ତାହା ଥିଲା ଅନୁକରଣ।

ସେମାନେ ବି ତଳକୁ ନିଜେ ଧରିଥିବା ଟୋପି ସବୁ ଫୋପାଡ଼ି ଦେଲେ। ମାଧିଆ ସେସବୁ ଗୋଟେଇ ଯତ୍ନର ସହ ରଖିଲା ଓ ହାଟକୁ ବାହାରିଗଲା। ଆପଣମାନେ ଯଦି ଭାବୁଥିବେ କାହାଣୀଟି ଏଇଠି ସରିଗଲା, ତେବେ ଭୁଲ, ଆହୁରି ଲମ୍ବିଛି କାହାଣୀ ଆଜ୍ଞା। ଶୁଣନ୍ତୁ, କିଛି ବର୍ଷ ପରେ ମାଧିଆ ବୁଢ଼ା ହୋଇଗଲା। ଟୋପି ବିକିବାକୁ ଯିବା ପାଇଁ ବଡ଼ ବୟସ ନଥିଲା। ତା ପୁଅ ନରୋତ୍ତମ ଓରଫ ନରିଆ ଟୋପି ବିକିବା ଆରମ୍ଭ କଲା। ସିଏ ବି ଦିନେ ଯାଉଥିବା ବେଳେ ଥକା ମେଣ୍ଟେଇବାକୁ ସଂଯୋଗକୁ ସେଇ ଆମ୍ବ ଗଛ ତଳେ ଶୋଇପଡ଼ିଲା, ଯେଉଁଠି ତା ବାପା କିଛି ବର୍ଷ ଆଗରୁ ଶୋଇଥିଲା। ଉଠି ଦେଖିଲା ବେଳକୁ ପୁଣି ସେଇ କଥା ହେଲା ଯାହା ଆଗରୁ ହୋଇଥିଲା। ଦୁଷ୍ଟ ମାଙ୍କଡ଼ମାନେ ଟୋପି ପିନ୍ଧି ଗଛ ଡାଳରେ ଗମାତ କରୁଥିଲେ। ନରିଆ ବାପା ପାଖରୁ ଶୁଣିଥିଲା ତାର ଅନୁଭୂତି। ସୁତରାଂ ବୁଦ୍ଧି ଖଟେଇ ରହିଯାଇଥିବା ଦୁଇ ଚାରିଟା ଟୋପି ମାଙ୍କଡ଼ମାନଙ୍କୁ ଲକ୍ଷ୍ୟ କରି ଫୋପାଡ଼ିଲା। ଆଶ୍ଚର୍ଯ୍ୟର କଥା, ମାଙ୍କଡ଼ମାନେ ସେଇ ଟୋପି ବି ରଖିନେଲେ ଆଉ ଧରିଥିବା ଟୋପି ଫୋପାଡ଼ିଲେ ନାହିଁ। ଆଶ୍ଚର୍ଯ୍ୟ ହିଁ, ସେମାନଙ୍କୁ ଚାହିଁ ରହିଥିବା ନରିଆ ଉଦ୍ଦେଶ୍ୟରେ ସେମାନଙ୍କ ନେତା ଭଳିଆ ଦିଶୁଥିବା ସ୍ମାର୍ଟ ମାଙ୍କଡ଼ଟେ କହିଲା, ତୁ ମାଧିଆର ପୁଅ ନିଶ୍ଚୟ, ତୋ ବାପା ତତେ ଯେମିତି ଗୁରୁ ଜ୍ଞାନ ଦେଇଥିଲା ଆମ ଅଜା ବି ସେମିତି ଗୁରୁ ଜ୍ଞାନ ଦେଇଯାଇଛି। ଆମେ ଆଉ ମଣିଷମାନଙ୍କୁ ଅନୁକରଣ କରୁନାହୁଁ, ଯା ପଳା। ଅନୁକରଣ ଯେ ସବୁବେଳେ ଘଟିବ ତାର ଗ୍ୟାରେଣ୍ଟି ନାହିଁ, ସୁଫଳ ବି ମିଳିବ ତାର ମଧ୍ୟ ଗ୍ୟାରେଣ୍ଟି ନାହିଁ। ତଥାପି ମଣିଷ ବେଶ ଅନୁକରଣ ପ୍ରିୟ, ନହେଲେ ହଠାତ୍ ଦୁଇ ତିନି ବର୍ଷ ଭିତରେ ଆପଣ ବିଚିତ୍ର କେଶ ବିନ୍ୟାସ କେମିତି ଦେଖନ୍ତେ, ଯୁବବର୍ଗର ଷ୍ଟାଇଲ ଦେଖନ୍ତୁ, କେଉଁଠି କୁକୁଡ଼ା ଚୂଳ ତ କେଉଁଠି ଫୁଲକୋବିର ତଳପତ୍ର ଅଂଶକୁ କାଟିଦେଲା ପରି କେଶ ବିନ୍ୟାସ। ସିନେମା ହିରୋ ହିରୋଇନ୍, କ୍ରିକେଟ୍ ଖେଳାଳି ଏମାନଙ୍କ ବେଶ ପୋଷାକ, କେଶ ଶୈଳୀ, ନିଶଦାଢ଼ି ପ୍ରଭୃତିର ଅନୁକରଣ ଯୁବ ସମାଜ କରିଥାଏ। ଫ୍ୟାସନ୍ କହିବାର ଜିନିଷଟା ସବୁବେଳେ ବଦଳୁଥାଏ, ତାର ଅନୁକରଣ ନକଲେ ଅନେକଙ୍କୁ ଲାଗେ କାଳେ ପୁରୁଣା କାଳିଆ ହୋଇଯିବେ। ବାହାରେ ଚାକିରି କରୁଥିବା ପିତା ମାସେ ପରେ ଘରକୁ ଫେରି ଦେଖିଲେ ଟିନ୍ ଏଜ୍ ପୁତ୍ରର ବିଚିତ୍ର କେଶ ବିନ୍ୟାସ, ଦୁଇ କାନର ଉପରକୁ 2 ଇଞ୍ଚ ବାଳ ପୁରା ଚିକ୍କଣ, ଏ ମୁଣ୍ଡରୁ ସେ ମୁଣ୍ଡ, ମୁଣ୍ଡ ମଝିରେ କେରାଏ ଚୁଟି। ପଚାରିଲେ, ଆରେ ଇଏ କି ରୂପ? ପୁଅ କହିଲା, ବାପା ଇଏ ହେଲା ବ୍ରାଜିଲର ବିଖ୍ୟାତ ଫୁଟବଲ ଖେଳାଳି ମେଣ୍ଟାରିଓ ପେଣ୍ଟାରିଓର ହେୟାରଷ୍ଟାଇଲ। ବାପା ହସିବେ କି କାନ୍ଦିବେ ଜାଣିପାରୁନଥିଲେ। ଅନୁକରଣରେ ଥାଏ ପରଭାବ, ନଥାଏ ସ୍ୱଭାବ। ପ୍ରତ୍ୟେକ ମଣିଷକୁ ପ୍ରକୃତି ଅଦ୍ୱିତୀୟ କରି ସୃଷ୍ଟି କରିଛି, ଦେଇଛି ନିଜସ୍ୱ ମୌଳିକତା ସ୍ୱଭାବ। ସାହିତ୍ୟ, କଳା, ଅଭିନୟ ପ୍ରଭୃତିରେ ଅନୁକରଣ ଦେଖିବାକୁ ମିଳେ, ମାତ୍ର ତାହା ମୌଳିକତା ଠାରୁ ଅଧିକ ପ୍ରଶଂସା ପାଏ ନାହିଁ। ଶାସ୍ତ୍ର କହିଲା, ମହାଜନ ଗତଃ ସପନ୍ଥା, ଅର୍ଥାତ୍ ବିଜ୍ଞ ବ୍ୟକ୍ତିମାନେ ଯେଉଁ ମାର୍ଗରେ ଯାଆନ୍ତି ତାର ଅନୁକରଣ କରିବା ଉଚିତ, ବା ସେହି ମାର୍ଗରେ ଯାତ୍ରା କରିବା ଉତ୍ତମ କଥା। ଜୀବନଶୈଳୀରେ ମଧ୍ୟ ଅନୁକରଣ ଆଜିକାଲି ବ୍ୟାପକ ଦେଖାଯାଉଛି। ପାଶ୍ଚାତ୍ୟ ଜୀବନଶୈଳୀର ବ୍ୟାପକ ଅନୁକରଣ ଦ୍ୱାରା ନୂଆ ନୂଆ ସମସ୍ୟା ସୃଷ୍ଟି ହେଉଛି। ବେଶ ପୋଷାକ ଯାଏ ଅନୁକରଣ ହୁଏତ ଚଳିଯିବ, ମାତ୍ର ଖାଦ୍ୟପେୟରେ ଅନୁକରଣ ସ୍ୱାସ୍ଥ୍ୟ ସମସ୍ୟା ହିଁ ସୃଷ୍ଟି କରେ। ଫାଷ୍ଟଫୁଡ଼ର କୁପ୍ରଭାବ କଥା ସମସ୍ତେ ଜାଣୁଛୁ। ଅନୁକରଣ ଯୁଗେ ଯୁଗେ ମଣିଷ ସମାଜରେ ରହିଥିଲା, ରହିବ। ଉଚ୍ଚ ଆଦର୍ଶ, ମୂଲ୍ୟବୋଧ, ମହାପୁରୁଷଙ୍କ ପଦାଙ୍କ ଅନୁକରଣ ଜୀବନକୁ ସମୁନ୍ନତ କରିପାରେ। ଶେଷରେ ଏ ପ୍ରସଙ୍ଗରେ ପବିତ୍ର ଭାଗବତର ଧାଡ଼ିଏ, ଉଦ୍ଧବ ଗଲେ ଯେଉଁ ଦାଣ୍ଡେ ସେ ରେଣୁ ପଡ଼ୁ ମୋର ମୁଣ୍ଡେ।

0: ଇଏ ଥିଲା ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଥିଲେ ମନୋଜ କୁମାର ପୂଜାରୀ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଆଜି ସକାଳର ଚାଷବାସ କଥା। ଆଜିଥିରେ ଶୁଣିବା କଦଳୀ ଚାଷ ସମ୍ପର୍କରେ ଏକ କ୍ଷୁଦ୍ର ଆଲୋଚନା। ଆଲୋଚନା କରିଛନ୍ତି ମୃତ୍ୟୁଞ୍ଜୟ ସାହୁ।
1: ଆଜିର ଚାଷବାସ କଥାରେ ଜାଣିବା କଦଳୀ ଚାଷ ସମ୍ପର୍କରେ। କଦଳୀ ଭାରତର ଏକ ଅନ୍ୟତମ ପ୍ରମୁଖ ଏବଂ ଲାଭଦାୟକ ଫଳ ଚାଷ। ଓଡ଼ିଶାର ଜଳବାୟୁ ଏବଂ ମୃତ୍ତିକା କଦଳୀ ଚାଷ ପାଇଁ ଅତ୍ୟନ୍ତ ଅନୁକୂଳ। ସଠିକ୍ ପ୍ରଣାଳୀ ଓ ପରିଚାଳନା ଦ୍ୱାରା କଦଳୀ ଚାଷରୁ କମ୍ ସମୟରେ ଅଧିକ ଲାଭ ମଧ୍ୟ ମିଳିପାରିଥାଏ। ଉଷ୍ଣ ଏବଂ ଆର୍ଦ୍ର ଜଳବାୟୁ କଦଳୀ ଚାଷ ପାଇଁ ସର୍ବୋତ୍ତମ ହୋଇଥାଏ। 15 ଡିଗ୍ରୀ ସେଲସିୟସରୁ

Yanay lamin nga, yanay lamin nga.

ବଣ୍ଡାମାନଙ୍କର ଚୈତ ପର୍ବର ଗୀତ ଶୁଣିବା ପରେ ପରେ ଏଥର ଶୁଣନ୍ତୁ ସେମାନଙ୍କର ପୌଷ ପର୍ବର ଗୀତ। ବଣ୍ଡା ସମ୍ପ୍ରଦାୟ ଯେତେବେଳେ ପ୍ରଥମ କରି ଜମିରୁ ଆଣିଥିବା ଫସଲକୁ ବ୍ୟବହାର କରନ୍ତି ସେହି ଦିନଟିକୁ ସେମାନେ ପାଳନ୍ତି ନୂଆଖିଆ ପର୍ବ। ନୂଆଖିଆରେ ବ୍ୟବହାର କରିଥାନ୍ତି ନୂଆ ଚାଉଳ, ନୂଆ ମାଣ୍ଡିଆ, ନୂଆ ସୁଆଁ ଏବଂ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟ। ଆସନ୍ତୁ ଶୁଣିବା ସେମାନଙ୍କର ନୂଆଖିଆ ଗୀତ।

ଆଦିବାସୀ ସଂଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ିକୁ ଏଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 6:55 ହେବାକୁ ଯାଉଛି। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ, ରିଲି କରୁଛୁ ଆକାଶବାଣୀ ଦିଲ୍ଲୀରୁ।

Mm-hmm.

0: हेलो सर, मैं स्टूडियो 5।
1: स्वागतम कृतवन्तौ। उभौ देशौ आगामिषु पञ्चषु वर्षेषु द्विपक्षीय व्यापारं द्विगुणीकर्तुं महत्वाकांक्षिणं लक्ष्यं निर्धारितवन्तौ। भारतस्य सर्वोच्च न्यायालयः अद्यारभ्य नवदिल्ल्यां ब्रिक्स मुख्य न्यायाधीश मञ्चस्य आतिथ्यं करिष्यति। अस्मिन् मञ्चे ब्रिक्स सदस्य देशानां सहभागी देशानां च मुख्य न्यायाधीशाः, सर्वोच्च न्यायालयानां अध्यक्षाः तथा वरिष्ठाः न्यायिक नेतारश्चापि सम्मिलिताः भविष्यन्ति। अयं मञ्चः सहभागी न्यायाधीशानां मध्ये संवादाय अथ न्याय वितरण अन्ताराष्ट्रिय विवाद समाधान प्रौद्योगिकी सतत विकास चेत्येतेषां सम्बद्धानां समकालिक प्रकरणानां विषये विचार विनिमयाय अवसरं प्रदास्यति। भारतस्य मुख्य न्यायाधीशः सूर्यकान्तः उद्घाटन दिवसे विभिन्नानां न्यायिक प्रतिनिधि मण्डलानां प्रमुखैः सह अनेकानि द्वैपाक्षिकोपवेशनानि करिष्यति। भारतेन नेपाल देशस्य जलाप्लाव प्रभावितेषु क्षेत्रेषु प्रचलितेषु सहायोद्धार कार्येषु सहायतां कर्तुम् आपदुद्धार सामग्रीः समेत्य द्वे विमाने पुनः प्रेषिते। आपदुद्धार सामग्र्यः नेपालस्य विज्ञान प्रौद्योगिकी नवोन्मेष मन्त्रिणे महावीर पुन इत्यस्मै समर्पिताः। भारतर्तु विज्ञान विभागेन अद्य मध्यप्रदेशे अतिवृष्टेः सम्भावनां दृष्ट्वा नारंगवर्णपरा संचेतना प्रसारिता अस्ति। महिला क्रिकेट क्रीडायां संयुक्तारबामीरातस्य दुबई अन्ताराष्ट्रिय क्रीडांगणे ग्रुप ए इत्यस्य द्वितीय स्पर्धायां भारतं हांगकांग दलं 37.1 धावनांकैः पराजित्य उपान्त्यचक्रे प्रविष्टम् इति वार्ताः।
2: ସଂସ୍କୃତରେ ସମ୍ବାଦ ଶୁଣିଲେ ରିଲି କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଏବେ ଆସନ୍ତୁ ଶୁଣିବା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ସକାଳର ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ଶୁଣିବେ ସଂଯୋଗ କାର୍ଯ୍ୟକ୍ରମ ଆଜି ସକାଳ 7:25। ଏଥିରେ ବିଷୟ ରହିଛି ଖାଦ୍ୟରେ ଭେଜାଲ, ସ୍ୱାସ୍ଥ୍ୟ ପ୍ରତି ବଡ଼ ବିପଦ। ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ ଶୁଣିବେ 8:30। ଶିଳ୍ପୀମାନେ ହେଲେ ସୁହାସ ମହାନ୍ତି ଏବଂ ଶୈଳଭମା ମହାପାତ୍ର। ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆପଣଙ୍କୁ ଶୁଣାଇବୁ ସକାଳ 8:45। ଆଜିର ଶିଳ୍ପୀମାନେ ହେଲେ କୁମାର ବାପି, ଇରା ମହାନ୍ତି, ବାବଲ ସୁପ୍ରିୟ ଏବଂ ନିବେଦିତା। ଗୀତିଧାରାରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ସକାଳ 9:00। 9:30 ସପ୍ତଧାରା କ୍ରମରେ ଆପଣଙ୍କୁ ଶୁଣାଇବୁ କିଛି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଲୋକନାଟ ଶ୍ରୀକୃଷ୍ଣ ଜନ୍ମ ଶୁଣିବେ ଦିନ 11:00। ମୂଳ ରଚନା କରିଛନ୍ତି ଶିରୋମଣି ପାତ୍ର, ବେତାର ରୂପାନ୍ତର ନବକିଶୋର ପାତ୍ର, ସଙ୍ଗୀତ ପରିଚାଳନା ଧନଞ୍ଜୟ ଶତପଥି, ନାଟ୍ୟ ପରିଚାଳନା କୁଞ୍ଜ ବିହାରୀ ନନ୍ଦ। ଦିନ 12:30 ଶୁଣିବେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଶିଳ୍ପୀମାନେ ହେଲେ ରାଜେଶ ଶତପଥି, ରାଜନନ୍ଦିନୀ ପଣ୍ଡା, ହ୍ୟୁମାନ ସାଗର, ଅସୀମ ପଣ୍ଡା, ସବିଶେଷ ସୁମନ, ଆର୍ଏସ୍ କୁମାର, କୁଲଦୀପ ପଟ୍ଟନାୟକ ଏବଂ ଇତିଶ୍ରୀ। ଦିନ 1:20 ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀ ହେଲେ ଇରା ମହାନ୍ତି, ଶ୍ରୀଚରଣ, ସୋନାଲି, ପଙ୍କଜ, ପମି, ଅନୁସୟାନାଥ, ମହମ୍ମଦ ଅଜିଜ ଏବଂ ମୁନା ଅଜିଜ। ଯୁବ ଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଶୁଣିବେ। ଅପରାହ୍ନ 5ଟାରେ। ଶ୍ରୋତାବନ୍ଧୁ, ଇଏ ଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସକାଳ 7:03 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ଶ୍ରଦ୍ଧା ଓ ଭକ୍ତିର ସହ ଆଜି ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଜନ୍ମାଷ୍ଟମୀ ପର୍ବ ପାଳନ କରାଯାଉଛି। ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ ବୋଲି ପୁରାଣ ଶାସ୍ତ୍ରରେ ବର୍ଣ୍ଣନା ରହିଛି। ଏହି ଅବସରରେ ମଥୁରା ବୃନ୍ଦାବନ ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ମନ୍ଦିରଗୁଡ଼ିକରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ସନ୍ଧ୍ୟାଧୂପ ଶେଷ ହେବା ପରେ କୃଷ୍ଣ ଜନ୍ମନୀତି ଆରମ୍ଭ ହେବ। ଆଜିଠାରୁ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଆରମ୍ଭ ହୋଇ ବଣଭୋଜି କାଳୀୟ ଦଳନ ସହ କଂସବଧ ପର୍ଯ୍ୟନ୍ତ ଶ୍ରୀକୃଷ୍ଣଙ୍କ ଲୀଳା ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ। ମହାଜନ ସେବାୟତ ଦେବକୀ ଓ ବସୁଦେବ ବେଶରେ ଉପସ୍ଥିତ ରହି ନିଶାର୍ଦ୍ଧରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ସମ୍ପାଦନ କରିବା ସହ ନାଭିକଟା ମଣ୍ଡପରେ ପରମ୍ପରା ଅନୁଯାୟୀ ବିଶେଷ ପୂଜାବିଧି କରିବେ। ଶ୍ରୀକୃଷ୍ଣ ଜନ୍ମନୀତି ପାଇଁ ଆଜି ସନ୍ଧ୍ୟା 7ଟାରୁ ରାତ୍ର 12 ଘଟିକା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପବିତ୍ର ଜନ୍ମାଷ୍ଟମୀରେ ଆଜି କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକ ଜଲେଶପଟା ଆଶ୍ରମରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କର 18ତମ ଶ୍ରାଦ୍ଧ ଦିବସ ପାଳନ କରାଯାଉଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ସିଏମ୍ କିଷାନ ଯୋଜନା ଅନ୍ତର୍ଗତ ଆର୍ଥିକ ସହାୟତା ରାଶି ହସ୍ତାନ୍ତର କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହେବ। ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହାୟତା ରାଶି ପ୍ରଦାନ କରିବେ। ରାଜ୍ୟର 41 ଲକ୍ଷରୁ ଉର୍ଦ୍ଧ କ୍ଷୁଦ୍ର ନାମମାତ୍ର ବିଶେଷ ଭାବେ ଅନୁନ୍ନତ ଜନଜାତି ସମୂହ ଏବଂ ଭୂମିହୀନ କୃଷକ ପରିବାର ଏହି ଯୋଜନାରେ ବିଶେଷ ଭାବେ ଉପକୃତ ହେବେ। 833 କୋଟିରୁ ଉର୍ଦ୍ଧ ଟଙ୍କାର ସହାୟତା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ପ୍ରଦାନ କରାଯିବ। ଜିଲ୍ଲାସ୍ତରରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟ ମନ୍ତ୍ରୀମାନେ ସିଏମ୍ କିଷାନ କିସ୍ତି ପ୍ରଦାନ କରିବେ। ଜମି ପଞ୍ଜୀକରଣ ସମ୍ବନ୍ଧୀୟ ଦଲିଲକୁ ସୀମିତ ପୃଷ୍ଠାରେ ରଖାଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି ପ୍ରଚଳିତ ଜମି ପଞ୍ଜୀକରଣ ଆଇନ 1908ରେ ସଂଶୋଧନ କରାଯାଇ ଏହି ବ୍ୟବସ୍ଥାରେ ଅଧିକ ପାରଦର୍ଶୀ ସରଳ ଓ ଶୀଘ୍ର ଏବଂ ଲୋକକୈନ୍ଦ୍ରିକ କରିବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ଦଲିଲଗୁଡ଼ିକୁ 4 ପୃଷ୍ଠାରେ ସୀମିତ ରଖିବା ସହିତ ସମ୍ପୂର୍ଣ୍ଣ ରୂପେ କମ୍ପ୍ୟୁଟରୀକରଣ କରାଯିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନରେ ଆରମ୍ଭ ହେବାକୁ ଥିବା 4ଟି ନୂତନ କଲେଜର ଅଗ୍ରଗତି ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସମୀକ୍ଷା କରିଛନ୍ତି। ମୟୂରଭଞ୍ଜରେ ନୂତନ କୃଷି ମହାବିଦ୍ୟାଳୟ, ସମ୍ବଲପୁରରେ ପ୍ରାଣୀ ଚିକିତ୍ସା ଓ ପ୍ରାଣୀପାଳନ ମହାବିଦ୍ୟାଳୟ, ସୋନପୁରରେ ମତ୍ସ୍ୟ ମହାବିଦ୍ୟାଳୟ ଓ ବଲାଙ୍ଗୀରରେ କୃଷି ମହାବିଦ୍ୟାଳୟର ଡିପିଆର୍ ପ୍ରସ୍ତୁତ ହୋଇସାରିଛି। ଏହି କଲେଜଗୁଡ଼ିକ ପାଇଁ 50 କୋଟି ଟଙ୍କାର ବଜେଟ୍ ଆବଶ୍ଚନ ମଧ୍ୟ ହୋଇଛି। ଚଳିତ ଶିକ୍ଷାବର୍ଷରୁ ମୟୂରଭଞ୍ଜ କୃଷି ମହାବିଦ୍ୟାଳୟରେ 60 ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଖୁବ୍ ଶୀଘ୍ର ସେମାନଙ୍କ ପାଠପଢ଼ା ଆରମ୍ଭ ହେବା ସହ ଅନ୍ୟ 3ଟି କଲେଜରେ ପାଠପଢ଼ା ଆରମ୍ଭ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ରାଜ୍ୟରେ ଷ୍ଟାର୍ଟଅପ୍ ପରିବେଶକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଷ୍ଟାର୍ଟଅପ୍ ଇକୋସିଷ୍ଟମ୍, ଷ୍ଟାର୍ଟଅପ୍ ଓ ଇନ୍କ୍ୟୁବେଟରଙ୍କୁ ଦିଆଯାଉଥିବା ସହାୟତା, ପ୍ରାଥମିକ କ୍ଷେତ୍ର, ବିଭିନ୍ନ ବିଭାଗର ସହଯୋଗ ସମ୍ପର୍କରେ ଶ୍ରୀମତୀ ଗର୍ଗ ସମୀକ୍ଷା କରିଥିଲେ। ଲୋକସେବା ଭବନଠାରେ ଗତକାଲି ଅନୁଷ୍ଠିତ ବୈଠକରେ ରାଜ୍ୟର ଷ୍ଟାର୍ଟଅପ୍ମାନଙ୍କ ପାଇଁ ଅନୁକୂଳ ପରିବେଶ ଆହୁରି ସୁଦୃଢ଼ କରିବା ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ବଢ଼ାଇବା, ନୂତନ ପ୍ରଯୁକ୍ତିବିଦ୍ୟା ବ୍ୟବହାରକୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ରାଜ୍ୟ ସରକାର ପୁଲିସ୍ ବିଭାଗରେ 4,195 ପଦବୀ ସୃଷ୍ଟି କରିଛନ୍ତି। ଜରୁରୀକାଳୀନ ପ୍ରତିକ୍ରିୟା ସହାୟତା ବ୍ୟବସ୍ଥାର ତୃତୀୟ ପର୍ଯ୍ୟାୟ କାର୍ଯ୍ୟକାରିତା ଏବଂ ବିଭିନ୍ନ ବର୍ଗରେ ଏହି ପଦବୀ ସୃଷ୍ଟି କରାଯାଇଛି। ସର୍ବାଧିକ 2,699 କନ୍ଷ୍ଟେବଲ ପଦବୀ ଏବଂ 972 ଏଏସ୍ଆଇ ପଦବୀ ସୃଷ୍ଟି କରାଯାଇଥିବା ନେଇ ପୁଲିସ୍ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନ ଓ ଅଭୟାରଣ୍ୟରେ ଦେଶୀ ବଗପକ୍ଷୀଙ୍କର ଗଣନା ଆରମ୍ଭ ହୋଇଛି। ଭିତରକନିକା ବନାଞ୍ଚଳର ମୋଠାଡିଆ, ଦୁର୍ଗାପ୍ରସାଦ ଡିଆ, ଲକ୍ଷ୍ମୀପ୍ରସାଦ ଡିଆଠାରେ ବଗପକ୍ଷୀ ଗଣନା କାର୍ଯ୍ୟ କରାଯାଉଛି। କଟକ ମହାନଗର ନିଗମ ପକ୍ଷରୁ ଆଜିଠାରୁ ବାଦାମବାଡ଼ିସ୍ଥିତ ବିଶ୍ୱନାଥ ପଣ୍ଡିତ ଅନ୍ଲାଇନ୍ ପାଠାଗାର ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ। ଛାତ୍ରଛାତ୍ରୀ, ପାଠକ, ଗବେଷକ ତଥା ସମସ୍ତ ବର୍ଗର ଲୋକମାନେ ଏହି ପାଠାଗାରର ସୁବିଧା ପାଇବା ପାଇଁ ଅନ୍ଲାଇନ୍ରେ ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣ ସମ୍ବନ୍ଧୀୟ ଅଧିକ ବିବରଣୀ kmcbpel.in वेबसाइट रे उपलब्ध अछि नयागढ़ जिल्ला रे चलित मास 17 तारीख ठारु अक्टूबर मास 17 तारीख पर्यंत एक मास व्यापी प्रधानमंत्री नरेंद्र मोदी कर 25 वर्षर जनसेवा त्याग समर्पण को सेवा संकल्प भाबरे पालन करबा पई जिल्ला बीजेपी पक्षरु एक बैठक अनुष्ठित होई जैछि ए अभियान अंतर्गत जनकल्याणकारी योजना समाज सेवा स्वच्छता परिवेश सुरक्षा आदि संपर्क रे कार्यक्रम मन आयोजन करा जिवो आंचलिक संवाद वर्तमान पई इतिकी परवर्ती संवाद आपण माने सुनि परिबे अपराह्न 2:32 मिनिट रे
1: आकाशवाणी कटक आमर स्वास्थ्य रे सुनंतु शिशुंग पई पुष्टिकर खाद्य आलोचना करिछंती डाक्टर ज्योति रंजन चंपति राय
2: एक सुंदर शिशुर स्वास्थ्य और तार परवर्ती विकसित वयोवृद्धि पाई पुष्टि निहाती अपरिहार्य समस्त हृदयंगम करवा उचित आज शिशुटी हो आसंता काली भविष्य हेले शिशुटी स्वास्थ्य अवस्था यदि अवहेलार शिकार हुए ताहले पिलाटी अनेक रोगर शिकार होवा सह केवल तार शारीरिक नुहे मानसिक अवनति घटी थाए उत्तम पुष्टि सबुठ प्रथम तथा जरूरी कथा हेउची नवजात शिशु पाई मार प्रथम क्षीर बा कस क्षीर जहां शिशुर स्वास्थ्य पाई एक दिव्य संजीवनी कहले अत्युक्ति हेब ना एथिरे समस्त प्रकार पौष्टिकता रहिबा सहित विशेषकर शिशु मानक एक प्रकार ईश्वर प्रदत्त रोग प्रतिरोधक शक्तिकारी अमूल्य उपहार नुआ जन्म होता पिलाटी को प्रथम 6 मास केवल माँ क्षीर निहाती जरूरी शिशुटी जिते थर चाहूँ माँ मैंने पिला को स्तन्यपान करातु

ଶିଶୁଟିର ବୟସ 6 ମାସ ପରେ ହେଲେ ଶିଶୁ ବିଶେଷଜ୍ଞଙ୍କ ପରାମର୍ଶ ନେଇ ଘରୋଇ ପ୍ରସ୍ତୁତ ଖାଦ୍ୟ ଦିଅନ୍ତୁ। ହେଲେ ଏହା ସହିତ 2 ବର୍ଷ ଯାଏ ପିଲାଟି ଯେପରି ମା କ୍ଷୀର ପାଏ ସେ କ୍ଷେତ୍ରରେ ମା ମାନେ ଯତ୍ନବାନ ହେବା ଜରୁରୀ। କେହି କେହି ମା କ୍ଷୀର ଅପେକ୍ଷା ବଜାର ପ୍ରସ୍ତୁତ ଡବା ପାଉଡର ପ୍ରୋଟିନ ଯୁକ୍ତ ଖାଦ୍ୟ ଦେବାକୁ ଚାହିଁଥାନ୍ତି, କିନ୍ତୁ ମନେ ରଖିବା କଥା ଯେ ମା କ୍ଷୀର ପରି କୌଣସି ଖାଦ୍ୟର ତୁଳନୀୟ ନୁହେଁ। ବିଶେଷ କରି ମା ମାନେ ଯତ୍ନବାନ ହେବା କଥା ଯେ ଶିଶୁଟି ଯେଉଁ ଖାଦ୍ୟ ଖାଉଛି ସେଥିରେ ସବୁଜ ଶାଗ, ତଟକା ପନିପରିବା, ଫଳ, ତେଲ, ଚିନି, ଗୁଡ, ବାଦାମ

0: ଓ ବିଶ୍ରାମକୁ ପଛରେ ପକାଇ ଦେଇଥାନ୍ତି। ଏହା କିନ୍ତୁ ଠିକ୍ ନୁହେଁ। ଶିଶୁକୁ କ୍ଷୀର ଦେଉଥିବା ମା ମାନେ ନିର୍ଦ୍ଦିଷ୍ଟ ସମୟରେ ବିଶ୍ରାମ ସହିତ ସେମାନେ ଯେପରି ପୁଷ୍ଟିକର ଖାଦ୍ୟ ଖାଇବେ ସେଥିପ୍ରତି ନିତ୍ୟାନ୍ତ ଯତ୍ନବାନ ହେବା ଜରୁରୀ। ମାଆଟିର ସ୍ୱାସ୍ଥ୍ୟ ସୁରକ୍ଷିତ ରହିଲେ ଶିଶୁର ସ୍ୱାସ୍ଥ୍ୟ ଉତ୍ତମ ହୋଇପାରିବ ଏବଂ ତାର ମାନସିକ ଶାରୀରିକ ଅଭିବୃଦ୍ଧି ହୋଇପାରିବ। ପିଲାମାନେ ବିଶେଷ କରି ନବଜାତ ଶିଶୁମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବା ବେଳେ ପାରିପାର୍ଶ୍ୱିକ କ୍ଷେତ୍ରକୁ ଦୃଷ୍ଟି ଦେବା ନିହାତି ଦରକାର, କାରଣ ବିଭିନ୍ନ ରୋଗ ସଂକ୍ରମଣ ହେତୁ ଶରୀରରେ ପୁଷ୍ଟିଗତ ତତ୍ତ୍ୱର କ୍ଷତି ହୋଇଥାଏ, ଯଦ୍ୱାରା ଶିଶୁଟି ବିଭିନ୍ନ ରୋଗର ସହଳ ଶିକାର ହୋଇଥାଏ। ସେହିପରି ବ୍ୟକ୍ତିଗତ ଓ ଭୋଜନଗତ ସ୍ୱଚ୍ଛତାକୁ ଧ୍ୟାନ ଦେଇ ନିଜ ପରିବେଶକୁ ସ୍ୱଚ୍ଛ ରଖନ୍ତୁ। ବର୍ତ୍ତମାନ ବର୍ଷା ଦିନ ଚାଲିଛି, ତେଣୁ ବର୍ଷା ଦିନିଆ ପରିବେଶରେ ମାମାନେ ଖାଦ୍ୟ ପ୍ରସ୍ତୁତି ସମୟରେ ଭଲ ଭାବରେ ଗରମ ହୋଇଥିବା ଖାଦ୍ୟକୁ ଶୀତଳ କରି ପିଲାମାନଙ୍କୁ ଖାଇବାକୁ ଦିଅନ୍ତୁ। ଖାଦ୍ୟ ଦେବା ପୂର୍ବରୁ ନିଜର ହାତକୁ ଭଲ ଭାବରେ ସାବୁନ ପାଣିରେ ସଫା କରନ୍ତୁ ଏବଂ ଖାଦ୍ୟ ଦେଉଥିବା ପାତ୍ରକୁ ମଧ୍ୟ ବିଶୋଧନ କରନ୍ତୁ। ବଜାରର ପନିପରିବା ଅପେକ୍ଷା ନିଜ ବାଡ଼ିର ବା ଘରୋଇ ପ୍ରସ୍ତୁତ ପରିବା ଯଥା ଅମୃତଭଣ୍ଡା, କଦଳୀ, ସଜନା ଛୁଇଁ ଶାଗ ଦେଇପାରନ୍ତି, ଗାଜର ବିଟ୍ ବି ଦେଇପାରନ୍ତି। ପିଲାମାନଙ୍କୁ ପ୍ରଚୁର ପରିମାଣ ପାଣି ପିଇବାକୁ ଦିଅନ୍ତୁ। ତାଙ୍କୁ ଘରେ ତିଆରି କମଳା ରସ ପିଇବାକୁ ଦିଅନ୍ତୁ। ପିଲାମାନଙ୍କ ପାଇଁ ଚୁଡ଼ାରେ ପ୍ରସ୍ତୁତ ପାଉଡର ଦେଲେ ଖୁବ୍ ଭଲ। ଡାଲି ଭିତରେ ହରଡ଼ ଡାଲି, ମୁଗ ଡାଲି ଦେଲେ ଭଲ। ଡାଲି ପାଣିଟି ପିଲାଙ୍କ ପାଇଁ ଖୁବ୍ ଭଲ। ପିଲାଟି ଯଦି ରୁଗ୍ଣ ଓ ଅତିଶୟ ପୁଷ୍ଟିହୀନ ହୋଇଥାଏ ତାହେଲେ ତୁରନ୍ତ ନିକଟସ୍ଥ ଶିଶୁ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣିଥିଲେ ଶିଶୁଙ୍କ ପାଇଁ ପୁଷ୍ଟିକର ଖାଦ୍ୟ। ଆଲୋଚନା କରିଥିଲେ ଡାକ୍ତର ଜ୍ୟୋତିରଞ୍ଜନ ଚମ୍ପତରାୟ। ଶ୍ରୋତା ବନ୍ଧୁମାନେ, କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meters ତଥା 972 kilohertz ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି। ସମୟ ବର୍ତ୍ତମାନ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଅଟୋମୋଟିଭ୍ ଶିଳ୍ପର ସ୍ଥାନୀୟକରଣକୁ ଦୃଢ଼ କରିବା ଉପରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଇସ୍ରୋ ଦ୍ୱାରା ସଫଳତାର ସହ ଉତ୍କ୍ଷେପଣ ହେଲା ପୃଥିବୀ ନିରୀକ୍ଷଣ ଉପଗ୍ରହ EOS-05। ଧାର୍ମିକ ଉତ୍ସାହ ଓ ଉଦ୍ଦୀପନାର ସହ ଆଜି ସାରା ଦେଶରେ ପାଳନ କରାଯାଉଛି ଜନ୍ମାଷ୍ଟମୀ ପର୍ବ। ନେପାଳ ବନ୍ୟାରେ ନିଖୋଜ ଭାରତୀୟ ନାଗରିକଙ୍କୁ ଚିହ୍ନଟ କରିବା ଲାଗି ଫୋରେନ୍ସିକ୍ ସେବା ଯୋଗାଇଦେବ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ଏବଂ T20 ମହିଳା ଏସିଆ କପ୍ କ୍ରିକେଟ୍ ମ୍ୟାଚ୍ରେ ଗତକାଲି ହଂକଂକୁ 137 ରନ୍ରେ ପରାସ୍ତ କରିଛି ଭାରତ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଅଟୋମୋଟିଭ୍ ଶିଳ୍ପର ସ୍ଥାନୀୟକରଣକୁ ଦୃଢ଼ କରିବା, ରପ୍ତାନୀ ବୃଦ୍ଧି ଏବଂ ବିଶ୍ୱ ବଜାରରେ ସେବା ଯୋଗାଇବା ଲାଗି ପ୍ରସ୍ତୁତ ହେବାକୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ 66ତମ ଭାରତୀୟ ଅଟୋମୋବାଇଲ୍ ନିର୍ମାତା ସଂଘ ସିଆମ୍ର ବାର୍ଷିକ ସମ୍ମିଳନୀକୁ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି, ବାଣିଜ୍ୟ କ୍ଷେତ୍ରରେ ଭାରତର ସହଭାଗିତା ବୃଦ୍ଧି ପାଉଥିବା ଘରୋଇ ବଜାର ଏବଂ ବିଶ୍ୱରେ ଉତ୍ପାଦନ କ୍ଷେତ୍ରରେ ଦେଖାଦେଇଥିବା ପରିବର୍ତ୍ତନର ସୁଯୋଗକୁ ଆପଣେଇବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଆଗାମୀ ବର୍ଷଗୁଡ଼ିକରେ ଭାରତର ବିକାଶ ଯାତ୍ରାରେ ଅଟୋମୋଟିଭ୍ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ସେ କହିଛନ୍ତି, ଭାରତୀୟ ଶିଳ୍ପ ଦୃଢ଼ ଅଭିବୃଦ୍ଧି ପ୍ରଦର୍ଶନ କରୁଛି ଏବଂ ଦେଶର ଆଶା ଓ ଆକାଂକ୍ଷା ପୂରଣ କରିବା ଦିଗରେ ଏହି ଅଭିବୃଦ୍ଧି ସହାୟକ ହେବ। କୃତ୍ରିମ ବୁଦ୍ଧିମତା ଅଟୋମୋଟିଭ୍ ଶିଳ୍ପକୁ ଅଧିକ ଦକ୍ଷ ଓ ପ୍ରତିଯୋଗିତାମୂଳକ ଏବଂ ଗ୍ରାହକ ଅନୁକୂଳ ହେବା ଦିଗରେ ସହାୟତା କରିବ ବୋଲି ସେ କହିଛନ୍ତି। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଇସ୍ରୋ ପକ୍ଷରୁ ସଫଳତାର ସହ ପୃଥିବୀ ନିରୀକ୍ଷଣ ଉପଗ୍ରହ EOS-05 ଉତ୍କ୍ଷେପଣ କରାଯାଇଛି। ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ GSLV ରକେଟ୍ ସାହାଯ୍ୟରେ ଆଜି ଭୋର ସମୟରେ ଏହି ଉପଗ୍ରହ

0: କରାଯାଇଥିବା ସୂଚନା ଦିଆଯାଇଛି। ଉତ୍କ୍ଷେପଣ ହେବାର 18 ମିନିଟ୍ ପରେ ଏହି ଉପଗ୍ରହ କକ୍ଷପଥରେ ସଫଳତାର ସହ ସ୍ଥାପିତ ହୋଇଛି। 27 ଘଣ୍ଟାର ଅବଗଣନା ଶେଷ ହେବା ପରେ ସତୀଶ ଧୱନ ମହାକାଶ କେନ୍ଦ୍ରର ଦ୍ୱିତୀୟ ଲଞ୍ଚ ପ୍ୟାଡ୍ରୁ 2367 କିଲୋଗ୍ରାମ ବିଶିଷ୍ଟ EOS-05 ଉପଗ୍ରହକୁ 2:55 ଉତ୍କ୍ଷେପଣ କରାଯାଇଥିଲା। ଏହି ଉପଗ୍ରହ କୃଷି ଏବଂ ବିପର୍ଯ୍ୟୟ ପରିଚାଳନା ସମେତ ଭାରତର ପୃଥ୍ୱୀ ନିରୀକ୍ଷଣ କ୍ଷମତାକୁ ଆହୁରି ମଜବୁତ କରିବ। ଧାର୍ମିକ ଉତ୍ସାହ ଓ ଉଦ୍ଦୀପନାର ସହ ଆଜି ସାରା ଦେଶରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମକୁ ନେଇ ଜନ୍ମାଷ୍ଟମୀ ପର୍ବ ପାଳନ କରାଯାଉଛି। ଏହି ଅବସରରେ ଶ୍ରଦ୍ଧାଳୁମାନେ ଉପବାସ ରଖିବା ସହ ମନ୍ଦିରକୁ ଯାଇ ପୂଜାପାଠ କରିବାର ପରମ୍ପରା ରହିଛି। ବିଶେଷକରି ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରିୟ ମିଠା ଏବଂ ଅନ୍ୟାନ୍ୟ ଖାଦ୍ୟ ପ୍ରସ୍ତୁତ କରି ଅର୍ପଣ କରାଯିବାର ବିଧି ରହିଛି। ଆଜି ଦିନ ତମାମ ମନ୍ଦିର ସମେତ ଅନ୍ୟାନ୍ୟ ସ୍ଥାନଗୁଡ଼ିକରେ ଭଜନ ଓ ସଂକୀର୍ତ୍ତନ ପରିବେଷଣ କରାଯିବ। ଶ୍ରୀକୃଷ୍ଣଙ୍କ ଜୀବନର କେତେକ ଘଟଣା ବିଶେଷକରି ତାଙ୍କ ପିଲାବେଳର ଲୀଳାଖେଳାକୁ ନେଇ ଗୋକୁଳ ଏବଂ ବୃନ୍ଦାବନକୁ ସୁସଜ୍ଜିତ କରାଯାଉଛି। ଆମ ଉତ୍ତରପ୍ରଦେଶ ସମ୍ଭାଦଦାତାଙ୍କ ରିପୋର୍ଟ ଅନୁଯାୟୀ ଶ୍ରୀକୃଷ୍ଣଙ୍କ ନଗରୀ ମଥୁରା ବୃନ୍ଦାବନକୁ ଆଜି ରାତିରେ ବିଭିନ୍ନ ଆଲୋକମାଳାରେ ସଜ୍ଜିତ କରାଯିବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ମଥୁରାରେ ଜନ୍ମାଷ୍ଟମୀ ଉତ୍ସବରେ ଅଂଶଗ୍ରହଣ କରିବେ। ଦେଶ ଓ ବିଦେଶରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସହରରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଜନ୍ମାଷ୍ଟମୀ ପର୍ବ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ଶ୍ରୀକୃଷ୍ଣଙ୍କ ଜୀବନୀ ଓ ଶିକ୍ଷା ଭାରତର ସାଂସ୍କୃତିକ ଓ ଦାର୍ଶନିକ ଐତିହ୍ୟକୁ ଜୀବନ୍ତ କରିଛି। ଶ୍ରୀମଦ୍ ଭଗବତ୍ ଗୀତାରେ ଭଗବାନ ଶ୍ରୀକୃଷ୍ଣଙ୍କ ଶିକ୍ଷା, ଦର୍ଶନ ତତ୍ତ୍ୱ, ତ୍ୱରିତ ନିଷ୍ପତ୍ତି ଗ୍ରହଣ କରିବା ଏବଂ ନୈତିକ ମୂଲ୍ୟବୋଧ ବଜାୟ ରଖିବା ଭଳି ପ୍ରସଙ୍ଗ ମାନବ ଜାତି ପାଇଁ ଅନନ୍ତ ଉତ୍ସ ହୋଇ ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଜନ୍ମାଷ୍ଟମୀ ପର୍ବ ସମସ୍ତଙ୍କୁ ସଦ୍ଭାବନା, କର୍ତ୍ତବ୍ୟ ଏବଂ ସେମା ପ୍ରତି ସମର୍ପଣ ଭାବନାକୁ ବଜାୟ ରଖିବାକୁ ପ୍ରେରଣା ଦେଇଥାଏ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଜନ୍ମାଷ୍ଟମୀ ଶୁଭେଚ୍ଛା ଜଣାଇ କହିଛନ୍ତି ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରତି ଭକ୍ତି ଏବଂ ଅସୀମ ପ୍ରେମ ଆମ ସମସ୍ତଙ୍କୁ ଏକ କରିଛି। ଭଗବତ୍ ଗୀତାର ଗଭୀର ଜ୍ଞାନ, କର୍ତ୍ତବ୍ୟ, ନୀତି, ନ୍ୟାୟ ଓ ସାହସ ଜୀବନରେ ସନ୍ତୁଳନ ରକ୍ଷା କ୍ଷେତ୍ରରେ ମାର୍ଗଦର୍ଶନ ପ୍ରଦାନ କରୁଥିବା ସେ କହିଛନ୍ତି। ନେପାଳରେ ଭୟଙ୍କର ବନ୍ୟାରେ ନିଖୋଜ ଥିବା ଭାରତୀୟ ନାଗରିକଙ୍କୁ ଚିହ୍ନଟ କରିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସ୍ୱତନ୍ତ୍ର ସେବା ଯୋଗାଇଦେବା ଲାଗି ନିଷ୍ପତ୍ତି ଗ୍ରହଣ କରିଛି। ନିଖୋଜ ଥିବା ବ୍ୟକ୍ତିଙ୍କ ପ୍ରଥମ ଜୈବିକ ସମ୍ପର୍କୀୟଙ୍କ ଡିଏନ୍ଏ ଚିହ୍ନଟ ପାଇଁ କେନ୍ଦ୍ର ଓ ରାଜ୍ୟରେ ଥିବା ଫୋରେନ୍ସିକ୍ ବିଜ୍ଞାନ ପରୀକ୍ଷାଗାର ଏବଂ ଜାତୀୟ ଫୋରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପରୀକ୍ଷାଗାରଗୁଡ଼ିକର ସେବା ଯୋଗାଇ ଦିଆଯିବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଭାରତରେ ରହୁଥିବା ନିଖୋଜ ନାଗରିକଙ୍କ ପ୍ରଥମ ଜୈବିକ ସମ୍ପର୍କୀୟମାନେ ସେମାନଙ୍କ ଡିଏନ୍ଏ ନମୁନା ସଂଗ୍ରହ କରି ସୁବିଧାରେ ଡିଏନ୍ଏ ଚିହ୍ନଟ କରାଇପାରିବେ। ନେପାଳ ପୁଲିସର ପରାମର୍ଶ ଅନୁଯାୟୀ ନିଖୋଜଙ୍କ ପରିଚୟ ଜାଣିବା ନିମନ୍ତେ ଅଟୋସୋମାଲ ଏସ୍ଟିଆର୍ ଡିଏନ୍ଏ ଚିହ୍ନଟ ବ୍ୟବସ୍ଥା କରାଯିବ। ଏଥିଲାଗି ଏକ ସହାୟତା ନମ୍ଘର ଜାରି କରାଯାଇଛି। ସେହି ନମ୍ଘରଟି ହେଉଛି +9779841616095। ଅଜ୍ଞାତ ମୃତ ଶରୀରରୁ ସଂଗ୍ରହ କରାଯାଇଥିବା ଡିଏନ୍ଏ ପ୍ରୋଫାଇଲ୍ ସହିତ ତୁଳନା କରିବା ଲାଗି ନେପାଳୀ କର୍ତ୍ତୃପକ୍ଷଙ୍କୁ ଇମେଲ୍ ଜରିଆରେ ଭାରତରୁ ସଂଗୃହୀତ ଡିଏନ୍ଏ ବିବରଣୀ ପଠାଯାଇପାରିବ। ଇମେଲ୍ ଆଇଡି ହେଉଛି DNACODIS@nepalpolice.gov.np। ସଂଗୃହୀତ ଡିଏନ୍ଏ ରିପୋର୍ଟର ଏକ କପି କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସକୁ ମଧ୍ୟ ପଠାଯିବା ଲାଗି ବ୍ୟବସ୍ଥା କରାଯାଇଛି। ସେଥିପାଇଁ ଏକ ଇମେଲ୍ ଆଇଡି ଜାରି କରାଯାଇଛି, ତାହା ହେଉଛି eoi@kathmandufloodssupport.gmail.com। ନେପାଳରେ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ରିଲିଫ୍ ଓ ସହାୟତା କାର୍ଯ୍ୟ ଜାରି ରଖିବା ନିମନ୍ତେ ଭାରତ ପକ୍ଷରୁ ସହଯୋଗ ଜାରି ରହିଛି। ସୂଚନା ଅନୁଯାୟୀ 2 ବିମାନରେ ସେଠାକାର ବନ୍ୟା ପ୍ରଭାବିତ ଅଞ୍ଚଳକୁ ରିଲିଫ୍ ସାମଗ୍ରୀ ଓ ସହାୟକ ଉପକରଣ ପଠାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ 21.5 ଟନ୍ ପରିମାଣର ମାନବୀୟ ସହାୟତା ନେଇ ଯାଇଥିବା 2 ବିମାନ ନେପାଳରେ ଅବତରଣ କରିଛି। ସେଠାକାର ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ନବସୃଜନ ମନ୍ତ୍ରୀ ମହାବୀର ପୁନ୍ଙ୍କୁ ଏହି ସହାୟତା ହସ୍ତାନ୍ତର କରାଯାଇଛି। ସର୍ବଶେଷ ସୂଚନା ଅନୁଯାୟୀ ନେପାଳରେ ଭୟଙ୍କର ବନ୍ୟାରେ ମୃତ୍ୟୁ ସଂଖ୍ୟା 1,269 ବୃଦ୍ଧି ପାଇଛି। 5,000 ଅଧିକ ଲୋକ ନିଖୋଜ ଥିବା ସୂଚନା ମିଳିଛି। ଚିତୱାନ ଅଞ୍ଚଳରୁ ସର୍ବାଧିକ 335 ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ନୱାଲ ପାର୍ସି ପୂର୍ବ ଅଞ୍ଚଳରୁ 218 ଏବଂ ପଶ୍ଚିମାଞ୍ଚଳରୁ 212 ମୃତଦେହ ଉଦ୍ଧାର କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଆଜି ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବେ। ଏହି ପରିଦର୍ଶନ ସମୟରେ ଶ୍ରୀ ରାଧାକୃଷ୍ଣନ କେତେକ ଅତ୍ୟାଧୁନିକ ବ୍ୟବସ୍ଥାର ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ପଞ୍ଜାବ ବିଶ୍ୱବିଦ୍ୟାଳୟ ଟେକ୍ ଇନୋଭେସନ ସମ୍ମିଳନୀରେ ମଧ୍ୟ ଉପରାଷ୍ଟ୍ରପତି ଶୁଭାରମ୍ଭ କରିବେ। ବିଶ୍ୱବିଦ୍ୟାଳୟର ଗବେଷଣା, ନବସୃଜନ ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ସୁଦୃଢ଼ କରିବାରେ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିବ। ନୂଆଦିଲ୍ଲୀରେ ଆଜି ବ୍ରିକ୍ସ ମୁଖ୍ୟ ବିଚାରପତିଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ। ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ଏବଂ ଅଂଶୀଦାର ରାଷ୍ଟ୍ରଗୁଡ଼ିକର ପ୍ରଧାନ ଏବଂ ମୁଖ୍ୟ ବିଚାରପତି, ବରିଷ୍ଠ ନ୍ୟାୟିକ ଅଧିକାରୀ ଯୋଗଦେଇ ନ୍ୟାୟ ପ୍ରଦାନ, ଆନ୍ତର୍ଜାତିକ ବିବାଦର ସମାଧାନ, ପ୍ରଯୁକ୍ତିବିଦ୍ୟା ଏବଂ ନିରନ୍ତର ବିକାଶ ସହ ଜଡ଼ିତ ପ୍ରସଙ୍ଗଗୁଡ଼ିକ ଉପରେ ମତ ବିନିମୟ କରିବେ। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏହି ସମ୍ମିଳନୀ ଅବସରରେ ବିଭିନ୍ନ ରାଷ୍ଟ୍ରର ନ୍ୟାୟିକ ପ୍ରତିନିଧିମଣ୍ଡଳୀ ସହ ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ। ବୈଦେଶିକ ସଚିବ ବିକ୍ରମ ମିଶ୍ରଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ କ୍ୱାଡ୍ ଶେର୍ପା ବୈଠକରେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହୋଇଛି। ଶେର୍ପାମାନେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ସ୍ଥାପନ ଓ ବିଶ୍ୱସ୍ତରରେ ସହଯୋଗ ଭିତ୍ତିକ ବିକାଶ ଉପରେ ବୈଠକରେ ମତ ବିନିମୟ କରିଥିଲେ। ସ୍ପେନ୍ର କାନାରୀ ଦ୍ୱୀପାଞ୍ଚଳରେ ପଶ୍ଚିମ ଆଫ୍ରିକୀୟ ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ବୋଟ୍ ଓଲଟି ପଡ଼ିବାରୁ 5 ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ କେତେକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ରେଡ୍କ୍ରସ୍ ପକ୍ଷରୁ 44 ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ 83 ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। T20 ମହିଳା ଏସିଆ କପ୍ କ୍ରିକେଟ୍ରେ ଭାରତୀୟ ମହିଳା କ୍ରିକେଟ୍ ଦଳ ସେମିଫାଇନାଲ୍କୁ ଉନ୍ନୀତ ହୋଇଛି। ଗତକାଲି ଦୁବାଇରେ ଅନୁଷ୍ଠିତ ମ୍ୟାଚ୍ରେ ଭାରତୀୟ ମହିଳା ଦଳ 137 ରନ୍ରେ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ 20 ଓଭର୍ରେ 5 ୱିକେଟ୍ ବିନିମୟରେ 193 ରନ୍ ସ୍କୋର କରିଥିଲା। ତେବେ ହଂକଂ 16 ଓଭର୍ 2 ବଲ୍ରେ ସମସ୍ତ ୱିକେଟ୍ ହରାଇ 56 ରନ୍ କରିବାକୁ ସକ୍ଷମ ହୋଇଥିଲା। ଆସନ୍ତାକାଲି ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ଅଟୋମୋଟିଭ୍ ଶିଳ୍ପର ସ୍ଥାନୀୟକରଣକୁ ଦୃଢ଼ କରିବା ଉପରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଇସ୍ରୋ ଦ୍ୱାରା ସଫଳତାର ସହ ଉତ୍କ୍ଷେପଣ ହେଲା ପୃଥ୍ୱୀ ନିରୀକ୍ଷଣ ଉପଗ୍ରହ EOS-05। ଧାର୍ମିକ ଉତ୍ସାହ ଓ ଉଦ୍ଦୀପନାର ସହ ଆଜି ସାରା ଦେଶରେ ପାଳନ କରାଯାଉଛି ଜନ୍ମାଷ୍ଟମୀ ପର୍ବ। ନେପାଳ ବନ୍ୟାରେ ନିଖୋଜ ଭାରତୀୟ ନାଗରିକଙ୍କୁ ଚିହ୍ନଟ କରିବା ଲାଗି ଫୋରେନ୍ସିକ୍ ସେବା ଯୋଗାଇଦେବ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ଏବଂ T20 ମହିଳା ଏସିଆ କପ୍ କ୍ରିକେଟ୍ ମ୍ୟାଚ୍ରେ ଗତକାଲି ହଂକଂକୁ 137 ରନ୍ରେ ପରାସ୍ତ କରିଛି ଭାରତ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ସକାଳର ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ସଂଯୋଗ କାର୍ଯ୍ୟକ୍ରମ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଅଛନ୍ତି ରଞ୍ଜନ କୁମାର ବେହେରା ଏବଂ ଭାଗ୍ୟଲତା ପାଣିଗ୍ରାହୀ।

0: ସୁସ୍ଥ ଶରୀର ସୁସ୍ଥ ମନ ସବୁ ସମସ୍ୟାର ସମାଧାନ।
1: ଜୀବନର ପ୍ରତିଟି ମୁହୂର୍ତ୍ତକୁ ଉପଭୋଗ କରିବାକୁ ହେଲେ ଆମ ଖାଦ୍ୟକୁ ଆମେ ଠିକ୍ ରଖିବା ଉଚିତ।
0: ଖାଦ୍ୟ ସହ ଜୀବନଚର୍ଯ୍ୟା ବି ନିହାତି ଦରକାର।
1: ଜୀବନଚର୍ଯ୍ୟାକୁ ଯଦି ଉତ୍ତମ କରିବା ତେବେ ଆମ ଜୀବନ ବି ଉତ୍ତମ ହେବ। ତେବେ ଜୀବନ ଏବଂ ଜୀବିକା ପାଇଁ ଖାଦ୍ୟର ଭୂମିକାକୁ ନେଇ ଆଜିର କାର୍ଯ୍ୟକ୍ରମ ସଂଯୋଗ ଉପସ୍ଥାପନାରେ ଆମେ ଦୁହେଁ, ମୁଁ ରଞ୍ଜନ,
0: ମୁଁ ଭାଗ୍ୟଲତା,
1: ନମସ୍କାର।

0: ନକଲି ଭେଜାଲ ଅସ୍ୱାସ୍ଥ୍ୟକର ପରିବେଶ ଠକେଇ ଏସବୁ ଶବ୍ଦ ଶୁଣିଲା ବେଳକୁ ମନ ଅସ୍ଥିର ହୋଇଯାଉଛି।
1: କଥାରେ ଅଛି ଶରୀର ବିନା ସମ୍ପତ୍ତି ନାହିଁ। ଆମ ଉତ୍ତମ ଶରୀର ହିଁ ଆମ ପାଇଁ ସବୁଠାରୁ ବଡ଼ ସମ୍ପତ୍ତି।
0: ମନୁଷ୍ୟର ଶାରୀରିକ ଏବଂ ମାନସିକ ବିକାଶ ପାଇଁ ଖାଦ୍ୟର ଆବଶ୍ୟକତା ରହିଛି।
1: ଖାଦ୍ୟ ଆମ ଶରୀରକୁ ଶକ୍ତି ଯୋଗାଏ, ରୋଗ ପ୍ରତିଷେଧକ ଶକ୍ତି ବଢ଼ାଏ, ଶରୀରର ବୃଦ୍ଧି କରେ ଏବଂ କୋଷଗୁଡ଼ିକର ମରାମତିରେ ସାହାଯ୍ୟ କରେ।
0: ଯଦି ଖାଦ୍ୟ ଯୋଗୁଁ ଆମ ଶରୀର ଏତେ ସବୁ ସୁବିଧା ପାଇପାରୁଛି ଏବଂ ସବୁ ସମସ୍ୟାର ସମାଧାନ ମଧ୍ୟ ହୋଇପାରୁଛି, ତେବେ ଆମକୁ ଉତ୍ତମ ଖାଦ୍ୟ ଖାଇବା ନିହାତି ଦରକାର ନାହିଁ କି?
1: ଯଦି ଉତ୍ତମ ଖାଦ୍ୟ ପ୍ରତିବଦଳରେ ଭେଜାଲ ଖାଦ୍ୟ ଆମକୁ ମିଳେ, ତେବେ ଆମ ଶରୀର କଣ ସୁସ୍ଥ ହେବ କି?
2: ଡକ୍ଟର ଜୟକୃଷ୍ଣ ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି, ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର। ଦେଖନ୍ତୁ, ପରିବେଶ ଉପରେ ଆମେ ସମ୍ପୂର୍ଣ୍ଣ ଭାବରେ ନିର୍ଭରଶୀଳ। ପରିବେଶର ଗୁଣାତ୍ମକ ମାନ ଯେତେ ପର୍ଯ୍ୟନ୍ତ ଭଲ ରହିଛି, ତାହେଲେ ଆମେ ସୁସ୍ଥତାର ସହ ଜୀବନଯାପନ କରିବା ସମ୍ଭବପର ହେବ। କିନ୍ତୁ ଯାହା ଆମେ ଅନୁଭବ କରୁଛେ, ସମୟକ୍ରମେ ପରିବେଶ ନଷ୍ଟଭ୍ରଷ୍ଟ ହେଇ ଚାଲିଛି, ପରିବେଶ ବିଭିନ୍ନ ଭାବରେ ପ୍ରଦୂଷିତ ହେଇ ଚାଲିଛି। ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ, ମୃତ୍ତିକା ପ୍ରଦୂଷଣ, ସବୁକିଛି ପ୍ରଦୂଷିତ ହେଇ ହେଇ ଚାଲିଛି ଏବଂ ସିଧାସଳଖ ତାର ପ୍ରଭାବ ଆମର ସ୍ୱାସ୍ଥ୍ୟ ଉପରେ ପଡୁଛି, ଯେଉଁଥିପାଇଁ ଅଧିକରୁ ଅଧିକ ସଂଖ୍ୟକ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ସ୍ୱାସ୍ଥ୍ୟ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇପାରି ଚାଲିଛି। ଆମେ ଯେଉଁ ଖାଦ୍ୟ ପଦାର୍ଥ ପ୍ରତିଦିନ ଗ୍ରହଣ କରୁଛେ, ଯାହା ଆମ ଜୀବନ ବଞ୍ଚିବା ପାଇଁ ଏକାନ୍ତ ଅପରିହାର୍ଯ୍ୟ ଆବଶ୍ୟକ, ସେ ଆସ୍ତେ ଆସ୍ତେ ବିଭିନ୍ନ ଭାବରେ ପ୍ରଦୂଷିତ ହେଇ ଚାଲିଛି। ଖାଦ୍ୟରେ ବିଭିନ୍ନ ପ୍ରଦୂଷଣକାରୀ ପଦାର୍ଥ ମିଶୁଛି। କେତେକ ବ୍ୟବସାୟୀ ମୁନାଫାଖୋର ଲୋକ ଖାଦ୍ୟରେ ଅପମିଶ୍ରଣ କରୁଛନ୍ତି, ଯେଉଁ ପଦାର୍ଥ ଆମେ ଖାଦ୍ୟ ଭାବରେ ଗ୍ରହଣ କରିବା କଥା ନୁହଁ। ଆପଣ ପରିବା ମାର୍କେଟକୁ ଗଲେ ସେଠି ଦେଖିବେ ବିଭିନ୍ନ ରଙ୍ଗ ପରିବାରେ ମିଶାଯାଉଛି, ତାହେଲେ ସେ ସତେଜ ଦେଖାଯିବ, ସବୁଜ ଦେଖାଯିବ, ଆପଣ ଆକର୍ଷିତ ହେଇ ତାକୁ କିଣି ଆଣିବେ। କିନ୍ତୁ ସେଥିରେ ଯେଉଁ ରାସାୟନିକ ପଦାର୍ଥ ମିଶାଯାଇଛି, ସେ ଖାଇଲା ପରେ ଆମ ସ୍ୱାସ୍ଥ୍ୟରେ ସମସ୍ୟା ସୃଷ୍ଟି କରିବ। ଠିକ ସେହିପରି ଭାବରେ ମାର୍କେଟରୁ ଯେତେ ସବୁ ପ୍ରସ୍ତୁତ ହେଇଥିବା ଖାଦ୍ୟ ଆମେ ଖାଉଛେ ବା ଘରକୁ କିଣିକି ଆଣୁଛେ, ସେଥିରେ ବିଭିନ୍ନ ଭାବରେ ରାସାୟନିକ ପଦାର୍ଥ ମିଶାଯାଇଛି, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ତେଣୁ ଆପଣ ପରିବା କିଣିଲେ ସେଥିରେ ପ୍ରଦୂଷଣ ଅଛି, ବା ପ୍ରସ୍ତୁତ ହେଇଥିବା ଖାଦ୍ୟ କିଣିକିରି ଖାଇଲେ ସେଥିରେ ମଧ୍ୟ ବିଭିନ୍ନ ଜିନିଷ ମିଶୁଛି। ତା ସହିତ ଯେଉଁଭଳି ଭାବରେ ହୋଟେଲ ମାନଙ୍କରେ ଯେତିକି ଗୁଣବତ୍ତା ମେଣ୍ଟେନ କରିବା କଥା ସେଇଟା କରାଯାଉ ନାହିଁ। ପ୍ରଚ୍ଛଦରେ ଯେଉଁ ଖାଦ୍ୟ ପ୍ରସ୍ତୁତି ହେଉଛି ଯେତେବେଳେ, ସେଥିରେ ବିଭିନ୍ନ ପ୍ରଦୂଷଣକାରୀ ପଦାର୍ଥ ମଧ୍ୟ ମିଶୁଛି, ଯେଉଁଟା ଆମେ ଜାଣିପାରୁନେ। ତେଣୁ ସେଭଳିଆ ଖାଦ୍ୟ ଖାଇଲେ ନିଶ୍ଚିତ ଭାବରେ ଖରାପ ପ୍ରଭାବ ପଡିବ ଆମର ସ୍ୱାସ୍ଥ୍ୟ ଉପରେ। ଏ ସମସ୍ତ କଥାକୁ ଦୃଷ୍ଟିରେ ରଖି ଆମର କର୍ତ୍ତବ୍ୟ ହେଉଛି ଆମେ ସତର୍କ ରହିବା ଦରକାର ଏବଂ ବିଶେଷ ଭାବରେ ଘରେ ପ୍ରସ୍ତୁତ ହେଉଥିବା ଖାଦ୍ୟକୁ ପ୍ରାଧାନ୍ୟ ଦିଆଯିବା ଦରକାର। ଆମେ ସବୁବେଳେ ବାହାର ଖାଦ୍ୟକୁ ଆଭଏଡ୍ କରିବା ଦରକାର ଏବଂ ଘରେ ସୁନ୍ଦର ଭାବରେ ପ୍ରସ୍ତୁତ ହେଉଥିବା ଖାଦ୍ୟକୁ ଯେତେ ଅଧିକ ଗୁରୁତ୍ୱ ଦେବା, ତାକୁ ଆମେ ଗ୍ରହଣ କରିବା, ଏସବୁ ରାସାୟନିକ ପ୍ରଦୂଷଣରୁ ଆମେ ମୁକ୍ତ ରହିବା ଏବଂ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦୂର ହେଇପାରିବ। ସୁନ୍ଦର ସ୍ୱାସ୍ଥ୍ୟ ରଖିବାରେ ଏହା ସହାୟକ।

0: ଯଦି ଖାଦ୍ୟ ଶୁଦ୍ଧ ସୁରକ୍ଷିତ ଏବଂ ପୋଷକ ତତ୍ତ୍ୱରେ ଭରପୁର ଥାଏ ତେବେ ଆମକୁ ରୋଗ ଦାଉରୁ ମୁକ୍ତି ମିଳେ।
1: ସବୁ ଜିନିଷ ବଜାରରେ ମିଳୁଛି ଆଉ ତାର ଉପଯୋଗ କରିବା ବି ଆମର ଏକ ପ୍ରକାର କର୍ତ୍ତବ୍ୟ, କିନ୍ତୁ ଆଜିର ସମାଜରେ ଖାଦ୍ୟରେ ଭେଜାଲ ଏକ ଗୁରୁତର ସମସ୍ୟା ଭାବେ ଦେଖାଦେଉଛି।
0: ଆଜି ଦେଖାଦେଉଛି ପ୍ରତି ଘରେ ଘରେ ବିଭିନ୍ନ ରୋଗ, ଯେଉଁ ରୋଗ କି ଧନହାନି ସହ ପ୍ରାଣପୀଡ଼ାର ସମସ୍ୟା ସୃଷ୍ଟି କରୁଛି। ତେବେ ଭେଜାଲ ଖାଦ୍ୟ ଆମ ଶରୀରର କଣ କ୍ଷତି କରୁଛି ଆସନ୍ତୁ ଶୁଣିବା।
2: ହଁ, ମୁଁ ଡକ୍ଟର ସନ୍ତୋଷ ଷଡ଼ଙ୍ଗୀ। ମୁଁ ଏବେ SDH ହିଞ୍ଜିଳି କ୍ୱାର୍ଟରରେ ଗଞ୍ଜାମ ଡିଷ୍ଟ୍ରିକ୍ଟରେ ମେଡିକାଲ ଅଫିସରରେ ପୋଷ୍ଟିଂ ହେଇଛି। ଲୋକମାନେ ନିଜର ବ୍ୟବସାୟିକ ଦୃଷ୍ଟିକୁ ବହୁତ ଗୁରୁତ୍ୱ ଦେଉଛନ୍ତି ଆଉ ଲୋକମାନେ ଯୋଉ ଖାଉଛନ୍ତି ମାନେ ଖାଦ୍ୟ ଉପରେ ସେମାନେ କେମିତି ଲୋକଙ୍କୁ ଏତେ ଖରାପ ଇଫେକ୍ଟ ପଡୁଛି ସେଇଟା କଥା ଭାବୁନାହାନ୍ତି। ସେଇଟା ହିଁ ସବୁଠୁ ସରପ୍ରାଇଜ ଜିନିଷ, ଯୋଉଟା କି ଆଗେ ଏଇଟା ନଥିଲା, ଏବେ ଅତ୍ୟଧିକ ମାତ୍ରାରେ ବି ହଉଛି। ଯୋଉଟା ସିମ୍ପଲ ଆମେ ବାହାରେ ଖାଲି ଆଗେ କହୁଥିଲୁ କ'ଣ ନା, ଖାଲି ତେଲ ଖରାପ ଅଛି, ତେଲ ଖାଆନ୍ତୁନି, ବାହାର ତେଲ ଯୋଉ ପୋଡ଼ା ତେଲ ଏଗୁଡ଼ାକ ବାରମ୍ବାର ଛାଣି ଛାଣି ଖରାପ ହଉଛି, ପାମ୍ ଅଏଲଟା ଯୋଉଟା କି ବହୁତ ଆମର ହାର୍ଟ ପାଇଁ କ୍ଷତିକାରକ ଆଉ ସେଇଟା ଶସ୍ତା ବୋଲି ବହୁତ ବ୍ୟବସାୟୀ ସେଇଟାକୁ ହିଁ ଆମର ରାସ୍ତା ସାଇଡ୍ ଦୋକାନୀ ମାନେ ବହୁତ ବ୍ୟବହାର କରନ୍ତି, ଯୋଉଟା କି ଆମର କୋଲେଷ୍ଟ୍ରଲ ମାତ୍ରା ବଢ଼େଇ ଦିଏ ଆଉ ହାର୍ଟ ଆଟାକ୍ ସଂଖ୍ୟା ବି ଏବେ ଦେଖୁଛନ୍ତି ବହୁତ ବଢି ବଢି ଚାଲିଛି, ତ ଅଳ୍ପ ବୟସରେ ହାର୍ଟ ଆଟାକ୍ ହେଇଯାଉଛି, ତ ସେଇଟା ତ ମୁଖ୍ୟ କାରଣ। କିନ୍ତୁ ତା ଛଡା ଏବେ ଅଳ୍ପ ଦିନ ତଳେ ମୁଁ ନ୍ୟୁଜରେ ବି ଆପଣମାନେ ଦେଖିଥିବେ, ତ ସେଇଟା ମାନେ ପନିର ସିମ୍ପଲ ଯୋଉଟା କି ମାନେ ସମସ୍ତେ କ୍ଷୀର ହଉ ପନିର ହଉ ଦହି ହଉ ଏଗୁଡା ଯେଉଁଟା ଯୋଉଟା କି ଆମେ ଡାଇରେକ୍ଟ ଆମର ମାନେ ଗାଈଠୁ ପାଇଥାଉ, ତ ସେଇଟାରେ ବି ମିଶ୍ରଣ ଏତେ ହେଇଗଲାଣି, ଭେଜାଲ ହେଲାଣି ଯେ ବହୁତ ମାନେ ମାତ୍ରାରେ ସେଇଟାକୁ ମାନେ ଲୋକମାନେ ଖାଇକି ସେଇଟାକୁ ଦେହ ଖରାପ ହଉଛି, ତ ସେଇଟାକୁ ବି ଚଢ଼ଉ କରିକି ଆମର ସରକାର ସେଇଟାକୁ ବାହାର କରିଥିଲେ, ଲୋକଙ୍କ ସଚେତନତାକୁ ଆଣିଥିଲେ, ତ ଏଥିପାଇଁ ଆମେ ସମସ୍ତେ ଗୁରୁତ୍ୱ ଦେବାକୁ ପଡ଼ିବ। ବହୁତ ଜିନିଷ ଅଛି ଯୋଉଟାରେ କି ମିଶ୍ରଣ ହେଉଛି, ମଝିରେ ପ୍ଲାଷ୍ଟିକ ଚାଉଳ ବି ଆସିଥିଲା, ଅଣ୍ଡା ବି ପ୍ଲାଷ୍ଟିକ ବୋଲି ବହୁତ ଆମେ ଶୁଣିଥିଲେ, ତ ଏଗୁଡ଼ା ଜିନିଷ ଗୁଡ଼ାକ ମଝିରେ ମଝିରେ ଆମକୁ ଧ୍ୟାନ ଦେବା ଦରକାର, ଚେକ୍ କରିବା ଦରକାର। ଯେମିତିକି ମୁଖ୍ୟତଃ ଆମେ ସଜ ଫଳ ପରିବା ଉପରେ ବି ବହୁତ ଗୁରୁତ୍ୱ ମାନେ ଦୃଷ୍ଟି ଦେବା ଦରକାର, ଯୋଉଟା କି ଡାଇରେକ୍ଟ ଆମେ ଏବେ ତ ଅର୍ଗାନିକ ଫାର୍ମିଂ ଉପରେ ବହୁତ ଚାଲିଛି, ତ ଆମେ ଗୁରୁତ୍ୱ ଦେବା ଦରକାର ଯେମିତି ଆମେ ଡାଇରେକ୍ଟ ଫିଲ୍ଡରୁ ଉତ୍ପନ୍ନଟା ଆମେ ଖାଇବା, କୋଉଟା ବି ପ୍ୟାକେଟିଂ ଉପରେ ନିର୍ଭର କରିବାନି। ପ୍ୟାକେଟିଂ ଜିନିଷ ହେଲା ମାନେ ସେଇଟା ସେମାନେ କିଛି ନା କିଛି ଆମର କାର୍ସିନୋଜେନିକ ମିଶିକି ଥାଉଛି, ତ ଛୋଟ ମାନେ ଆମେ ସିମ୍ପଲ ଯୋଉ କୁରକୁରେରୁ ପିଲାମାନେ ଖାଉଛନ୍ତି ବାହାର, ସେଇଠୁ ଆରମ୍ଭ କରିକି ବଡ଼ ବଡ଼ ଜିନିଷ ମାନେ ଯେମିତିକି ଆମର ପ୍ୟାକେଜରେ ଡ୍ରିଙ୍କସ ଆସୁଛି, କୋଲ୍ଡ ଡ୍ରିଙ୍କସ ଆସୁଛି, ଏଗୁଡ଼ା ସବୁଗୁଡ଼ାକ ଦେହ ପାଇଁ କ୍ଷତିକାରକ ଆଉ କୌଣସି ମାତ୍ରାରେ ମାନେ ଏଇଟା ଓନ୍ଲି ବ୍ୟବସାୟିକ ଦୃଷ୍ଟିରୁ ସେମାନଙ୍କ ଲାଭ ବୋଲି ମାନେ ସେମାନେ ଆଡ଼ଭର୍ଟାଇଜ୍ ହେଉଛି, ତ ଲୋକମାନେ ସେଇଟାକୁ ନେଇ ଖାଉଛନ୍ତି, କିନ୍ତୁ ଏଇଟାକୁ ଆମେ ଏବେ ସଚେତନ ହେବା ଦରକାର, ଏଇଟାକୁ ଟୋଟାଲି ବନ୍ଦ କରିବାକୁ ପଡ଼ିବ। ସୁସ୍ଥ ରହିବାକୁ ହେଲେ ଫଳ ପନିପରିବା, ତା ଛଡ଼ା ଆମେ ଯୋଉ ଲୋକାଲ ପ୍ରଡକ୍ଟରେ ମାର୍କେଟରେ ଯାହା ମିଳୁଛି ସେଇଟା ଉପରେ ଗୁରୁତ୍ୱ କରିକି, ଆଉ ପ୍ୟାକେଜ ଫୁଡ୍କୁ କେତେ ଜାଗାରେ ମାଂସରେ ବି ବହୁତ ଜିନିଷ ପ୍ରଡକ୍ସନରେ ଡିଫେକ୍ଟ ଆସୁଛି, ତ ମାଂସକୁ ବି ଦେଖିକି କିଣିବା ଦରକାର, କିଛି ମିଶ୍ରଣ ଯେମିତି ନ ହୁଏ। ଆଉ ତେଲ ଜିନିଷ ଉପରେ, ତେଲରେ ବି ମିଶ୍ରଣ ହେଲେ ସେଇଟା ଆମର ଗୋଟେ ନ୍ୟୁରୋ ପ୍ରୋବ୍ଲେମ ହେଉଛି, ତ ସେଇଟା ବି କୋଲେଷ୍ଟ୍ରଲକୁ ବଢ଼େଇବ, ନ୍ୟୁରୋ ପ୍ରୋବ୍ଲେମ ହେବ, ତ ଏ ମେମୋରି ପାୱାର ଆଜିକାଲି ପିଲାମାନଙ୍କ ବି ବହୁତ କମିଯାଉଛି, ତ ଏଇ ଜିନିଷ ଗୁଡ଼ା ଉପରେ ବହୁତ ମାତ୍ରାରେ ଇଫେକ୍ଟ ହେବ, ଏ ଜିନିଷ ପ୍ରତି ଧ୍ୟାନ ଦେବା ଉଚିତ।
3: ଏଠି ଯାହା ମିଛ ଲାଗେ ସବୁ ତ ସତ, ଏଠି ଯାହା ମିଛ ଲାଗେ ସବୁ।

0: ନିଆଁରେ ଭେଜାଲ ଖାଦ୍ୟ ବୋଲି ଧରିନେବା ଛଡ଼ା ଆଉ କିଛି ନାହିଁ।
1: ଆଜି ଜଣେ ଉପଭୋକ୍ତା ନିଜର ଅସଚେତନତା ଯୋଗୁଁ ଅନେକ ରୋଗର ଶିକାର ହେଉଛି।
0: ତେଣୁ ପ୍ରଥମେ ସଚେତନ ହେବା ଏବଂ ଉତ୍ତମ ଖାଦ୍ୟ ଗ୍ରହଣ କରିବା। ଯଦି ନିଜ ଖାଦ୍ୟ ପ୍ରତି ସଚେତନ ହେବା ନାହିଁ ତେବେ ରୋଗ ନିହାତି ହେବ।
2: ମୁଁ ଡକ୍ଟର ଶିବପ୍ରସାଦ ସେନାପତି, ସିନିୟର ରେସିଡେଣ୍ଟ ଡିପାର୍ଟମେଣ୍ଟ ଅଫ ସର୍ଜରୀ, ଏସ୍ଏଲ୍ଏନ୍ ମେଡିକାଲ କଲେଜ କୋରାପୁଟ। ଆଜିକାଲି ତ ବହୁତ ସାରା ଜିନିଷର ଅପମିଶ୍ରଣ ଯୋଗୁଁ ଖାଦ୍ୟର ଗୁଣବତ୍ତା କମୁଛି, ତା ସହିତ ଅନେକ ଗୁଡ଼ିଏ ରୋଗ ମଧ୍ୟ ସୃଷ୍ଟି କରୁଛି। ଅପମିଶ୍ରଣ ଯୋଗୁଁ ଖାଦ୍ୟର ଗୁଣବତ୍ତା କମିଯାଉଛି। ବର୍ତ୍ତମାନ ସମୟରେ ଆମେ ଦେଖୁଛୁ କି କ୍ଷୀର, ପନିର, ଘିଅ ଭଳି ଅଧିକ ଦୁଗ୍ଧ ଜାତୀୟ ଦ୍ରବ୍ୟ, ଖାଇବା ତେଲ, ବିଭିନ୍ନ ପ୍ରକାର ମସଲା, ଇଭେନ୍ କି ଫଳ ପନିପରିବାକୁ ମଧ୍ୟ ଆର୍ଟିଫିସିଆଲ ଗ୍ୟାସ ଓ କେମିକାଲ ଦେଇ ପଚାଉଛନ୍ତି। ସେସବୁର ଚମକ ବଢ଼ାଇବା ପାଇଁ ଆଇସକ୍ରିମ, ସଫ୍ଟ ଡ୍ରିଙ୍କ, ବିଭିନ୍ନ ପ୍ରକାର ପ୍ୟାକେଜଡ୍ ଖାଦ୍ୟ ମିଶ୍ରିତ ହେଉଛି। ଆମେ ଯୋଉ ରୋଗ ଭଲ କରିବା ପାଇଁ ଯୋଉ ମେଡିସିନ ଦେଇଥାଉ ତାହା ମଧ୍ୟ ଅପମିଶ୍ରିତ ହେବାର ରିସ୍କ ରହୁଛି। ଭେଜାଲ ଖାଦ୍ୟ ଯୋଗୁଁ ବିଭିନ୍ନ ପ୍ରକାର ରୋଗ ହେଇପାରେ, ମୁଖ୍ୟତଃ ପେଟ ସମ୍ବନ୍ଧୀୟ ସମସ୍ୟା ଯେପରିକି ପେଟ ଯନ୍ତ୍ରଣା, ବାନ୍ତି, ଝାଡ଼ା, ଅମ୍ଳତା ବା ଗ୍ୟାଷ୍ଟ୍ରିକ ସମସ୍ୟା ହେଉଛି, ଫୁଡ୍ ପଏଜନିଂ ହେଇପାରେ, ବିଭିନ୍ନ ପ୍ରକାର ରୋଗ ସଂକ୍ରମଣ ହେବାର ଆଶଙ୍କା ରହିଛି। କିନ୍ତୁ କଥା ହେଉଛି କି ସମସ୍ୟା କେବଳ ପେଟରେ ହିଁ ସୀମିତ ନୁହଁ, ଦୀର୍ଘ ଦିନ ଧରି ଯଦି ଆମେ ନିମ୍ନମାନର ଅପମିଶ୍ରିତ ଖାଦ୍ୟ, ଅଧିକ ରସାୟନ ଯୁକ୍ତ ଖାଇବା ଦ୍ୱାରା ମୋଟାପଣ, ଡାଇବେଟିସ୍, ହାଇ ବ୍ଲଡ୍ ପ୍ରେସର, ହୃଦରୋଗ ଭଳି ଜୀବନଶୈଳୀ ସମ୍ବନ୍ଧୀୟ ରୋଗ ମଧ୍ୟ ବଢୁଛି। ବିଶେଷ କରି ଫୁଡ୍ କଲର୍ ଯୋଗୁଁ ବିଭିନ୍ନ ପ୍ରକାର କ୍ୟାନ୍ସର ହେବାର ଆଶଙ୍କା ବଢୁଛି। ଲିଭର, କିଡନୀ ଭଳି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଉପରେ ମଧ୍ୟ ପ୍ରଭାବ ପଡେ। ପ୍ରଥମ କଥା ହେଉଛି ଖାଦ୍ୟ କିଣିବା ସମୟରେ ସଚେତନ ହୁଅନ୍ତୁ। ମ୍ୟାନୁଫ୍ୟାକ୍ଚର ଡେଟ୍, ଏକ୍ସପାଇରି ଡେଟ୍, ସେଥିରେ କଣ ସବୁ ଉପାଦାନ ରହୁଛି, ତାର ଲେବଲିଂ ଓ ବ୍ରାଣ୍ଡିଂ ନିଶ୍ଚୟ ପଢ଼ନ୍ତୁ। ପ୍ୟାକେଟ୍ ଖୋଲି ଯାଇଥିଲେ କିମ୍ବା ଖାଦ୍ୟର ଗନ୍ଧ, ରଙ୍ଗ ଦେଖିବାରେ ଯଦି ଅସ୍ୱାଭାବିକ ଥିବ ତେବେ ସେସବୁ ଖାଦ୍ୟ ଖାଆନ୍ତୁ ନାହିଁ। ଦ୍ୱିତୀୟତଃ ରାସ୍ତା କଡ଼ରେ ମିଳୁଥିବା ଅସ୍ୱାସ୍ଥ୍ୟକର ଖାଦ୍ୟ, ବିଶେଷ କରି ନନ୍ଭେଜ୍ ଫାଷ୍ଟଫୁଡ୍ ପ୍ରତି ସତର୍କ ରୁହନ୍ତୁ। ତନ୍ଦୁର ଆଇଟମ୍ସ, ଭେଜ୍ ପକୋଡ଼ାରେ ଅଧିକ ଫୁଡ୍ କଲର୍ ୟୁଜ୍ କରାଯାଉଛି ଖାଦ୍ୟ ସୁନ୍ଦର ଦେଖାଯିବା ପାଇଁ, ସେସବୁଠାରୁ ଦୂରେଇ ରୁହନ୍ତୁ। ଫଳ ଓ ପନିପରିବା ଭଲ ଭାବରେ ଧୋଇକି ଖାଆନ୍ତୁ। ବର୍ତ୍ତମାନ ସମୟରେ ଯୋଉ ପନିପରିବା ମିଳୁଛି ମାର୍କେଟରେ ସେସବୁରେ ବହୁତ ଗୁଡ଼ିଏ ଆର୍ଟିଫିସିଆଲ କଲର୍ ୟୁଜ୍ କରାଯାଉଛି। ସେସବୁର ଉତ୍ପାଦନ ସମୟରେ ମଧ୍ୟ ବିଭିନ୍ନ ପ୍ରକାର ରସାୟନ ଯୁକ୍ତ ସାର ବ୍ୟବହାର କରାଯାଉଛି, ଯାହାଦ୍ୱାରା କି ଏସବୁ ଆମ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଲିଭର, କିଡନୀକୁ ଗୁରୁତର ଭାବେ ଏଫେକ୍ଟ କରୁଛି। ସବୁବେଳେ ଟ୍ରାଏ କରନ୍ତୁ କି ଘରୋଇ ଖାଦ୍ୟ ସଠିକ୍ ଭାବରେ ହିଁ ଖାଇବେ। ବାହାରେ ମିଳୁଥିବା ଅସ୍ୱାସ୍ଥ୍ୟକର ପରିବେଶରେ

0: ବିଗ୍।
1: ଅଧିକ ଲାଭ ପାଇବାର ଲୋଭ, ବ୍ୟବସାୟରେ ଅସାଧୁ ଉପାୟ, ବ୍ୟବସାୟରେ ପ୍ରତିଯୋଗିତା, ରାସାୟନିକ ପଦାର୍ଥର ମିଶ୍ରଣ, ଆଖିକୁ ଦେଖାଯାଉଥିବା ସୁନ୍ଦରିଆ ଖାଦ୍ୟକୁ ନେଇ ହିଁ ଚର୍ଚ୍ଚା।
0: ଭେଜାଲ

0: ଭେଜାଲ ଖାଦ୍ୟ କହିଲେ କୌଣସି ଖାଦ୍ୟ ପଦାର୍ଥର ଗୁଣ, ଶୁଦ୍ଧତା ଏବଂ ପୋଷକ ମୂଲ୍ୟକୁ ହ୍ରାସ କରିବା ପାଇଁ ଖାଦ୍ୟରେ ଅପମିଶ୍ରଣ।
1: ଲାଭ ଆଉ ଲୋଭ ହିଁ ମନୁଷ୍ୟକୁ ମୃତ୍ୟୁ ମୁଖରେ ପକାଏ।
0: ତେଣୁ ଖାଦ୍ୟ ପଦାର୍ଥ କ୍ରୟ ବେଳେ ଆମକୁ ସଚେତନ ହେବା ଆବଶ୍ୟକ।
1: ଭେଜାଲ ଖାଦ୍ୟ ନୁହେଁ, ବରଂ ଉତ୍ତମ ଖାଦ୍ୟ ପଦାର୍ଥକୁ ଯାଞ୍ଚ କରି କ୍ରୟ କରିବା ଆବଶ୍ୟକ। ଯଦି ଭେଜାଲ ଖାଦ୍ୟ ଗ୍ରହଣ କରୁ ତେବେ
2: ମୁଁ ଡକ୍ଟର ପ୍ରଦୀପ କୁମାର ମିଶ୍ର, ଶିକ୍ଷାବିତ ଏବଂ ପରିବେଶ ପ୍ରେମୀ, ସମ୍ପ୍ରତି ଭାରତୀୟ ବଜାର ଗୁଡ଼ିକରେ ଅପମିଶ୍ରିତ ଖାଦ୍ୟର ବୃଦ୍ଧି ହେତୁ ଜନସ୍ୱାସ୍ଥ୍ୟ ବ୍ୟାପକ ଭାବରେ ପ୍ରଭାବିତ ହେଉଛି। ଗାଁଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଆମେ ଖାଦ୍ୟ ଭାବରେ ଯାହାକୁ ସବୁ ବ୍ୟବହାର କରୁଛୁ ସେ ସବୁରେ ଅପମିଶ୍ରଣ। କିଛି କଳାବଜାରୀ ମୁନାଫାଖୋର ଲୋକ କଣ କରନ୍ତି ନା, ଖାଦ୍ୟରେ ଯେଉଁ ଇନଗ୍ରେଡିଏଣ୍ଟସ ରହିବା କଥା, ମୌଳିକ ଉପାଦାନ ରହିବା କଥା, ସ୍ୱାସ୍ଥ୍ୟବର୍ଦ୍ଧକ ଉପାଦାନ ରହିବା କଥା, ତା ପରିବର୍ତ୍ତେ କିଛି ଅବାଞ୍ଛିତ ଦ୍ରବ୍ୟ ସେଥିରେ ଅପମିଶ୍ରଣ କରି

0: ଅଧିକ ଲାଭ ପାଇବା ପାଇଁ ଯେଉଁ ଖାଦ୍ୟ ବଜାରକୁ ଛାଡ଼ନ୍ତି ତାହା ସଚେତନ ଅଭାବ କାରଣରୁ ସାଧାରଣ ଲୋକମାନେ ବ୍ୟବହାର କରି ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଭୋଗନ୍ତି, ଏଭଳିକି ଜୀବନ ନାଶର ମଧ୍ୟ ଅନେକ ଦୃଷ୍ଟାନ୍ତ ବର୍ତ୍ତମାନ ଆମେ ଦେଖିସାରିଲୁଣି। ଯେମିତିକି ମିଲ୍କ, ମିଲ୍କରେ ଚକ୍ ପାଉଡର ଠୁ ଆରମ୍ଭ କରିକି ସଫ୍ ପାଉଡର ମିଶାଯାଉଛି, ହାଇଡ୍ରୋଜେନ୍ ପେରକ୍ସାଇଡ୍ ମିଶାଯାଉଛି, ଏସବୁ ଅପମିଶ୍ରଣ ହେବା ଦ୍ୱାରା କ୍ୟାନ୍ସର, ଭୋମିଟିଂ ଏବଂ ଫୁଡ୍ ପଏଜନ୍ ଭଳି ରୋଗ ବ୍ୟାଧିରେ ଲୋକ ସରୁଛନ୍ତି ଏବଂ ବେଳେବେଳେ ମୃତ୍ୟୁବରଣ କରୁଛନ୍ତି। ଯାହାକୁ ଆମେ ବ୍ଲାକ୍ ପେପର ବୋଲି କହୁଛୁ ବା ଯାହାକୁ ଆମେ ସେଥିରେ ଅମୃତଭଣ୍ଡା ମଞ୍ଜି ମିଶାଇ ଦିଆଯାଏ ଗୋଲମରିଚରେ, ଯାହାଦ୍ୱାରା କି ଲିଭର ସମସ୍ୟା ଆସେ। ବଜାରରେ ମିଳୁଥିବା ଯେତେ ସବୁ ତେଲ, ସେ ତେଲରେ ବର୍ତ୍ତମାନ ଆମେ ଦେଖୁଛୁ ଯେ ବିଭିନ୍ନ ପ୍ରକାର କେମିକାଲ୍ସ ମିଶାଇ ତାକୁ ରିଫାଇନ୍ କରାଯାଉଛି ଏବଂ ରିଫାଇନ୍ ତେଲ ବୋଲି ଲେଖାଯାଉଛି, ଯାହାକି ମଣିଷ ଟ୍ରାଇଗ୍ଲିସାଇଡ୍ ବୃଦ୍ଧି ପାଇଁ ମୁଖ୍ୟତଃ ଦାୟୀ ବୋଲି ଡକ୍ଟରମାନେ କହିସାରିଲେଣି। ତେଣୁ ଆଜି ଯେତେ ପ୍ରକାର ଲିପିଡ୍ ପ୍ରୋଫାଇଲ୍ର ପ୍ରୋବ୍ଲେମ୍ ଆସୁଛି ଓନ୍ଲି ଫର୍ ରିଫାଇନ୍ ଅଏଲ୍। ତା ଛଡ଼ା ଘିଅରେ ମଧ୍ୟ ଆପଣଙ୍କର ଆନିମଲ୍ ଫୁଡ୍ ଠୁ ଆରମ୍ଭ କରି ଭେଜିଟେବୁଲ୍ ଅଏଲ୍ ଏସବୁ ମିଶାଯାଉଛି ଏବଂ ହାର୍ଟ ପ୍ରୋବ୍ଲେମ୍ର ସିଏ ମୁଖ୍ୟ କାରଣ। ଚିଲି ପାଉଡର୍ରେ ତ ଆମେ ଜାଣୁ ଯେ ବେଳେବେଳେ କିଛି ମୁନାଫାକର ବ୍ୟବସାୟୀ କରତ ଗୁଣ୍ଡ ଠୁ ଆରମ୍ଭ କରି ଇଟା ଗୁଣ୍ଡ ମଧ୍ୟ ମିଶାଇଥାନ୍ତି। ସେମିତି ଟର୍ମାରିକ ପାଉଡର୍ରେ ମଧ୍ୟ ସେଭଳି କାଠ ଗୁଣ୍ଡ ମିଶାଇଥାନ୍ତି ଯାହାଦ୍ୱାରା କି ଷ୍ଟୋମାକ୍ ପ୍ରୋବ୍ଲେମ୍ ଆସେ। ଯେଉଁମାନେ ମାଛ ମାଂସ ଖାଆନ୍ତି ସେମାନେ ମଧ୍ୟ ବିଭିନ୍ନ ପ୍ରକାର ଅପମିଶ୍ରଣର ଶିକାର ହୁଅନ୍ତି। ଯେମିତି ବଜାରରେ ବର୍ତ୍ତମାନ ମିଳୁଥିବା ମାଛ ତଟକା ଦେଖାଯାଏ, ଅଥଚ ସେଇଠି ଫର୍ମାଲିନ୍ ବ୍ୟବହାର କରାଯାଏ ଯାହାକି ଗୋଟେ କ୍ୟାନ୍ସର ଏଜେଣ୍ଟ। ସେମିତି ଚିକେନ୍ ଖାଉଥିବା ଲୋକମାନେ ମଧ୍ୟ ଦେଖନ୍ତି ଯେ କୌଣସି ପ୍ରକାର କେମିକାଲ ଏବଂ ପାଣି ତା ଭିତରେ ଭର୍ତ୍ତି କରିକି ବଜାରରେ ବିକ୍ରି କରିଦିଆଯାଏ, ଅଧିକ ହେଉଛନ୍ତି। ତ ସାଧାରଣ ଉପଭୋକ୍ତା ଯେଉଁମାନେ ଖାଉଟି, ଯେଉଁମାନେ ବଜାରରୁ, ଯେଉଁମାନେ ମୁକ୍ତ ବଜାରରୁ ଏସବୁ ଖାଦ୍ୟଦ୍ରବ୍ୟ କିଣିଥାନ୍ତି, ସେମାନଙ୍କର ସଚେତନତାର ଅଭାବ କାରଣରୁ ଏ ଅପମିଶ୍ରିତ ଖାଦ୍ୟ ଖାଇ ନାନା ପ୍ରକାର ଦୁରାରୋଗ୍ୟ ବା ବ୍ୟାଧିରେ ପୀଡିତ ହୁଅନ୍ତି, ଯାହାକି ବର୍ତ୍ତମାନ ସବୁଠାରୁ ମୁଣ୍ଡବଥାର କାରଣ ଏବଂ ସବୁଠାରୁ ବଡ଼ ସମସ୍ୟା। ତେଣୁ ବର୍ତ୍ତମାନ ଡାକ୍ତର ଅଧିକ ଆବଶ୍ୟକ ନାହିଁ, ଏହି ଦେଶରେ ହେଲ୍ଥ କୋଚ୍, ଯେଉଁମାନେ କି ସ୍ୱାସ୍ଥ୍ୟକୁ ଆମେ କେମିତି ସୁରକ୍ଷା କରିପାରିବା ଏବଂ ଏ ଅପମିଶ୍ରିତ ଖାଦ୍ୟରୁ କେମିତି ନିଜକୁ ଦୂରରେ ରଖିପାରିବା, ଅପମିଶ୍ରିତ ଖାଦ୍ୟ ବୋଲି କେମିତି ଆମେ ପରୀକ୍ଷା କରିପାରିବା, ଏମିତି ସବୁ ସରଳ ଉପାୟ ବି ବାହାରିଲାଣି। କେବଳ ସଚେତନତାର ଆବଶ୍ୟକତା ବର୍ତ୍ତମାନ ରହିଛି।
1: ହେ ବାବୁ, ଆଖି ଛୁରୀ ମାରି ବାବୁ,

0: ଭେଜାଲ ଖାଦ୍ୟ ମାଧ୍ୟମରେ ଲୋକମାନେ ଯେଉଁ ରୋଗରେ ପଢୁଛନ୍ତି, ଯାହାଦ୍ୱାରା କି ଅନେକ ଗରିବ ଲୋକ ତାହାର ଶିକାର ହେଉଛନ୍ତି।
1: ତେବେ ଆସନ୍ତୁ ଶୁଣିବା ଭେଜାଲ ଖାଦ୍ୟ କ'ଣ ଏବଂ ତାହାର ପ୍ରଭାବ ଆମ ଶରୀର ଉପରେ କିପରି ପଡୁଛି।
2: ଡାକ୍ତର ସୁରେନ୍ଦ୍ର ନାଥ ଦାସ, ରିଟାୟାର୍ଡ ଗାଇନି ସ୍ପେଶାଲିଷ୍ଟ। ଅବସର ଗ୍ରହଣ ପରେ ମୁଁ ବର୍ତ୍ତମାନ ଉମରକୋଟରେ ଅବସ୍ଥାନ କରୁଛି। ବର୍ତ୍ତମାନ ଆମେ ଏକ ଭେଜାଲ ଦୁନିଆରେ ବାସ କରୁଛୁ, କାରଣ ୱି ହାଭ୍ ଚେଞ୍ଜ ଅର୍ ଲାଇଫ୍ ଷ୍ଟାଇଲ। ପିଲାଦିନର କଥା ମନେ ପଡ଼େ, ଯେତେବେଳେ ଆମେ ବୋଉ ହାତର ପଖାଳ, ବାଡ଼ିର ଶାଗ, ବିଲର ସୋରିଷ ଆଣିକି ତେଲ କରୁଥିଲୁ, ଗାଈଠୁ ଘିଅ ଖାଉଥିଲୁ, ବାଡ଼ି ବଗିଚାରେ ସବୁ ଫଳ ମୂଳ ପରିବା ଯାହା ହଉଥିଲା ଖାଉଥିଲୁ, ଆଉ ବିଲର ଧାନ, ପୋଖରୀରେ ମାଛ, ତେଣୁ ସବୁ ଘର ଜିନିଷରେ ଚଳି ଯାଉଥିଲା, ବାହାର ଉପରେ ଆମେ ନିର୍ଭରଶୀଳ ନଥିଲୁ। କିନ୍ତୁ ଆ ଭିତରେ ଦୁନିଆ ବଦଳିଗଲା, ସଂସାର ବଦଳିଗଲା, ଇକୋନୋମି ବଦଳିଗଲା, ସମସ୍ତେ ଆମେ ବାହାରକୁ ଆସିଲୁ। ବାହାରକୁ ଆସିଲା ପରେ ଆଉ ଘର ଜିନିଷ ଆମେ ପାଇଲୁନୁ, ତେଣୁ ୱି ଏଣ୍ଟର୍ ଇନ୍ଟୁ ଏ ମାର୍କେଟ ଯୋଉଠି ଲୋଭ ଏବଂ ଲାଭ ଦିଟା ବିଷୟ ପାଇଁ ଶିଶୁ ସଚେତନ। ଦିନକୁ ଦିନ ଅପମିଶ୍ରଣ, ଜାଲ, ଭେଜାଲ ଏସବୁ ବଢି ଚାଲିଲା। ବର୍ତ୍ତମାନ କୋଉଟା ପିଓର କୋଉଟା ଜାଲ ଆମେ ଜାଣିବା ବହୁତ ମୁସ୍କିଲ। ଏବେ ଯୋଉ ଖାଦ୍ୟ ସିକ୍ୟୁରିଟି ଆକ୍ଟ ବା ଭେଜାଲ ଖାଦ୍ୟ ଧରିବାକୁ ଯୋଜନା ଚାଲିଛି, ସେଇଟା ଏକ ସାମୟିକ ଯୋଜନା। ବାସ୍ତବିକ ଏଇଟା ସବୁଦିନେ ଚାଲିବା କଥା, ତା ପାଇଁ ସ୍ୱତନ୍ତ୍ର ଡିପାର୍ଟମେଣ୍ଟ ଅଛି, ସ୍ୱତନ୍ତ୍ର ଆକ୍ଟ ଅଛି। ଏଭଳିକି ଧରା ପଡ଼ିଲେ 5,00,000 ଟଙ୍କା ପର୍ଯ୍ୟନ୍ତ ଫାଇନ୍ ଏବଂ ଜେଲ୍ ଅଛି। ଯୋଉ ଖାଦ୍ୟ ଭେଜାଲ ଦ୍ୱାରା ଲୋକମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଅତି ପ୍ରତିକୂଳ ପ୍ରଭାବ ପକାଉଛି। ଆମେ ଜାଣିଛୁ ପନିର ଗୋଟେ ଅତି ଆବଶ୍ୟକ ଜିନିଷ, ଆମେ ବହୁତ ଖାଉ। ଏଇ ଯୋଉ ପନିର ଆସେ ସେଟା ଭୁବନେଶ୍ୱରକୁ ଆସେ, ନିଆଳି ଆଉ କାକଟପୁର ଏଇସବୁ ଅଞ୍ଚଳରୁ ସେଗୁଡାକ ଆସେ। ପିଓର ପନିର କ୍ଷୀରରୁ ତିଆରି ହୁଏ, ତେଣୁ ଆୟୋଡିନ୍ ପକେଇଲେ ତାହା ରଙ୍ଗ ହବ ନାହିଁ। କିନ୍ତୁ ଅନେକ ଅପରିଶୁଦ୍ଧ ପନିର ତିଆରି ହେଉଛି, ଯୋଉଥିରେ ସେମାନେ ଡିଟର୍ଜେଣ୍ଟ ପକାଉଛନ୍ତି, ୟୁରିଆ ପକାଉଛନ୍ତି, କେମିକାଲ ଅଏଲ ପକାଉଛନ୍ତି। ଏସବୁ ଯୋଉ ପନିର ସେସବୁ ଆୟୋଡିନ୍ ପଡ଼ିଲେ ରଙ୍ଗ ହେଇଯିବ, ଯେହେତୁ ସେ ଷ୍ଟାର୍ଚ ରହୁଛି, ଗୋଟେ ରଙ୍ଗ ଗାଢ ନାରଙ୍ଗ ରଙ୍ଗ ହେଇଯିବ। ସେକେଣ୍ଡ କ୍ଲାସ ପନିର ଯୋଉଟାକି ସରକାର ଆପ୍ରୁଭ କରିଛନ୍ତି ଯେ ସେଇଟା ତିଆରି ହେଇପାରିବ, ଆମର ପାଉଡର ମିଲ୍ ଆଉ କେତେଟା ଜିନିଷ ତିଆରି ହେଇପାରିବ, ଯାହା ପିଓର ପନିର ନହେଲେ ମଧ୍ୟ ତାହା ବଜାରରେ ଚାଲିବ। କିନ୍ତୁ ଚାଲିବା ବେଳକୁ ସେ ଲୋକ କହିବ ଯେ ଏଇଟା ଏଇ ଜାତୀୟ ପନିର, ଏଇ ଯୋଉ ଆର୍ଟିଫିସିଆଲ ପନିର, ସେଇଟା ମଧ୍ୟ ଫୁଡ୍ ସେଫ୍ଟି ଆପ୍ରୁଭ କରିଛି, କ୍ଷତିକର ଜିନିଷ ମିଶିନି, ସେଇଟା ମାର୍କେଟରେ ମଧ୍ୟ ଚାଲିପାରିବ। କ୍ଷୀର ଗୋଟାଏ ଅତି ଆବଶ୍ୟକ ଜିନିଷ, କ୍ଷୀରରେ ୟୁରିଆ ମିଶେଇ ଦେଉଛନ୍ତି, ଭେଜିଟେବୁଲ ଅଏଲ ମିଶେଇ ଦେଉଛନ୍ତି, ଚିନି ମିଶେଇ ଦେଉଛନ୍ତି, କାରଣ କ୍ଷୀରଟା କେମିତି ଲୋକ ଜାଣିପାରିବେନି ଯେ କ୍ଷୀରରେ ପାଣି ମିଶିଛି, କ୍ଷୀରଟା ବହଳିଆ ଦେଖାଯିବ। ବିଶୁଦ୍ଧ କ୍ଷୀର କି କ'ଣ ଜାଣିବା ପାଇଁ ଲାକ୍ଟୋମିଟର ଗୋଟା ବ୍ୟବହାର କରାଯାଏ, ସେ ମିଟରଟା ବହୁତ ଶସ୍ତା, ସେଥିରେ କ୍ଷୀରର ସ୍ପେସିଫିକ ଗ୍ରାଭିଟି ଦେଖାଯାଏ। କ୍ଷୀର ସ୍ପେସିଫିକ ଗ୍ରାଭିଟି ହେଉଛି ପାଣିଠୁ ସାମାନ୍ୟ ବେଶୀ, ପାଣିରେ 1 ହେଲେ 1.033 ହେଉଛି କ୍ଷୀରର ସ୍ପେସିଫିକ ଗ୍ରାଭିଟି, ତେଣୁ ସେଇଟାକୁ ଆମକୁ ମାପିକିରି ସେଇଟା ଖାଦ୍ୟ କଲେ ଭଲ। କିନ୍ତୁ ଯେହେତୁ କ୍ଷୀରର ଅଭାବ ସବୁଆଡେ ଆସୁଛି, ଆଜିକାଲି ଆମେ ମୋଷ୍ଟଲି ଇନ୍ଷ୍ଟାଣ୍ଟ ମିଲ୍କ ଯୋଉ ଆମେ ଗାଈଠୁ ଆଗେ ପାଉଥିଲୁ ସେଇଟା ପାଉନୁ, ତେଣୁ ପ୍ୟାକେଟ ମିଲ୍କ ଆସୁଛି। ସେ ପ୍ୟାକେଟ ମିଲ୍କ ଅନେକ ଦିନ ପରେ ଆମେ ପାଉଛୁ, କେତେ ବାଟ ଦେଇକିରି ଆସୁଛି, କୋଉ ଦୂରରୁ ଆସୁଛି, ତେଣୁ ଆସିଲା ବେଳକୁ ତାର କ୍ୱାଲିଟି ଉପରେ ନିଶ୍ଚିତ ସନ୍ଦେହ ହେବ। ଘିଅରେ ଆଡଲ୍ଟରେଟ୍ ଏତେ ହେଉଛି, ଆପଣ ଆଶ୍ଚର୍ଯ୍ୟ ହେବେ, ଯୋଉ ପୂଜା ଘିଅ ବୋଲିକି ଯୋଉ ଘିଅଟା ବିକ୍ରି ହେଉଛି ହେଲା, ସେକୁ ବି ବେଳେବେଳେ ଖାଇବାକୁ ଦେଇ ଦେଉଛନ୍ତି, ତା କେଜି 40 ଟଙ୍କା 50 ଟଙ୍କାରେ ବିକ୍ରି ହେଉଛି, କିନ୍ତୁ ଉପରେ ଲେଖା ହେଇଛି ଘିଅ। ଘିଅଟା ଯେତେବେଳେ ବସେ ସେଇଟା ୟୁନିଫର୍ମଲି ସଲିଡିଫାଏ ହେଇଯାଏ, ସେଥିରେ ଆଉ ଲିକ୍ୱିଡ ଅଂଶ ରହିବନି। କିନ୍ତୁ ଯଦି ସେଥିରେ ଅପମିଶ୍ରିତ ହେଇଥିବ, ଭେଜିଟେବୁଲ ଅଏଲ ବା ଡାଲଡା ଏଇ ଜାତୀୟ ଜିନିଷ ମିଶ୍ରିତ ହେଇଥିବ, ତାହେଲେ ସେଇଟା ବସିବନି, ଘିଅଟାଏ ବସିଯିବ, ସିଏ ଗୋଟା

ଜାଗାରେ ମିଶିଯିବ। ଆଜିକାଲି ହୋଟେଲ ଫୋଟେଲ ଆମେ ତ ସମସ୍ତେ ହୋଟେଲକୁ ଯାଉଛୁ ଖାଇବାକୁ, ଆଜିକାଲି ଘର ଖାଇବାକୁ ଅନେକ ଭଲ ଲାଗୁନି, ରାତିରେ ବୁଲିଲେ ଖାଇଲେ। ତେଣୁ ସେଇ ଯୋଉ ବଡ ବଡ ହୋଟେଲ, ଛୋଟ ହୋଟେଲ ଏସବୁରେ ସେଇଟା ସେମାନେ ମାନ ମେଣ୍ଟେନ କରୁନାହାନ୍ତି, ସ୍ୱାସ୍ଥ୍ୟକର ଠିକ ରହୁନାହାନ୍ତି, ଆଉ ବାସି ଖାଦ୍ୟକୁ ବେଳେବେଳେ ପରଦିନ ଗରମ କରି ଦେହକୁ ଦଉଛନ୍ତି। ସେଥିରେ କଣ ସେମାନେ ରଙ୍ଗ ଦେଇଦଉଛନ୍ତି, ଫ୍ଲେଭର ଦେଇଦଉଛନ୍ତି, ଖାଦ୍ୟଟା ଆମ ପାଟିକି ସ୍ୱାଦ ଲାଗିବ, କିନ୍ତୁ ସେଗୁଡାକ ସ୍ୱାସ୍ଥ୍ୟ ପକ୍ଷରେ ହିତକାରୀ। ଏବଂ ଏ ଯୋଉ ଡାଏ ମିଶଉଛନ୍ତି, ଯୋଉ ମସଲା ମିଶଉଛନ୍ତି, ସେଗୁଡା ମଧ୍ୟ ଖରାପ। ତେଣୁ ଆମେ ଯେତେ ଦୂର ବାହାର ଖାଦ୍ୟ ଉପରେ ଆମର ନିର୍ଭର କମିବା ସେତେ ଭଲ। ଘରର ଭାତ ଟିକେ, ଡାଲି ଟିକେ, ଆଳୁ ଭର୍ତ୍ତା ଟିକେ, ଭଜା ଟିକେ, ଶାଗ ଟିକେ, ମାଛ ଖଣ୍ଡେ ପିସ୍ ଖାଇଲେ କେତେ ଶାନ୍ତି ଲାଗୁଥିଲା, କିନ୍ତୁ ଆଜିକାଲି ସମସ୍ତେ ହୋଟେଲକୁ ଯାଉଛନ୍ତି। ଆମେ ଘର ଉପରେ ଯଦି ନିର୍ଭର କରିବା, ହୋମମେଡ୍ ରୋଷେଇ ଯଦି ଖାଇବା

0: ଖାଦ୍ୟ ମଣିଷର ଜୀବନର ଆଧାର। ଯେଉଁ ଖାଦ୍ୟ ଆମକୁ ଜୀବନ ଏବଂ ଶକ୍ତି ଦେବା କଥା, ସେହି ଖାଦ୍ୟ ଯଦି ଭେଜାଲ ହୋଇ ଆମ ସ୍ୱାସ୍ଥ୍ୟ ପାଇଁ ବିପଦର କାରଣ ହୁଏ, ତେବେ ଏହାଠାରୁ ଦୁଃଖଦ ଘଟଣା କ'ଣ ହୋଇପାରେ?
1: ଖାଦ୍ୟରେ ଭେଜାଲ ଏକ ନିରବ ବିପଦ। ଏହା ସବୁବେଳେ ତୁରନ୍ତ ଦେଖା ନ ଗଲେ ମଧ୍ୟ ଏଭଳି ରୋଗ ସୃଷ୍ଟି କରେ ଯେ ମନୁଷ୍ୟକୁ ଆଉ ବଞ୍ଚିବାକୁ ଦିଏ ନାହିଁ।
0: ତେଣୁ ଆସନ୍ତୁ ଆମେ ସମସ୍ତେ ଶପଥ ନେବା, ନିଜେ ଶୁଦ୍ଧ ଖାଦ୍ୟ ଖାଇବା, ଅନ୍ୟକୁ ଶୁଦ୍ଧ ଖାଦ୍ୟ ପାଇଁ ସଚେତନ କରିବା, ଏବଂ ଭେଜାଲ ଖାଦ୍ୟ ବୋଲି ଆମେ ଯେତେବେଳେ ଅବଗତ ହେବା, ନିଶ୍ଚିତ ଭାବେ ସେଠାରେ ସ୍ୱର ଉତ୍ତୋଳନ କରିବା, ନିଜେ ସୁସ୍ଥ ରହିବା, ଅନ୍ୟକୁ ସୁସ୍ଥ ରଖିବା।
1: ଖାଉଟି ସଚେତନ ଆମର କର୍ତ୍ତବ୍ୟ, ଶୁଦ୍ଧ ଖାଦ୍ୟ ପାଇଁ ପ୍ରତିବାଦ ଆମର ଅଧିକାର।
0: ତେବେ ଆଜି ତ ସମୟ ହେଲାଣି, ସଂଯୋଗ କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆମେ ଦୁହେଁ, ମୁଁ ରଞ୍ଜନ,
1: ମୁଁ ଭାଗ୍ୟଲତା। ନମସ୍କାର।

ଶୁଣୁଥିଲେ ସକାଳର ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ସଂଯୋଗ କାର୍ଯ୍ୟକ୍ରମ। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଥିଲେ ରଞ୍ଜନ କୁମାର ବେହେରା ଏବଂ ଭାଗ୍ୟଲତା ପାଣିଗ୍ରାହୀ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣଙ୍କ ପାଖରେ ପହଞ୍ଚୁଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIR ଆପ୍ ଯୋଗେ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଏଥର ଶିଳ୍ପୀ ହେଲେ ଶୈଳଭମା ମହାପାତ୍ର ଏବଂ ସୁହାସ ମହାନ୍ତି। ଶିଳ୍ପୀଙ୍କ ଯୁଗଳ କଣ୍ଠରେ ଶୁଣିବା ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ରଚନାରୁ ଏକ ସୁନ୍ଦର ଗୀତ।

ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀକୁ ଏଠି ଶେଷ କରୁଛୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ହେଲେ କୁମାର ପାପି। ଶିଳ୍ପୀଙ୍କ କଣ୍ଠରେ ଶୁଣିବା ପଞ୍ଚାନନ ନାୟକଙ୍କ ଗୀତ। ସଙ୍ଗୀତରେ ସଜେଇଛନ୍ତି ଗଗନ ବିହାରୀ।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: শ্রোতাবন্ধু আপন শুণুচন্তি কম্পাক্ট ডিস্ক যোগে সুগম সঙ্গীতর কার্যক্রম। এই ক্রমরে এবে আসন্তু শুনিবা ইরা মহান্তিঙ্ক কণ্ঠরে এক সুন্দর গীত।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ବାବୁଲ ସୁପ୍ରିୟ। ଶିଳ୍ପୀଙ୍କ କଣ୍ଠରେ ଶୁଣିବା ନିଜାମଙ୍କ ଗୀତ। ସଙ୍ଗୀତରେ ସଜାଇଛନ୍ତି ଅଭିଜିତ ମଜୁମଦାର।

ଏଥର ଶିଳ୍ପୀ ହେଲେ ଲତା ମଙ୍ଗେସ୍କର। ଆନନ୍ଦ ବକ୍ସିଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ରାହୁଲ ଦେବ ବର୍ମନ। କଥାଚିତ୍ର ଅମର ପ୍ରେମ।

ବସନ୍ତ ବାହାର ଏହି ଚଳଚ୍ଚିତ୍ରରୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। କଣ୍ଠଦାନ କରିଛନ୍ତି ମହମ୍ମଦ ରଫି, ଗୀତ ରଚନା କରିଛନ୍ତି ଶୈଳେନ୍ଦ୍ର, ସଙ୍ଗୀତରେ ସଜେଇଛନ୍ତି ଶଙ୍କର ଜୟକିଶନ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ରାମ ତେରି ଗଙ୍ଗା ମେଲି ଏହି ଚଳଚ୍ଚିତ୍ରରୁ ପରବର୍ତ୍ତୀ ଗୀତ ଖାସ୍ ଆପଣଙ୍କ ପାଇଁ। ଶିଳ୍ପୀ ହେଲେ ଲତା ମଙ୍ଗେସ୍କର। ଗୀତ ରଚନା ଏବଂ ସଙ୍ଗୀତ ପରିଚାଳନା ରବୀନ୍ଦ୍ର ଜୈନ।

ଗୀତିକାର ଇନ୍ଦିବରଙ୍କ ରଚନାରୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ ଲତା ମଙ୍ଗେସ୍କର ଏବଂ ସାଥୀ। ଗୀତକୁ ସଙ୍ଗୀତରେ ସଜାଇଛନ୍ତି କଲ୍ୟାଣଜୀ ଆନନ୍ଦଜୀ। କଥାଚିତ୍ର ଜୋନି ମେରା ନାମ।

ଦେବଦାସ ଏହି ଚଳଚ୍ଚିତ୍ରରୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ ପଣ୍ଡିତ ବିର୍ଜୁ ମହାରାଜ, କବିତା ସୁବ୍ରମଣ୍ୟମ ଏବଂ ମାଧୁରୀ ଦୀକ୍ଷିତ। ଗୀତ ରଚନା ଏବଂ ସଙ୍ଗୀତ ପରିଚାଳନା ପଣ୍ଡିତ ବିର୍ଜୁ ମହାରାଜ।

शाम रोक लई रोक लई रोक लई, थाई शाम रोक लई औचक मुख चूम लई।

0: ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରାକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 9:30। ଏବେ ଆସନ୍ତୁ ଶୁଣିବା ଓଡ଼ିଆ ଚଳଚ୍ଚିତ୍ର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ସପ୍ତଧାରା। ପ୍ରଥମେ ଶୁଣିବା ମଥୁରା ବିଜୟ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଭିକାରୀ ବଳ ଏବଂ ସାଥୀ। ଗୀତ ରଚନା କରିଛନ୍ତି ନାରାୟଣ ପ୍ରସାଦ ସିଂ, ସଙ୍ଗୀତରେ ସଜେଇଛନ୍ତି ରାଖାଲ ମହାନ୍ତି।
1: ଗୋବିନ୍ଦ।

ଗପ ହେଲେ ବି ସତ ଏହି ଚଳଚ୍ଚିତ୍ରରୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ ସୁମନ କଲ୍ୟାଣପୁର। ଗୀତ ରଚନା କରିଛନ୍ତି ଗୁରୁକୃଷ୍ଣ ଗୋସ୍ୱାମୀ। ସଙ୍ଗୀତରେ ସଜାଇଛନ୍ତି ଭୁବନ ହରି।

କାର୍ଯ୍ୟକ୍ରମର ପ୍ରବର୍ତ୍ତୀଶିଳ୍ପୀ ହେଲେ ଆରତି ମୁଖାର୍ଜୀ ଏବଂ ମଞ୍ଜୁ ପଣ୍ଡା। ଗୀତ ରଚନା କରିଛନ୍ତି ମହେନ୍ଦ୍ର ଆଚାର୍ଯ୍ୟ। ସଙ୍ଗୀତରେ ସଜେଇଛନ୍ତି କମଲ ପଟ୍ଟନାୟକ। କଥାଚିତ୍ର ଆଶାର ଆକାଶ।

ନୀଳମାଧବ ଏହି ଚଳଚ୍ଚିତ୍ରରୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ ଭିକାରୀ ବଳ। ଗୀତ ରଚନା କରିଛନ୍ତି ପୂର୍ଣ୍ଣ ମଲ୍ଲିକ। ସଙ୍ଗୀତରେ ସଜେଇଛନ୍ତି ଉପେନ୍ଦ୍ର କୁମାର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଏଥର ପୁରାତନ ରଚନାରୁ ଶୁଣିବା ବନ୍ଧୁ ମହାନ୍ତି ଚଳଚ୍ଚିତ୍ରର ଗୀତ। ସଙ୍ଗୀତରେ ସଜେଇଛନ୍ତି ପ୍ରଫୁଲ୍ଲ କର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ଗୀତା ପଟ୍ଟନାୟକ ଏବଂ ସାଥୀ। ଗୀତ ରଚନା କରିଛନ୍ତି ଗୌରବ ପଟ୍ଟନାୟକ, ସଙ୍ଗୀତରେ ସଜେଇଛନ୍ତି ରାଖାଲ ମହାନ୍ତି, କଥାଚିତ୍ର ମଥୁରା ବିଜୟ।

କାର୍ଯ୍ୟକ୍ରମର ଶେଷରେ ଶିଳ୍ପୀ ହେଲେ ବାଣୀ ଜୟରାମ ଏବଂ ସୁଧାରାମା। ଗୀତ ରଚନା କରିଛନ୍ତି ଶିବବ୍ରତ ଦାସ, ସଙ୍ଗୀତରେ ସଜେଇଛନ୍ତି ପ୍ରଫୁଲ୍ଲକର। କଥାଚିତ୍ର ମୁକ୍ତି।

ଓଡ଼ିଆ ଚଳଚ୍ଚିତ୍ର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ସପ୍ତଧାରାକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ପୂର୍ବାହ୍ନ 10:00 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଲଗାନ୍ ଏହି ଚଳଚ୍ଚିତ୍ରରୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ ଆଶା ଭୋସଲେ, ଉଦିତ ନାରାୟଣ ଏବଂ ବୈଶାଳୀ ଏବଂ ସାଥୀ। ଗୀତ ରଚନା କରିଛନ୍ତି ଜାଭେଦ ଅଖତର, ସଙ୍ଗୀତରେ ସଜେଇଛନ୍ତି

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030692 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ଅଲକା ୟାଗ୍ନିକ ଏବଂ ସାଧନା ସରକମ। ଆନନ୍ଦ ବକ୍ସିଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି କଲ୍ୟାଣ ଜୀ ଆନନ୍ଦ ଜୀ। କଥାଚିତ୍ର ନାସ୍ତିକ।

କାର୍ଯ୍ୟକ୍ରମର ଶେଷରେ ଶିଳ୍ପୀ ହେଲେ ଆରତୀ ମୁଖାର୍ଜୀ ଏବଂ ଯଶପାଲ ସିଂ। ଗୀତ ରଚନା ଏବଂ ସଙ୍ଗୀତ ପରିଚାଳନା ରବୀନ୍ଦ୍ର ଜୈନ। କଥାଚିତ୍ର ଗୀତ ଗାତା ଚଲ।

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ପୂର୍ବାହ୍ନ 10:30। ଏବେ ଆସନ୍ତୁ ଶୁଣିବା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ଭକ୍ତିତଭାବନ ଦୀନବନ୍ଧୁ ଯେଉଁ ଲଳିତ ଲୀଳା ରଚନା କରିଥିଲେ ସେଥିମଧ୍ୟରୁ କିୟଦଂଶ ବର୍ତ୍ତମାନ ମୁଁ ପ୍ରକାଶ କରୁଅଛି। ଆପଣମାନେ ଧୀର ବୁଦ୍ଧି ସ୍ଥିର ଚିତ୍ତରେ ତ୍ରୁଟି ମାର୍ଜନ ପୂର୍ବକ ଶୁଣିବା ହେବେ ବୋଲି ବିନୀତ ନିବେଦନ କରୁଅଛି।
1: ଏପରି ସୂତ୍ରଧର ଶ୍ରୋତା ମଣ୍ଡଳୀକୁ ବିନୟ ନିବେଦନ କରିବା ପରେ ମଥୁରାଧିପତି ସୁରସେନ ପୌତ୍ର ରାକ୍ଷସ କଂସାସୁରର ଦ୍ୱାରପାଳକ ସଭା ମଧ୍ୟକୁ ପ୍ରବେଶ କରିବା।

0: ତୁମ୍ଭମାନଙ୍କର ସୁରକ୍ଷା ଅବଶ୍ୟମ୍ଭବୀ ଅଟେ।
1: ହେ ଅଗ୍ରଜ, ତୁମ ସହ ଆମ ନିଜ ଇଚ୍ଛା ଶତ୍ରୁତା କରିନାହୁଁ, ଏଣୁ ଦୟା ବହି ଆମକୁ ଛାଡ଼ି ଦିଅ।
2: ରାଜା, ତୁମ୍ଭର ଶତ୍ରୁ ମୁଁ କିମ୍ବା ଦେବ କି ନୁହଁ, ଆମ୍ଭର ସନ୍ତାନ ପୁଣି ଅଷ୍ଟମ ଗର୍ଭଜାତ ଶିଶୁ ହିଁ ତୁମ୍ଭ ମୃତ୍ୟୁର କାରଣ। ସେଇ ହେତୁ ମୁଁ ପ୍ରତିଜ୍ଞା କରି କହୁଛି ଯେ ଦେବକୀ ଗର୍ଭରୁ ଯେଉଁ ସନ୍ତାନ ଭୂମିଷ୍ଠ ହେବ ତାକୁ ମୁଁ ତୁମ୍ଭ ଛାମରେ ଉପସ୍ଥିତ କରାଇବି।
0: ଠିକ ଅଛି, କିନ୍ତୁ ମନେ ରଖ, ତୁମ୍ଭେ ପ୍ରତିଜ୍ଞା ଯେପରି ଭୁଲି ନ ଯାଅ।
1: ଏଥର ଆମକୁ ବିଦାୟ ଦିଅ।
0: ତା କିପରି ହେବ, ପ୍ରତିଜ୍ଞା କଲେ ସୁଦ୍ଧା ତୁମ୍ଭେ ତୁମ୍ଭ ସନ୍ତାନ ମାନଙ୍କୁ ମତେ ଦେଇଛ ବୋଲି କି ପ୍ରମାଣ ଥିବ? ସେଇଥିଲାଗି ତୁମ୍ଭେ ଦୁହେଁ ମଥୁରା କଟକରେ ବନ୍ଦୀ ହୋଇ ରହିବ, ତେବେ ଯାଇ ମୁଁ ସହସ୍ତ୍ରରେ ଶତ୍ରୁ ନିପାତ କରିପାରିବି।
3: ଏପରି କ୍ରୋଧାଗ୍ନିରେ ପ୍ରଜ୍ୱଳିତ ହୋଇ କଂସାସୁର ଦେବକୀ ବସୁଦେବଙ୍କୁ ବନ୍ଦୀ କରି ରଖିବାରୁ ବସୁଦେବ ସମାନୁପାତରେ ପ୍ରଥମ ଗର୍ଭଜାତ ପୁତ୍ରକୁ କଂସ ସମ୍ମୁଖରେ ଉପସ୍ଥିତ କରାଇଲା, କିନ୍ତୁ ଉକ୍ତ ଶିଶୁ ତାହାର ମୃତ୍ୟୁର କାରଣ ହୋଇନଥିବାରୁ ଫେରାଇ ଦେଇ ବିଶ୍ରାମ ଉଦ୍ଦେଶ୍ୟରେ ଗମନ କରିବା ବେଳେ ଦେବର୍ଷି ନାରଦ ମନଯାନ ଆରୋହଣ ପୂର୍ବକ

0: ଆସନ ଗ୍ରହଣ କରି ଆସିବାର କାରଣ ପ୍ରକାଶ କରନ୍ତୁ।
1: ମଥୁରାଧୀଶ, ତୁମ୍ଭେ ବିଜ୍ଞ ହୋଇ ସୁଦ୍ଧା ଅଜ୍ଞାନବଶତଃ ନିଜର ମରଣକୁ ଡାକିଅଛ, ଏଣୁ ତୁମ୍ଭକୁ ସାବଧାନ କରାଇ ଦେବା ଲାଗି ମୁଁ ସ୍ୱର୍ଗଧାମ ଛାଡ଼ି ଆସିଅଛି। ନାରାୟଣ ନାରାୟଣ।
2: ଏପରି କୋମଳ ବଚନରେ ଚେତାବନୀ ଶୁଣାଇ ତ୍ରୈଲୋକ୍ୟ ଭ୍ରମଣକାରୀ ଦେବ।

0: ରାଜା, ତୁମେ ଭ୍ରମ ସଂଶୋଧନ କରି ଜାଗ୍ରତ ରହ, ତା ନହେଲେ ଦେବ ଚକ୍ରାନ୍ତରେ ମରଣ ଲଭିବା ନିଶ୍ଚିତ ଅଟେ। ଏବେ ଆମେ ଆସୁଅଛୁ।
1: ଦେବଶ୍ରୀ କହିବା କଥା ସତ୍ୟ ବୋଲି ଅନୁମିତ ହୁଏ।
2: ଚିନ୍ତିତ ହୋଇ କଂସାସୁର କ୍ରମାଗତ ଭାବେ ଦେବକୀର ଛଅ କୋଟି ସନ୍ତାନ ମାନଙ୍କୁ ହତ୍ୟା କରିବା ପରେ ସପ୍ତମ ଗର୍ଭରେ ଅନନ୍ତ ଶେଷ ଦେବ ଅବସ୍ଥା।

0: ନାରାୟଣ, ଆପଣଙ୍କ ଇଚ୍ଛାରୁ ସଚରାଚର ବ୍ରହ୍ମାଣ୍ଡ ଜାତ ହୋଇଛି, ପୁଣି ଆପଣଙ୍କ ଇଚ୍ଛାରେ ପରିଚାଳିତ ହୋଇ ଶେଷରେ ସେଇ ଇଚ୍ଛାରେ ହିଁ ଧ୍ୱଂସ ପାଏ। ଦୁଷ୍ଟ ନିବାରଣ ନିମନ୍ତେ ଆପଣଙ୍କ ଆଜ୍ଞା ମୁଁ ଅବଶ୍ୟ ପାଳନ କରିବି।
1: ଗୋଲୋକ ବିହାରୀ ନାରାୟଣଙ୍କ ଠାରୁ ଆଜ୍ଞା ପ୍ରାପ୍ତ ହୋଇ ଯୋଗମାୟା ଦେବକୀ ଗର୍ଭରୁ ଶେଷ ଦେବଙ୍କୁ ହରଣ କରି ରୋହିଣୀ ଗର୍ଭରେ ସ୍ଥାପନ କଲେ ତହି ଉତ୍ତାରୁ ପୁନଶ୍ଚ ଦେବକୀ ଗର୍ଭବତୀ ହେବାରୁ ସମ୍ବାଦ ପାଇ କଂସ ଅସୁର ନିଜ ମନ୍ତ୍ରୀମାନଙ୍କୁ ଡାକି ଏପରି କହିଲେ।
2: ହେ ମନ୍ତ୍ରୀ ପରିଷଦ ମାନେ, ଦୈବବାଣୀ ପ୍ରକାରେ ଦେବକୀ ଅଷ୍ଟମ ଗର୍ଭ ସଞ୍ଚାର ହୋଇଛି, ତେଣୁ ଆମକୁ ଅତି ସତର୍କତାର ସହିତ ଚଳିବାକୁ ପଡିବ।
3: ମହାପ୍ରଭୁ, ଦେବକୀ ଏ ସମୟରେ ଅତି ପ୍ରଫୁଲ୍ଲ ଆଉ ସତେଜ ଦେଖାଯାଉଅଛନ୍ତି, ପୂର୍ବ ଅପେକ୍ଷା ମହା ଆନନ୍ଦରେ ବିଚରଣ କରୁଅଛନ୍ତି।
2: ତେବେ ଦୈବବାଣୀ ସତ୍ୟ ଅଟେ, ତୁମେ ସମସ୍ତ ଜାଗ୍ରତରେ ରହିଥିବ, ନହେଲେ ଦେବତା ଅଭିସନ୍ଧିରେ ଆମମାନଙ୍କର ବିନାଶ ସୁନିଶ୍ଚିତ ଅଟେ।
3: ଯଥା ଆଜ୍ଞା ଦାନବରାଜ।

0: କି ଭାଗ୍ୟ ଆମ୍ଭର, ସୃଷ୍ଟିକର୍ତ୍ତା ବ୍ରହ୍ମା, ସଂହାରକାରୀ ରୁଦ୍ର ସମେତ ସବୁ ଅମର ବୃନ୍ଦ ଏଠାରେ ଆଜି ଉପସ୍ଥିତ।
1: ବସୁଦେବ, ତୁମ୍ଭେ ଓ ଦେବକୀ ମହାପୁଣ୍ୟାତ୍ମା ଅଟ, ତେଣୁ ପ୍ରତି ଯୁଗରେ ସ୍ୱୟଂ ଭଗବାନ ତୁମ୍ଭମାନଙ୍କଠାରୁ ମନୁଷ୍ୟ ରୂପେ ଜନ୍ମ ହୋଇ ଦୁଷ୍ଟ ନିବାରଣ କରନ୍ତି।
2: ପ୍ରଭୁ ସୃଷ୍ଟିକର୍ତ୍ତା, ଏହା କି ସତ୍ୟ?
1: ସତ୍ୟ କଲ୍ୟାଣୀ, ପ୍ରଥମ ମନ୍ୱନ୍ତରରେ ତୁମ୍ଭେ କୃଷ୍ଣୀ ଓ ବସୁଦେବ ସୁତପା ହୋଇ ଭଗବାନଙ୍କୁ କୃଷ୍ଣୀ ଗର୍ଭ ନାମରେ ପୁତ୍ର ରୂପେ ପାଇଥିଲ। ପୁନଶ୍ଚ ତୁମ୍ଭେମାନେ ଅଦିତି ଏବଂ କଶ୍ୟପ ଥିବାବେଳେ ଉପେନ୍ଦ୍ର ନାମରେ ଏବଂ ଏବେ ଧରାଭାରା ଉଚ୍ଛ୍ୱାସ କରିବା ଲାଗି ପୁଣି ଥରେ ଜନ୍ମ ନେଉଛନ୍ତି।
0: ଭଗବାନ ସବୁବେଳେ ଦୟାମୟ, ତା ନହେଲେ ସଂସାର ସାରା ପରମ ବ୍ରହ୍ମ ଏହି ବନ୍ଦିଶାଳା ମଧ୍ୟରେ ପ୍ରକଟ ହେବେ।
1: ତୁମ୍ଭେମାନେ ନିଶ୍ଚିନ୍ତରେ ଥାଅ, ଯଥା ସମୟରେ ପ୍ରଭୁଙ୍କ ଦର୍ଶନ ଲାଭ କରିବ।
3: ସୃଷ୍ଟିକର୍ତ୍ତା ବୁଝାଇ କହିବାରୁ ବାସୁଦେବ ଆନନ୍ଦିତ ହେବାବେଳେ ଦେବକୀ ଗର୍ଭ ବେଦନାରେ ବ୍ୟତିବ୍ୟସ୍ତ ହୋଇ ଅତୀବ କଷ୍ଟ ଭୋଗ।

0: ଉଠାଇ ନେଇଯାଉଛ।
1: ମହାରାଜ, ସଂସାରରୁ ପାପର ବିନାଶ ଲାଗି ଦେବତାମାନଙ୍କ ପ୍ରାର୍ଥନାରେ ସ୍ୱୟଂ ପ୍ରଭୁ ନାରାୟଣ ଦେବକୀ ଗର୍ଭରୁ ଅବତାର ଗ୍ରହଣ କରିଅଛନ୍ତି। ତାଙ୍କରି ଆଜ୍ଞା ପ୍ରକାରେ ଗୋପପୁରରେ ଛାଡ଼ି ଆସିବା ଲାଗି ଯାଉଅଛି।
0: ଭଗବାନ ମୋହରି ଗୃହରେ ଜନ୍ମ ନେଇଅଛନ୍ତି, ଏହାଠାରୁ ବଳିଆ ଆନନ୍ଦ ଆଉ ସୌଭାଗ୍ୟର ବିଷୟ କିଛି ନାହିଁ। ହେଲେ ଦୁରାଚାରୀ କଂସ ଏହା ଶୁଣିଲେ ଭୟଙ୍କର ଭାବେ କ୍ରୋଧାନ୍ୱିତ ହେବ।
2: ରାଜା ଉଗ୍ରସେନ, ଭାଗ୍ୟ ଦୋଷରୁ ତମର ଏ ଦଶା ହୋଇଅଛି, କିନ୍ତୁ ଧୈର୍ଯ୍ୟ ଧରି ରହିଲେ ଅଚିରେ ତୁମେ ପୁଣି ମଥୁରା ରାଜା ହୋଇପାରିବ।
0: ଏ ଦୁଃଖ ତାରଣ ତୁମ୍ଭଙ୍କୁ ପାଇ ଯଦୁବଂଶ ଧନ୍ୟ ହେଲା, ଭୋଜ ବଂଶ ମଧ୍ୟ ପବିତ୍ର ହେଲା। ଏ ବାସୁଦେବ ପୁତ୍ର ବାସୁଦେବ, ଲୋକାଚାରରେ ମୁଁ ତୁମର ମାତାମହ ହେଲେ ମଧ୍ୟ ତୁମେ ଜଗତ ବନ୍ଦନୀୟ ହେଇଥିବାରୁ ମୋର ପ୍ରଣାମ ଗ୍ରହଣ କର।
2: ତୁମ୍ଭେ ନିଶ୍ଚିନ୍ତରେ ଥାଅ, ପାପାତ୍ମା କଂସର ଅତ୍ୟାଚାର ଅଳ୍ପ ଦିନରେ ଧରାପୃଷ୍ଠରୁ ନିଶ୍ଚିନ୍ନ ହୋଇଯିବ।
3: ଏପରି ଉଗ୍ରସେନକୁ ଅଭୟ ବାକ୍ୟରେ ପ୍ରବୋଧନ ଦେଲା ପରେ ବସୁଦେବ ଭଗବାନଙ୍କୁ ନେଇ ଗୋପ

ବସୁଦେବ ଭଗବାନଙ୍କୁ ଧରି ଲେଉଟି ଆସିବାରୁ ପୁନଶ୍ଚ ବନ୍ଦିଶା ରୁଦ୍ଧ ହୋଇଗଲା। ତଦନନ୍ତରେ ନବଜାତ ଶିଶୁ କନ୍ୟାର କ୍ରନ୍ଦନ ଶୁଣି ପ୍ରହରୀମାନେ ଚେତନା ପାଇ କଂସ ସାଙ୍ଗରେ ଜଣାଇବାରୁ କଂସ ଅତି ଶୀଘ୍ର ବନ୍ଦିଶାରେ ପହଞ୍ଚି ଜନ୍ମିତ ଶିଶୁ।

0: ଶିଶୁକୁ ମତେ ସମର୍ପଣ କର।
1: ନା, ପୂର୍ବରୁ ମୋର ଷଡ଼ପୁତ୍ରକୁ ନାଶ କରିଅଛ, ଜାଣି ଜାଣି ସେ ଦୁଃଖ ମୁଁ ସହି ଯାଉଅଛି। ହେଲେ ଏବେ ବଂଶ ରକ୍ଷା ପାଇଁ ଏହି କନ୍ୟା ଜାତ ହୋଇଅଛି, ଏହାକୁ ନାଶ କଲେ କି ଦୋଷ ରହିବ? ଏ
0: ବାକ୍ୟରେ କିଛି ପ୍ରୟୋଜନ ନାହିଁ। ତୁମ୍ଭର କୌଣସି ବିରତି ଶୁଣିବାକୁ ମୁଁ ପ୍ରସ୍ତୁତ ନୁହେଁ। ଅଯଥାରେ ବିଳମ୍ବ କଲେ ତୁମ୍ଭ ସମସ୍ତଙ୍କୁ ସବଞ୍ଚ ହେଇ କଣ ନିପାତ କରିବି।
1: ରାଜା ପ୍ରଜାର ପିତୃତୁଲ୍ୟ, ପୁଣି ତୁମେ ମାଧୁଳ ହୋଇ ଭଗ୍ନୀ ସନ୍ତାନ ମାନଙ୍କୁ ବିନାଶ କରିବା, କେବଳ ଆମେ ଚର ନୁହେଁ ମହାପାପ ମଧ୍ୟ। ନିଜର ଜନ୍ମିତ ଶିଶୁକୁ ମୁଁ ଜାଣି ଜାଣି ମୃତ୍ୟୁ ପାଶକୁ ଠେଲି ଦେଇପାରିବି ନାହିଁ। ତୁମେ କେତେ ପାପ ବହନ କରିଅଛ, ଏବେ ତୁମେ ସହସ୍ତ୍ର ଶିଶୁକୁ ଉଠାଇ ନିଅ।

0: ଏ କିଏ ଚମ୍ପିତ କଥା, ହସ୍ତରୁ ଶିଶୁଟିକେ ମାଡ଼ି ଉଭେଇଗଲା, ତେବେ ତେବେ ଏ କିପରି ମୃତ୍ୟୁର କାରଣ? ଏତେ ସତର୍କତା ପରେ ମଧ୍ୟ ଶତ୍ରୁକୁ ମାରି ପାରିଲିନି,
1: ରାକ୍ଷସମାନଙ୍କୁ
0: ଡାକି ଆଣ।
1: ଯଥାଜ୍ଞା ମହାରାଜ।
0: ଦେବକୀ, ତୁମ୍ଭମାନଙ୍କୁ ଅକାରଣେ ସନ୍ଦେହ କରି ମୁଁ ଅନେକ ଅତ୍ୟାଚାର କରିଛି।

0: ଏବେ ତୁମ୍ଭମାନଙ୍କୁ ମୁକ୍ତି ଦେଉଅଛି। ତୁମ୍ଭେ ଏଇ କ୍ଷଣି ବସୁଦେବ ସହ ତାଙ୍କ ଗୃହକୁ ଯାତ୍ରା କରି ଆନନ୍ଦରେ କାଳାତିପାତ କର।
1: ମହାରାଜା, ତୁମ୍ଭର କଥାରେ ବିଶ୍ୱାସ ନହେଲେ ମଧ୍ୟ ତୁମ୍ଭେ ଅନୁତାପ କରିଥିବା ଯୋଗୁଁ ଆମ୍ଭେମାନେ ତୁମ୍ଭର ବଚନ ଗ୍ରହଣ କରୁଅଛୁ। ଏଥର ଆମ୍ଭଙ୍କୁ ବିଦାୟ ଦିଅ।
2: ମହାପ୍ରଭୁ, କି କାରଣେ ଆମ୍ଭମାନଙ୍କୁ ଡକାଇଲେ?
0: ମନ୍ତ୍ରୀ, ଦୈବବାଣୀ ପ୍ରକାରେ ଦେବକୀର ଅଷ୍ଟମ ଗର୍ଭଜାତ ସନ୍ତାନ ଏକ କନ୍ୟା ହେଲା। ପୁଣି ତାକୁ ମାରିବା ବେଳେ ସେ ହସ୍ତରୁ ଅନ୍ତର୍ଧ୍ୟାନ ହୋଇ ମୋର ଶତ୍ରୁ ଅନ୍ୟ କେଉଁଠି ଜନ୍ମ ହୋଇଥିବା କଥା କହିଲା। ଏବେ ତାକୁ କି ଉପାୟ କରିବା?
2: ମହାପ୍ରଭୁ, ଆପଣଙ୍କ ନାମ ଶ୍ରବଣ ମାତ୍ରେ ଦେବତାମାନେ ଭୟରେ ପଳାଉ ଅଛନ୍ତି, ଏଣୁ ଆପଣ ଚିନ୍ତା କରନ୍ତୁ ନାହିଁ। ଆମ୍ଭ ଅନୁଚର ଅଘ, କେଶୀ, ଚାଣୁର, ବକାସୁର, ତୃଣାବର୍ତ୍ତ ପ୍ରଭୃତି ରାକ୍ଷସ ବୀରମାନେ ପୃଥିବୀ ସାରା ବୁଲି ଅଳ୍ପ ଦିନ ମଧ୍ୟରେ ସବୁ ଶିଶୁମାନଙ୍କୁ ହତ୍ୟା କରି ପକାଇବେ। ତେବେ ଆଉ କୌଣସି ଶିଶୁ ଏଇ ଧରାରେ ଶତ୍ରୁ ରୂପରେ ରହିବେ ନାହିଁ।
0: ଉତ୍ତମ, ତେବେ ଶୀଘ୍ର ସେମାନଙ୍କୁ ଡାକି ଚତୁର୍ଦିଗକୁ ପ୍ରେରଣ କର।
2: ଯଥା ଆଜ୍ଞା ମହାରାଜ।
3: ଏବଂ ଅସୁର ମାନେ ଶିଶୁ ହତ୍ୟା କରିବା

ଶୁଣିଲେ ଲୋକନାଟ ଶ୍ରୀକୃଷ୍ଣ ଜନ୍ମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାର ହେଉଛି ମିଡିୟମ ୱେଭ୍‌ରେ 204.5 meter ତଥା 1467 kHz ଯୋଗେ ଏବଂ FM-ରେ 103.6 MHz ଯୋଗେ। ସମୟ ମଧ୍ୟାହ୍ନ 12:00 ହେବାକୁ ଯାଉଛି। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତ। ଚଳଚ୍ଚିତ୍ର କିଶନ କହ୍ନୈୟାରୁ ଶୁଣନ୍ତୁ ଏହି ଗୀତଟି। କଣ୍ଠଶିଳ୍ପୀମାନେ ହେଲେ ଲତା ମଙ୍ଗେସ୍କର, ନିତେଶ ମୁକେଶ ଏବଂ ସାଥୀ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ମହମ୍ମଦ ରଫି ଏବଂ ସାଥୀଙ୍କ କଣ୍ଠରେ ଖାନଦାନ ଚଳଚ୍ଚିତ୍ରର ଏହି ଗୀତଟି।

କାର୍ଯ୍ୟକ୍ରମର ପ୍ରଥମ କଣ୍ଠଶିଳ୍ପୀ ରାଜେଶ ଶତପଥୀ ଏବଂ ରାଜନନ୍ଦିନୀ ପଣ୍ଡା ଶିଳ୍ପୀମାନଙ୍କ କଣ୍ଠରେ ଶୁଣନ୍ତୁ ସିଲୁ ବିଭୁଙ୍କ ରଚନା।

କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ଅସୀମା ପଣ୍ଡା ଶିଳ୍ପୀଙ୍କ ଦ୍ୱୈତକଣ୍ଠରେ ଶୁଣନ୍ତୁ ସୀତେଶ ପାତ୍ରଙ୍କ ରଚନା।

ପରବର୍ତ୍ତୀ ଗୀତ ଶୁଣନ୍ତୁ, ସବିଶେଷ ଏବଂ ସୁମନଙ୍କ କଣ୍ଠରେ, ଶିଳ୍ପୀଙ୍କ କଣ୍ଠରେ ରାକେଶ ଦାସଙ୍କ ରଚନା।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି, ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ଶୁଣୁଛନ୍ତି କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଆମେ ନେଇଛୁ ଆର୍ଏସ୍ କୁମାର ଏବଂ ଗୀତିଶ୍ରୀଙ୍କ କଣ୍ଠରେ। ଗୀତ ରଚନା ନୀଲ୍।

ଶୁଣିଲେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ସମାଚାର ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଏହି ଗୀତଟି ଶୁଣିଲେ ଜଗଜିତ୍ ସିଂ ଏବଂ ଚିତ୍ରା ସିଂଙ୍କ କଣ୍ଠରେ। କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀ ସୋନାଲି ରାଠୋର।

ଶୁଣିଲେ ହିନ୍ଦୀ ଲଘୁ ସଙ୍ଗୀତ କ୍ରମରେ କେତୋଟି ଗୀତ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଚାଷବାସ କଥା। ଏଥିରେ ଶୁଣନ୍ତୁ କରମଙ୍ଗା ଚାଷ ସମ୍ପର୍କରେ।

କରମଙ୍ଗା ଚାଷ ପାଇଁ ମାଟିର ପିଏଚ୍ 5.5-6.5 ମଧ୍ୟରେ ରହିବା ଉଚିତ। ଜଳ ନିଷ୍କାସନ ବ୍ୟବସ୍ଥା ନଥିବା ଜମିରେ ଗଛ ପଚିଯିବାର ସମ୍ଭାବନା ରହିଥାଏ। ସାଧାରଣତଃ ଦୁଇ ପ୍ରକାରର କରମଙ୍ଗା ଦେଖିବାକୁ ମିଳେ, ଖଟା ଏବଂ ମିଠା। ମିଠା କିସମ ଭିତରେ ରହିଛି ଆର୍କିନ୍, ଫ୍ୟାଙ୍ଗତୁଙ୍ଗ, ବିଟେନ୍ ଏବଂ ମହା। ସାଧାରଣତଃ ଖଟା କିସମର କରମଙ୍ଗା ଚଟଣି, ଜୁସ୍ ଏବଂ ଆଚାର ତିଆରି ପାଇଁ ସ୍ଥାନୀୟ ଖଟା କିସମର ବ୍ୟବହାର କରାଯାଇଥାଏ। କରମଙ୍ଗା ଗଛ ଲଗାଇବା ପୂର୍ବରୁ ପ୍ରଥମେ ଜମିକୁ 2-3 ଥର ଭଲ ଭାବରେ ହଳ କରି ସମତଳ କରିଦେବା। ଜମିରୁ ଅନାବନା ଗଛ, ପଥର ଏବଂ ପୁରୁଣା ଚେର ସଫା କରିଦେବା। ଗଛ ଲଗାଇବାର 15-20 ଦିନ ପୂର୍ବରୁ ଗାତ ଖୋଳିଦେବା। ପ୍ରତି ଗାତରେ 15-20 କିଲୋଗ୍ରାମ ସଢା ଗୋବର ଖତ, 1 କିଲୋଗ୍ରାମ ନିମ୍ବ ପିଡ଼ିଆ ଏବଂ ଉପର ମାଟିକୁ ମିଶାଇ ଗାତଟିକୁ ଭର୍ତ୍ତି କରିଦେବା। ସାଧାରଣତଃ ଜୁଲାଇରୁ ଅଗଷ୍ଟ ମାସ ମଧ୍ୟରେ ଗଛ ରୋପଣ କରିବା ସବୁଠାରୁ ଭଲ ହୋଇଥାଏ। ଗଛ ରୋପଣ କରିବା ସମୟରେ ଗଛରୁ ଗଛ ଏବଂ ଧାଡ଼ିରୁ ଧାଡ଼ି 6-8 ମିଟର ବ୍ୟବଧାନ ରଖିବା ଉଚିତ। ମଞ୍ଜି ଗଛ ଅପେକ୍ଷା କଲମୀ ଗଛ ଲଗାଇଲେ ଫଳ ଶୀଘ୍ର ମିଳିଥାଏ। ସାଧାରଣତଃ 1 ବର୍ଷର କରମଙ୍ଗା ଗଛ ପାଇଁ 10 କିଲୋଗ୍ରାମ ଗୋବର ଖତ, 100 ଗ୍ରାମ ନାଇଟ୍ରୋଜେନ୍, 50 ଗ୍ରାମ ଫସ୍ଫରସ୍ ଓ 100 ଗ୍ରାମ ପଟାସର ଆବଶ୍ୟକତା ପଡ଼ିଥାଏ। ଠିକ୍ ସେମିତି 2-4 ବର୍ଷର ଗଛ ପାଇଁ 20-30 କିଲୋଗ୍ରାମ ଗୋବର ଖତ, 250 ଗ୍ରାମ ନାଇଟ୍ରୋଜେନ୍, 150 ଗ୍ରାମ ଫସ୍ଫରସ୍ ଓ 250 ଗ୍ରାମ ପଟାସର ଆବଶ୍ୟକତା ପଡ଼ିଥାଏ ଏବଂ 5 ବର୍ଷରୁ ଉର୍ଦ୍ଧ ଗଛଗୁଡ଼ିକ ପାଇଁ 50 କିଲୋଗ୍ରାମ ଗୋବର ଖତ, 500 ଗ୍ରାମ ନାଇଟ୍ରୋଜେନ୍, 250 ଗ୍ରାମ ଫସ୍ଫରସ୍ ଓ 500 ଗ୍ରାମ ପଟାସର ଆବଶ୍ୟକତା ପଡ଼ିଥାଏ। ନୂଆ ଗଛ ଲଗାଇବା ପରେ ପ୍ରଥମ କିଛି ମାସ ନିୟମିତ ଜଳସେଚନ କରିବା ନିହାତି ଆବଶ୍ୟକ। ଖରାଦିନେ 7-10 ଦିନ ଅନ୍ତରାଳରେ ଏବଂ ଶୀତଦିନେ 15 ଦିନ ଅନ୍ତରାଳରେ ପାଣି ଦେବା ଉଚିତ। ବୁନ୍ଦା ଜଳସେଚନ ବ୍ୟବହାର କଲେ ପାଣି ଏବଂ ସାରର ଅପଚୟ ହୋଇନଥାଏ। ମନେ ରଖିବା ଉଚିତ, ଗଛମୂଳକୁ ସବୁବେଳେ ସଫା ରଖିବା, ଗଛର ଶାଖା ପ୍ରଶାଖାକୁ ସୁନ୍ଦର ଆକାର ଦେବା ପାଇଁ ଏବଂ ସୂର୍ଯ୍ୟକିରଣ ସିଧାସଳଖ ପହଞ୍ଚାଇବା ପାଇଁ ବର୍ଷକୁ ଥରେ ଶୁଖିଲା, ରୋଗାକ୍ରାନ୍ତ ଓ ଅନାବଶ୍ୟକ ଡାଳକୁ କାଟିଦେବା। କରମଙ୍ଗା ଗଛରେ କମ୍ ରୋଗପୋକ ଦେଖାଯାଆନ୍ତି, ତଥାପି କିଛି ରୋଗ ଦେଖିବାକୁ ମିଳେ। ତେବେ ଚାଲନ୍ତୁ ବର୍ତ୍ତମାନ ଜାଣିବା କରମଙ୍ଗା ଗଛରେ ଦେଖାଯାଉଥିବା ରୋଗପୋକ ଏବଂ ଏହାର ପ୍ରତିକାର ସମ୍ପର୍କରେ। କରମଙ୍ଗା ଗଛରେ ଦେଖିବାକୁ ମିଳିଥାଏ ଫଳ ମାଛି। ଏହି ମାଛି ଫଳର ଚୋପା ଭିତରେ ଅଣ୍ଡା ଦିଅନ୍ତି, ଯାହାଦ୍ୱାରା ଫଳ ପଚି ନଷ୍ଟ ହୋଇଯାଇଥାଏ। ଏହାର ପ୍ରତିକାର ପାଇଁ ଫେରୋମନ୍ ଟ୍ରାପ୍ର ବ୍ୟବହାର କରିବା କିମ୍ବା ନିମ୍ବ ତେଲ 5 ମିଲିଲିଟର ପ୍ରତି ଲିଟର ପାଣିରେ ମିଶାଇ ସ୍ପ୍ରେ କରିବା। ଅନ୍ୟ ଏକ ରୋଗ ହେଉଛି ଚେର ପଚା ରୋଗ। ସାଧାରଣତଃ ଜମିରେ ପାଣି ଜମି ରହିଲେ ଏହି ରୋଗ ହୋଇଥାଏ। ଏହାର ପ୍ରତିକାର ପାଇଁ ଜମିରୁ ଜଳ ନିଷ୍କାସନ ବ୍ୟବସ୍ଥା ଭଲ ରଖିବା, କଲମୀ ଗଛ ରୋପଣର 2

0: ତିନି ବର୍ଷ ପରେ ଫଳ ଧରିବା ଆରମ୍ଭ ହୋଇଥାଏ। ଫଳଗୁଡ଼ିକ ସବୁଜରୁ ହାଲୁକା ହଳଦିଆ ରଙ୍ଗ ହେଲେ ଅମଳ କରିବା ଉଚିତ।
1: ଶୁଣିଲେ ଚାଷବାସ କଥା, ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ଇରା ମହାନ୍ତିଙ୍କ କଣ୍ଠରେ, ଶିଳ୍ପଙ୍କ କଣ୍ଠରେ ଗୀତ ଅନ୍ନପୂର୍ଣ୍ଣା ନନ୍ଦଙ୍କର।

0: ଏହି ଗୀତ ସହିତ ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାର ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 କିଲୋ ହର୍ସ ଯୋଗେ ଏବଂ ଏଫ୍ଏମ୍ରେ 103.6 megahertz ଯୋଗେ। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ 1:50 ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ ଶୁଣିବେ ରିଲେ କରି ପ୍ରଚାର କରିବୁ ଆକାଶବାଣୀର କଟକ କେନ୍ଦ୍ରରୁ। ପରେ ଦିନ 2 ଶୁଣିବେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ସମାଚାର ଶୁଣିବେ କିଛିକ୍ଷଣ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତର ପ୍ରଥମ ପୃଥ୍ୱୀ ନିରୀକ୍ଷଣ ଉପଗ୍ରହ ଇଓଏସ୍ 5ର ସଫଳ ଉତ୍କ୍ଷେପଣ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା। ନୂଆଦିଲ୍ଲୀରେ ଜାରି ରହିଛି ବ୍ରିକ୍ସ ପ୍ରଧାନ ବିଚାରପତିମାନଙ୍କ ତିନିଦିନିଆ ସମ୍ମିଳନୀ। ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା 1282କୁ ବୃଦ୍ଧି, 5053 ଜଣ ନିଖୋଜ ଥିବା ସୂଚନା। ଉତ୍ସାହ ଉଦ୍ଦୀପନାର ସହ ଆଜି ପାଳିତ ହେଉଛି ଜନ୍ମାଷ୍ଟମୀ ପର୍ବ। ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଏବଂ ଚାଇନା ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଆଜି ସନ୍ଧ୍ୟାରେ ଦାନିଶ ଯୋଡ଼ିଙ୍କ ସହ ମୁକାବିଲା କରିବେ ଭାରତୀୟ ଯୋଡ଼ି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପ୍ରଥମ ପୃଥ୍ୱୀ ନିରୀକ୍ଷଣ ଉପଗ୍ରହ ଇଓଏସ୍-05ର ସଫଳ ଉତ୍କ୍ଷେପଣ ନେଇ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଉତ୍କ୍ଷେପଣ ଭାରତର ମହାକାଶ କ୍ଷେତ୍ରରେ ବୃଦ୍ଧି ପାଉଥିବା ସାମର୍ଥ୍ୟ ଓ ନବସୃଜନତାର ପ୍ରତିଫଳନ। ପ୍ରଧାନମନ୍ତ୍ରୀ କହିଛନ୍ତି ଇସ୍ରୋ ଏବଂ ଭାରତୀୟ ଶିଳ୍ପ ମଧ୍ୟରେ ଭାଗିଦାରିତା ଦେଶର ମହାକାଶ ଇକୋସିଷ୍ଟମକୁ ନୂତନ ଦିଗ ପ୍ରଦାନ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତର ପ୍ରଥମ ପୃଥ୍ୱୀ ନିରୀକ୍ଷଣ ଉପଗ୍ରହର ସଫଳ ଉତ୍କ୍ଷେପଣ ନେଇ ମଧ୍ୟ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ଆଜି ଉତ୍କ୍ଷେପଣ ହୋଇଥିବା ଇଓଏସ୍-05 ଉପଗ୍ରହ ଭାରତର ପୃଥ୍ୱୀ ନିରୀକ୍ଷଣ ସାମର୍ଥ୍ୟକୁ ବୃଦ୍ଧି କରିବା ସହ ଦେଶର ମହାକାଶ କାର୍ଯ୍ୟକ୍ରମକୁ ସହାୟତା ପ୍ରଦାନ କରିବ। ସେ କହିଛନ୍ତି ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଇସ୍ରୋ ଏବଂ ଭାରତୀୟ ଶିଳ୍ପଗୁଡ଼ିକ ମଧ୍ୟରେ ସହଭାଗିତା ନବସୃଜନକୁ ବୃଦ୍ଧି କରିବା ସହ ମହାକାଶ ଲକ୍ଷ୍ୟ ପୂରଣ ଦିଗରେ ନୂତନ ସୁଯୋଗ ସୃଷ୍ଟି କରିଛି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ମହାକାଶ ଇକୋସିଷ୍ଟମ ଆତ୍ମନିର୍ଭର ହେବା ସହ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ସଫଳତା ଲାଭ କରୁଛି। ସୂଚନାଯୋଗ୍ୟ ଆଜି

ସକାଳ 2:55 ଇସ୍ରୋ ପକ୍ଷରୁ GSLV F-17 ରକେଟ୍ ସାହାଯ୍ୟରେ 2376 କିଲୋଗ୍ରାମ ବିଶିଷ୍ଟ ପୃଥ୍ୱୀ ନିରୀକ୍ଷଣ ଉପଗ୍ରହକୁ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରର ଦ୍ୱିତୀୟ ଲଞ୍ଚ ପ୍ୟାଡ୍ରୁ ଉତ୍କ୍ଷେପଣ କରାଯାଇଥିଲା। ଉତ୍କ୍ଷେପଣର 18 ମିନିଟ୍ ପରେ ଏହି ଉପଗ୍ରହ କକ୍ଷପଥରେ ସଫଳତାର ସହ ସ୍ଥାପିତ ହୋଇଛି। ବ୍ରିକ୍ସ ପ୍ରଧାନ ବିଚାରପତିମାନଙ୍କ ସମ୍ମିଳନୀ ନୂଆଦିଲ୍ଲୀରେ ଜାରି ରହିଛି। ଆଜିଠାରୁ ଆରମ୍ଭ ହୋଇଥିବା ସମ୍ମିଳନୀରେ ପ୍ରଧାନ ବିଚାରପତିଙ୍କ ସମେତ ବ୍ରିକ୍ସ ରାଷ୍ଟ୍ରସମୂହର ନ୍ୟାୟିକ ପ୍ରତିନିଧିମାନେ ଅଂଶଗ୍ରହଣ କରିଛନ୍ତି। ଆଜି ପ୍ରଥମ ଦିନରେ ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ରୁଷ, ଚୀନ, ଇଜିପ୍ଟ, ଇଣ୍ଡୋନେସିଆ, ୟୁଏଇ, ବେଲାରୁଷ, କାଜାକସ୍ତାନ, ଦକ୍ଷିଣ ଆଫ୍ରିକା, ଇରାନ ଏବଂ ଉଜ୍ବେକିସ୍ତାନର ନ୍ୟାୟିକ ପ୍ରତିନିଧିମାନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହି ସମ୍ମିଳନୀରେ ପାରସ୍ପରିକ ନ୍ୟାୟିକ ସମ୍ପର୍କ ସୁଦୃଢ଼ କରିବା ସମ୍ପର୍କରେ ବିଚାର ବିମର୍ଶ କରାଯିବ। ଏଥିରେ ନ୍ୟାୟ ପ୍ରଦାନ, ଅନ୍ତରାଷ୍ଟ୍ରୀୟ ବିବାଦ ସମାଧାନ, ପ୍ରଯୁକ୍ତି ସାମଗ୍ରିକ ବିକାଶ ସମ୍ପର୍କରେ ଆଲୋଚନା ହେବ। ନେପାଳ ତିବତ ବନ୍ୟାରେ ମୃତ୍ୟୁ ସଂଖ୍ୟା 1282 ବୃଦ୍ଧି ପାଇଛି। ନେପାଳ ପୁଲିସର ସୂଚନା ଅନୁଯାୟୀ ସର୍ବାଧିକ 369 ଜଣ ଚିତୱାନରେ ମୃତ୍ୟୁବରଣ କରିଛନ୍ତି। ପୂର୍ବ ନୱାଲପାର୍ସିରେ 218 ଜଣ ଏବଂ ପଶ୍ଚିମାଞ୍ଚଳରେ 208 ଜଣ, ନୂଆକଟରେ 185, ରସୁଆରେ 140, ଗୋର୍ଖାରେ 72 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। କାଠମାଣ୍ଡୁରେ ଚିକିତ୍ସାଧୀନ ଅବସ୍ଥାରେ ଆଉ 2 ଜଣଙ୍କର ମୃତ୍ୟୁ ଘଟିଛି। ନେପାଳର ଜାତୀୟ ବିପର୍ଯ୍ୟୟ ହ୍ରାସ ଓ ପରିଚାଳନା କର୍ତ୍ତୃପକ୍ଷଙ୍କ ରିପୋର୍ଟ ଅନୁଯାୟୀ ଗତକାଲି ସନ୍ଧ୍ୟା ସୁଦ୍ଧା 5053 ଜଣ ନିଖୋଜ ଅଛନ୍ତି। ଏହି ଅବସରରେ ନେପାଳ ପକ୍ଷରୁ ନିଖୋଜଙ୍କ ପରିଚୟ ଜାଣିବା ନିମନ୍ତେ ଡିଏନ୍ଏ ଚିହ୍ନଟ ବ୍ୟବସ୍ଥା ଆରମ୍ଭ ହୋଇଛି। ଭାରତୀୟ ନାଗରିକଙ୍କୁ ଚିହ୍ନଟ କରିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସ୍ୱତନ୍ତ୍ର ସେବା ଯୋଗାଇଦେବା ଲାଗି ନିଷ୍ପତ୍ତି ଗ୍ରହଣ କରିଛି। ନିଖୋଜ ଥିବା ବ୍ୟକ୍ତିଙ୍କ ପ୍ରଥମ ଜୈବିକ ସମ୍ପର୍କୀୟଙ୍କ ଡିଏନ୍ଏ ଚିହ୍ନଟ ପାଇଁ କେନ୍ଦ୍ର ଓ ରାଜ୍ୟରେ ଥିବା ଫରେନ୍ସିକ୍ ବିଜ୍ଞାନ ପରୀକ୍ଷାଗାର ଏବଂ ଜାତୀୟ ଫରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପରୀକ୍ଷାଗାରଗୁଡ଼ିକର ସେବା ଯୋଗାଇ ଦିଆଯିବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଭାରତରେ ରହୁଥିବା ନିଖୋଜ ନାଗରିକଙ୍କ ପ୍ରଥମ ଜୈବିକ ସମ୍ପର୍କୀୟମାନେ ସେମାନଙ୍କ ଡିଏନ୍ଏ ନମୁନା ସଂଗ୍ରହ କରି ସୁବିଧାରେ ଡିଏନ୍ଏ ଚିହ୍ନଟ କରାଇପାରିବେ। ନେପାଳ ପୁଲିସର ପରାମର୍ଶ ଅନୁଯାୟୀ ନିଖୋଜଙ୍କ ପରିଚୟ ଜାଣିବା ନିମନ୍ତେ ଅଟୋସୋମାଲ ଏସ୍ଟିଆର୍ ଡିଏନ୍ଏ ଚିହ୍ନଟ ବ୍ୟବସ୍ଥା କରାଯିବ। ଏଥିଲାଗି ଏକ ସହାୟତା ନମ୍ଘର ଜାରି କରାଯାଇଛି। ସେହି ନମ୍ଘରଟି ହେଉଛି +9779841616095। ଅଜ୍ଞାତ ମୃତ ଶରୀରରୁ ସଂଗ୍ରହ କରାଯାଇଥିବା ଡିଏନ୍ଏ ପ୍ରୋଫାଇଲ୍ ସହିତ ତୁଳନା କରିବା ଲାଗି ନେପାଳୀ କର୍ତ୍ତୃପକ୍ଷଙ୍କୁ ଇମେଲ୍ ଜରିଆରେ ଭାରତରୁ ସଂଗୃହୀତ ଡିଏନ୍ଏ ବିବରଣୀ ପଠାଯାଇପାରିବ। ସେହି ଇମେଲ୍ ଆଇଡିଟି ହେଉଛି dnacodis@nepalpolice.gov.np। ସଂଗୃହୀତ ଡିଏନ୍ଏ ରିପୋର୍ଟର ଏକ କପି କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସକୁ ମଧ୍ୟ ପଠାଯିବା ଲାଗି ବ୍ୟବସ୍ଥା କରାଯାଇଛି। ସେଥିପାଇଁ ଏକ ଇମେଲ୍ ଆଇଡି ଜାରି କରାଯାଇଛି। ସେହି ଇମେଲ୍ ଆଇଡି ହେଉଛି eoi@kathmandu.flood.support@gmail.com। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉତ୍ସାହ ଉଦ୍ଦୀପନାର ସହ ଆଜି ସାରା ଦେଶରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବକୁ ନେଇ ଜନ୍ମାଷ୍ଟମୀ ପର୍ବ ପାଳନ କରାଯାଉଛି। ଏହି ଅବସରରେ ଶ୍ରଦ୍ଧାଳୁମାନେ ଉପବାସ ରଖିବା ସହ ମନ୍ଦିରକୁ ଯାଇ ପୂଜାପାଠ କରୁଛନ୍ତି। ବିଭିନ୍ନ ମଠ ମନ୍ଦିର ସମେତ ଅନ୍ୟାନ୍ୟ ସ୍ଥାନଗୁଡ଼ିକରେ ଭଜନ ଓ ସଂକୀର୍ତ୍ତନ ପରିବେଷଣ କରାଯାଉଛି। ପ୍ରଭୁ ଶ୍ରୀକୃଷ୍ଣଙ୍କ ଜୀବନର କେତେକ ଘଟଣା, ବିଶେଷକରି ତାଙ୍କ ବାଲ୍ୟଲୀଳା ଖେଳାକୁ ନେଇ ଗୋକୁଳ ଏବଂ ବୃନ୍ଦାବନ ଉତ୍ସବମୁଖର ହୋଇଛି। ଜନ୍ମାଷ୍ଟମୀ ପର୍ବ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ଶ୍ରୀକୃଷ୍ଣଙ୍କ ଜୀବନୀ ଓ ଶିକ୍ଷା ଭାରତର ସାଂସ୍କୃତିକ ଓ ଦାର୍ଶନିକ ଐତିହ୍ୟକୁ ଜୀବନ୍ତ କରିଛି। ଶ୍ରୀମଦ୍ ଭଗବତ୍ ଗୀତାରେ ଭଗବାନ ଶ୍ରୀକୃଷ୍ଣଙ୍କ ଶିକ୍ଷା, ଦର୍ଶନ ତତ୍ତ୍ୱ, ତ୍ୱରିତ ନିଷ୍ପତ୍ତି ଗ୍ରହଣ କରିବା ଏବଂ ନୈତିକ ମୂଲ୍ୟବୋଧ ବଜାୟ ରଖିବା ଭଳି ପ୍ରସଙ୍ଗ ମାନବ ଜାତି ପାଇଁ ଅନନ୍ତ ଉତ୍ସ ହୋଇ ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଜନ୍ମାଷ୍ଟମୀ ପର୍ବ ସମସ୍ତଙ୍କୁ ସଦ୍ଭାବନା, କର୍ତ୍ତବ୍ୟ ଏବଂ ସେବା ପ୍ରତି ସମର୍ପଣ ଭାବନାକୁ ବଜାୟ ରଖିବାକୁ ପ୍ରେରଣା ଦେଇଥାଏ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଜନ୍ମାଷ୍ଟମୀ ଶୁଭେଚ୍ଛା ଜଣାଇ କହିଛନ୍ତି ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରତି ଭକ୍ତି ଏବଂ ଅସୀମ ପ୍ରେମ ଆମ ସମସ୍ତଙ୍କୁ ଏକ କରିଛି। ଭଗବତ୍ ଗୀତାର ଗଭୀର ଜ୍ଞାନ, କର୍ତ୍ତବ୍ୟ, ନୀତି, ନ୍ୟାୟ ଓ ସାହସ ଜୀବନରେ ସନ୍ତୁଳନ ରକ୍ଷା କ୍ଷେତ୍ରରେ ମାର୍ଗଦର୍ଶନ ପ୍ରଦାନ କରୁଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀକୃଷ୍ଣଙ୍କ ନିଃସ୍ୱାର୍ଥପର କାର୍ଯ୍ୟ ମାନବ ଜାତିର ପଥ ପ୍ରଦର୍ଶକ ବୋଲି କହିବା ସହ ପ୍ରଭୁ ଶ୍ରୀକୃଷ୍ଣ ସମସ୍ତଙ୍କ ଜୀବନରେ ଶକ୍ତି ଓ ସାମର୍ଥ୍ୟ ଭରିଦିଅନ୍ତୁ ବୋଲି କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଜନ୍ମାଷ୍ଟମୀ ଅବସରରେ ଦେଶ

0: ବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଭୁ ଶ୍ରୀକୃଷ୍ଣ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତୁ ବୋଲି କାମନା କରିଛନ୍ତି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦେଶବାସୀଙ୍କ ଉନ୍ନତି କାମନା କରିଛନ୍ତି। ବିଦେଶୀ ଅନୁଦାନ ନିୟାମକ ସଂଶୋଧନ ବିଧେୟକ 2026 ନିମନ୍ତେ ସରକାର ଏକ 31 ଜଣିଆ ଯୁଗ୍ମ ସଂସଦୀୟ କମିଟି ଗଠନ କରିଛନ୍ତି। ଲୋକସଭା ସାଂସଦ ସଞ୍ଜୟ ଜୟସ୍ୱାଲଙ୍କ ଅଧ୍ୟକ୍ଷତାରେ ଏହି ଯୁଗ୍ମ ସଂସଦୀୟ କମିଟି ବିଦେଶୀ ଅନୁଦାନ ନିୟାମକ ସଂଶୋଧନ ବିଧେୟକରେ ହୋଇଥିବା ସଂଶୋଧନଗୁଡ଼ିକୁ ପରୀକ୍ଷା ନିରୀକ୍ଷା କରିବେ। ଗତ ଅଗଷ୍ଟ 12 ତାରିଖରେ ସଂସଦର ଉଭୟ ସଦନ ଏହି ବିଧେୟକକୁ ଅଧିକ ପରୀକ୍ଷା ନିରୀକ୍ଷା ପାଇଁ ସଂସଦୀୟ ଯୁଗ୍ମ କମିଟିକୁ ପଠାଇବା ଲାଗି ସୁପାରିଶ କରିଥିଲେ। ବିଦେଶୀ ଅନୁଦାନ ନିୟାମକ 2010 ସଂଶୋଧନ କରିବା ଏହି ବିଧେୟକର ଉଦ୍ଦେଶ୍ୟ। ରାଷ୍ଟ୍ରୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ ଏନ୍ସିପିସିଆର୍ ଏକ ସ୍ୱତନ୍ତ୍ର ଅଭିଯାନ ଜରିଆରେ ଦେଶବ୍ୟାପୀ 3,800 ଅଧିକ ଶିଶୁଙ୍କୁ ଶ୍ରମମୁକ୍ତ କରିଛନ୍ତି। ଏହି ଅଭିଯାନ କାଳରେ 575 ଅଧିକ ମାମଲା ଦାୟର କରାଯାଇଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତ ଜୁନ୍ 12 ତାରିଖରୁ ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ଆୟୋଗ ବିଭିନ୍ନ ରାଜ୍ୟ ସରକାର, ପୋଲିସ ଓ ଅନ୍ୟାନ୍ୟ ସମ୍ପର୍କିତ ପ୍ରତିଷ୍ଠାନ ଜରିଆରେ ସ୍ୱତନ୍ତ୍ର ଅଭିଯାନ ଚଳାଇଥିଲେ। ଏଥିରେ ଶିଶୁମାନଙ୍କ ଥଇଥାନ ସମେତ ସେମାନଙ୍କୁ ଶ୍ରମମୁକ୍ତ କରିବା ଲାଗି ସଚେତନତା ଅଭିଯାନ ଆୟୋଜନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଇଟାଲୀର ଯୁଦ୍ଧ ପରବର୍ତ୍ତୀ ସମୟରେ ସବୁଠାରୁ ଦୀର୍ଘକାଳୀନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ତାଙ୍କ ନେତୃତ୍ୱ ଉପରେ ଇଟାଲୀର ନାଗରିକମାନେ ବିଶ୍ୱାସ ଓ ଆସ୍ଥା ପ୍ରକଟ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ଭାରତ ଇଟାଲୀ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଥିବା ବନ୍ଧୁତ୍ୱପୂର୍ଣ୍ଣ ସହଯୋଗ ଅତୁଟ ରହିଛି। ଆଗାମୀ ଦିନରେ ଉଭୟ ଦେଶର ଲୋକମାନଙ୍କ ବିକାଶ ନିମନ୍ତେ ଏହି ଭାଗିଦାରିତା ଆହୁରି ଦୃଢ଼ ହେବ ବୋଲି ସେ ଆଶା ପୋଷଣ କରିଛନ୍ତି। ଚାଇନା ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଆଜି ସନ୍ଧ୍ୟାରେ ଭାରତୀୟ ଯୋଡ଼ି ସାତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟି ଦାନିଶ ଯୋଡ଼ି କିମ୍ ଆଷ୍ଟ୍ରୋ ଓ ଆଣ୍ଡର୍ସ ସ୍କାରୁଙ୍କ ସହ ସେମିଫାଇନାଲ୍ରେ ଅବତୀର୍ଣ୍ଣ ହେବେ। ଭାରତୀୟ ସମୟ ଅପରାହ୍ନ 4:10 ମ୍ୟାଚ୍ ଆରମ୍ଭ ହେବ। ଭାରତର ପ୍ରଥମ ପୃଥ୍ୱୀ ନିରୀକ୍ଷଣ ଉପଗ୍ରହ ଇଓଏସ୍-05ର ସଫଳ ଉତ୍କ୍ଷେପଣ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା। ନୂଆଦିଲ୍ଲୀରେ ଜାରି ରହିଛି ବ୍ରିକ୍ସ ପ୍ରଧାନ ବିଚାରପତିମାନଙ୍କ ତିନିଦିନିଆ ସମ୍ମିଳନୀ। ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା 1,282 ବୃଦ୍ଧି, 5,053 ଜଣ ନିଖୋଜ ଥିବା ସୂଚନା। ଉତ୍ସାହ ଉଦ୍ଦୀପନାର ସହ ଆଜି ପାଳିତ ହେଉଛି ଜନ୍ମାଷ୍ଟମୀ ପର୍ବ। ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଏବଂ ଚାଇନା ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଆଜି ସନ୍ଧ୍ୟାରେ ଦାନିଶ ଯୋଡ଼ିଙ୍କ ସହ ମୁକାବିଲା କରିବେ ଭାରତୀୟ ଯୋଡ଼ି। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the Midday News. The headlines. Country gets first sub-geosynchronized Earth observation satellite. Prime Minister Narendra Modi says successful launch reflects growing capabilities of India's space sector. BRICS Chief Justices Forum begins in New Delhi to deliberate upon contemporary issues concerning justice delivery and dispute resolution. Centre to make available DNA profiling services for first-degree relatives of missing persons in Nepal. Death toll due to devastating floods rises to 1,282. Festival of Janmashtami being celebrated across the country. IMD predicts heavy to very heavy rainfall over Madhya Pradesh till tomorrow. And in China Open Badminton, Indian duo of Satvik Sairaj Ranki Reddy and Chirag Shetty to take on Danish pair in quarterfinals this evening. Prime Minister Narendra Modi has commended the successful launch of GSLV F-17 carrying EOS-05, India's first ever imaging satellite, from geosynchronous orbit. In a social media post, Mr. Modi called the successful launch a reflection of the excellence, innovation and growing capabilities that define India's space sector. He also termed it an outstanding achievement by ISRO and a proud moment for the nation. The Indian Space Research Organization successfully launched the EOS-05 Earth Observation Satellite aboard the GSLV F-17 rocket from the Satish Dhawan Space Center at Sriharikota in Andhra Pradesh early this morning. ISRO Chairman V.

କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀ ଅନୁରାଧା ପଡ଼ୱାଲ। ଶିଳ୍ପୀଙ୍କ କଣ୍ଠରେ ଶୁଣନ୍ତୁ ରାଧା କା ସଙ୍ଗମ, ଏହି ଚଳଚ୍ଚିତ୍ରର ଗୀତ।

0: କହିଛି। ଏ ସମ୍ପର୍କରେ ଶୁଣନ୍ତୁ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ଦ୍ୱାପର ଯୁଗରେ ପ୍ରତାପୀ କଂସକୁ ବଧ କରିବା ପାଇଁ ମାନବ ରୂପରେ ଭଗବାନ ବିଷ୍ଣୁ ଶ୍ରୀକୃଷ୍ଣ ଅବତାରରେ ଧରାବତରଣ କରିଥିଲେ। ଦୁଷ୍ଟ ଶକ୍ତିର ବିନାଶ ଓ ଧର୍ମର ପ୍ରତିଷ୍ଠା ପାଇଁ ଭଗବାନ ଶ୍ରୀକୃଷ୍ଣ ଏହି ଅବତାର ଧାରଣ କରିଥିଲେ। ପୁରୀ ଶ୍ରୀମନ୍ଦିରରେ ଆଜି ସନ୍ଧ୍ୟାଧୂପ ଶେଷ ହେବା ପରେ କୃଷ୍ଣ ଜନ୍ମନୀତି ଆରମ୍ଭ ହେବ। ଆଜିଠାରୁ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଆରମ୍ଭ ହୋଇ ବଣଭୋଜି କାଳିଆ ଦଳନ ସହ କଂସବଧ ପର୍ଯ୍ୟନ୍ତ ଶ୍ରୀକୃଷ୍ଣଙ୍କ ଲୀଳା ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ। ମହାଜନ ସେବାୟତ ଦେବକୀ ଓ ବସୁଦେବ ବେଶରେ ଉପସ୍ଥିତ ରହି ନିଃସ୍ୱାର୍ଥରେ ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମନୀତି ସମ୍ପାଦନ କରିବା ସହ ନାଭିକଟା ମଣ୍ଡପରେ ପରମ୍ପରା ଅନୁଯାୟୀ ବିଶେଷ ପୂଜାବିଧି କରିବେ। ଶ୍ରୀକୃଷ୍ଣ ଜନ୍ମନୀତି ପାଇଁ ଆଜି ସନ୍ଧ୍ୟା 7:00 ରାତ୍ର 12:00 ଘଟିବା ପର୍ଯ୍ୟନ୍ତ ଶ୍ରୀମନ୍ଦିର ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କୃଷ୍ଣ ଜନ୍ମୋତ୍ସବର ମହତ୍ତ୍ୱ ସମ୍ପର୍କରେ ପଣ୍ଡିତ ପଦ୍ମନାଭ ତ୍ରିପାଠୀ ଶର୍ମା କହିଛନ୍ତି,
2: ଜଗନ୍ନାଥଙ୍କୁ ଆଜ୍ଞା ମଗାଯାଏ, ପ୍ରଭୁ ଆପଣ ଜନ୍ମ ଦିଅନ୍ତୁ, ଆଜ୍ଞା ପ୍ରିୟ ଜଗନ୍ନାଥ। ଶ୍ରୀକୃଷ୍ଣଙ୍କର ଆବିର୍ଭାବ ସେ ମଣ୍ଡଳ ଉପରେ ହୁଏ, ମଦନ ମୋହନ ଦକ୍ଷିଣୀ ଘରୁ ଆସିବେ, ତାପରେ ଜନ୍ମ ବିଧି ବଢିଲା ପରେ ସ୍ୱତନ୍ତ୍ର ଗଣ୍ଡୁଷ ମସଲା ଯାହାକୁ ଖାଇଲେ ପିଲାଟା ହଠାତ୍ ହୃଷ୍ଟପୃଷ୍ଟ ହେଇଯିବ ଜନ୍ମରୁ। ଆଉ ତାକୁ ପ୍ରଭୁଙ୍କୁ ସମର୍ପଣ ପରେ ପରେ ନାଭିକଟା ମଣ୍ଡପରେ ଜନ୍ମ ବିଧିର ସେଇ ନାଭି ଛେଦନ ହେଇ ପ୍ରଭୁ ରାତି ପାଇଲା ବେଳକୁ ଭଗବାନ ଆସି ଦୋଳିରେ ଝୁଲୁଥିବେ କାଳିଆ ଶାନ୍ତେ ଶ୍ରୀକୃଷ୍ଣ ଭାବରେ।
1: ଭଦ୍ରକ ଜିଲ୍ଲାର ଶ୍ରୀ ଶ୍ରୀ ବାଲଗୋପାଳ ମନ୍ଦିର ସମେତ 4 ପୌରାଞ୍ଚଳ ଏବଂ 7 ବ୍ଲକର ବିଭିନ୍ନ ମନ୍ଦିରରେ ମହାସମାରୋହରେ ଜନ୍ମାଷ୍ଟମୀ ପାଳିତ ହେଉଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର ସମେତ ବଡ଼ଖମାରସ୍ଥିତ ଶ୍ୟାମସୁନ୍ଦର କୁଞ୍ଜକୁଟୀର ବାଘପାଲିର ଚନ୍ଦ୍ରମଣି ଦାସ ମଠ, ରାଜଉଆସର ଶ୍ରୀ ଗୋପାଳଚୁ ମନ୍ଦିର ସହ ଜିଲ୍ଲାର ଶତାଧିକ ରାଧାକୃଷ୍ଣ ମନ୍ଦିରରେ ଜନ୍ମାଷ୍ଟମୀ ମଙ୍ଗଳାଚରଣ ଆରମ୍ଭ ହୋଇ ହରିବଂଶ ମହାପୁରାଣ ପାଠ କରାଯାଉଛି।
0: ଦେଶବ୍ୟାପୀ ଆସନ୍ତାକାଲି ଶିକ୍ଷକ ଦିବସ ପାଳନ କରାଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆସନ୍ତାକାଲି ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୋଟ 82 ଜଣ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ। ଏଥିରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ଶିକ୍ଷକ ଏମ୍ଡି ଜାଫର ଆଲମ ଏବଂ ଜଗତସିଂହପୁର ଆଳିପିଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପଦରାଜ ଉମାକାନ୍ତ ନାୟକ ସମ୍ମାନିତ ହେବେ। ରାଜ୍ୟରେ ଉତ୍ସର୍ଗୀକୃତ ଶିକ୍ଷାଦାନ ପାଇଁ ପ୍ରତ୍ୟେକ ବିଦ୍ୟାଳୟରେ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ଭର୍ଦ୍ଧିତ କରାଯିବ। ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏମ୍ ତିରୁମଲା ନାୟକ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ପରେ ବାଲେଶ୍ୱର, ଯାଜପୁର ଏବଂ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନ ଜଳମଗ୍ନ ହୋଇଛି। ବାଲେଶ୍ୱର ଜିଲ୍ଲାର 5 ବ୍ଲକର 214 ଗ୍ରାମ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଯାଜପୁର ଜିଲ୍ଲାର 62 ଗ୍ରାମ ଏବଂ ମୟୂରଭଞ୍ଜ ଜିଲ୍ଲାର 97 ଗ୍ରାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେବେ କଟକର ନରାଜଠାରେ ମହାନଦୀ, ରାଉରକେଲାର ପାନପୋଷରେ ବ୍ରାହ୍ମଣୀ, ଭଦ୍ରକ ଆଖୁଆପଦାଠାରେ ବୈତରଣୀ ଓ ଗୁଣପୁରରେ ବଂଶଧାରା ନଦୀର ଜଳସ୍ତର ହ୍ରାସ ପାଉଛି। ଏହି କ୍ରମରେ ବନ୍ୟା ପରିସ୍ଥିତିରେ ସୁଧାର ଆସିଥିବା ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା 5 ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ନଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ବିଭାଗର ସୂଚନା ଅନୁଯାୟୀ ଲଘୁଚାପ ଉତ୍ତର ପୂର୍ବ ମଧ୍ୟପ୍ରଦେଶ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ବନ୍ୟପ୍ରାଣୀଙ୍କ ସୁରକ୍ଷା, ବିଲୁପ୍ତ ପ୍ରାଣୀଙ୍କ ସଂରକ୍ଷଣ ଓ ପ୍ରାକୃତିକ ଆବାସସ୍ଥଳୀର ରକ୍ଷଣାବେକ୍ଷଣକୁ ନେଇ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ସେପ୍ଟେମ୍ବର 5 ଜାତୀୟ ବନ୍ୟପ୍ରାଣୀ ଦିବସ ଭାବେ ପାଳନ କରାଯାଉଛି। ବନ୍ୟପ୍ରାଣୀ ହେଉଛନ୍ତି ପୃଥିବୀର ଜୈବ ବିବିଧତାର ଏକ ଅବିଚ୍ଛେଦ୍ୟ ଅଂଶ। ପରିବେଶର ଖାଦ୍ୟ ଶୃଙ୍ଖଳା ଓ ପ୍ରାକୃତିକ ସନ୍ତୁଳନ ରକ୍ଷା କରିବାରେ ଏମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହି ଦିବସ ଅବସରରେ ଜଙ୍ଗଲ କ୍ଷୟ, ଅବୈଧ ଶିକାରରୁ ବନ୍ୟପ୍ରାଣୀଙ୍କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରି କହିଛନ୍ତି, ବନ୍ୟପ୍ରାଣୀ ଆମ ପ୍ରକୃତି ଓ ପରିବେଶର ଅମୂଲ୍ୟ ସମ୍ପଦ। ସେମାନଙ୍କ ପ୍ରାକୃତିକ ଆବାସସ୍ଥଳୀର ସଂରକ୍ଷଣ ଏବଂ ଏକ ସୁସ୍ଥ ଓ ସମୃଦ୍ଧ ପରିବେଶ ଗଠନ ଦିଗରେ ସମସ୍ତେ ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ରାଜ୍ୟର 41 ଲକ୍ଷରୁ ଊର୍ଦ୍ଧ୍ୱ କୃଷକ ପରିବାରଙ୍କୁ 833 କୋଟି ଟଙ୍କାର ସିଏମ୍ କିଷାନ ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ରାଷ୍ଟ୍ରୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗର ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ 3,800ରୁ ଊର୍ଦ୍ଧ୍ୱ ଶିଶୁ ଶ୍ରମମୁକ୍ତ। ଶ୍ରଦ୍ଧା ଓ ଭକ୍ତିର ସହ ପୁରୀ ଶ୍ରୀମନ୍ଦିର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ପାଳନ କରାଯାଉଛି ଜନ୍ମାଷ୍ଟମୀ ଏବଂ ବାଲେଶ୍ୱର, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାରେ ସୁଧୁରୁଛି ବନ୍ୟା ପରିସ୍ଥିତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଶୁଣିଲେ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀର କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ଏଇଠି ଶେଷ କରୁଛୁ ଆଜିର ଆମର ଏହି ଅଧିବେଶନ। ଅଧିବେଶନ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଜି ଆମ ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଯୁବଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ପ୍ରଚାର କରିବୁ ଅପରାହ୍ନ 5ଟାରେ। ଏଥିରେ ଶୁଣିବେ ହାଲୋ ଗୁଞ୍ଜନ। ଅପରାହ୍ନ 5:30ରେ ଶୁଣିବେ ଚୈତିଜହ୍ନ କାର୍ଯ୍ୟକ୍ରମ। ଚାଷୀ ଭାଇ ଭଉଣୀଙ୍କ ପାଇଁ କାର୍ଯ୍ୟକ୍ରମ କିଷାନବାଣୀ ରିଲେ କରି ପ୍ରଚାର କରିବୁ ସନ୍ଧ୍ୟା 6:10ରେ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ର ଗୀତ ଶୁଣିବେ ରାତି 7ଟାରେ ଏବଂ ରାତି 8ଟାରେ। ସନ୍ଧ୍ୟା 6:55ରେ ଶୁଣିବେ ଆଜିର ପ୍ରସଙ୍ଗ। ରାତି 7:25ରେ ଶୁଣିବେ ଜିଲ୍ଲା ହାଲଚାଲ। ଏଥିରେ ଶୁଣିବେ କେନ୍ଦୁଝର ଜିଲ୍ଲା ସମ୍ପର୍କରେ ଏବଂ ରାତି 7:30ରେ ଶୁଣିବେ ବନାନୀ। ରିଲେ କରି ପ୍ରଚାର କରିବୁ ଆକାଶବାଣୀର କଟକ କେନ୍ଦ୍ରରୁ। ବିଶେଷ ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ ଶୁଣିବେ ରାତି 8:15ରେ। ଶିଳ୍ପୀମାନେ ହେଲେ ମଳୟ କୁମାର ମଲ୍ଲିକ ଏବଂ କସ୍ତୁରୀ ରଥ। ଗୀତ ରଚନା ଡକ୍ଟର କୃତିବାସ ନାୟକ। ସଙ୍ଗୀତ ପରିଚାଳନା ସନ୍ୟାସୀ ପରିଛା। ରାତି 8:30ରେ ଶୁଣିବେ ରାଗ ସଙ୍ଗୀତ। ଏଥିରେ ଶୁଣିବେ ପଣ୍ଡିତ ନିଖିଲ ବେନାର୍ଜୀଙ୍କର ସୀତାର ବାଦନା। ନାଟକ ପ୍ରତିଜ୍ଞା ଶୁଣିବେ ରାତି 9:30ରେ। ମୂଳ ରଚନା ମୁନ୍ସି ପ୍ରେମଚାନ୍ଦ। ବେତାର ନାଟ୍ୟ ରୂପାନ୍ତର ରୁଦ୍ର ନାରାୟଣ ଶୁକ୍ଲା। ଓଡ଼ିଆ ଭାଷାନ୍ତର କାଳିକିଙ୍କର ମିଶ୍ର ଏବଂ ପ୍ରଯୋଜନା ରବି ଶତପଥୀ।

0: ରାତି 10ଟାରେ ଶୁଣିବେ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତ। ଆଧୁନିକ ଗୀତ ଶୁଣିବେ ରାତି 10:30। ଏଥିରେ ଶିଳ୍ପୀମାନେ ହେଲେ ଲକ୍ଷ୍ମୀ ନାରାୟଣ ବେହେରା, ମଧୁମିତା ମହାନ୍ତି, ବେଣୁଧର ସୁବୁଦ୍ଧି ଏବଂ ବୀଣାପାଣି ପୁରୋହିତ। ଏଥିଲା ଆଜି ଆମ ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ସମୟ ଦିନ 2:47। ଏଇଠି ଶେଷ କରୁଛୁ ଆଜିର ଆମର ଏହି ଅଧିବେଶନ। ବର୍ତ୍ତମାନଠାରୁ ଅପରାହ୍ନ 5 ଯାଏଁ ଆପଣ ଏଫ୍ଏମ୍ର 103.6 ମେଗାହର୍ସରେ ମୁମ୍ବାଇ ବିବିଧ ଭାରତୀ କେନ୍ଦ୍ରର ପ୍ରସାରଣ ଶୁଣିପାରିବେ। ଅପରାହ୍ନ 5ରେ ଆରମ୍ଭ କରିବୁ ଆମର ଆଜିର ସାନ୍ଧ୍ୟ ଅଧିବେଶନ। ସେତେବେଳେ ଯାଏ ଆମକୁ ବିଦାୟ ଦିଅନ୍ତୁ।
1: धनुष श्रीकांत है जो 2 डेफ ओलंपिक गोल्ड मेडलिस्ट है और बहुत सारे ऐसे एथलीट्स है, उमा महेश करके है, रमिता जिंदाल जो हरियाणा से है जो पेरिस ओलंपिक्स में 2024 में शी वॉज इन टॉप 8।
2: द्रोणाचार्य पुरस्कार से सम्मानित शूटिंग कोच नेहा चौहान से मैटिनी शो 5 सुबह 11:30 पर सिर्फ विविध भारती पर।
3: कार्यक्रम का अगला गीत लता मंगेशकर की आवाज में है। फिल्म का नाम है 2 आंखें 12 हाथ। शब्दकार पंडित भरत व्यास हैं और संगीतकार वसंत देसाई हैं।

0: आप सुन रहे हैं विविध भारती।
1: सखियों के दिल के

0: ଆରେ ବା ସ୍ମୃତି, ବହୁତ ସୁନ୍ଦର ଭଜନଟି ଗାଇଲ ତୁମେ ସତରେ। କେବେ ସେ ଯଶୋଦାଙ୍କ ନନ୍ଦନ, କେବେ ଗୋପୀଙ୍କ ମନର ଚର, କେବେ ଭକ୍ତର ଆଖିର ଲୁହ, ତ କେବେ ହୃଦୟର ଅସରନ୍ତି ସୁର। ଯେବେ ମୁରଲୀର ସୁର ଉଠେ, ନୀରବ ରାତି ବି ହସି ଉଠେ।
1: ହଁ, କୃଷ୍ଣଙ୍କ ନାଁ ନେଲେ ହିଁ ମନଟା ଯେମିତି ଭକ୍ତିରେ ଭିଜିଯାଏ। ଆଉ ଆଜି ତ ପୁଣି ସେଇ ବିଶେଷ ଦିନ ନା, ଜନ୍ମାଷ୍ଟମୀର ସେଇ ପବିତ୍ର ସନ୍ଧ୍ୟା।
0: ହଁ, ଠିକ କହିଲ। ତେବେ ଏହି ଭକ୍ତି ଓ ଆନନ୍ଦର ପରିବେଶରେ ଆସନ୍ତୁ ଆମେ ବି ଆପଣମାନଙ୍କ ସହ ଯୋଡ଼ି ହେବୁ କିଛି କଥା, କିଛି ଗୀତ, ଆଉ କିଛି ସୁନ୍ଦର ଭାବନାକୁ ନେଇ।
1: ତେବେ ଚାଲନ୍ତୁ ସାଥୀ, ଆଉ ଡେରି ନ କରି ଆରମ୍ଭ କରିବା ଆଜିର ସମ୍ପର୍କ କାର୍ଯ୍ୟକ୍ରମକୁ। ତେବେ ଆଜିର ସମ୍ପର୍କ ଅଗଣାରେ ଅଛୁ ଆମେ ଦୁହେଁ, ମୁଁ ସ୍ମୃତି ପାଢୀ,
0: ଆଉ ମୁଁ ପୁଷ୍ପାଞ୍ଜଳି ଗୌଡ।
2: ନମସ୍କାର।

0: ତେବେ ସାଥୀ କାର୍ଯ୍ୟକ୍ରମକୁ ଆଗକୁ ବଢାଇବା ଏବଂ ଶୁଣି ରଖିବା ଆଜିର ଗୋଟିଏ ସୁନ୍ଦର ବିଚାର।
1: ମନ ଶାନ୍ତ ଥିଲେ କଠିନ ପଥ ମଧ୍ୟ ସହଜ ଲାଗେ, ଆଉ ଆଶା ଥିଲେ ଛୋଟ ପଦକ୍ଷେପ ମଧ୍ୟ ଲକ୍ଷ୍ୟ ଆଡ଼କୁ ନେଇଯାଏ। ସେଥିପାଇଁ ସବୁବେଳେ ଯେତେ ବି ବଡ଼ ସମସ୍ୟା ଥାଉ ନା କାହିଁକି, ମନକୁ ସବୁବେଳେ ଶାନ୍ତ ରଖନ୍ତୁ, ନିଜ ଉପରେ ବିଶ୍ୱାସ ରଖନ୍ତୁ, ସମୟ ସହିତ ସବୁ ଜିନିଷ ଭଲ ହିଁ ହେବ।
0: ଆରେ ବା ପୁଷ୍ପାଞ୍ଜଳି, ବହୁତ ସୁନ୍ଦର ବିଚାରଟି କହିଲ। ତେବେ ଆଜି ତ ଜନ୍ମାଷ୍ଟମୀ, ତେବେ ତା ବିଷୟରେ କିଛି ଜାଣିଛ ନା ନାହିଁ କହିଲ?
1: ହଁ, ତେବେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଭାବେ ପାଳିତ ହୁଏ ପବିତ୍ର ଜନ୍ମାଷ୍ଟମୀ। ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ମଥୁରାରେ କାରାଗାରରେ ଦେବକୀ ଓ ବସୁଦେବଙ୍କ ପୁତ୍ର ରୂପେ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥିଲେ। ଅନ୍ୟାୟ, ଅଧର୍ମ ଓ ଅତ୍ୟାଚାରର ଅନ୍ଧକାର ଦୂର କରି ଧର୍ମର ପ୍ରତିଷ୍ଠା ପାଇଁ ସେ ଅବତାର ନେଇଥିଲେ।
0: ଆଉ ଏହି ଦିନ ଦେଶର ବିଭିନ୍ନ ସ୍ଥାନରେ ଭକ୍ତମାନେ ଉପବାସ କରିବା ସହ ମନ୍ଦିରଗୁଡ଼ିକୁ ସୁନ୍ଦର ଭାବେ ସଜାନ୍ତି। ମଧ୍ୟରାତ୍ରିରେ ଶ୍ରୀକୃଷ୍ଣଙ୍କ ଜନ୍ମକୁ ସ୍ମରଣ କରି ପୂଜା, ଭଜନ, କୀର୍ତ୍ତନ ଓ ନାମ ସଂକୀର୍ତ୍ତନ ମଧ୍ୟ କରାଯାଏ। ଶ୍ରୀକୃଷ୍ଣଙ୍କ ଶୈଶବ ଲୀଳା, ଦହି ହାଣ୍ଡି ଓ ଝୁଲଣ ଉତ୍ସବ ମଧ୍ୟ ଏହି ପର୍ବର ଆକର୍ଷଣ। ତେବେ ଜନ୍ମାଷ୍ଟମୀ ପରଦିନ ନନ୍ଦ ଉତ୍ସବ ମଧ୍ୟ ପାଳନ କରାଯାଏ।
1: ତେବେ ସ୍ମୃତି, ଆଜି କଣ ଜାଣିଛ କି ନାହିଁ?
0: ଆଜି ତ ଶୁକ୍ରବାର, ଆଉ ଆଜି ଜନ୍ମାଷ୍ଟମୀ ବି।
1: ଆଜି ଆମର ବହୁତ ସ୍ପେଶାଲ ପ୍ରୋଗ୍ରାମ।
0: ଆରେ ହଁ ହଁ ହଁ, ମନ ପଡ଼ିଲା ମନ ପଡ଼ିଲା। ତେବେ ଚାଲନ୍ତୁ ଆଉ ଡେରି ନ କରି ଆରମ୍ଭ କରିବା ଆପଣ ମାନଙ୍କର ମନ ପସନ୍ଦର କାର୍ଯ୍ୟକ୍ରମ
2: ହେଲୋ ଗୁଞ୍ଜନ।
1: ତେବେ ଚାଲନ୍ତୁ ପ୍ରଥମ କଲ୍ଟି କିଏ କରିଛନ୍ତି ଦେଖିବା।
0: ହ୍ୟାଲୋ
3: ମ୍ୟାଡାମ, ନମସ୍କାର।
0: ନମସ୍କାର ଭାଇ, ହ୍ୟାଲୋ ଗୁଞ୍ଜନ କୁ ବହୁତ ବହୁତ ସ୍ୱାଗତ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି ଭାଇ?
3: ମୁଁ ରେଡିଓ ପାର୍ଟନର ଚିତ୍ରସନ ସବର କହୁଛି, କଳାହାଣ୍ଡି ଜିଲ୍ଲା ଭବାନୀ ପାଟନା ଜଗନ୍ନାଥପୁର।
0: ଆଉ ଚିତ୍ରସନ ଭାଇ କେମିତି ଅଛନ୍ତି?
3: ମୁଁ ତ ବହୁତ ଭଲରେ ଅଛି, ଆପଣ କେମିତି ଅଛନ୍ତି?
0: ଆମେ ବି ବହୁତ ଭଲରେ ଅଛୁ ଭାଇ।
1: ନମସ୍କାର ଭାଇ।
3: ଧନ୍ୟବାଦ। ନମସ୍କାର,
1: କେମିତି ଅଛନ୍ତି ଭାଇ?
3: ମୁଁ ତ ବହୁତ ଭଲରେ ଅଛି।
1: ଆଉ କଣ କରୁଥିଲେ ଆପଣ?
3: ବର୍ତ୍ତମାନ ଏବେ ଘରେ ଅଛି।
1: ତାହେଲେ ଆପଣଙ୍କର ଅଞ୍ଚଳରେ ସିଆଡେ ସବୁ ଜନ୍ମାଷ୍ଟମୀ କିପରି ଭାବେ ପାଳନ କରାଯାଏ ଭାଇ?
3: କାଲି ଧୁମଧାମରେ ପାଳନ କରିବେ।
0: ତେବେ ଭାଇ ବର୍ତ୍ତମାନ କଣ କରୁଥିଲେ?
3: ବର୍ତ୍ତମାନ ଘରେ ଏକା ଅଛି।
0: ଆଚ୍ଛା, ତେବେ ଆଜି କୋଉ ଗୀତ ଶୁଣିବାକୁ ପସନ୍ଦ କରିବେ ଭାଇ?
3: ମେରେ ସାଜନ ସାଥ ନିଭାନା ତା ଶୁଣେଇ ଦେବେ, ଆଉ କାଙ୍ଗନା ରେ ବାରି କାଙ୍ଗନା।
0: ଆଚ୍ଛା, ତେବେ କାହାକୁ ଡେଡିକେଟ୍ କରିବାକୁ ଚାହିଁବେ?
3: ପ୍ରଥମେ ତ ଆପଣଙ୍କୁ, ତାପରେ ଆମର ମନୋଜ ପଟେଲ, କ୍ଷମା ସାଗର ସାହୁ, ସୀମାନ ସବର, ସେତିକି କରିଦେବେ ଆଉ।
0: ତେବେ ଆପଣଙ୍କର ମନ ପସନ୍ଦର ଗୀତ ଆମେ ଡେଡିକେଟ୍ କରିଦେବୁ ଭାଇ। ତେବେ ଆକାଶବାଣୀକୁ କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
3: ଧନ୍ୟବାଦ ମ୍ୟାଡାମ, ରହିଲେ ନମସ୍କାର।

0: ना दिल का था निकला मेरा ना देखा किनारा ये चंचल हवा
1: आओ भाई कहाँ को डेडिकेट करवा को चाहिए
0: डेडिकेट में बंदे कहीं भी लोकल रुकना हरस परवा समरनर सुबह गोई लोकना साओ लोकना धान आओ हमारा भास्कर है ना कस्टमर जाकर सिंधक मस्ती करेंगे
1: भाई नमस्कार कैमिति अच्छंती
0: अपन नमस्कार बहुत बढ़िया आती ଆମ ଜୀବନ ବହୁତ ସଂଘର୍ଷମ ଜୀବନ କଥା ମୋତେ ବାହାରିନି ସବୁବେଳେ ମୁଁ ସଙ୍ଗୀତ ହଉଛି ମୋତେ ଗୋଟେ ପେନ୍ କିଲର କାହିଁକି ନା ଆମର ସ୍ତ୍ରୀ ମରିଯାଇଛନ୍ତି ସମୟରେ ଆମର ଦୁଇ ପ୍ରଭୁ ମୋତେ ବହୁତ କ୍ରିଟିକାଲ ଡିଜିଜ୍ ତଥାପି ମୁଁ ହାର ମାନିନି ଜୀବନ ସହ ସଂଗ୍ରହ କରିକି ବଞ୍ଚିଛି ମୁଁ ଆଉ ସବୁବେଳେ ମୁଁ ରେଡିଓକୁ ଭଲ ପାଏ ଆଉ ସଙ୍ଗୀତ ମଧ୍ୟ ଗୋଟେ ପେନ୍ କିଲର କାମ କରିଥାଏ
1: ଆଜ୍ଞା ଭାଇ ବହୁତ ବଢିଆ ଭାଇ ଆପଣ ଏମିତି ହିଁ ଆଗକୁ ବଢ଼ନ୍ତୁ ଆଉ ଆମ ସହିତ ଏମିତି ହିଁ ରୁହନ୍ତୁ ଭାଇ
0: ରହୁଛି ନମସ୍କାର
1: ନମସ୍କାର।

0: ହ୍ୟାଲୋ
1: ହ୍ୟାଲୋ
0: ଅପା ନମସ୍କାର, ଆପଣଙ୍କୁ ଆମ ଯୁବବାଣୀ କାର୍ଯ୍ୟକ୍ରମରେ ବହୁତ ବହୁତ ସ୍ୱାଗତ ଜଣାଉଛି।
1: ନମସ୍କାର, ମୁଁ ଭୁବନେଶ୍ୱର ସହିନଗର ବାସନ୍ତୀ କହୁଛି।
0: ଆଜ୍ଞା ଆଜ୍ଞା, କେମିତି ଅଛନ୍ତି ଅପା?
1: ବହୁତ ଭଲ ଅଛି, ଆପଣମାନେ କେମିତି ଅଛନ୍ତି?
0: ଆମେ ବି ବହୁତ ବଢିଆ ଅଛୁ।
1: ଆଜ୍ଞା
0: ଆଜ୍ଞା, ଆପଣଙ୍କ ସିଆଡେ ପାଣିପାଗ କେମିତି ସବୁ ଚାଲିଛି?
1: ଆଜି ପ୍ରବଳ ଖରା ହେଇଛି, ବର୍ଷା କାଲି ସନ୍ଧ୍ୟାବେଳେ ଦିଶର ହେଇଥିଲା, ଆଜି ପ୍ରବଳ ଖରା ହେଇଛି।
2: ଆଉ ଅପା ନମସ୍କାର।
1: ନମସ୍କାର।
2: ଆଉ ଆଜି ତ ଜନ୍ମାଷ୍ଟମୀ କେମିତି ପାଳନ କରୁଛନ୍ତି ସେପଟେ?
1: ଜନ୍ମାଷ୍ଟମୀ ମୁଁ ତ କଲିଣି 25 ବର୍ଷ ହେଲା, କିନ୍ତୁ ରାତି 12ଟା ଯାଏଁ ରହିପାରୁନି, ଆଉ ସନ୍ଧ୍ୟାବେଳେ ଯାଇକି ପୂଜା କରିକି ମାନେ ଖାଇବାର ଅଛି, ଧୁମଧାମରେ ପାଳନ ଚାଲିଛି।
2: ଆଚ୍ଛା, ତେବେ ଆଜି କୋଉ ଗୀତ ଶୁଣିବାକୁ ପସନ୍ଦ କରିବେ?
1: ଶିକୁଶଙ୍କର ଗୋଟେ ଗୀତ ଦିଅନ୍ତୁ।
2: ଆଚ୍ଛା, ତେବେ କାହାକୁ ଡେଡିକେଟ୍ କରିବାକୁ ଚାହିଁବେ?
1: ସବୁ ସତ ଭାଇ ଭଉଣୀ ମାନଙ୍କୁ, ଆଉ ସବୁ ଆଦ୍ୟ ଭାଇ ଭଉଣୀ ମାନଙ୍କୁ।
0: ତେବେ ଅପା ବହୁତ ବହୁତ ଧନ୍ୟବାଦ, ଆମେ ଆପଣଙ୍କର ମନ ପସନ୍ଦର ଗୀତ ଶୁଣେଇଦେବୁ।
1: ରହିଲେ, ନମସ୍କାର।
0: ନମସ୍କାର।

0: ଏଡ଼ିଏଟ୍ କରୁଛି। ସେମାନଙ୍କ ଯୋଉ ସୁନ୍ଦର ସୁନ୍ଦର କଥା କହୁଛନ୍ତି, ଭଲ ଭଲ ପ୍ରୋଗ୍ରାମ କରୁଛନ୍ତି, ଆମକୁ ବାନ୍ଧିକି ରଖୁଛନ୍ତି, ତାପରେ ଗୋଟେ ଶ୍ରୋତା ମାନଙ୍କ ସାଙ୍ଗରେ ଗୋଟେ ଏଭଳି ସମ୍ପର୍କ ସୃଷ୍ଟି କରିଦେଉଛନ୍ତି ଯାହାକୁ ଆମେ କେହି କାହାକୁ କାଟିପାରୁନୁ। ଖାଲି ଶ୍ରୋତା ନୁହଁନ୍ତି, ଆପଣମାନଙ୍କ ସାଙ୍ଗରେ ଭଲ ସମ୍ପର୍କ ଅଛି ନା। ଆପଣମାନେ ଏତେ କମ୍ ବୟସ ଏତେ ସୁନ୍ଦର ସୁନ୍ଦର ପ୍ରୋଗ୍ରାମ କରୁଛନ୍ତି, ସେଥିପାଇଁ ଆପଣଙ୍କୁ ଧନ୍ୟବାଦ ଦେବେ।
1: ଆଜ୍ଞା ଭାଇ, ବହୁତ ବହୁତ ଧନ୍ୟବାଦ ଭାଇ।
0: ଆଜ୍ଞା ରହୁଛି, ନମସ୍କାର।
1: ନମସ୍କାର।

0: ହ୍ୟାଲୋ
1: ହ୍ୟାଲୋ
0: ମ୍ୟାଡମ ନମସ୍କାର।
1: ନମସ୍କାର ଭାଇ, ଆପଣଙ୍କୁ ଆମ କାର୍ଯ୍ୟକ୍ରମରେ ବହୁତ ବହୁତ ସ୍ୱାଗତ ଜଣାଉଛି। ଆପଣଙ୍କ ପରିଚୟ।
0: ଧନ୍ୟବାଦ।
1: ଆଜ୍ଞା ଭାଇ, କେମିତି ଅଛନ୍ତି? ଭାଇ
0: ମୁଁ ଭଲ ଅଛି।
1: ଆଜ୍ଞା ଭାଇ, ଆମେ ବି ବହୁତ ବଢିଆ ଅଛୁ। ତେବେ ଭାଇ ବର୍ତ୍ତମାନ କଣ କରୁଥିଲେ?
0: ମୁଁ ଅଫିସରେ ଅଛି, ବର୍ତ୍ତମାନ ଡ୍ୟୁଟି କରୁଛି।
1: ତେବେ ଭାଇ ଆଜି କୋଉ ଗୀତ ଶୁଣିବାକୁ ପସନ୍ଦ କରିବେ? ଭାଇ
0: ଆଜି ଦେଇଦିଅନ୍ତୁ, ସୁଭାଷ ଗୋଟେ ଗୀତ ଅଛି, ରଙ୍ଗ ଦେବେ ରୂପ ଦେବେ।
1: ଆଚ୍ଛା, ତେବେ କାହାକୁ ଡେଡିକେଟ୍
0: କରିବାକୁ ଚାହିଁବେ? ଆପଣମାନଙ୍କୁ ଡେଡିକେଟ୍ କରୁଛି, ସବୁ ଆକାଶବାଣୀର ସବୁ ଆମେ କର୍ମଚାରୀ ଷ୍ଟାଫ୍ ମାନଙ୍କୁ, ଆଉ ଯୁବବାଣୀର ସମସ୍ତ ଷ୍ଟାଫ୍ ମାନଙ୍କୁ, ଆପଣଙ୍କ ଉପସ୍ଥାପିକା ଅଛନ୍ତି, ଉପସ୍ଥାପନା ସମସ୍ତଙ୍କୁ ମୁଁ ଡେଡିକେଟ୍ କରୁଛି। ଆଉ ଯେତିକି ସବୁ କଥା ଶୁଣୁଛନ୍ତି ଆକାଶବାଣୀ ଜୟପୁର ଯୁବବାଣୀ ପ୍ରୋଗ୍ରାମ ସମସ୍ତଙ୍କୁ ଡେଡିକେଟ୍ କରୁଛି।
1: ଧନ୍ୟବାଦ ଭାଇ, ଆପଣ ଅଫିସରେ ଥାଇ ମଧ୍ୟ ଆମକୁ ମନେ ପକାଇ କଲ୍ କରୁଛନ୍ତି, ବହୁତ ବହୁତ ଧନ୍ୟବାଦ ଭାଇ।
0: ଧନ୍ୟବାଦ ମ୍ୟାଡମ୍।
1: ଧନ୍ୟବାଦ। ନମସ୍କାର ଭାଇ।
0: ନମସ୍କାର।

0: ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ ନମସ୍କାର ଅପା। ହ୍ୟାଲୋ ଗୁଞ୍ଜନକୁ ବହୁତ ବହୁତ ସ୍ୱାଗତ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଧନ୍ୟବାଦ ଅପା। ନମସ୍କାର, ବରଗଡ଼ରୁ ସ୍ୱର୍ଣ୍ଣପ୍ରଭାକର କହୁଛି।
0: ଆଉ ବହୁତ ଦିନ ପରେ କଥା ହଉଛି ଅପା, କେମିତି ଅଛନ୍ତି?
1: ହଁ ଅପା, ବହୁତ ଦିନ ପରେ। ହଁ ମୁଁ ଭଲ ଅଛି ଅପା, ଆଉ ଆପଣ ସମସ୍ତେ ଭଲରେ ଥିବେ ବୋଲି ମୁଁ ଆଶା କରୁଛି।
0: ନମସ୍କାର ଅପା, କେମିତି ଅଛନ୍ତି?
1: ନମସ୍କାର ଅପା, ମୁଁ ଭଲ ଅଛି ଅପା। ଆପଣମାନେ ସମସ୍ତେ କେମିତି ଅଛନ୍ତି?
0: ଆମେ ବି ବହୁତ ବଢିଆ ଅଛୁ ଅପା।
1: ହଁ ଅପା, ମଝିରେ ମଝିରେ ସେମିତି ଲାଗେ, ଆଉ ତାପରେ ସବୁଥର ତ ଲାଗେନି, ଆହୁରି ଶ୍ରୋତା ମାନଙ୍କୁ ବି ସେମାନଙ୍କୁ ବି ସୁଯୋଗ ଦେବା କଥା, ତ ନ ଲାଗିଲେ ବି

0: ତେବେ ସାଥୀ ଏ ତ ଥିଲା ଆଜିର ହେଲୋ ଗୁଞ୍ଜନ କାର୍ଯ୍ୟକ୍ରମ। ତେବେ କାର୍ଯ୍ୟକ୍ରମଟିକୁ ବିଦାୟ ନେବା ପୂର୍ବରୁ କହି ରଖୁଛୁ ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
1: ତେବେ ଆଗାମୀକାଲି ଶନିବାର ଜୁଆନକାତା କାର୍ଯ୍ୟକ୍ରମରେ ଶୁଣିପାରିବେ ଗୋଟିଏ ସାକ୍ଷାତକାର, ଯାହାର ବିଷୟ ରହିଛି ଗୁରୁ ହିଁ ସାକ୍ଷାତ ଈଶ୍ୱର ଏବଂ କିଛି ଜାଣିବା କଥା।

0: ତେବେ ଚାହୁଁ ଚାହୁଁ କେମିତି ସମୟ ଗଡିଗଲା ଆମକୁ ଜଣାପଡିଲା ନାହିଁ। ପୁଣି ଭେଟିବୁ ଆଉ ଗୋଟିଏ ସୁନେଲି ସନ୍ଧ୍ୟାରେ। ସେ ପର୍ଯ୍ୟନ୍ତ ପାଇଁ ବିଦାୟ ଦିଅନ୍ତୁ। ଆଉ ଆପଣମାନଙ୍କର ସୁଚିନ୍ତିତ ମତାମତ ପଠାଇବା ପାଇଁ ଯେପରି ନ ଭୁଲନ୍ତି, ଆମକୁ ଯୋଗାଯୋଗ କରିବା ପାଇଁ ମେସେଜ କିମ୍ବା ଭଏସ୍ ମେସେଜ ମଧ୍ୟ କରିପାରିବେ। ଆମକୁ ଯୋଗାଯୋଗ କରିବା ପାଇଁ ନମ୍ବରଟି ହେଲା
1: 9438268568।
0: ଆଉ ଆମ ଇମେଲ ଆଇଡିଟି ହେଲା
1: aarjaipur@gmail.com। ତେବେ ସାଥୀ, ଆପଣମାନଙ୍କର ସୁନ୍ଦର ସୁନ୍ଦର ମତାମତର ଅପେକ୍ଷାରେ ଆମେ ବିଦାୟ ନେଉଛୁ। ଆଜିର ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ପୁଷ୍ପାଞ୍ଜଳି ଗୌଡ଼
0: ଆଉ ମୁଁ ସ୍ମୃତି ପାଢୀ। ରହିଲୁ ସାଥୀ,
2: ନମସ୍କାର।

ଶୁଣିଲେ ଯୁବଶ୍ରୋତାମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନା କଲେ ସ୍ମୃତି ପାଢ଼ୀ ଏବଂ ପୁଷ୍ପାଞ୍ଜଳି ଗୌଡ଼, ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣନ୍ତୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ। ଉପସ୍ଥାପନା କରିଛନ୍ତି ସୁଜାତା ଆଚାରୀ ଏବଂ ସୁଧୀର କୁମାର ଦାସ।

0: ଅଛି
1: ହଁ
0: ହଁ ଗୋଟେ ଯୋଜନା ଗୋଟେ ବାହାର କଲା ଅଛି ଓପନ ସ୍କୁଲ ବୋଲି ସେଠି ମିଶା ଜଏନ କଲେ ମିଶା ତମେ ପାଠ ପଢିକିରି ମିଶା ପାସ୍ ହୋଇପାରାସ ବୋଲେ ତମର ଘର ଚଲଚାଲ ଚଲାଚଲ ବିମାନ ଏ ଟୋକି ମାଇଜି ଆରି ମୁନୁଷ ମିଶିକରି ତ ଘର ଚଲାଇ ଦେଲା ନି ଆରି କେମିତି ହେଲେ ହେଲେ ଆମ ଖାଇଛେ କୁକୁଡ଼ା କଣ ଦିନ କୁକୁଡ଼ା କଲେ ମୁଁ ଆଇଛି ଖାଇବା ଖାଦ୍ୟ ଆରି ହେଲେ ଜୁହାର ଲାଗ ଧନ୍ୟବାଦ ଲାଗ
2: ନାଇଁ ନିମାନ ଖାତା ଖୋଇଦେଲା
3: ସେ ବାବୁ ଖାତାରେ ଚାରଟା ଠକି
2: ଥର ବୋଲ ସାର ଖାତା ସେ ଖୋଇଲା ସେ ମିଶା ଖୋଲିବୁତି ଆବା କରଲାନି
3: ଦୁଇ ଦୁଇଟା କାମ କଲାନି ତାସ କାମ ତେନେ ଖୋଲିବୁତି
2: ବୋଲେ ଜାଗା କିଣିଲା ତାସରେ ସେ କୋନ୍ତି ଯାଇଛି ତା ଖୋଲିବୁତି ମିଶା ଯାଇଛି ଆଗା ତା ସେ ମିଶା କରୁଛି ଆଗା ଖାତା ଲମେ ଲମ୍ ସେ ଇଏ ବାବୁ କେ ଖାଇଛେ ଗୋଟେ
3: ଗୀତ ଗୋଟେ ଶୁଣାଇ
2: ଦଉ।

0: ଜ୍ୱର ହେଲେ ପାରାସିଟାମଲ କି କାହିଁ କାହିଁ ଗୋଟେ ଦେଇକରି କହିକରି ମେଡିକାଲ ନେବେ
1: ହେଲେ ତମର ଲଗେ ବୋଲେ
0: ଓଡ଼ିଆ ପଢାଇଛି ଆରି ନହେଲେ ମିଶା ଆମର ଆଦିବାସୀ ମାନେ ଭାଷା ମାନେ ତାକେ ବୁଝେଇ ଦେବା ବୁଝିବାକୁ ନା ପାରିଲେ ଆଦିବାସୀ ଭାଷା ମାନେ କହିବେ ତାର ଉପରେ ଓଡ଼ିଆ ମାନେ କହିବେ ଏଟାକେ କାଇଟା କହିବେ ସେ ନିକ ପୁରା ବୁଝେଇ ଦେବା ସବୁ
1: ହେଲେ ତମର ଜନ ଗାଁ ଲଗେ ଜନ ସ୍କୁଲ ଆସେ କନ୍ୟାଶ୍ରମ ଆସେ ବଲ୍ଲା ଜନ କୁନ୍ଦ୍ରା ଲଗେ ସେଠି କେତେ ପୁରା ଡକ୍ୟୁମେଣ୍ଟ ଭାଇ ବାବୁ
0: ସେଠି ହଷ୍ଟେଲ ମାନେ 200 ଟକି ଆସ
1: ହେଲେ ବଡ଼ଟା କନ୍ୟାଶ୍ରମ କାହିଁକି
0: ବଡ଼ଟା ଅଛେ ସେଟା ହାଇସ୍କୁଲ ଅଛେ ଆରି ଗୋଟେ କନ୍ୟାଶ୍ରମ ଅଛେ ଏକଟା ନୁ ଆଠ ଯାକ ଅଛେ ସେଠି ମିଶା ଗୋଟେ 200 ଟକି ଆସ
1: ଏବେ ବୋଲୁ ବେ ଗୋଟେ କନିଆ କେ ବୋଲେ ଟକି କେ ନେଇକରି ସେ ସ୍କୁଲ ରେ ଛାଡ଼ିବା ତାର ପଛେ ସେମାନଙ୍କେ ଦେଖାରେଖା କରିବା ଖାଦ୍ୟ
0: ସ୍କୁଲ
1: ଯେନ୍ ଘର ଅଛେ ସେ ବୋଟ ବକରା ଭିତରେ କେତେ ଟୋକି ମନ ରେ ଭାଇ ବାବୁ
0: ବୋଟ ବକରା ଭିତରେ 4-5 ରେ ଭାଇ
1: ସେଠି ସେ ଖଟିଆ ବନ୍ଦ ପଡିଛି
0: ସବୁ ରାଗ ରୁଗା ଢାପି ଦେଇରେ ଭାଇ ଫ୍ୟାନ ଫୁନା ଲାଗିଲା ଯେ ଲାଇଟ ଫାଇଟ ପାଣି ଲାଟିନ ବାଥରୁମ ସବୁ ସୁବିଧା
1: ଅଛେ ପାଠ ପଢା ଉପରେ ଆସୁ ସେଠି କନ୍ୟାଶ୍ରମ ତାନେ କେତେ ବେଳ ନି କେତେ ବେଳ ଯାକ ପାଠ ପଢା ହେଇଛି ବାବୁ
0: ସେଠି ସକାଳୁ 7 ତାନୁ 9 ଯାକ ସେମାନେ ପଢ଼ବାଇ
1: ବୋଲେ
0: ତାଙ୍କର ତାଙ୍କେ ହଷ୍ଟେଲ ରେ ପଢ଼ବାଇ ଯଦି ବୁଝା ନା ପଡେ ସେଠି ମାଷ୍ଟର ମାନେ ଆମର ଭିତରେ ଆସ ସେଠି ମାଷ୍ଟର ମାନଙ୍କର କ୍ୱାର୍ଟର ଅଛେ ସେଥିରେ ଭାଇ ବୁଝା ନା ପଡିଲେ ଯାଇ ପଚରା ଉଚରା କଲେ କହିଦେବା ଆର ସ୍କୁଲ ଟାଇମ ହେଲାନି 10:00-4:00 ସ୍କୁଲ ଯିବା ସ୍କୁଲ ଟାଇମ ଆଇଲେ ଆରେ 6 ରାତି 8 ଯାକ ପଢ଼ବା ସେଠି ଆମର ମାଷ୍ଟର ମାନେ ଯାଇକିରି ଦେଖାଶୁନା କରବା
1: ଏବେ ସେଠି ଜନ ରାତି 8 ଯାକ ଜନ ଲେଖାପଢା କରବାଇ ବୋଲି ଜନ କହିଲା କି ସେଟା ସେମାନେ ଖୋଲାଇନି କି ନାଇଁ କିଏ ଦେଖଲାନି ବାବୁ
0: ସେଟା ତାଙ୍କର ହେଡମାଷ୍ଟର ଆସୁଛି ଦେଖବା କାଜେ
1: ସେମାନେ ଯାଇକରି ବୁଲିକରି ଦେଖତେ
0: ବୁଲିକରି ଦେଖତେ ଭାଇ ହେଡମାଷ୍ଟର ଦେଖତେ ରହିଛି ପିଲାମାନଙ୍କୁ ପଚାରତେ ରହିଛି ପଢାଇଲେ କି ନାଇଁ କାଇଟା କରଲାଇନି କି ନାଇଁ ସବୁଦିନ ପଚାରତେ ରହିଛି ହେଡମାଷ୍ଟର ପିଲାମାନଙ୍କୁ
1: ହେଲେ କେତେ ପରା ଯିବା ବାବୁ ସେଠି ଦେଖବାକେ
0: ସେମିତି ସବୁଦିନେ ସନ୍ଧ୍ୟାବେଳା ହେଡମାଷ୍ଟର ଗୋଟେ ରାଉଣ୍ଡ ବୁଲିବାକେ ଯାଇଛି ଏକା ବୋଲେ ପାଠ ପଢ଼ିଲାନି କି ନାଇଁ ପିଲା ଟୋକି ମାନେ କାଇଟା ଉତ୍ପାଦ ହେଲାନି କି କେମିତି ଆରି ଖାଇବାଟା ସମାନ ଟାଇମ ରେ ମିଳିଲାନି କି ନାଇଁ ସବୁ ଦେଖା ଦେଖି କରୁଛି ହେଡମାଷ୍ଟର
1: ବୋଲୁବେ ଗୋଟେ ପିଲା ଟୋକିକେ ମନ ଉନା ହେଇଗଲା ନାଇଁ ମୁଁ ହଷ୍ଟେଲ ଥାନା ନ ରହିନି ବୋଲଛି ହେଲେ ସେଠି ତମେ ମୁଇ ଘରେ ଯିବା ବୋଲିକି ତମେ ବୋଲେ ସେ ମାଷ୍ଟର ବାବୁ ମାନକେ କହିଛି କହିଲେ ଛାଡ଼ବା କି ନାଇଁ କେନ୍ତାର ବାବୁ
0: ନା ଛାଡ଼ୁଛନ୍ତି ତାର ବାପା ମାଗେ ଫୋନ କରିକି ଡକାଇବା ତାରୁ ତାରେ ବାପା ମାଗେ ଲେଖାପଢା କରାଇ କେତେ ଦିନ ଭିତରେ ଆଣି ଛାଡ଼ୁଛି କାଇ କରୁଛି ଲେଖିକିରି ଦେବା ନେବା ଆରେ ଆଣିକିରି ଛାଡ଼ବା
1: ହେଲେ ଏତିକି ସବୁ ସୁବିଧା ଅଛି ବୋଲବେ ପାଠ ମିଶା ଅଛେ ତାଙ୍କର
0: ସବୁ
1: ସବୁ ସୁବିଧା ଅଛେ
0: ସରକାର ସବୁ ସୁବିଧା କରଲାନି
1: ଆଲେ ବାବୁ ବଡ଼ ନିମାନ ଖାତା କହିଦେଲା ଆମର ଭାଇ ବୋନ ଜନ୍ମନ ଶୁଣିଲାଇନି ହିଁ ଜନ୍ମନ ସେ କାହି ସେ ପିଲା ଟୋକି ମାନଙ୍କୁ ପାଠ ନ ପଢାଇ କରି ଘରେ ସଙ୍ଗାଇଲା ଅଛ ତେଣୁ ଯାଇକରି ସେଠି ଛାଡ଼ ହେଲେ
0: ଅଧା ତେଣୁ ପାଠ ଛାଡ଼ିଲେ ମିଶା ସେଠି ନେଇକି ଜଏନ କରି ହେଇଛି
1: ଆଲେ ଆଲେ
0: ପିଲା 6 କି 7 କ୍ଲାସ ଆମେ 2 ବର୍ଷ ଛାଡ଼ିଦେଲା ଅଛେ ଯାଇକିରି ସେ 7 କ୍ଲାସ ଆମେ ଆର ଥରେ ଜଏନ ହେଇପାରୁଛି
1: ଆଲେ ଆଲେ ବାବୁ ବଡ଼ ନିମାନ ଲାଗଲା ତମ ସାଙ୍ଗେ କଥା ହେଇତେ ଆରି କରିଦେ ମିଶା ଖାଇବି ସେ କଥା ହେବୁ ତୁ ରେଲି ତୁ ଜୁଆର ଲାଗ
0: ଜୁଆର ଜୁଆର
2: ଶୁଣିଲୁ ଦେଖିଲୁ କେତେ ସୁବିଧା ମାନ ଅଛେ
3: ସତେ ସତେ
2: ରଖା ଯେ ଠକିଓ ପିଲା ହଉ କଣ୍ଟା ହେଲେ ମିଶା ଜଲ ମେଲେ ଖପ ନ ହେବାର ରିସା ନ ହେବାର ଠକି ହେଲେ ଯେତକି ପିଲା ହେଲେ ସେତକି
3: ଘରେ
2: ଗୋଲ ତ ଦେବାରି ବୈଠକ
3: ଆରେ କ୍ଷୀରି ଏଟା ମିଲ୍ସି କି ନାଇଁ ଖାକରା ଲଡୁ ମକେ ଦେବୁ କି ନାଇଁ।

ଶୁଣିଲେ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ। ଉପସ୍ଥାପନା କଲେ ସୁଜାତା ଆଚାରୀ ଏବଂ ସୁଧୀର କୁମାର ଦାସ। ଆକାଶବାଣୀ ଜୟପୁର। ସମୟ ସନ୍ଧ୍ୟା 6ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: उपचार को बढ़ावा देने के लिए समर्पित राष्ट्रीय शैक्षणिक सम्मेलन इंडिया वॉल्व 2026 को संबोधित करेंगे। श्री राधाकृष्णन चेन्नई के गिंडी में इंडिया वॉल्व पंजिका का विमोचन भी करेंगे। नेपाल बाढ़ में मृतकों की संख्या 1282 हो गई है, 5053 लोग लापता हैं। शवों की पहचान के लिए डीएनए जांच शुरू कर दी गई है। इस बीच भारत ने 2 और विमानों से नेपाल के लिए राहत सामग्री की नई खेप भेजी है। विदेश मंत्रालय ने बताया कि नेपाल के लिए 21.5 टन राहत सामग्री लेकर 2 C-130J विमान काठमांडू पहुंच गए। चाइना मास्टर्स बैडमिंटन टूर्नामेंट के क्वार्टर फाइनल में सात्विक साईराज रंकीरेड्डी और चिराग शेट्टी की पुरुष डबल जोड़ी का मुकाबला डेनमार्क के किम एस्ट्रप और एंडर्स स्कारूप रमसेन से होगा। ताजा समाचार मिलने तक दोनों जोड़ियों ने एक एक गेम जीत लिया है। इससे पहले पुरुष सिंगल्स में किदांबी श्रीकांत को हांगकांग के ली चेक यू से हार का सामना करना पड़ा। लंदन स्क्वाश क्लासिक टूर्नामेंट के क्वार्टर फाइनल में आज अनाहत सिंह का मुकाबला मलेशिया के शिव संगरी सुब्रमण्यम से होगा। जूनियर विश्व चैंपियन अनाहत ने कल बेल्जियम के नेले गिलिस को 2-1 से हराकर क्वार्टर फाइनल में जगह बनाई। मौसम विभाग ने मध्य प्रदेश में कल तक मूसलाधार वर्षा का ऑरेंज अलर्ट जारी किया है। राष्ट्रीय राजधानी दिल्ली में आज कुछ स्थानों पर तेज वर्षा हुई। इसके साथ ही समाचार बुलेटिन समाप्त हुआ।
1: ହିନ୍ଦୀରେ ସମ୍ବାଦ ଶୁଣିଲି, ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଜୟପୁର ଶୁଣନ୍ତୁ, ଆଜିର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7 ଏବଂ ରାତି 8। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ, ରାତି 17:25 ଜିଲ୍ଲା ହଲଚଲରେ କେନୁଝର ଜିଲ୍ଲା ସମ୍ପର୍କରେ ଏବଂ ରାତି 17:30 ବନାନୀ କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ବିଶେଷ ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ ଶୁଣିବେ ରାତି 8:15। ଶିଳ୍ପୀମାନେ ହେଲେ ମଳୟ କୁମାର ମଲ୍ଲିକ ଏବଂ କସ୍ତୁରୀ ରଥ। ଗୀତ ରଚନା ଡକ୍ଟର କୃତିବାସ ନାୟକ। ସଙ୍ଗୀତ ପରିଚାଳନା ସନ୍ନ୍ୟାସୀ ପରିଛା। ରାତି 8:30 ଶୁଣିବେ ରାଗ ସଙ୍ଗୀତ, ଏଥିରେ ପଣ୍ଡିତ ନିଖିଲ ବାନାର୍ଜୀଙ୍କ ସିତାର ବାଦନ। ନାଟକ ପ୍ରତିଜ୍ଞା ଶୁଣିବେ ରାତି 9:30। ମୂଳ କାହାଣୀ ମୁନ୍ସି ପ୍ରେମଚାନ୍ଦ, ବେତାର ହିନ୍ଦୀ ନାଟ୍ୟ ରୂପାନ୍ତର ରୁଦ୍ର ନାରାୟଣ ଶୁକ୍ଲା। ଓଡ଼ିଆ ଅନୁବାଦ କାଳିକିଙ୍କର ମିଶ୍ର, ପ୍ରଯୋଜନା ରବି ଶତପଥୀ। ରାତି 10 ଶୁଣିବେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆଧୁନିକ ଗୀତ ଶୁଣିବେ ରାତି 10:30। ଶିଳ୍ପୀମାନେ ହେଲେ ଲକ୍ଷ୍ମୀ ନାରାୟଣ ବେହେରା, ମଧୁମିତା ମହାନ୍ତି, ବେଣୁଧର ସୁବୁଦ୍ଧି ଏବଂ ବୀଣାପାଣି ପୁରୋହିତ। ଶୁଣିଲେ ଆଜିର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲି ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ହେବାକୁ ଥିବା 2026 ମହିଳା ଏସିଆ କପ୍ T20 କ୍ରିକେଟ ପ୍ରତିଯୋଗିତାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିବେ ରାତି 8 ଖେଳ ଶେଷ ହେବା ପର୍ଯ୍ୟନ୍ତ। ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ସକାଳ 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ମହମ୍ମଦ ସିକନ୍ଦର ଆଲମ, ରୀନାରାଣୀ ପ୍ରଧାନ, କେଶବ ଚନ୍ଦ୍ର ରାଉତ, ବନ୍ଦିତା ରାୟ ଏବଂ ବେଣୁଧର ସୁବୁଦ୍ଧି। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି ପ୍ରଚାର କରିବୁ ସକାଳ 6:45। ଏଥିରେ ଗାଦୱା ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ଖିଲ ବୁଦେଇ ଏବଂ ସାଥୀ। ସକାଳ 7:25 ବର୍ଣ୍ଣାଳୀରେ ଶୁଣିବେ କାର୍ଯ୍ୟକ୍ରମ ସମ୍ଭାବନା। ବିଷୟ ରହିଛି ଉଦ୍ଧାର ମିଳିଲେ କିଣନ୍ତି ହାତୀ। ସୁରଲହରୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ସକାଳ 8:30। ଶିଳ୍ପୀମାନେ ହେଲେ ସନାତନ ପୁରୋହିତ ଦାସ ଏବଂ ସଞ୍ଜୀବନୀ ପଣ୍ଡା। ଲଘୁ ସଙ୍ଗୀତ ଶୁଣିବେ ସକାଳ 8:45। ଶିଳ୍ପୀମାନେ ହେଲେ ଶୈଳ ଭାମା, ବବୁଲ ସୁପ୍ରିୟ, ଅଭିଜିତ ଏବଂ ନିବେଦିତା। ସକାଳ 9 ଗୀତିଧାରାରେ ପ୍ରଚାର କରିବୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ସପ୍ତଧାରାରେ ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ସକାଳ 9:30। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ସକାଳ 10:05, ଦିନ 12, ଦିନ 2:15।

ଦିନ 11ଟାରେ ପ୍ରଚାର କରିବୁ ଲୋକନାଟ କାର୍ତ୍ତବୀର୍ଯ୍ୟବଦ୍ଧ, ରଚନା ରାମଚନ୍ଦ୍ର ଦେବ, ବେତାର ନାଟ୍ୟ ରୂପାନ୍ତର ରାମେଶ୍ୱର ପ୍ରଧାନ, ପ୍ରଯୋଜନା ଲକ୍ଷ୍ମୀଧର ସାହୁ। କନ୍ଧଭାଷାର କାର୍ଯ୍ୟକ୍ରମ ପୁନେ ଲେଞ୍ଜୁ ଶୁଣିବେ ଦିନ 12:30। ଓଡ଼ିଆ ଭକ୍ତିଗୀତ ଶୁଣିବେ ଦିନ 12:50। ଶିଳ୍ପୀମାନେ ହେଲେ ପ୍ରଶାନ୍ତ କୁମାର ସାମଲ, ଶୁଭଲକ୍ଷ୍ମୀ ଦାସ ଏବଂ ସୁଭାଷ ଦାସ। ଦିନ 1:05 ଶୁଣିବେ ଗୀତିଭାରତୀ କାର୍ଯ୍ୟକ୍ରମ। କିଶୋର ଭାରତୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 1:20। ଏଥିରେ ଶୁଣିବେ ଆଲୋଚନା ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ସମ୍ପର୍କରେ, ଆଲୋଚିକା ମଧୁସ୍ମିତା ପାଢ଼ୀ। ପରେ ଜାଣିବା କଥାରେ ଶୁଣିବେ ଇଣ୍ଡିଆ ଗେଟ୍, ଗେଟ୍ୱେ ଅଫ୍ ଇଣ୍ଡିଆ ଏବଂ ଅମରନାଥ ଗୁମ୍ଫା ସମ୍ପର୍କରେ।

0: ଶୁଣିଲେ ଆଜି ସନ୍ଧ୍ୟାରେ ଏବଂ ଆସନ୍ତାକାଲି ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ କିଷାନ ବାଣୀ।

0: ଇଚ୍ଛା ଥିଲା ଖାଇବା ପାଇଁ ନେଇକି ଆସିଥିଲି, ହଉ ହେଲା ଖାଇ ତ ଦେଲଣି, ପୁଣି ଆଉ ଥରେ ଆଣିବି ଆଉ କଣ କରିବି।
1: ସବୁ ଜାଣିଛି ମୁଁ, ସବୁ ଭିତର ଖବର ରଖିଛି, ସିଆଡ଼େ ଭରସା ନାଗି ରହିଛି। ଯାହା ଯେମିତି ଭଲ ମନ୍ଦ ଭିତରେ ତମ ଗୋଷ୍ଠୀ କିନ୍ତୁ ପରିଶ୍ରମ କରୁଛି।
0: ଭାଇ ଯଦି ଗୋଷ୍ଠୀ କାମ ନ କରିବ ଘର ଚଳିବ କେମିତି? ଚାଷବାସ ଟିକିଏ ଏକା ଇଏ ହେଇଯାଇଛି, ପାଣି ଟିକେ ପଶିଯାଇଛି ବିଲରେ, ବଢି ପାଣି, ବର୍ଷା ପାଣି, ଲଟା ଜାତୀୟ ଫସଲ ପାଣି ଭିତରେ ଅଛି, ମନ ଦୁଃଖ ଟିକେ ଅଛି
1: ନିଶ୍ଚୟ।
0: ତଥାପି ଆମେ ହେଲେ ଚାଷୀ ମନ୍ଦି ଲୋକ, ଅଣ୍ଟା ସଳଖିବା, ମନ ଦୁଃଖ କରିବାନି।
1: ସେଇ କଥାଟା ପରା କହୁଥିଲି,
0: ଗୋଷ୍ଠୀରେ ଆମେ ଯୋଉ ତିଆରି କରୁଛୁ ବୋଲି ଦି ପଇସା ପାଖରେ ଅଛି।
1: ବାସ ମୁଁ ପରା ସେଇ କଥାଟା କହୁଥିଲି, ଅରିଖିତିଆ ଏଥରକ ଜାଣିକି 10-12 ମାଣେ ଚଷିଛି, ହେତୁରୁ ତମର ଅଧା ଜାଗାରେ ପାଣି ପଶିଛି। ଏପଟେ ଦେଖିଲା ବେଳକୁ ତେମେ ମାନେ ଯୋଉ ଗୋଷ୍ଠୀ କରିକି ସବୁ ଦି ପଇସା ନେଖା ରୋଜଗାର କରୁଛ,
0: ଘର ସେଇଥିରେ ଚଳୁଛି ଭାଇ।
1: ପାର୍ବଣ ଋତୁ ଆସିଗଲା,
0: ସେଇଥିପାଇଁ ପଇସା ପତ୍ର ଦରକାର,
1: ରାତି ପାଇଲା ଜନ୍ମାଷ୍ଟମୀ।
0: ହଁ
1: ମାନେ ଯେମିତି ଯାହା ହେଲେ ବି ପର୍ବ ପାଳନ ହବ,
0: ପର୍ବ ପାଳନ ହବ, ସେଥିରେ ଅବହେଳା ହବନି। ଆମ ପାଖରେ ଅଛି
1: ଅଛି,
0: ଆମେ ରଖିଛୁ।
1: କର
0: ଯୋଉ ଯାଇଥିଲୁ ବାଲିଯାତ୍ରା ଯାଇଥିଲୁ, ସେ ପଇସା ବି ରଖିଛୁ
1: ରଖିଛୁ।
0: ହଁ
1: ଆଚ୍ଛା, ସଞ୍ଚିତ ହେଲ ବୋଲି ଖର୍ଚ୍ଚ କରୁଛ?
0: ଖାଲି ସଞ୍ଚିଥିଲ ନୁହେଁ, ପରିଶ୍ରମ କରିଥିଲୁ ବୋଲି ସଞ୍ଚିଛୁ।
1: ବାସ ସେଇଥିରୁ ପଦେ ମନେ ପଇଲା, ଶ୍ରୋତା ବନ୍ଧୁ ଏଥରକ ପାଣିପାଗ ଯୋଉ ଭଳି ଅବସ୍ଥାରେ ଆସିକି ପହଞ୍ଚିଲା, ନାଇଁ ସବୁ ଅକଳିଆ ହଉଛି ନା ନାଇଁ?
0: ଅକଳିଆ ହଉଛି, ସେଥିରେ ତ ଆମେ ହାତ ଗୋଡ ଯାକି ବସିନେ
1: ନା,
0: ଚାଷ କରିଛେ
1: କରିଛେ,
0: ସମ୍ବନ୍ଧିତ ଚାଷ କରିଛେ, ଗୋପାଳନ, ଛେଳି ମେଣ୍ଢା ପାଳନ, ଛତୁ ଚାଷ, ମହୁ ଚାଷ, ପନିପରିବା ଚାଷ,
1: କୁକୁଡ଼ା ଚାଷ,
0: ଉଦ୍ୟାନ କୃଷି,
1: ସବୁ କିଛି ହଉଛି ଯେ ଗୋଟିଏ ଜିନିଷ କିନ୍ତୁ ଆମେ ପାଶ୍ୱରି ଯାଉଛେ।
0: କୋଉ କଥା ବା?
1: ଏ ପରିବର୍ତ୍ତିତ ପାଣିପାଗ।
0: ହଁ
1: ପରିବର୍ତ୍ତିତ ବୁଝୁଛ, ମାନେ ଆବଶ୍ୟକତା ଠୁ ଢେର ଅଧିକ ବର୍ଷା ହେଲାଣି, ସବୁଆଡେ ପାଣି କାଦୁଅ, ନିଜ ଦେହ ପାକୁ ଜଗୁଥିବା ନା ନାଇଁ?
0: ହଁ, ପାଣିକୁ ଫୁଟେଇ ପିଇବା, ଉଷୁମ ଉଷୁମ ଖାଦ୍ୟ ଖାଇବା, ଘର ଚାରିପଟ ପରିଷ୍କାର ରଖିବା, ଯୋଉ ଜଳ ଉତ୍ସ ରହିଲା ସେଥିରେ ବ୍ଲିଚିଂ ପାଉଡର ପକେଇବା,
1: ବିଲକୁଲ,
0: ତା ସହିତ ଯୋଉ ପୋଷାକ ପିନ୍ଧୁଛନ୍ତି ପରିଷ୍କାର ପରିଚ୍ଛନ୍ନ ଖରାରେ ଟିକେ ଦେଇକି ପିନ୍ଧୁଥିବା
1: ପିନ୍ଧୁଥିବା, ମଶାରୀ ଟାଙ୍ଗିକି ଶୋଇବା,
0: ବାଡି ଖଣ୍ଡେ ହାତର ଧରି ବାହାରକୁ ଯାଉଥିବା, ଜନ୍ତୁ ଜୁନ୍ତା ବୁଲୁଛନ୍ତି,
1: ଓ ବହୁତ ଜାଗାରେ ସେଇ ପ୍ରକାରର ଖବର ଆଉଛି,
0: କୁମ୍ଭୀର
1: କୁମ୍ଭୀର ଆଉଛି, ସାପ ଆଉଛି, ଅସୁବିଧା ହଉଛି, ପୁଣି ସବୁ ବିଭିନ୍ନ ପ୍ରକାରର ରୋଗ ବ୍ୟାପୁଛି।
0: ଡାକ୍ତରଙ୍କ ପାଖକୁ ଯିବା, ପରାମର୍ଶ କରିବା,
1: ମନେ ରଖିବା ଶ୍ରୋତା ବନ୍ଧୁ, ଆମ ଅଞ୍ଚଳ ଯେତେ ସ୍ୱଚ୍ଛ ରହିବ
0: ଆମେ ସେତେ ସୁରକ୍ଷିତ ରହିବା,
1: ସୁସ୍ଥ ରହିବା, ସ୍ୱଚ୍ଛତା ଜାଣିକି
0: ସୁସ୍ଥ ଜୀବନର ଚାବି କାଠି।
1: ଆଉ ଗୋଟାଏ ପାଠ ଭୁଲି ଯାଉଛ,
0: ସନ୍ଧ୍ୟାବେଳ ପଲ୍ଲୀ ଗୀତ ଟିକେ ଶୁଣିବା, ତାପରେ କଥା ହେବା।

0: ସଞ୍ଜ ଘଡି
1: ହଁ
0: ନଡୁ ଆଣିଥିଲୁ ଆମେ ଖାଇଲୁ
1: ସବୁ ତ ଖାଇଦେଇଛ ରଖିଛ ଆଉ କହି
0: ସେଇ ସବୁ ସବୁ ବୋଲିଗଲା ଯାଇକି ଢେଙ୍କୁଡ଼ା ପିଟୁଣ ସବୁ
1: ହେଲା ଆଉ ଦିଟା ନେଇ ଆସିବି ନୂଆ ବୋଉଙ୍କ ପାଇଁ ନେଇଯିବ ମୁଁ ଗଲାବେଳେ ଦେଇଦେବି ତୁମ ହାତରେ ଆଉ ଖାଇବନି
0: ନାଇଁ ମୁଁ ସେ କଥା କହୁନି ବାଇରେ ଭଲ ନଡ଼ିଆ କରିଛ
1: ହଁ
0: ଆମ ଘରେ ଜମାରୁ ଦୁଇ ଚାରିଟି ଦେଇଛ
1: କାଲି ପରା ଦେଇଥିଲି
0: ଦେଇଥିଲ କିନ୍ତୁ ଗୋଟିଏ ଅସଲ ପାଠ ରହିଲା
1: ରାତି ପାହିଲେ ଜନ୍ମାଷ୍ଟମୀ
0: ଜନ୍ମାଷ୍ଟମୀ ସମସ୍ତେ ସେଥିରେ ସାମିଲ ହବା ମୁଁ ଗୋଟେ କଥା କହୁଥିଲି
1: କୋଉ କଥା ବା
0: କୋଉ କଥା ଦେଖ ତମର ସେପଟକୁ ଯୋଉ ହେଇଛି ନଈ ସେପଟକୁ ଯୋଉ କରିଥିଲ ନଳିତା ଚାଷ ନାଇଁ କେମିତି କଣ ହେଇଛି
1: ଭଲ ହେଇଛି
0: ହଁ
1: ଆଚ୍ଛା ତା ଦେହରେ କଣ ଭାଇ ମତେ ନିଧିଆ କହୁଥିଲା ସେ ନଳିତା ସଢିଲା ବେଳେ ଗୋଟେ ପାଉଡର ମିଳୁଛି ତାକୁ ଦେଇଦେଲେ ଟିକେ ଭଲ ସେ ସଢିବ ଆଉ ଝୋଟ ଟିକେ ମଜବୁତ ହବ
0: ହବ ପାଠଟା ଜାଣିଛ
1: ନା ଜାଣିନି ତମ ଠାରୁ ଟିକେ ଜାଣିବି
0: ମୁଁ କଣ ଗୋଟେ ବିରାଟ ବଡ ପଣ୍ଡିତ
1: ହଉ ହେଲା ନହେଲେ ମହାଶୟ କି ମହାଶୟ ଯିଏ ଆସିବେ ତାଙ୍କୁ ପଚାରିଦେବେନି ଆଜି
0: ଆଜି ହଉ ତାହେଲେ ତମରି କଥା ରହୁ ଆଜି ଏଇଟା ସମୟ ଉପଯୋଗୀ ଆଲୋଚନା
1: ତାହେଲେ ବିଷୟ କଣ ଅଛି ମହାଶୟ କିଏ ଆସିଛନ୍ତି କିଷାନବାଣୀ କାର୍ଯ୍ୟକ୍ରମରେ ଟିକେ କହିଦଉ ନା
0: କ୍ରିଜାଫ ସୋନା ପାଉଡର ପ୍ରୟୋଗ ଜରିଆରେ ଝୋଟ ଚାଷରୁ ଅଧିକ ଉତ୍ପାଦନ ଗୋଟେ ସେଇ ଭଳିଆ ବିଷୟ ଅଛି
1: ମହାଶୟ କିଏ ଆସିଛନ୍ତି
0: ଡକ୍ଟର ସାରିକା ଜେନା କିଷାନବାଣୀ କାର୍ଯ୍ୟକ୍ରମ ଶ୍ରୋତା ବନ୍ଧୁ ସମସ୍ତେ ମିଶିକି ଶୁଣିବା ଆଉ କଣ
1: ହଉ ତାହେଲେ
2: ଶ୍ରୋତାବନ୍ଧୁ ନମସ୍କାର କିଷାନବାଣୀ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଆଜି ଆମ ସହିତ ବିଶେଷଜ୍ଞ ଭାବରେ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଡକ୍ଟର ସାରିକା ଜେନା କ୍ଷେତ୍ର ବିଜ୍ଞାନୀ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଆଲୋଚନାର ବିଷୟ ରହିଛି କ୍ରିଜାଫ ସୋନା ପାଉଡର ସାହାଯ୍ୟରେ ଗୁଣାତ୍ମକ ଝୋଟ ଉତ୍ପାଦନ ଡକ୍ଟର ଜେନା ଆପଣଙ୍କୁ ସ୍ୱାଗତ କରୁଛୁ ଆମର କିଷାନବାଣୀ କାର୍ଯ୍ୟକ୍ରମକୁ ନମସ୍କାର
3: ନମସ୍କାର
2: ଯାହା ଆଜିର ଆଲୋଚନାର ବିଷୟ ରହିଛି ପ୍ରଥମେ ସେହି ପ୍ରଶ୍ନ ଆପଣଙ୍କ ସାମ୍ନାରେ ରଖୁଛୁ ଯେ ଏଇ ଯେଉଁ କ୍ରିଜାଫ ସୋନା ପାଉଡର କୁହାଯାଉଛି କହିଲେ ଆମେ କଣ ବୁଝିବା
3: କ୍ରିଜାଫ ସୋନା ପାଉଡର କହିଲେ ଜୀବାଣୁ ଆଧାରିତ ପାଉଡର ଯେଉଁଥିରେ ଦକ୍ଷ ଶ୍ରେଣୀଭୁକ୍ତ ବ୍ୟାକ୍ଟେରିଆକୁ ନେଇକି ଏହି ପାଉଡର ତିଆରି କରାଯାଇଛି ଯେଉଁଟାକି ଆମର ନଳିତା ସଢେଇବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ ଏହାକୁ ଆମେ ଚଳିତ ଭାଷାରେ ରେଟିଂ ତ୍ୱରକ ବୋଲି ମଧ୍ୟ କହିଥାଉ ଏହି ପାଉଡର ସାହାଯ୍ୟରେ ଆମର ନଳିତା ସଢେଇବା ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥାଏ ଓ ନଳିତା ସଢେଇବା ପ୍ରଚଳିତ ପଦ୍ଧତି ଠାରୁ 5-7 ଦିନ କମ୍ ଦିନ ମଧ୍ୟରେ ନଳିତାଟି ସଢି ଯାଇଥାଏ ଓ ଗୁଣାତ୍ମକ ମାନର ଝୋଟ ଉତ୍ପାଦନ ହୋଇଥାଏ
2: ଅର୍ଥାତ୍ ଏ ବାବଦରେ ଆମର ଚାଷୀମାନେ ପୂର୍ବରୁ ଅବଗତ ଅଛନ୍ତି କିଛି ପ୍ରୟୋଗ ହେଲାଣି କୋଉଠି
3: ହଁ ଏଇ ପାଉଡର ଓଡ଼ିଶାର କିଛି କିଛି ଜାଗାରେ ଆମେ ପ୍ରୟୋଗ କରିଛୁ ବା ଚାଷୀମାନଙ୍କୁ ଏହାର କ୍ଷେତ୍ର ପ୍ରଦର୍ଶନ ମାଧ୍ୟମରେ ଏହା ବିଷୟରେ ତାଙ୍କୁ କୁହା ବି ଯାଇଛି ଯଥା ଆନନ୍ଦପୁର ଅଞ୍ଚଳ କେନ୍ଦ୍ରାପଡ଼ା ଅଞ୍ଚଳ କଟକ ଅଞ୍ଚଳର କିଛି କିଛି ଜାଗାରେ ଏହି ପାଉଡରର ଉପକାରିତା ଏହି ପାଉଡରର ବ୍ୟବହାର ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରାଯାଇଛି ବର୍ତ୍ତମାନ ଯୁଗରେ କହିବାକୁ ଗଲେ ସାଂଶ୍ଳେଷିକ ତନ୍ତୁର ବ୍ୟବହାର ବହୁତ ମାତ୍ରାରେ ଚାଲିଛି କିନ୍ତୁ ପରିବେଶ ଉପରେ ଏହାର କୁପ୍ରଭାବ ହେତୁ ସାଂଶ୍ଳେଷିକ ତନ୍ତୁର ବହୁଳ ବ୍ୟବହାର ହେଲେ ହିଁ ଝୋଟ ଯେହେତୁ ପରିବେଶ ଅନୁକୂଳ ଫସଲ ସେଥିପାଇଁ ସରକାର ଝୋଟର ବ୍ୟବହାର ଉପରେ ଏବେ ପଦକ୍ଷେପ ଚଳାଇଛନ୍ତି ତ ଝୋଟ ଚାଷ ବା ନଳିତା ଚାଷକୁ ବର୍ତ୍ତମାନ କ୍ଷେତ୍ରରେ ପ୍ରାଧାନ୍ୟ ଦିଆଯାଉଛି ବିଗତ 5 ବର୍ଷ ଭିତରେ କହିବାକୁ ଗଲେ ଝୋଟ ଚାଷର ଚାହିଦା ନିଶ୍ଚିତ ଭାବରେ ବଢ଼ିଛି ଏବଂ ଝୋଟର ଯେଉଁ ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି ତ ଝୋଟ ଚାଷ ଲୋପ ପାଇବାକୁ ଗଲାଣି ବା ଝୋଟ ଚାଷର ଚାହିଦା କମିଯାଇଛି ସେଇଟା କହିବା ଭୁଲ ହବ ବରଂ ମୁଁ କହିବି ଝୋଟ ଚାଷର ଚାହିଦା ବର୍ତ୍ତମାନ ବଢ଼ିଛି
2: ତାମାନେ ଝୋଟକୁ ନେଇକି ବିଶ୍ୱସ୍ତରର ଗୋଟେ ବଜାର ସୃଷ୍ଟି ହେଲାଣି କି
3: ବିଶ୍ୱସ୍ତରର ବଜାର ତ କହି ହବନି କିନ୍ତୁ ଝୋଟ ଶିଳ୍ପ ଗଢି ଉଠିଲାଣି ଝୋଟରୁ ପ୍ରସ୍ତୁତ ସାମଗ୍ରୀ ମଧ୍ୟ ବିକ୍ରି ହେଲାଣି
2: ଯେ ଜଣେ ଚାଷୀ ନଳିତା ଚାଷ କରିବ ଆଜିର ଦିନରେ କଣ ତାର ଲାଭ ହବ କାହିଁକି ସେ କରିବ ଏ ପ୍ରଶ୍ନ ତ ସେ ସ୍ୱାଭାବିକ ଭାବରେ ପଚାରିବ
3: ନଳିତା ଏକ ଅର୍ଥକାରୀ ଫସଲ ଏହା ଏକ ଖାଦ୍ୟଶସ୍ୟ ଫସଲ ନୁହେଁ ଆମର ଯୋଉ ଅଗଷ୍ଟ ସେପ୍ଟେମ୍ବର ବେଳକୁ ଧାନ ରୁଆ ଆରମ୍ଭ ହୁଏ ତା ପୂର୍ବରୁ ଜମିଟା ଖାଲି ପଡିଥାଏ ତ ସେଇ ସମୟକୁ ବ୍ୟବହାର କରିବା ପାଇଁ ନଳିତା ଚାଷ ସାଧାରଣତଃ ଚାଷୀମାନେ କରନ୍ତି ଯାହା ଆଗରୁ ଝୋଟର ଚାହିଦା ବି ଥିଲା ସେ ଚାହିଦାକୁ ମେଣ୍ଟେଇବା ପାଇଁ ବି ଚାଷୀମାନେ କରନ୍ତି ତ ପ୍ରଥମ କଥା କହିବି ନଳିତା ଚାଷରେ ଗୋଟିଏ ହେକ୍ଟର ପିଛା ପ୍ରାୟ 200 ଦିନ ମଜୁରିଆ ଲାଗିଥାନ୍ତି ତ ପ୍ରାୟ ଆମର ଖର୍ଚ୍ଚ ହେଇଯାଏ 60-70 ହଜାର ଟଙ୍କା ଖର୍ଚ୍ଚ ହେଇଯାଏ ନଳିତା ଚାଷ ଆପଣଙ୍କର

0: ଛିବା ଓ ଅମଳ ନେଇ, କିନ୍ତୁ ଏହା ଏକ ଅର୍ଥକାରୀ ଫସଲ ହେଇଥିବାରୁ ନଳିତା ଚାଷର ଲାଭ ବହୁତ, କାହିଁକି ନା ଏବେ କ୍ୱିଣ୍ଟାଲ ପିଛା ଆର ଦର ବହୁତ ବଢିଯାଇଛି। ଆମର ପାଖାପାଖି 5,000-6,000 କ୍ୱିଣ୍ଟାଲ ବିକ୍ରି କରୁଛନ୍ତି, ତ ଆମର ନଳିତା ଫସଲରେ ଆମର ପାଖାପାଖି 30 କ୍ୱିଣ୍ଟାଲ ଅମଳ ହେଇଥାଏ
1: ପ୍ରତି ହେକ୍ଟର
0: ହେକ୍ଟର ପିଛା।
1: ଅର୍ଥାତ୍ ଆମେ ନଳିତାରୁ ମୁଖ୍ୟତଃ ଯୋଉ ଝୋଟକୁ ପାଉଛେ, ଝୋଟର ବର୍ତ୍ତମାନ ବଜାର ବୃଦ୍ଧି ହେଉଛି, ସରକାର ମଧ୍ୟ ଗୋଟେ ସର୍ବନିମ୍ନ ସହାୟକ ମୂଲ୍ୟ ୟା ପ୍ରତି ଧାର୍ଯ୍ୟ ବି କରିଛନ୍ତି, ଏବଂ ଏଥିରୁ ଆମେ ଭଲ ଦି ପଇସା ରୋଜଗାର କରୁଛେ। ୟାର ଆଉ ଗୋଟେ ଦିଗ ହେଉଛି ଯେ ନଳିତା ହେଉଛି ଗୋଟେ ସବୁଜ ଖତ, ଆମେ ତାକୁ ସବୁଜ ସାର ହିସାବରେ ମଧ୍ୟ ବ୍ୟବହାର କରିପାରୁଛେ।
0: ନଳିତା ଯେତେବେଳେ ଅମଳ ହୁଏ, କଟା ହେବା ସମୟରେ ନଳିତା ଗଛର ଯୋଉ ପତ୍ର ଝଡିଥାଏ, ସେଇ ପତ୍ର ମାଟିର ଉର୍ବରତାକୁ ବହୁତ ପରିମାଣରେ ବଢାଇଥାଏ, ଯଦ୍ୱାରା କି ନଳିତା ପରବର୍ତ୍ତୀ ଫସଲ ଆମେ ଯଦି ଧାନ ହିସାବରେ ନବା, ସେ ଧାନ ଫସଲଟି ଭଲ ହୋଇଥାଏ। ତ ଯୋଉ ନଳିତା ଫସଲରୁ ଯୋଉ ପତ୍ର ଝଡା ଦେଇଥାଏ ବା ଅମଳ କରିବା ସମୟରେ ଯୋଉ ପତ୍ରଟି ଝଡି ଯାଇଥାଏ, ସେଇଟା ମାଟିର ଉର୍ବରତାକୁ ବହୁତ ବଢାଇଥାଏ।
1: ବର୍ତ୍ତମାନ ଆମେ ଟିକେ ମୂଳ ବିଷୟକୁ ଆସିବା କି ଯୋଉ କ୍ରିଜପ୍ ସୋନା ପାଉଡର, ଏହି ପାଉଡରର ବ୍ୟବହାର ଚାଷୀମାନେ କେମିତି କରିବେ ଏବଂ ୟାର ପ୍ରୟୋଗ ବିଧି କ'ଣ, ଟିକେ ବିଷୟରେ ବିସ୍ତୃତ ଭାବରେ କୁହନ୍ତୁ। ତ
0: ଏଇ ଯୋଉ କ୍ରାଇଜପ୍ ସୋନା ପାଉଡର, ଏଇଟା ହେଉଛି ଗୋଟେ ରେଟିଂ ତ୍ୱରକ। ରେଟିଂ ତ୍ୱରକ ମାନେ ରେଟିଂ ର ପ୍ରକ୍ରିୟାକୁ ଏହା ତ୍ୱରାନ୍ୱିତ କରିଥାଏ। ରେଟିଂ ମାନେ ଆମେ ସାଧାରଣତଃ ନଳିତା ସଢେଇବା ପ୍ରକ୍ରିୟାକୁ ବୁଝିଥାଉ। ପ୍ରଥମରୁ ବୁଝେଇ କହିବାକୁ ଗଲେ, ଆମର ଧୀରେ ବହି ଯାଉଥିବା ଅଗଭୀର ଜଳ ଆମର ନଳିତା ସଢେଇବା ପାଇଁ ପ୍ରକୃଷ୍ଟ ମାନେ ଉତ୍କୃଷ୍ଟ ଅଟେ। କିନ୍ତୁ ଏବେ ଯେଉଁ ଯେଉଁ ଅଞ୍ଚଳରେ ନଳିତା ଚାଷ କରାଯାଉଛି, ସେହି ଅଞ୍ଚଳରେ ଏହି ସୁବିଧା କ୍ୱଚିତ ଉପଲବ୍ଧ ହୋଇଥାଏ, ମାନେ ଧୀରେ ବହି ଯାଉଥିବା ଗଭୀର ଜଳ କ୍ୱଚିତ ଉପଲବ୍ଧ ହୋଇଥାଏ। ତ ଏହି ଅସୁବିଧାକୁ ଏଡ଼ାଇବା ପାଇଁ ଗୋଟିଏ ଯୋଉ କେନ୍ଦ୍ରୀୟ ଝୋଟ ତଥା ସମବର୍ଗୀୟ ତନ୍ତୁ ପ୍ରତିଷ୍ଠାନ ଗୋଟେ ପାଉଡର ଫର୍ମୁଲେସନ ବାହାର କରିଛନ୍ତି। ଆମର ଯୋଉ ନଳିତା ସଢେଇବା ସମୟରେ ଯେଉଁ ଅଣୁଜୀବ ମାନେ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାନ୍ତି, ନଳିତା ସଢେଇବା ମାନେ କଣ ହୋଇଥାଏ ପ୍ରକୃତରେ ନଳିତା ସଢେଇବା ସମୟରେ ପାଣିରେ ଯେଉଁ ଅଣୁଜୀବ ରହିଥାନ୍ତି, ସେମାନେ କଣ କରିଥାନ୍ତି, ନଳିତାର ଯୋଉ କାଉଁରିଆ, ଯୋଉ ମଝି କାଠି ଓ ବକଳ ଯୋଡ଼ି ହେଇକି ଯୋଉ ରହିଥାଏ, ଯୋଉ ପଦାର୍ଥ, ପେକ୍ଟିନ ଜାତୀୟ ପଦାର୍ଥ ଓ ଅନ୍ୟାନ୍ୟ ଅଠାଳିଆ ପଦାର୍ଥ, ସେମାନେ ନିଜର ଏନ୍ଜାଇମ୍ ପ୍ରକ୍ରିୟା ମାଧ୍ୟମରେ ତାକୁ ବିଘଟିତ କରିଥାନ୍ତି। ସେ ବିଘଟନ ପ୍ରକ୍ରିୟା ପରେ ସେଇ ଯୋଉ ଗଛର ବକଳ କାଉଁରିଆ ଠାରୁ ସହଜରେ ଅଲଗା ହୋଇଯାଏ ଓ ଆମେ ତାକୁ ଝୋଟ ହିସାବରେ ଗ୍ରହଣ କରିଥାଉ। ତ ସେଇ ଝୋଟଟା ତାର ଗୁଣାତ୍ମକ ମାନ ବଢ଼େଇବା ପାଇଁ ଏଇ ଯୋଉ କ୍ରିଜାଫ ଯୋଉ ଅନୁଷ୍ଠାନ ଅଛି, ସେଇଥିର ବୈଜ୍ଞାନିକ ମାନେ କଣ କରିଛନ୍ତି, ସେଇ ଯୋଉ ଯୋଉ ଯୋଉ ପାଣିରୁ ଅଣୁଜୀବ ମାନଙ୍କୁ ସଂଗ୍ରହ କରି ତାଙ୍କର ଗୋଟେ ଦକ୍ଷ ଶ୍ରେଣୀଭୁକ୍ତ ଗୋଟେ କଲଚର ପ୍ରସ୍ତୁତ କରିଛନ୍ତି। ସେ କଲଚରକୁ ପାଉଡର ଫର୍ମୁଲେସନରେ ଆଣି ତାକୁ କ୍ରାଇଜପ୍ ସୋନା ନାମରେ ଚାଷୀମାନଙ୍କୁ ଉପଲବ୍ଧ କରାଉଛନ୍ତି। ଯେହେତୁ ଦକ୍ଷ ଶ୍ରେଣୀଭୁକ୍ତ ବ୍ୟାକ୍ଟେରିଆ ଏଥିରେ ଉପଲବ୍ଧ ଅଛନ୍ତି, ତ ସେଥିପାଇଁ କଣ ହୁଏ, ଆମର ଯୋଉ ସଢେଇବା ପ୍ରକ୍ରିୟାଟା ସାଧାରଣତଃ ଶୀଘ୍ର ହୋଇଥାଏ, ନଳିତାଟି ଶୀଘ୍ର ସଢି ଯାଇଥାଏ। ଆମେ 5-7 ଦିନ କମ୍ ସମୟ ମଧ୍ୟରେ ଆମେ ଝୋଟ ନଳିତା ମଧ୍ୟରୁ ପାଇପାରିଥାଉ।
1: ପାଉଡର କୋଉଠି ଉପଲବ୍ଧ ହେଉଛି, ଚାଷୀ ପାଇବ କେମିତି, ବ୍ୟବହାର କେମିତି କରିବ?
0: ସରକାରୀ ସ୍ତରରେ ତ ଯୋଗାଇ ଦିଆଯାଉଛି, ପ୍ରଥମାବସ୍ଥାରେ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଯୋଗାଇ ଦିଆଯାଉଥିଲା। ବର୍ତ୍ତମାନ ଏ ପାଉଡର କିଲୋ ପିଛା 70 ଟଙ୍କା ଦରରେ ଘରୁ ଉପଲବ୍ଧ ହେଇପାରୁଛି। ଗବେଷଣା ଅନୁଷ୍ଠାନ ଗୁଡିକ, OUT ଅଧୀନସ୍ଥ ଯୋଉ ଗବେଷଣା ଅନୁଷ୍ଠାନ ଅଛି, ସେମାନଙ୍କୁ କଣ୍ଟାକ୍ଟ କଲେ ମଧ୍ୟ ଚାଷୀ ଏ ପାଉଡର ପାଇପାରିବେ।
1: ଏକୁ ଯଦି ଚାଷୀମାନେ ବର୍ତ୍ତମାନ ନଉଛନ୍ତି ବି କିଣିକି, ଗୋଟେ ତାର ତ ଭାଗ ମାପ ବି ଥିବ ଯେ ମୋର ଏତିକି ଏକର ଜମିରେ ମୁଁ ଚାଷ କରିଛି, ତେଣୁ କେତେ ଜାଗା ପାଇଁ କେତେ ପାଉଡର ଆଉ କୋଉ ସମୟରେ ସେମାନେ ପ୍ରୟୋଗ କରିବେ?
0: ଗୋଟିଏ ହେକ୍ଟର ନଳିତା ଗଛକୁ ସଢେଇବା ପାଇଁ 25-30 କେଜି ସାଧାରଣତଃ ଏ ପାଉଡର ବ୍ୟବହୃତ ହୋଇଥାଏ। ତାପରେ ଆସିବା ଆମେ ପ୍ରୟୋଗ ବିଧିକୁ, କେମିତି ଆମେ ପ୍ରୟୋଗ କରିବା। ଏହାର ପ୍ରୟୋଗ ବିଧି ଖୁବ୍ ସାଧାରଣ। ଯେମିତି ପାରମ୍ପରିକ ପଦ୍ଧତିରେ ନଳିତା ଅମଳ କରିବା ପରେ ଯେମିତି ବିଡ଼ା ବାନ୍ଧି ରଖାହୁଏ, ସେମିତି ବିଡ଼ା ବାନ୍ଧି ରଖାହୁଏ। ତାପରେ ସବୁ ପତ୍ର ଝଡ଼ିଗଲା ପରେ ନଳିତାକୁ ଭେଳା ବନ୍ଧା ହେବା ସମୟରେ ତ 2-3 ସ୍ତର କରି ତାକୁ ରଖି ବାନ୍ଧି ଦିଆଯାଏ। ଭେଳା ଗୋଟେ ଭେଳା ପ୍ରସ୍ତୁତ ହୁଏ, ତ ପ୍ରତି ସ୍ତରରେ ଏ ପାଉଡର ବିଞ୍ଚି ହେବା ଦରକାର। ଗୋଟିଏ ସ୍ତର ପ୍ରସ୍ତୁତ ହେଲା, ଆପଣ କ୍ରାଇଜପ୍ ସୋନା ପାଉଡର ତା ଉପରେ ବିଞ୍ଚିଦେଲେ, ତାପରେ ପୁଣି ଦ୍ୱିତୀୟ ସ୍ତର ରଖିଲେ, ତୃତୀୟ ସ୍ତର, ତିନି ସ୍ତରରେ ଭେଳାଟି ପ୍ରସ୍ତୁତ ହେବ। ଯେମିତି ପାରମ୍ପରିକ ପଦ୍ଧତିରେ ଭେଳାଟି ଥାଏ, ମାଟି ପାଣିରୁ ସେଇଟା ବୁଡ଼ିକି ରହିବ କିନ୍ତୁ ମାଟିକୁ ଲାଗିବ ନାହିଁ, ମାନେ ପାଣି ତଳକୁ ରହିବ କିନ୍ତୁ ମାଟିରୁ ଉପରକୁ ରହିବ, ତଳ ମାଟିକୁ ସେଇଟା ଯେମିତି
1: ସ୍ପର୍ଶ
0: କରିବା ଅନୁଚିତ ସେଇଟା। ଆଉ ଏଇଟା ବୁଡ଼ିକି ରହିବା ପାଇଁ ୟା ଉପରେ ଚାଷୀମାନେ ସାଧାରଣତଃ ଯାହା ଆମେ ଦେଖିଛୁ, ମୁଁ ମୋ ଅଭିଜ୍ଞତାରୁ କହୁଛି, ସାଧାରଣତଃ କଦଳୀ ଗଛ କିମ୍ବା କାଦୁଅ ଇତ୍ୟାଦି ରଖିଥାନ୍ତି, ଯେମିତିକି ନଳିତା ଭେଳାଟି ପାଣି ଭିତରେ ବୁଡ଼ିକି ରହିବ। କିନ୍ତୁ ଏଠାରେ ମୁଁ କହି ରଖିବି, ଏଇ ଜିନିଷ ଜମା ବି କରିବେ ନାହିଁ, କାହିଁକି ନା ଆମେ ଏଠି କଥା ହେଉଛନ୍ତି।

0: କେବଳ ଝୋଟ ତ ନୁହଁ, ଗୁଣାତ୍ମକ ଝୋଟ ଉତ୍ପାଦନ କଥା ହେଉଛନ୍ତି। ଆମେ ଯଦି କଦଳୀ ଗଛ କିମ୍ବା କାଦୁଅ ଯଦି ନଳିତା ଭେଳା ଉପରେ ରଖିବା, ତାହେଲେ ନଳିତାରୁ ବାହାରୁଥିବା ଝୋଟର ଗୁଣାତ୍ମକ ମାନ ଅତିମାତ୍ରାରେ କମିଯାଇଥାଏ। ଏଠି ଯୋଉଟା ଆମେ ସୁନେଲି ତନ୍ତୁ କହୁଛନ୍ତି, ସୁନେଲି ତନ୍ତୁ ବଦଳରେ ଆମେ ପାଉଁଶିଆ ରଙ୍ଗଟା ବି କମିଯାଇଥାଏ। ତ ନଳିତା ଯେଉଁ ରଙ୍ଗର ନଳିତା ସୁନେଲି ରଙ୍ଗର ତନ୍ତୁ ପାଇବା କଥା, ଆମେ ସୁନେଲି ରଙ୍ଗର ନେବା, ଧୂସର ପାଉଁଶିଆ ରଙ୍ଗର ତନ୍ତୁ, ଯାହାର ବଜାର ଚାହିଦା ଖୁବ୍ କମ୍ ହୋଇଥାଏ। ତେଣୁ ଏଠାରେ କହି ରଖୁଛି କି ତାକୁ ତ ବୁଡ଼େଇବା ପାଇଁ କିଛି ଗୋଟେ ମାନେ ଓଜନୀୟ ପଦାର୍ଥ ଦରକାର। ଆପଣ ଖାଲି ସିମେଣ୍ଟ ବସ୍ତାରେ ବାଲି ପୁରେଇ ତା ଉପରେ ରଖିପାରିବେ, ଯଦ୍ୱାରା କି ନଳିତାର ରଙ୍ଗରେ କୌଣସି ପରିବର୍ତ୍ତନ ଆସିନଥାଏ। ଯୋଉ ଉତ୍ପାଦିତ ଝୋଟର ରଙ୍ଗ ସୁନେଲି ରଙ୍ଗର ଝୋଟ ବା ତନ୍ତୁ ଆମେ ପାଇପାରିଥାଉ।
1: ସାଧାରଣତଃ ଯୋଉ ଝୋଟଟା ଆମର ଉତ୍ପାଦିତ ହେଉଛି, ଯାହାକୁ ଗୋଟେ ଭଲ ମାନର ଝୋଟ ଆମେ କହିବା, ତାର ରଙ୍ଗ ହେଉଛି ସୁନେଲି।
0: ଆଜ୍ଞା।
1: ତ ଯଦି ସେଇ ରଙ୍ଗଟା ପରିବର୍ତ୍ତନ ହେଇଯାଉଛି, ଅର୍ଥାତ୍ ୟାର ଗୁଣ ବା ମାନ କମିଗଲା ବୋଲି କୁହାଯିବ, ତ ବଜାର ଦର ନିଶ୍ଚିତ ଭାବରେ କମିବ। ତେଣୁ ଯଦି ବଜାର ଦର ଆମର ବଜାୟ ରହିବା ଦରକାର, ଆମେ ଉଚିତ ମୂଲ୍ୟ ପାଇବା, ଆମର ଉତ୍ପାଦିତ ଦ୍ରବ୍ୟର ଗୁଣବତ୍ତା ମଧ୍ୟ ବଜାୟ ରହିବ, ତାହେଲେ ଯାହା ଡକ୍ଟର ଜେନା ଆମକୁ ପରାମର୍ଶ ଦେଲେ ଯେ ଯେଉଁ ପାରମ୍ପରିକ ରୀତିରେ ଆମେମାନେ କଦଳୀ ଗଛକୁ କାଟି ବା କାଦୁଅକୁ ନେଇ ଆମେ ରଖିଦେଉଥିଲେ, ତା ବଦଳରେ ଆମେ ସିମେଣ୍ଟ ଅଖାରେ ବାଲି ଭର୍ତ୍ତି ଦେଇପାରିବା। ତ ଏଇ ଯେଉଁ ପ୍ରୟୋଗ ବିଧିଟା ଆପଣ କହିଲେ, ପ୍ରତ୍ୟେକ ସ୍ତରରେ ପକାଇବାକୁ ପଡିବ ସେ ପାଉଡରକୁ, କେତେ ଦିନ ପର୍ଯ୍ୟନ୍ତ ଏହାର ପ୍ରୟୋଗ କରାଯିବ, କେତେ ଦିନ ପର୍ଯ୍ୟନ୍ତ ଇଏ ପାଣିରେ ବତୁରିକି ରହିବ?
0: ଏଇ ଯୋଉ ପାଉଡର ପ୍ରୟୋଗ କରିବା ଦ୍ୱାରା ନଳିତାର ମାନେ ଯୋଉ ସଢେଇବା ପ୍ରକ୍ରିୟାଟା ଶୀଘ୍ର ହୋଇଥାଏ। ପାରମ୍ପରିକ ପଦ୍ଧତିରେ ସାଧାରଣତଃ 17-18 ଦିନ ଲାଗିଥାଏ ନଳିତା ସଢିବା ପାଇଁ, କିନ୍ତୁ ଏହି ପଦ୍ଧତିରେ ସାଧାରଣତଃ 5-7 ଦିନ କମ୍ ଲାଗିଥାଏ। ଆମେ 13-14 ଦିନ ମଧ୍ୟରେ ଝୋଟ ବାହାର କରିବା ପାଇଁ ସକ୍ଷମ ହେଇପାରୁ।
1: ଆଚ୍ଛା, ତ ଏହାର ଯେତେବେଳେ ଆମେ ପ୍ରୟୋଗ କରୁଛେ, ଚାଷୀକୁ କିଛି ସାବଧାନତା ଅବଲମ୍ବନ କରିବାକୁ ପଡିବ କି?
0: ନା, ଚାଷୀକୁ ସାବଧାନତା କୌଣସି ସାବଧାନତା, କିନ୍ତୁ ଚାଷୀଙ୍କୁ ମୁଁ ଏତିକି କହିବି, ତାର ମାତ୍ରା ଯିବା ଯୋଉ ଡୋଜ୍, ଯାହା ତାର ମାତ୍ରା, ଯୋଉ ଗୋଟିଏ ହେକ୍ଟର ଜମିରୁ ଅମଳ ହେଉଥିବା ନଳିତା ପିଛା ଯେତିକି ପ୍ରୟୋଗ କରିବା କଥା ସେତିକି ପ୍ରୟୋଗ କରିବେ, ତାଠୁ ଅଧିକା କିମ୍ବା ତାଠୁ କମ୍ ପ୍ରୟୋଗ କରିବେ ନାହିଁ।
1: କିନ୍ତୁ ଆମେ ଅନ୍ତତଃ ଏତିକି କହିପାରିବା କି ଯେ ପାଉଡରକୁ ପ୍ରୟୋଗ କରିବା ପୂର୍ବରୁ ସେମାନେ କୃଷି ବିଜ୍ଞାନୀଙ୍କର ପରାମର୍ଶ ନେବା ଉଚିତ?
0: ଉଚିତ, କୃଷି ବିଜ୍ଞାନୀଙ୍କ ପରାମର୍ଶ ନେବା ନିଶ୍ଚିତ ଭାବରେ ଉଚିତ। ଏହି ପାଉଡର ନୁହଁ, ଯେକୌଣସି କୃଷି ସମ୍ବନ୍ଧୀୟ ଯେକୌଣସି ତଥ୍ୟ ପାଇବା ପାଇଁ ହେଲେ କୃଷି ବିଜ୍ଞାନୀଙ୍କ ପରାମର୍ଶ ନେବା ନିଶ୍ଚିତ ଭାବରେ ଦରକାର। ଆଉ ଗୋଟେ କଥା ଏଠି କହି ରଖୁଛି, ଏଇ ପାଉଡର ବ୍ୟବହାର କରିବା ଦ୍ୱାରା ଚାଷୀମାନଙ୍କ ମନରେ ଆପଣ ଯାହା ପଚାରିଲେ ଆସିପାରେ, ଗୋଟିଏ କଥା ଆସିପାରେ, ଏଇ ପାଉଡର ବ୍ୟବହାର କରିବା ଫଳରେ ଯୋଉ ପାଣିରେ ଯୋଉ ଜୀବଜନ୍ତୁ କିମ୍ବା ଏଇ ପାଉଡର ବ୍ୟବହାର କଲା ପରେ କୌଣସି ଗାଈ ଆସିକି ପାଣିଟାକୁ ମାନେ ପିଇଲା କି କଣ, ମାନେ ଏଇଟା ବ୍ୟବହାର ତାଙ୍କ ଉପରେ କିଛି କୁପ୍ରଭାବ ଅଛି କି? ନା, ଏଇ ପାଉଡରର ପରିବେଶ ଉପରେ କୌଣସି କୁପ୍ରଭାବ ନାହିଁ, ଏତିକି ମୁଁ କହି ରଖୁଛି। କାହିଁକି ନା, ଏଇ ପାଉଡର କେବଳ ତିଆରି ହୋଇଛି ଗୋଟିଏ ବ୍ୟାକ୍ଟେରିଆ, ଯେଉଁଟାକୁ କହନ୍ତି ବ୍ୟାସିଲସ୍ ଫ୍ୟୁମିଲସ୍, ତାର 3ଟି ଦକ୍ଷ ଶ୍ରେଣୀଭୁକ୍ତ କିସମକୁ ବା ଉପଜାତିକୁ ନେଇ ଏଇ ପାଉଡରଟି ପ୍ରସ୍ତୁତ କରାଯାଇଛି। କାହିଁକି ଏଇ ଯୋଉ ବ୍ୟାସିଲସ୍ ଫ୍ୟୁମିଲସ୍ ଯୋଉ ବ୍ୟାକ୍ଟେରିଆ ମୁଁ କହିଲି, ଏଇ ବ୍ୟାକ୍ଟେରିଆ ନଳିତାର ସଢେଇବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ଖୁବ୍ ସକ୍ଷମ, ସେଥିପାଇଁ ଏଇ ବ୍ୟାକ୍ଟେରିଆ ସକ୍ଷମ ଓ ଅନ୍ୟାନ୍ୟ ଅଣୁଜୀବ ଅପେକ୍ଷା ଏହି ବ୍ୟାକ୍ଟେରିଆର ଶକ୍ତି ବହୁତ ଅଧିକା ତ୍ୱରାନ୍ୱିତ କରିବାରେ, ସେଥିପାଇଁ ଏଇ 3 ଏଇ ବ୍ୟାସିଲସ୍ ଫ୍ୟୁମିଲସ୍କୁ ନେଇ ପାଉଡର ଫର୍ମୁଲେସନ୍ କ୍ରାଇଜାପ୍ ସୋନା ଯେଉଁଟାକୁ ଆମେ କହୁଛନ୍ତି ତିଆରି ହୋଇଛି। ସେଥିପାଇଁ ଏଇ ପାଉଡର ବ୍ୟବହାର କରିବା ଦ୍ୱାରା ମଣିଷ ଉପରେ, ତାର ଚର୍ମ ଉପରେ କିମ୍ବା କୌଣସି ପଶୁପକ୍ଷୀ କିମ୍ବା ଜଳଚର ଜୀବ ଉପରେ କୌଣସି କୁପ୍ରଭାବ ରହେ ନାହିଁ। ପ୍ରଥମେ ଯୋଉ ନଳିତା ସଢା ଯାଇଥିଲା ସେଇ ପାଣିକୁ ଆମେ 2-3 ଥର ପୁନଃ ବ୍ୟବହାର କରିପାରିବା, ଯାହାଦ୍ୱାରା ନଳିତାର ଯୋଉ ଝୋଟଟା ଉତ୍ପାଦିତ ହୁଏ ତାହାର ଗୁଣ ଓ ମାନ ଅପରିବର୍ତ୍ତିତ ରହେ। ସେମିତି ନୁହଁ କି ଆମେ ପ୍ରଚଳିତ ପଦ୍ଧତିରେ ସ୍ଥିର ଜଳରେ, ଯୋଉ ଆବଦ୍ଧ ଜଳରେ ପ୍ରଥମେ ନଳିତା ସଢେଇଲେ ତାପରେ ପୁଣି ଯୋଉ ଭେଳାଟା ଆଣିଲେ, ନିଶ୍ଚିତ ଭାବରେ ଯୋଉ ଦ୍ୱିତୀୟ ଭେଳାର ଯୋଉ ଝୋଟଟା ବାହାରେ ତାର ଗୁଣାତ୍ମକ ମାନଟା ଟିକେ କମିଯାଇଥାଏ। କିନ୍ତୁ ଏଇ ଯୋଉ କ୍ରାଇଜାପ୍ ସୋନା ବ୍ୟବହାର କରିବା ଫଳରେ ଆମେ ସେଇ ପାଣିକୁ 2-3 ଥର ବ୍ୟବହାର କଲେ ମଧ୍ୟ ଝୋଟର ଗୁଣାତ୍ମକ ମାନ ଅପରିବର୍ତ୍ତିତ ରହେ,
1: ଅର୍ଥାତ୍ ଚାଷୀର ଖର୍ଚ୍ଚ ମଧ୍ୟ
0: କମିଯିବ, ନିଶ୍ଚିତ ଭାବରେ କମିଯିବ।
1: ପରିଶ୍ରମ ବି କମିବ ନା ନାହିଁ?
0: ପରିଶ୍ରମ ନିଶ୍ଚିତ ଭାବରେ କମିବ। ପ୍ରଥମ କଥା କହୁଛି, ଯେହେତୁ ଏ ପାଉଡର ବ୍ୟବହାର ଫଳରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଗଛଟି ସମ୍ପୂର୍ଣ୍ଣ ଭାବରେ ସଢିଥାଏ। ପାରମ୍ପରିକ ପଦ୍ଧତିରେ କଣ ହୁଏ, ଯୋଉ ସ୍ଥାନରେ ମୋଟା ଥାଏ କିମ୍ବା ମୂଳ ପଟକୁ ଟିକେ ଅଧିକା ଟାଣ ଥାଏ ସେଇଟା ଟିକେ ଡେରି ଲାଗେ ପଚିବା ପାଇଁ, ଅଗ୍ରଭାଗଟି ଟିକେ ଜଲ୍ଦି ପଚିଯାଇଥାଏ। ସେଥିପାଇଁ କ୍ରାଇଜାପ୍ ସୋନା ବ୍ୟବହାର ପଦ୍ଧତିରେ ଗଛଟି ସମ୍ପୂର୍ଣ୍ଣ ଭାବେ ସଢିଥାଏ, ଜଲ୍ଦି ସଢିଥାଏ। ସେଥିପାଇଁ ଚାଷୀଙ୍କୁ କାଉଁରିଆରୁ ତନ୍ତୁଟି ବାହାର କରିବା ବି ତାଙ୍କ ପାଇଁ ସହଜ ସାପେକ୍ଷ ହୋଇଥାଏ ବା ବହୁତ କମ୍ ସମୟ ଲାଗିଥାଏ, ମଜୁରୀ ମଧ୍ୟ କମ୍ ଲାଗିଥାଏ।

0: ଆଚ୍ଛା, ଶେଷରେ ସୁନା ପାଉଡର ବୋଲି ଯାହାକୁ କୁହାଯାଉଛି, ତାର ପ୍ରୟୋଗ ବିଧି ତ ଆମେ ଜାଣିଲେ, ତାର ଲାଭ କ'ଣ ଜାଣିଲେ, ଏବେ ତାର ଉପଲବ୍ଧତା ଅର୍ଥାତ୍ ଓୟୁଏଟି ତରଫରୁ କରାଯାଉଛି, କେଭିକେ ଇତ୍ୟାଦିରେ ମିଳୁଛି, କିନ୍ତୁ ବଜାରରେ ଯାହା କିଛି ଉପଲବ୍ଧ ହେଉଛି ତାକୁ କିଣିବା ପୂର୍ବରୁ ଚାଷୀ ଭାଇମାନେ କ'ଣ କ'ଣ ଦେଖିବା ଦରକାର?
1: ଏଇ ଯୋଉ କ୍ରାଇଜାପ୍ସୋନା ପାଉଡର ଏହାକୁ ଆପଣ 6 ମାସ ପର୍ଯ୍ୟନ୍ତ ପ୍ରୟୋଗ କରିପାରିବେ। ତ ସେଇ ଦିଗ ପ୍ରତି ଆପଣ ବିଶେଷ ଭାବରେ ଧ୍ୟାନ ଦେବା ଦରକାର ଯେ ଏଇ ପାଉଡରଟି ମଧ୍ୟରେ ଯୋଉ ଅଣୁଜୀବ ମାନେ ରହିଛନ୍ତି ସେମାନେ ଏବେ ବି ଜୀବନ୍ତ ଅବସ୍ଥାରେ ଅଛନ୍ତି ନା ନାହିଁ, କାହିଁକି ନା ପାଉଡରର କେବେ ତା ସେଇଟା ତିଆରି ହେଇଛି କି ବା ମ୍ୟାନୁଫ୍ୟାକ୍ଚରିଂ କେବେ ହୋଇଛି ତାଠାରୁ 6 ମାସ ଭିତରେ ଆପଣ ପାଉଡରଟା ପ୍ରୟୋଗ କରୁଛନ୍ତି ନା ନାହିଁ, ସେଇ ଦିଗ ପ୍ରତି ଆପଣ ନିଶ୍ଚିତ ଭାବରେ ଧ୍ୟାନ ଦେବେ। ଦ୍ୱିତୀୟ କଥା ହେଉଛି, ଯାହା ଆଗରୁ ବି କହିଛି ମୁଁ, ଆପଣ ପାଉଡରର ଡୋଜ୍ ବା ମାତ୍ରା ଯେତିକି ଦରକାର ସେତିକି ପ୍ରୟୋଗ କରିବେ, ଆଉ ଠିକ ଭାବରେ ପ୍ରୟୋଗ କରିବେ, ମାନେ ସ୍ତର ଯେମିତି ଆପଣ ଭେଳା କରୁଛନ୍ତି 2-3 ସ୍ତର ଭେଳା ପ୍ରତି ସ୍ତରରେ ପାଉଡରଟିକୁ ଦେବେ।
0: ଆମେ ଆଶା କରୁଛୁ ଆମର ଶ୍ରୋତା ବନ୍ଧୁମାନେ ଆପଣଙ୍କ ପରାମର୍ଶ ମୁତାବକ ଏସବୁକୁ ପ୍ରୟୋଗ କରିବେ ଏବଂ ଲାଭାନ୍ୱିତ ମଧ୍ୟ ହେବେ। ଆଜିର ଏହି ଆଲୋଚନା ପାଇଁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ଅଶେଷ ଧନ୍ୟବାଦ ଆଜ୍ଞା, ନମସ୍କାର।
1: ନମସ୍କାର।
2: ନାଇଁ ପାଠ ଜାଣିଲ?
3: ହଁ, ଏତେ କଥା ଅଛି ଆଉ ମୁଁ ଆଉ କଣ ଆଉ ପଛେଇବି କି? ମୁଁ
2: ତମେ କୋଉଥିରେ ପଛେଇଛ ଯେ ଏଥିରେ ପଛେଇବ?
3: ଜମା ପଛେଇବିନି, ଚାଷ ଅଛି ମାନେ ଜେମାପା ଆଗକୁ ଚାଲିଛି।
2: ଚାଷ ଅଛି ଯାହାର
3: କି ଆନନ୍ଦ ତାହାର,
2: ସିଏ ସିନା ଯୋଗଉଛି
3: ଦୁନିଆକୁ ଆହାର।
2: ତା ବନ୍ଧୁ, ବୈଜ୍ଞାନିକ ପଦ୍ଧତିରେ କୃଷି ବିଜ୍ଞାନୀଙ୍କ ପରାମର୍ଶ କ୍ରମେ ଆମେ ଯଦି ଏମିତି ନଳିତା ଚାଷ କରିବା ତାହେଲେ ତ ଜାଣିକି ସୁନା ଫଳିବ।
3: ହଁ ଭାଇ, ହଁ
2: ମହାଶୟଙ୍କୁ ଆମ ଅନୁଷ୍ଠାନ ତରଫରୁ
3: ଆଉ ଥରେ ଧନ୍ୟବାଦ।
2: ବଜାର କଥା ଟିକେ ଜାଣିବା?
3: ହଁ, ବଜାର କଥା ଜାଣିଲେ ସିନା ଆମେ ବିକ୍ରି ବଟା କରିବା କି କିଣା ବିକା କରିବା। ହଁ,
2: ସବୁ ତ ଖାଲି କିଣିଦେବି ବିକିଦେବି ପଇସା ନେଇକି ପଳେଇ ଯିବି, ଶ୍ରୋତା ବନ୍ଧୁ ଜାଣିବେ ନା ନାହିଁ?
3: ହଁ, ସମସ୍ତେ ବି ଜାଣିବେ
2: ଜାଣିବେ।
3: ହଁ,
4: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ବିଲାତି ବାଇଗଣ କିଲୋ ପ୍ରତି 40 ଟଙ୍କା, ବଡ଼ ପିଆଜ କିଲୋ ପ୍ରତି 25 ଟଙ୍କା, ଛୋଟ ପିଆଜ କିଲୋ ପ୍ରତି 70 ଟଙ୍କା, ଆଳୁ କିଲୋ ପ୍ରତି 20 ଟଙ୍କା, ବାଇଗଣ କିଲୋ ପ୍ରତି 40 ଟଙ୍କା, ବିନ୍ସ କିଲୋ ପ୍ରତି 80 ଟଙ୍କା, ଫୁଲକୋବି କିଲୋ ପ୍ରତି 45 ଟଙ୍କା, ବନ୍ଧାକୋବି କିଲୋ ପ୍ରତି 25 ଟଙ୍କା, ଭେଣ୍ଡି କିଲୋ ପ୍ରତି 35 ଟଙ୍କା, କଲରା କିଲୋ ପ୍ରତି 60 ଟଙ୍କା, ଅଦା କିଲୋ ପ୍ରତି 240 ଟଙ୍କା, ଗାଜର କିଲୋ ପ୍ରତି 50 ଟଙ୍କା, ସିମ୍ବ କିଲୋ ପ୍ରତି 45 ଟଙ୍କା, ଧନିଆପତ୍ର ବିଡ଼ା ପ୍ରତି 20 ଟଙ୍କା ଏବଂ କଖାରୁ କିଲୋ ପ୍ରତି 20 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶି ହେବାର ସମ୍ଭାବନା ରହିଛି।
3: କଣ ହେଲା ଭାଇ?
2: ନା କଣ ଆଉ ହବ, ମୁଁ ତ ଏଇଠି ବଇଛି ନଡ଼ିଆ ଗଣ୍ଡା ପାଇଁ କହିଥିଲି, କଣ ରାତି ପାହିଲେ ମୋ ଘରେ ପହଞ୍ଚିବ?
3: କେତେ ଆଉ ନଡ଼ିଆ ଦେବି, ଏଥର ତ ସମସ୍ତଙ୍କୁ ନଡ଼ିଆ ବାଣ୍ଟିଛି। ହଉ ଚୁପ ହେଇକି ବସ, ନଡ଼ିଆ ଦିଟା ନବ ଗଲା ବେଳକୁ ଘରୁ। ଆଉ ପାଣିପାଗ?
2: ପାଣିପାଗ
3: ସେ କଥା ଟିକେ ଜାଣିବା,
2: ନିହାତି ଜାଣିବା ଦରକାର। ଆଉ ତ ମନ ଇଚ୍ଛା ବର୍ଷା ହେଇଯାଉଛି, ଅବଳିଆ କରିଦଉଛି, ପାଣିପାଗ ଶୁଣିବା
3: ତାପରେ ଉଠିବା ଆଉ
2: ଉଠିବା। ହଉ,
0: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ମୁତାବକ ଆଗାମୀ 24 ଘଣ୍ଟା ଭିତରେ ବରଗଡ଼ ଜିଲ୍ଲାରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବରଗଡ଼ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ଭୀଷଣ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର। ବରଗଡ଼ ସମେତ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ହୋଇପାରେ। ତା ସହିତ 40-50 କିଲୋମିଟର ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର କିଛି କିଛି ସ୍ଥାନରେ ହାଲକା ବା ମଧ୍ୟମ ଧରଣର ବର୍ଷା ହୋଇପାରେ। ଏପରିକି 30-40 କିଲୋମିଟର ବେଗରେ ପବନ ବହିବାର ମଧ୍ୟ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର।
4: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।
5: ହଁ ହଁ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, କୃଷକଙ୍କ ସମୃଦ୍ଧି ହିଁ ଓଡ଼ିଶାର ପ୍ରଗତିର ମୂଳଦୁଆ କହିଲେ ମୁଖ୍ୟମନ୍ତ୍ରୀ। 41 ଲକ୍ଷ କୃଷକଙ୍କ ପରିବାରକୁ ପ୍ରଦାନ କଲେ 833 କୋଟି ଟଙ୍କାର ସିଏମ୍ କିଷାନ ସହାୟତା ରାଶି। ସବ୍ଇନ୍ସପେକ୍ଟରଙ୍କ ଦୀକ୍ଷାନ୍ତ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ। କହିଲେ ରାଜ୍ୟ ସରକାର ଦୁର୍ନୀତି ବିରୁଦ୍ଧରେ ଅବଲମ୍ବନ କରୁଛନ୍ତି ଶୂନ୍ୟ ସହନଶୀଳତା। ଶିକ୍ଷକ ଦିବସ ଅବସରରେ ଆସନ୍ତାକାଲି 82 ଜଣଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଏବଂ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଅବସରରେ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ। ବିସ୍ତୃତ ସମ୍ବାଦ, ରାଜ୍ୟ ସରକାର ଅନ୍ନଦାତାଙ୍କ ଆର୍ଥିକ ସଶକ୍ତିକରଣକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରସ୍ଥିତ ଓୟୁଟି କୃଷି ଶିକ୍ଷା ସଦନଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଆଜି 41 ଲକ୍ଷରୁ ଊର୍ଦ୍ଧ୍ୱ କୃଷକ ପରିବାରଙ୍କୁ 833 କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ସିଏମ୍ କିଷାନ ଅର୍ଥରାଶି କେବଳ ସହାୟତା ନୁହେଁ, ବରଂ ଏହା ଚାଷୀଙ୍କ ପରିଶ୍ରମର ଉଚିତ ସମ୍ମାନ। ପାରମ୍ପରିକ ଚାଷ ବ୍ୟତୀତ ଫସଲର ବିବିଧିକରଣ ଚାଷୀଙ୍କ ଆୟକୁ ଦ୍ୱିଗୁଣ କରିବ। ରାଜ୍ୟ ସରକାର ସଦାସର୍ବଦା ଚାଷୀ ଓ ଭୂମିହୀନ ପରିବାରଗୁଡ଼ିକର କଲ୍ୟାଣ ପାଇଁ ପ୍ରତିବଦ୍ଧ। କୃଷକଙ୍କ ସମୃଦ୍ଧି ଓଡ଼ିଶା ପ୍ରଗତିର ପ୍ରକୃତ ମୂଳଦୁଆ ବୋଲି ଶ୍ରୀ ମାଝୀ କହିଛନ୍ତି। କୃଷକ ପରିବାରର ଆତ୍ମନିର୍ଭରଶୀଳତା ଏବଂ କୃଷିକ୍ଷେତ୍ରର ସମୃଦ୍ଧି ପାଇଁ ରାଜ୍ୟ ସରକାରଙ୍କର ନିରନ୍ତର ପ୍ରଚେଷ୍ଟା ଜାରି ରହିବ ବୋଲି ଶ୍ରୀ ମାଝୀ କହିଛନ୍ତି। ସମୃଦ୍ଧ କୃଷକ ଯୋଜନାରେ ଧାନର କ୍ୱିଣ୍ଟାଲ ପିଛା ଉଚିତ ମୂଲ୍ୟ ପ୍ରଦାନ, ଆନୁଷଙ୍ଗିକ କୃଷିକୁ ପ୍ରୋହାହନ ଏବଂ କୃଷି ବିଦ୍ୟାନିଧି ମାଧ୍ୟମରେ ଚାଷୀ ପରିବାରର ସନ୍ତାନମାନଙ୍କୁ ମାଗଣା ବୈଷୟିକ ଶିକ୍ଷା ପ୍ରଦାନ କରି ଚାଷୀଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ନିଶ୍ଚିତ କରିବା ରାଜ୍ୟ ସରକାରଙ୍କ ମୂଳ ଲକ୍ଷ୍ୟ। କୃଷକଙ୍କ ଆୟ ବୃଦ୍ଧି, କୃଷିର ଆଧୁନିକୀକରଣ ଏବଂ ଗ୍ରାମୀଣ ଅର୍ଥନୀତିକ ସୁଦୃଢ଼ କରିବା ଦିଗରେ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି। ଚାଷୀମାନଙ୍କୁ ସରକାରୀ ଯୋଜନାର ଲାଭ ଉଠାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଛନ୍ତି ସରକାରଙ୍କର ଅଧିକାରୀ ସମେତ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ବନ୍ୟାଞ୍ଚଳ ଗସ୍ତ କରି ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି। ପ୍ରତ୍ୟେକ ହିତାଧିକାରୀଙ୍କୁ ସରକାରଙ୍କ ସହାୟତା ରାଶି ପହଞ୍ଚାଇବା ପାଇଁ ଉଦ୍ୟମ ଜାରି ରହିଛି। ଏଥିସହିତ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ସାର ଉପଲବ୍ଧ ରହିଛି ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ବିଭିନ୍ନ ଜିଲ୍ଲାରେ ଆୟୋଜିତ କାର୍ଯ୍ୟକ୍ରମରେ ସିଏମ୍ କିଷାନ ଅର୍ଥରାଶି ପ୍ରଦାନ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ 3,033 ଜଣ ଭୂମିହୀନ ଚାଷୀ ଏବଂ 1,70,827 ଜଣ ଚାଷୀଙ୍କୁ 35 କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି। ଜିଲ୍ଲାର 9ଟି ବ୍ଲକର 170 ଜଣ ଚାଷୀଙ୍କ ସମେତ କୃଷି ଓ ଅନ୍ୟାନ୍ୟ ବିଭାଗର କର୍ମଚାରୀମାନେ ଏଥିରେ ଉପସ୍ଥିତ ଥିଲେ। ଢେଙ୍କାନାଳ ଜିଲ୍ଲାର 1,32,388 ଜଣ ଚାଷୀଙ୍କୁ ସିଏମ୍ କିଷାନ ଅର୍ଥରାଶି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରଦାନ କରିଛନ୍ତି। ଗଞ୍ଜାମ ଜିଲ୍ଲାର 2,49,220 ଜଣ ଚାଷୀ ପରିବାରକୁ ମୋଟ 48,21,18,000 ଟଙ୍କା ପ୍ରଦାନ କରାଯାଇଛି। କଳାହାଣ୍ଡି ଜିଲ୍ଲାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଂ ଯୋଗଦେଇ 1,69,850 ଜଣଙ୍କୁ 34,26,69,000 ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। ନୟାଗଡ଼ ଜିଲ୍ଲାର 1,61,270 ଜଣ ପଞ୍ଜୀକୃତ ସିଏମ୍

0: ଯୋଜନାରେ ଅର୍ଥରାଶି ବଣ୍ଟନ କରାଯାଇଛି। ଭଦ୍ରକ ଜିଲ୍ଲାରେ 2,12,420 ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ 432 ଜଣ ଭୂମିହୀନ କୃଷକଙ୍କ ପରିବାରକୁ 142,69,004 ଟଙ୍କା ପ୍ରଦାନ କରାଯାଇଛି। ଯାଜପୁର ଜିଲ୍ଲାରେ 41,35,978 ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ 13,949 ଜଣ ଭୂମିହୀନ କୃଷକଙ୍କ ପରିବାରକୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି। ବରଗଡ଼ ଜିଲ୍ଲାର 1,74,798 ଜଣ ଚାଷୀଙ୍କୁ ସିଏମ୍ କିଷାନ ଅର୍ଥରାଶି ପ୍ରଦାନ କରାଯାଇଛି। ମାଲକାନଗିରି ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରଠାରେ ଆୟୋଜିତ କାର୍ଯ୍ୟକ୍ରମରେ 81,866 ଜଣ ଚାଷୀଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି। ରାଜ୍ୟ ସରକାର ଦୁର୍ନୀତି ବିରୁଦ୍ଧରେ ଶୂନ୍ୟ ସହନଶୀଳ ଅବଲମ୍ଘନ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀରେ ଆୟୋଜିତ ସବ୍ଇନ୍ସପେକ୍ଟରଙ୍କ ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ୟୁନିଫର୍ମ ସେବାରେ ଶୃଙ୍ଖଳା ସର୍ବୋପରି ସମ୍ଭିଧାନର ନୀତିନିୟମକୁ ଅନୁକରଣ କରି ଦକ୍ଷତାର ସହିତ ଦାୟିତ୍ୱ ନିର୍ବାହ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
1: ଆଶା ଆମ ବିଶ୍ୱାସ ଦ୍ୱିତୀୟ ୩-୫ ଜମିରେ ଶୃଙ୍ଖଳା ହେଉଛି ସର୍ବୋପରି, ଏଥିରେ କୌଣସି ଚାଲିଶର ପ୍ରଶ୍ନ ହେଉ ନାହିଁ। ତୃତୀୟ, ନିଜ ଦକ୍ଷତା କେବେ ବ୍ୟବହାର କରିବେ ନାହିଁ, ତେଣୁ ନିଜ ପତିକୁ ସମ୍ମାନ ଦେଇ ସମ୍ବିଧାନ ନୀତିନିୟମ ମଧ୍ୟରେ ଆପଣମାନେ ସମସ୍ତେ କାର୍ଯ୍ୟକ୍ରମ କରିବେ ବୋଲି ମୁଁ ଦୃଢ଼ କରୁଛି।
0: 2 ବର୍ଷ ପ୍ରଶିକ୍ଷଣ ପରେ ତ୍ରୟୋଦଶ ବ୍ୟାଚ୍ରେ 336 ଜଣ ପ୍ରଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇ ବିଭିନ୍ନ ଥାନାରେ ନିଯୁକ୍ତ ହେବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶବ୍ୟାପୀ ଆସନ୍ତାକାଲି ଶିକ୍ଷକ ଦିବସ ପାଳନ କରାଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆସନ୍ତାକାଲି ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୋଟ 82 ଜଣ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ। ଏଥିରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶିକ୍ଷକ ଏମ୍ଡି ଜାଫର ଆଲମ ଏବଂ ଜଗତସିଂହପୁରର ଆଳିପିଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପଦରାଜ ଉମାକାନ୍ତ ନାୟକ ସମ୍ମାନିତ ହେବେ। ରାଜ୍ୟରେ ଉତ୍ସର୍ଗୀକୃତ ଶିକ୍ଷାଦାନ ପାଇଁ ପ୍ରତ୍ୟେକ ବିଦ୍ୟାଳୟରେ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏନ୍ ତିରୁମାଲା ନାୟକ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରଦ୍ଧା ଓ ଭକ୍ତିର ସହ ଆଜି ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଜନ୍ମାଷ୍ଟମୀ ପର୍ବ ପାଳନ କରାଯାଉଛି। ଭାଦ୍ରବ ମାସର କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ ବୋଲି ପୁରାଣ ଶାସ୍ତ୍ରରେ ବର୍ଣ୍ଣନା ରହିଛି। ଏହି ଅବସରରେ ପୁରୀ ଶ୍ରୀମନ୍ଦିର ସମେତ କ୍ଷୀରଚୋରା ଗୋପୀନାଥ ମନ୍ଦିର ଏବଂ ଅନ୍ୟ ମନ୍ଦିରଗୁଡ଼ିକରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହେଉଛି। ପୁରୀ ଶ୍ରୀମନ୍ଦିରରେ ଆଜି ସନ୍ଧ୍ୟାଧୂପ ଶେଷ ହେବା ପରେ କୃଷ୍ଣ ଜନ୍ମନୀତି ଆରମ୍ଭ ହେବ। ଆଜିଠାରୁ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଆରମ୍ଭ ହୋଇ ବଣଭୋଜି କାଳୀୟ ଦଳନ ସହ କଂସବଦ୍ଧ ପର୍ଯ୍ୟନ୍ତ ଶ୍ରୀକୃଷ୍ଣଙ୍କ ଲୀଳା ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ। ମହାଜନ ସେବାୟତ ଦେବକୀ ଓ ବସୁଦେବ ବେଶରେ ଉପସ୍ଥିତ ରହି ନିଶାଦ୍ଧରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ସମ୍ପାଦନ କରିବା ସହ ନାଭିକଟା ମଣ୍ଡପରେ ପରମ୍ପରା ଅନୁଯାୟୀ ବିଶେଷ ପୂଜାବିଧି କରିବେ। ଶ୍ରୀକୃଷ୍ଣ ଜନ୍ମନୀତି ପାଇଁ ଆଜି ସନ୍ଧ୍ୟା 7:00 ରାତ୍ର 12:00 ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ରାପଡ଼ାର ଶ୍ରୀ ବଳଦେବଜୀଉ ମନ୍ଦିରରେ ଗୋପନୀୟ ଜନ୍ମାଷ୍ଟମୀ ଦେବନୀତି ଆଜି ନିଶାଦ୍ଧରେ ଅନୁଷ୍ଠିତ ହେବ। ଏଥିରେ ପୂଜାପଣ୍ଡା ସେବାୟତ ପିତା ଏବଂ ସୁପକାର ସେବାୟତ ମା ଭାବେ ଦେବନୀତି ସମ୍ପାଦନ କରିବେ। ମଝି ଦେଉଳରେ ଜନ୍ମନୀତି ପରେ ବାଳଗୋପାଳଙ୍କ ଜୋଳାନୀତି କରାଯିବ। ପରେ ଶ୍ରୀଜୀଉଙ୍କୁ ଦହି କ୍ଷୀର ଏବଂ ସ୍ୱତନ୍ତ୍ର ମିଷ୍ଟାନ୍ନ ନୈବେଦ୍ୟ ଅର୍ପଣ କରାଯିବ। ନୟାଗଡ଼ର କଣ୍ଟିଲ ଶ୍ରୀ ନୀଳମାଧବ ପୀଠ ଏବଂ ରାଧାମୋହନ ଜୀଉ ମଠରେ ଜନ୍ମାଷ୍ଟମୀ ଉତ୍ସବ ପାରମ୍ପରିକ ରୀତିରେ ପାଳନ କରାଯାଉଛି। ଶ୍ରୀ ନୀଳମାଧବ ଜୀଉଙ୍କ ମନ୍ଦିରରେ ବିଜେ ଶ୍ରୀକୃଷ୍ଣଙ୍କ ବିଗ୍ରହ ଗୁରୁଣ୍ଡି ଗୋପାଳଜୀଙ୍କୁ ଆଜ୍ଞାମାଳ ଦେଇ ଜନ୍ମଚକଡ଼ାରେ ବିଜେ କରାଯାଇଥିଲା। ପରେ ଦିଅଁ ଘରେ ଶ୍ରୀକୃଷ୍ଣ ଭୂମିଷ୍ଠ ହେବା ପର୍ଯ୍ୟନ୍ତ ସମସ୍ତ ବିଧିବ୍ୟବସ୍ଥା ଅନୁଷ୍ଠିତ ହୋଇଥିଲା। ନୂଆପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ବାଉଁସିଆପଡ଼ା ଜହ୍ନିପଦା ଛକ ନିକଟସ୍ଥ 57 ନମ୍ବର ଜାତୀୟ ରାଜପଥରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ 30ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 10ରୁ

0: ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ସେଥିମଧ୍ୟରୁ ଚାରିଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ବସ୍ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯିବାରୁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ରାଜ୍ୟ ସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆସନ୍ତାକାଲି ଭୁବନେଶ୍ୱର ସିଏସ୍ଆଇଆର୍ ଆଇଏମ୍ଟି ପ୍ରେକ୍ଷାଳୟରେ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ସାମର୍ଥ୍ୟ 2026 ଅନୁଷ୍ଠିତ ହେବ। ଏଥିରେ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟରେ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ପରେ ବାଲେଶ୍ୱର, ଯାଜପୁର ଏବଂ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନ ଜଳମଗ୍ନ ହୋଇଛି। ବାଲେଶ୍ୱର ଜିଲ୍ଲାର 5 ବ୍ଲକର 214 ଗ୍ରାମ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଯାଜପୁର ଜିଲ୍ଲାର 62 ଗ୍ରାମ ଏବଂ ମୟୂରଭଞ୍ଜ ଜିଲ୍ଲାର 97 ଗ୍ରାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। କୃଷକଙ୍କ ସମୃଦ୍ଧି ହିଁ ଓଡ଼ିଶାର ପ୍ରଗତିର ମୂଳଦୁଆ କହିଲେ ମୁଖ୍ୟମନ୍ତ୍ରୀ। 41 ଲକ୍ଷ କୃଷକଙ୍କ ପରିବାରକୁ ପ୍ରଦାନ କଲେ 833 କୋଟି ଟଙ୍କାର ସିଏମ୍ କିଷାନ ସହାୟତା ରାଶି। ସବ୍ଇନ୍ସପେକ୍ଟରଙ୍କ ଦୀକ୍ଷାନ୍ତ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ। କହିଲେ ରାଜ୍ୟ ସରକାର ଦୁର୍ନୀତି ବିରୁଦ୍ଧରେ ଅବଲମ୍ବନ କରୁଛନ୍ତି ଶୂନ୍ୟ ସହନଶୀଳତା। ଶିକ୍ଷକ ଦିବସ ଅବସରରେ ଆସନ୍ତାକାଲି 82 ଜଣଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଏବଂ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଅବସରରେ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆଜିର ପ୍ରସଙ୍ଗ ବିଷୟ ଆର୍ଥିକ ସମାବେଶୀ ପଦକ୍ଷେପରେ କୃତ୍ରିମ ବୁଦ୍ଧିମତାର ଉପଯୋଗ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ସୁକନ୍ୟା ଜେନା। ଦେଶର ଆର୍ଥିକ ସମାବେଶୀ ଯାତ୍ରା ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଦେଇ ଗତି କରୁଛି। ସଶକ୍ତ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଏବଂ କୃତ୍ରିମ ବୁଦ୍ଧିମତା ସମନ୍ୱୟ ଦ୍ୱାରା ଏହି ପରିବର୍ତ୍ତନ ଗତିଶୀଳ ହେଉଛି। ମୁଖ୍ୟତଃ ବ୍ୟାଙ୍କିଂ କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ପାଇଁ ଆରମ୍ଭ ହୋଇଥିବା ଏଭଳି ପଦକ୍ଷେପ ବର୍ତ୍ତମାନ ପ୍ରଯୁକ୍ତିବିଦ୍ୟା ଆଧାରିତ ଇକୋ ସିଷ୍ଟମରେ ବିକଶିତ ହୋଇଛି। ଦକ୍ଷ ସମାବେଶୀମୂଳକ ଏବଂ ବାସ୍ତବ ସମୟ ଆର୍ଥିକ ସେବା ପ୍ରଦାନ କରିବା ଉପରେ ଏହା କେନ୍ଦ୍ରୀଭୂତ। ଡିଜିଟାଲ ଭିତ୍ତିଭୂମି, ଉନ୍ନତ ବିଶ୍ଳେଷଣ ଏବଂ ସମ୍ମତି ଭିତ୍ତିକ ତଥ୍ୟ ଆଦାନ ପ୍ରଦାନ ବ୍ୟବସ୍ଥା ମାଧ୍ୟମରେ କୃତ୍ରିମ ବୁଦ୍ଧିମତା ଏଆଇ ଆର୍ଥିକ ସେବାଗୁଡ଼ିକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତି ଏବଂ ପରିଚାଳନାର ବ୍ୟବସ୍ଥା କରୁଛି। ସେଗୁଡ଼ିକ ମଧ୍ୟରେ ଦକ୍ଷତା ବିକାଶ, କାର୍ଯ୍ୟ ପରିସରକୁ ଅଧିକ ବ୍ୟାପକ କରିବା ଏବଂ ବ୍ୟକ୍ତିଗତ ଆର୍ଥିକ କ୍ଷେତ୍ର ସମାଧାନକୁ ତ୍ୱରାନ୍ୱିତ କରିବା ଅନ୍ତର୍ଭୁକ୍ତ। ଏଭଳି ପରିବର୍ତ୍ତନ ବିଭିନ୍ନ କ୍ଷେତ୍ରରେ ପ୍ରଭାବଶାଳୀ ହୋଇପାରିଛି। ସୂଚନା ଅସମାନତାକୁ ହ୍ରାସ କରି ପାରମ୍ପରିକ କ୍ରେଡିଟ୍ ମୂଲ୍ୟାୟନ ମଡେଲକୁ ପରିବର୍ତ୍ତିତ ଢଙ୍ଗରେ କୃତ୍ରିମ ବୁଦ୍ଧିମତା ପ୍ରବର୍ତ୍ତନ କରିପାରୁଛି, ଫଳରେ ଆର୍ଥିକ ପରିଚାଳନା କ୍ଷେତ୍ରରେ ସୃଷ୍ଟ ଆହ୍ୱାନ ସମାଧାନ ହେବା ସହ ପରିଚାଳନାଗତ ଏବଂ ନିରନ୍ତରତା ଆଧାରିତ ବିକାଶ ସମ୍ଭବ ହୋଇପାରୁଛି। ଭାରତ ଏକ ଡିଜିଟାଲ ସଶକ୍ତ ଅର୍ଥନୀତି ଆଡ଼କୁ ଅଗ୍ରଗତି କରୁଥିବାରୁ କୃତ୍ରିମ ବୁଦ୍ଧିମତା ଆର୍ଥିକ ସମାବେଶୀ କ୍ଷେତ୍ରକୁ ତ୍ୱରାନ୍ୱିତ କରୁଛି। ଏଥିସହ ଆର୍ଥିକ ଇକୋସିଷ୍ଟମକୁ ଅଧିକ ପ୍ରତିକ୍ରିୟାଶୀଳ, ସୁରକ୍ଷିତ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୂପରେଖ ନିର୍ମାଣ କରାଯାଇପାରୁଛି। ଆର୍ଥିକ ସମାବେଶ ହେଉଛି ବିଭିନ୍ନ କ୍ଷେତ୍ରରେ ସେବା ପ୍ରଦାନକୁ ସୁନିଶ୍ଚିତ କରିବା। ମୁଖ୍ୟତଃ ସମାଜର ଦୁର୍ବଳ ବର୍ଗ ଏବଂ ନିମ୍ନ ଆୟକାରୀ ଗୋଷ୍ଠୀ ଏହାର ସୁଫଳ ପାଇପାରୁଛନ୍ତି। ସମୟୋଚିତ, ପର୍ଯ୍ୟାପ୍ତ ଏବଂ ସୁଲଭ ଢଙ୍ଗରେ ସେମାନେ ଋଣ ସୁବିଧା ଉପଲବ୍ଧ କରିପାରୁଛନ୍ତି। ଏହାଦ୍ୱାରା ଦେଶରେ ଡିଜିଟାଲ ପ୍ରଥମ ବାସ୍ତବତାରେ ପରିଣତ ହୋଇଛି। ଗତ ଦଶନ୍ଧି ମଧ୍ୟରେ ଏ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି। ପରିଚୟ ଯାଞ୍ଚଠାରୁ ଆରମ୍ଭ କରି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳ ବିନା ପ୍ରତିବନ୍ଧକରେ ସିଧାସଳଖ ହିତାଧିକାରୀଙ୍କ ପାଖରେ ପହଞ୍ଚିବା ଏହାର ଏକ ଉଦାହରଣ। ଜନଧନ ଆଧାର ମୋବାଇଲ ଜ୍ୟାନ୍ ହେଉଛି ଏକ ସାର୍ବଜନୀନ ବ୍ୟାଙ୍କ ଆକାଉଣ୍ଟ ଯାହା ବାୟୋମେଟ୍ରିକ୍ ପରିଚୟ ଏବଂ ମୋବାଇଲ ନମ୍ଘର ସଂଯୋଗର ଏକ ମୂଳ ସଂସ୍କରଣ। ଏହାର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ନାଗରିକଙ୍କୁ ସ୍ୱତନ୍ତ୍ର ଆର୍ଥିକ ପରିଚୟ ପ୍ରଦାନ କରିବା ସହିତ ରାଜ୍ୟ ସହ ସମନ୍ୱୟ ମାଧ୍ୟମରେ ଏହାର ସୁଫଳ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା। ଗତ ମାର୍ଚ୍ଚ ମାସ ସୁଦ୍ଧା ଦେଶରେ ସୁରକ୍ଷିତ ପ୍ରମାଣୀକରଣ ପାଇଁ 144 କୋଟିରୁ ଅଧିକ ଆଧାର ନମ୍ଘର ସୃଷ୍ଟି କରାଯାଇଛି। ଜନଧନ ଆକାଉଣ୍ଟଗୁଡ଼ିକର ସଂଖ୍ୟା 2015 ମସିହାରେ 14 କୋଟି 71 ଲକ୍ଷ ଥିବାବେଳେ ଗତ ଏପ୍ରିଲ 29 ତାରିଖ ସୁଦ୍ଧା ଏହା 58 କୋଟି 16 ଲକ୍ଷକୁ ବୃଦ୍ଧି ପାଇଛି। ଏଥିସହ ଏହି ସମୟ ସୁଦ୍ଧା ମୋଟ୍ ଜମା ପରିମାଣ 3 ଲକ୍ଷ 2000 କୋଟି ଟଙ୍କାରେ ପହଞ୍ଚିଛି। ବ୍ୟାଙ୍କ

0: ହେବାରୁ ବଞ୍ଚିତ ଲୋକଙ୍କୁ ଆନୁଷ୍ଠାନିକ ଭାବେ ଦେଶର ଅର୍ଥନୀତିରେ ସାମିଲ କରିବାରେ ଏହା ପ୍ରମାଣ କରୁଛି। ସେହିଭଳି ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ୟୁପିଆଇ ମାଧ୍ୟମରେ ଆର୍ଥିକ କାରବାର ଅଧିକ ସହଜ ଓ ସୁଗମ ହୋଇପାରିଛି। ଗତ ମାର୍ଚ୍ଚ ମାସ ସୁଦ୍ଧା 2,264,11,00,000 ୟୁପିଆଇ ମାଧ୍ୟମରେ ପ୍ରାୟ 29,53,00,000 ଟଙ୍କା ଆର୍ଥିକ କାରବାର ହୋଇଛି। ଏହି ପ୍ଲାଟଫର୍ମରେ 691 ବ୍ୟାଙ୍କ ସାମିଲ ହୋଇଛନ୍ତି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଯୋଜନା ଡିବିଟି ମାଧ୍ୟମରେ ସରକାରୀ ସବ୍ସିଡି ଏବଂ କଲ୍ୟାଣକାରୀ ସୁଫଳ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେଉଛି। ଏହି ଯୋଜନା ଅଧୀନରେ ଗତ ଜାନୁଆରୀ ସୁଦ୍ଧା 49,09,000 କୋଟି ଟଙ୍କା ସ୍ଥାନାନ୍ତରିତ ହୋଇଛି। ବ୍ୟାଙ୍କିଙ୍ଗ୍ ଏବଂ ଆର୍ଥିକ ସେବାରେ ଆଞ୍ଚଳିକ ଭାଷା ବ୍ୟବହାର ବୃଦ୍ଧି ଲକ୍ଷ୍ୟ ନେଇ ଗତ ଫେବୃୟାରୀ ମାସରେ ଡିଜିଟାଲ୍ ଇଣ୍ଡିଆ ଭାଷିଣୀ ବିଭାଗ ଏବଂ ଆର୍ବିଆଇ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଦେଶର ସମସ୍ତ 22 ଅନୁସୂଚିତ ଭାରତୀୟ ଭାଷାରେ ବ୍ୟାଙ୍କିଙ୍ଗ୍ ସେବା ପ୍ରଦାନ କରିବା ଏହି ପଦକ୍ଷେପର ମୂଳ ଲକ୍ଷ୍ୟ। ସେହିଭଳି ଆର୍ବିଆଇ ନବସୃଜନକୁ ପ୍ରୋହାହନ ପ୍ରଦାନ କରିବା, ଦକ୍ଷତା ବିକାଶ ଏବଂ ଫିନ୍ଟେକ୍ କ୍ଷେତ୍ରରେ ଉପଭୋକ୍ତାଙ୍କୁ ସୁଫଳ ପ୍ରଦାନ କରିବା ଲକ୍ଷ୍ୟରେ ନିୟାମକ ସ୍ୟାଣ୍ଡବକ୍ସ ଆର୍ଏସ୍ ବ୍ୟବସ୍ଥା ପ୍ରଚଳନ କରିଛି। ଗତବର୍ଷ ଅକ୍ଟୋବର ମାସରେ ଘୋଷିତ ହୋଇଥିବା ମିଶନ ଡିଜିଟାଲ ଶ୍ରମ ସେତୁ ହେଉଛି କୃତ୍ରିମ ବୁଦ୍ଧିମତା ଚାଳିତ ଏକ ବ୍ୟବସ୍ଥା, ଯାହାକି ଅଣସଂଗଠିତ କ୍ଷେତ୍ରର କର୍ମଚାରୀଙ୍କୁ ସହଯୋଗ ପ୍ରଦାନ କରିବା ପାଇଁ ଉପଯୋଗୀ ସାବ୍ୟସ୍ତ ହେଉଛି। ଏଥିସହ ବୀମା, ପେନ୍ସନ ଏବଂ ପୁଞ୍ଜି ବିନିଯୋଗ କ୍ଷେତ୍ରକୁ କୃତ୍ରିମ ବୁଦ୍ଧିମତା ଆଧାରିତ ଇକୋସିଷ୍ଟମ ଅଧିକ ସହଜ ଏବଂ ସୁଗମ କରିପାରିଛି। 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବା ଦିଗରେ କୃତ୍ରିମ ବୁଦ୍ଧିମତା ନେତୃତ୍ୱାଧୀନ ଆର୍ଥିକ ସମାବେଶୀ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଜୟପୁର। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣମାନେ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ନେଇଛୁ ନାରୀ ନୁହେଁ ତୁ ନାରାୟଣୀ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି କୁମାର ବାପି। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ସ୍ୱରୂପ ନାୟକ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ବାହୁଡ଼ିବେ ମୋ ଜଗା କାଳିଆ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ରତିକାନ୍ତ ଶତପଥୀ, ବିଜୟ ମଲ୍ଲଙ୍କ ଗୀତ, ସଙ୍ଗୀତ ମଳୟ ମିଶ୍ର।

0: କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, ସତ୍ୟଜିତ ଏବଂ ଅସୀମାଙ୍କ କଣ୍ଠରେ। ଗୀତ ରଚନା ଡକ୍ଟର ନିର୍ମଳ ନାୟକ, ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର, ଚଳଚ୍ଚିତ୍ର କିଛି ଖଟା କିଛି ମିଠା।
1: धागिने धागिने धा धागिने धागिने धा धागिने ता धागिने ता।

0: ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଶ୍ରୋତାଙ୍କୁ ଏଠି କହି ରଖୁଛୁ, ଆପଣମାନେ ପୁଣି ଥରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଆଜି ରାତି 8ଟାରେ ଆକାଶବାଣୀ ଜୟପୁର। ସମୟ ରାତି 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ। ରାତି 7:25 ଶୁଣିବେ ଜିଲ୍ଲା ହଲଚାଲ। ପରେ ରାତି 7:30 ଶୁଣିବେ କୃଷିଭିତ୍ତିକ କାର୍ଯ୍ୟକ୍ରମ ବନାନୀ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ଗୁରୁଦିବସ ପାଳନ ଅବସରରେ ଆସନ୍ତାକାଲି ନୂଆଦିଲ୍ଲୀଠାରେ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ନ୍ୟାୟିକ ଅଧିକାରୀଙ୍କ ଅବସର ବୟସ ସୀମା 62 ବୃଦ୍ଧି କରିବା ନେଇ 7 ରାଜ୍ୟକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ହୀରା ଶିଳ୍ପ କ୍ଷେତ୍ରରେ ଭାରତ ଏବଂ ବେଲଜିୟମର ପାରସ୍କରିକ ସହଯୋଗ ଉପରେ ଆଲୋକପାତ କଲେ ବେଲଜିୟମ ପ୍ରଧାନମନ୍ତ୍ରୀ। ନିଶାବର୍ଜନ ସହ ଦେଶ ବିକାଶରେ ଯୋଗଦାନ କରିବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଲେ ଉପରାଷ୍ଟ୍ରପତି। ଏବଂ ଚାଇନା ମାଷ୍ଟର୍ସ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ମିଳିତ ପୁରୁଷ ବର୍ଗ ସେମିଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହେଲେ ଭାରତୀୟ ଯୋଡ଼ି। ଦେଶବ୍ୟାପୀ ଆସନ୍ତାକାଲି ଗୁରୁଦିବସ ପାଳନ କରାଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆସନ୍ତାକାଲି ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୋଟ 82 ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ। ଏଥିରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ଶିକ୍ଷକ ଏମ୍ଡି ଜାଫର ଆଲମ ଏବଂ ଜଗତସିଂହପୁର ଆଳିପିଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପଦରାଜ ଉମାକାନ୍ତ ନାୟକ ସମ୍ମାନିତ ହେବେ। ରାଜ୍ୟରେ ଉତ୍ସର୍ଗୀକୃତ ଶିକ୍ଷାଦାନ ପାଇଁ ପ୍ରତ୍ୟେକ ବିଦ୍ୟାଳୟରେ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏନ୍ ତିରୁମାଲା ନାୟକ ନିର୍ଦ୍ଦେଶ ଦେଇଛନ୍ତି। ନ୍ୟାୟିକ ଅଧିକାରୀମାନଙ୍କର ଅବସର ବୟସ ସୀମା 60-62 ବୃଦ୍ଧି କରିବା ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀ ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠ 7 ରାଜ୍ୟ ପାଇଁ ଏହି ରାୟ ପ୍ରଦାନ କରିଛନ୍ତି। ଛତିଶଗଡ଼, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ସିକ୍କିମ୍, ତାମିଲନାଡୁ ଓ ପଶ୍ଚିମବଙ୍ଗ ସରକାର ସେବା ଆଇନ ପରିବର୍ତ୍ତନ କରି ଏହି ଅବସର ବୟସ 62 ବୃଦ୍ଧିକୁ କାର୍ଯ୍ୟକାରୀ କରିବା ନିମନ୍ତେ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସମ୍ପୃକ୍ତ ହାଇକୋର୍ଟ ସେମାନଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନ ରିପୋର୍ଟ ପ୍ରସ୍ତୁତି ଆଧାରରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇପାରିବ। ଗତ 31 ସୁଦ୍ଧା ଅବସର ଗ୍ରହଣ କରିଥିବା ନ୍ୟାୟିକ ଅଧିକାରୀଙ୍କ କ୍ଷେତ୍ରରେ କାର୍ଯ୍ୟରେ ପୁନଃ ଯୋଗଦେବା ନେଇ ରାୟରେ ଉଲ୍ଲେଖ କରାଯାଇଛି। ତେବେ ସମ୍ପୃକ୍ତ ଅଧିକାରୀ କୌଣସି ସରକାରୀ ଲାଭଜନକ ପଦପଦବୀରେ ସମ୍ପୃକ୍ତ ନଥିବେ। ସମ୍ପୃକ୍ତ ରାଜ୍ୟ ସରକାରଗୁଡ଼ିକୁ ସୁପ୍ରିମକୋର୍ଟ ଏଥିପାଇଁ 2 ସମୟ ପ୍ରଦାନ କରିଛନ୍ତି। ଏଥିସହ କୋର୍ଟରେ ଏକ ନିର୍ଦ୍ଦେଶ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ହାଇକୋର୍ଟଗୁଡ଼ିକରେ ବିଚାରପତିଙ୍କ ଅଭାବ ଏବଂ ମଞ୍ଜୁରୀପ୍ରାପ୍ତ ପଦବୀ ତଥା କାର୍ଯ୍ୟଭାର ମଧ୍ୟରେ ରହୁଥିବା ବ୍ୟବଧାନକୁ ଦୃଷ୍ଟିରେ ରଖି ସର୍ବୋଚ୍ଚ ଅଦାଲତ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀରେ ଶ୍ରୀରାମ ବାଣିଜ୍ୟ କଲେଜ ଏସ୍ଆର୍ସିସିର ଶତବାର୍ଷିକ ସମାରୋହରେ ଯୋଗଦେବା ସହ ସମାବେଶକୁ ସମ୍ବୋଧନ କରିବେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଏହି କଲେଜ ଦେଶର ଉଚ୍ଚଶିକ୍ଷାର ପ୍ରମୁଖ ପ୍ରତିଷ୍ଠାନ ମଧ୍ୟରେ ଅନ୍ୟତମ। ବାଣିଜ୍ୟ, ଅର୍ଥନୀତି ତଥା ପରିଚାଳନା କ୍ଷେତ୍ରରେ ଶିକ୍ଷା ପ୍ରଦାନରେ ଏହା ଏକ ମାନ୍ୟତାପ୍ରାପ୍ତ ଶିକ୍ଷା ପ୍ରତିଷ୍ଠାନ। 1926 ପ୍ରଖ୍ୟାତ ଶିଳ୍ପପତି ତଥା ସମାଜସେବୀ ସାର୍ ଶ୍ରୀରାମଙ୍କ ଦ୍ୱାରା ଏହି କଲେଜ ପ୍ରତିଷ୍ଠିତ ହୋଇଥିଲା। ଶତାବ୍ଦୀ ଧରି ଏହି ପ୍ରତିଷ୍ଠାନରୁ ଶିକ୍ଷାପ୍ରାପ୍ତ ବହୁ ବିଦ୍ୱାନ, ବୃତ୍ତିଧାରୀ, ପ୍ରଶାସକ, ଉଦ୍ୟୋଗୀ, ନୀତି ନିର୍ଦ୍ଧାରକ ଏବଂ ରାଷ୍ଟ୍ର ନିର୍ମାତା ସମାଜକୁ ମାର୍ଗଦର୍ଶନ କରିଛନ୍ତି। ମହାକାଶ କ୍ଷେତ୍ରରେ ଭାରତ ଫ୍ରାନ୍ସ ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ମହାକାଶ ବିଭାଗ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଆଜି ଫ୍ରାନ୍ସ ପ୍ରତିପକ୍ଷ ପ୍ରଫେସର ଫିଲିପ୍ ବ୍ୟାପ୍ଟିଷ୍ଟ ସହ ଆଲୋଚନା କରିଛନ୍ତି। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଏହି ଆଲୋଚନାରେ ଆଧୁନିକ ମହାକାଶ ପ୍ରଯୁକ୍ତି ବିଦ୍ୟା, ମହାକାଶ କ୍ଷେତ୍ରକୁ ମାନବ ଉଡ଼ାଣ ତଥା ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଉଭୟ ଦେଶର ସଂସ୍ଥା ଏବଂ ଉଦ୍ୟୋଗ କ୍ଷେତ୍ର ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ମତ ବିନିମୟ ହୋଇଛି।

ସେଠାରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ମହାକାଶ ସମ୍ମିଳନୀରେ ଭାରତର ଅଂଶଗ୍ରହଣ ଏବଂ ବେଙ୍ଗାଲୁରୁ ମହାକାଶ ଏକ୍ସପୋରେ ଫ୍ରାନ୍ସର ଅଂଶଗ୍ରହଣ ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ଫ୍ରାନ୍ସର ମହାକାଶ ବିଭାଗ ମନ୍ତ୍ରୀ ପ୍ରଫେସର ବ୍ୟାପ୍ଟିଷ୍ଟ ଚଳିତ ମାସ ଶେଷ ଆଡ଼କୁ ଭାରତ ଗସ୍ତରେ ଆସିବାର କାର୍ଯ୍ୟସୂଚୀ ରହିଛି। ବେଙ୍ଗାଲୁରୁ ମହାକାଶ ଏକ୍ସପୋ ଆସନ୍ତା 7-9 ପର୍ଯ୍ୟନ୍ତ ଏବଂ ପ୍ୟାରିସ୍ ଆନ୍ତର୍ଜାତିକ ମହାକାଶ ସମ୍ମିଳନୀ ଆସନ୍ତା 9 ଆରମ୍ଭ ହେବା ନେଇ ସ୍ଥିର ହୋଇଥିବା ଜଣାପଡ଼ିଛି। ନୂଆଦିଲ୍ଲୀରେ ତିନିଦିନିଆ ବ୍ରିକ୍ସ ମୁଖ୍ୟ ବିଚାରପତିଙ୍କ ବୈଠକ ଆଜିଠାରୁ ଆରମ୍ଭ ହୋଇଛି। ଭାରତର ପ୍ରଧାନ ବିଚାରପତିଙ୍କ ସମେତ

ପର୍ଯ୍ୟନ୍ତ ରୁଷ, ଚୀନ, ସଂଯୁକ୍ତ ଆରବ ଏମିରେଟ୍ସ, ଦକ୍ଷିଣ ଆଫ୍ରିକା, ଇରାନ୍ ଓ ଉଜ୍ବେକିସ୍ତାନ ସମେତ ବିଭିନ୍ନ ଦେଶର ନ୍ୟାୟିକ ପ୍ରତିନିଧିମଣ୍ଡଳୀର ମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ମତ ବିନିମୟ କରିଛନ୍ତି। ସଦସ୍ୟ ତଥା ଅଂଶୀଦାର ରାଷ୍ଟ୍ରଗୁଡ଼ିକ ମଧ୍ୟରେ ନ୍ୟାୟିକ ସହଯୋଗକୁ ସୁଦୃଢ଼ କରିବା, ଦକ୍ଷତା ବୃଦ୍ଧି, ଉନ୍ନତ ପ୍ରଯୁକ୍ତି ବିଦ୍ୟା ଉପଯୋଗ, ତ୍ୱରିତ ନ୍ୟାୟ ପ୍ରକ୍ରିୟା ଏବଂ ବିଭିନ୍ନ ଦେଶର ସର୍ବୋତ୍ତମ ଆଇନଗତ ପଦକ୍ଷେପଗୁଡ଼ିକ ଉପରେ ଆଲୋଚନା କରାଯାଉଛି। ହୀରାଶିଳ୍ପ କ୍ଷେତ୍ରରେ ଭାରତ ଏବଂ ବେଲ୍ଜିୟମ୍ର ପାରସ୍କରିକ ସହଯୋଗ ଉପରେ ବେଲ୍ଜିୟମ୍ ପ୍ରଧାନମନ୍ତ୍ରୀ ବାର୍ଟ ଡେ ୱେଭର୍ ଆଲୋକପାତ କରିଛନ୍ତି। ମୁମ୍ବାଇରେ ଭାରତ ଡାଇମଣ୍ଡ ବୋର୍ସ ଆଲୋଚନା ଅଧିବେଶନକୁ ସମ୍ବୋଧନ କରି ଶ୍ରୀ ୱେଭର୍ କହିଛନ୍ତି, ଏହି ସହଭାଗିତା ପାରସ୍କରିକ ବିଶ୍ୱାସ, ସ୍ୱଚ୍ଛତା ଏବଂ ସହଯୋଗ ଉପରେ ପର୍ଯ୍ୟବେସିତ। ମୁମ୍ବାଇ ଏବଂ ଆଣ୍ଟୋୱେର୍ଫ ବିଶ୍ୱର ହୀରା ରାଜଧାନୀ ଭାବେ ପରିଚିତ ବୋଲି ଶ୍ରୀ ୱେଭର୍ ବର୍ଣ୍ଣନା କରିଛନ୍ତି। ଏ କ୍ଷେତ୍ରରେ ଭାରତକୁ ବିଶ୍ୱସ୍ତରରେ ଏକ କର୍ମଶାଳା ଏବଂ ଆଣ୍ଟୋୱେର୍ଫକୁ ସଂଯୋଗକାରୀ ଅଞ୍ଚଳ ଭାବେ ସେ ଅଭିହିତ କରିଛନ୍ତି। ମୁମ୍ବାଇରେ ସ୍ଥାପିତ ନୂତନ ଏଚ୍ଆର୍ଡି ଆଣ୍ଟୋୱେର୍ଫ କାର୍ଯ୍ୟାଳୟ ଦୁଇ ରାଷ୍ଟ୍ର ମଧ୍ୟରେ ହୀରା ବାଣିଜ୍ୟ କ୍ଷେତ୍ରକୁ ଅଧିକ ସଶକ୍ତ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ବିଭିନ୍ନ କ୍ଷେତ୍ରରେ ବ୍ୟବସାୟକୁ ଅଧିକ ତ୍ୱରାନ୍ୱିତ କରିବ। ସମାବେଶକୁ ସମ୍ବୋଧନ କରି ରତ୍ନ ଏବଂ ଅଳଙ୍କାର ରପ୍ତାନୀ ପ୍ରୋହାହନ ପରିଷଦର ଅଧ୍ୟକ୍ଷ କିରିଟ୍ ବଂଶାଲୀ କହିଛନ୍ତି, ଗତ ଆର୍ଥିକ ବର୍ଷରେ ଦୁଇ ଦେଶ ମଧ୍ୟରେ ରତ୍ନ ଓ ଅଳଙ୍କାର କ୍ଷେତ୍ରରେ ବାଣିଜ୍ୟ କାରବାର 3.5 ବିଲିୟନ୍ ଡଲାରରେ ପହଞ୍ଚିଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ନିଶା ବର୍ଜନ ଏବଂ ଦେଶ ବିକାଶରେ ଯୋଗଦାନ କରିବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି। ଚଣ୍ଡୀଗଡ଼ର ପଞ୍ଜାବ ବିଶ୍ୱବିଦ୍ୟାଳୟ ପରିସରରେ ଥିବା କେନ୍ଦ୍ରୀୟ ଉପକରଣ ପ୍ରୟୋଗଶାଳାର ଅତ୍ୟାଧୁନିକ ଗବେଷଣାତ୍ମକ ଉପକରଣ ବ୍ୟବସ୍ଥାର ଉଦ୍ଘାଟନ କରିବା ଅବସରରେ ଉପରାଷ୍ଟ୍ରପତି ଏହା କହିଛନ୍ତି। ସେ କହିଛନ୍ତି, ପ୍ରତିଷ୍ଠାନ ପରିସରର ସୁରକ୍ଷା ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ପ୍ରାଥମିକତା ହେବା ଉଚିତ। ବିଶ୍ୱବିଦ୍ୟାଳୟର 143 ବର୍ଷର ଗୌରବଯାତ୍ରା ଉପରେ ଆଲୋକପାତ କରି ଉପରାଷ୍ଟ୍ରପତି କହିଛନ୍ତି, 80% କେନ୍ଦ୍ରୀୟ ପାଣ୍ଠି ଦ୍ୱାରା ଏହା ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରି ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟ କରୁଛି। ଆଜି ଉଦ୍ଘାଟିତ ହୋଇଥିବା ବ୍ୟବସ୍ଥାଗୁଡ଼ିକ ଜୀବ, ରସାୟନ ପଦାର୍ଥ, ବୈଷୟିକ ତଥା ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକରେ ଗବେଷଣା ଦକ୍ଷତାକୁ ଅଧିକ ବ୍ୟାପକ କରିବ ବୋଲି ଉପରାଷ୍ଟ୍ରପତି ଆଶା ବ୍ୟକ୍ତ କରିଛନ୍ତି। ଏହି ଅବସରରେ ଶ୍ରୀ ରାଧାକ୍ରିଷ୍ଣନ୍ ବିଶ୍ୱବିଦ୍ୟାଳୟର ପ୍ରଯୁକ୍ତି ବିଦ୍ୟା ନବସୃଜନ ପ୍ଲାଟଫର୍ମର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଶାରୀରିକ ସୁସ୍ଥତା, କ୍ରୀଡ଼ା ଓ ବିଭିନ୍ନ ବର୍ଗର ଅଂଶଗ୍ରହଣ ମାଧ୍ୟମରେ ସ୍ୱାସ୍ଥ୍ୟ ଓ ନିଶାମୁକ୍ତ ଯୁବବର୍ଗଙ୍କୁ ପ୍ରୋହାହିତ କରିବା ଲକ୍ଷ୍ୟ ନେଇ ଆସନ୍ତା ରବିବାର ଦିନ ସୁରଟଠାରେ ଫିଟ୍ ଇଣ୍ଡିଆ ସଣ୍ଡେଜନ୍ ସାଇକେଲ କାର୍ଯ୍ୟକ୍ରମର 99ତମ ସଂସ୍କରଣ ଆୟୋଜିତ ହେବ। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ସଣ୍ଡେଜନ୍ ସାଇକେଲ କାର୍ଯ୍ୟକ୍ରମ ସହ ଅନ୍ୟାନ୍ୟ ଶାରୀରିକ ସୁସ୍ଥତା କାର୍ଯ୍ୟକ୍ରମର ନେତୃତ୍ୱ ନେବେ। ଫିଟ୍ ଇଣ୍ଡିଆ ମାଧ୍ୟମରେ ସ୍ୱାସ୍ଥ୍ୟ, ବିଶ୍ୱସନୀୟତା ଓ ଶୃଙ୍ଖଳାରେ ଏକ ନୂତନ ପିଢ଼ି ସୃଷ୍ଟି କରିବ, ଯାହା ବିକଶିତ ଭାରତର ପ୍ରତିବଦ୍ଧତାକୁ ପୂରଣ କରିପାରିବ। ଏହି ସଂସ୍କରଣର ବାର୍ତ୍ତା ରହିଛି, ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବବର୍ଗ। ଜମ୍ମୁ କାଶ୍ମୀରର ବଡ଼ଗାମ୍ ଜିଲ୍ଲା ଅନ୍ତର୍ଗତ ଅସ୍ଦରଗଲି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଶ୍ରୀନଗରସ୍ଥିତ ଚିନ୍ନାର କର୍ପସ୍ ଜଣେ ମୁଖପାତ୍ର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଆତଙ୍କବାଦୀର ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ସେଠାରେ ମିଳିତ ଅଭିଯାନ ଆରମ୍ଭ କରାଯାଇଥିଲା। ଏଥିରେ ଭାରତୀୟ ସେନା, ଜମ୍ମୁ କାଶ୍ମୀର ପୁଲିସ୍ ଏବଂ ସିଆର୍ପିଏଫ୍ ସାମିଲ ହୋଇଥିଲେ। ଚାଇନା ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ସେମିଫାଇନାଲ୍ ପର୍ଯ୍ୟାୟକୁ ଭାରତୀୟ ପୁରୁଷ ଯୋଡ଼ି ଉନ୍ନୀତ ହୋଇଛନ୍ତି। ଆଜି ଖେଳାଯାଇଥିବା ମ୍ୟାଚ୍ରେ ସାତ୍ୱିକ ସାଇରାଜ ରାଙ୍କି ରେଡ୍ଡି ଏବଂ ଚିରାଗ ସେଟ୍ଟିଙ୍କ ଯୋଡ଼ି ଡେନମାର୍କର ଖେଳାଳିଙ୍କୁ ସିଧାସଳଖ 21-13, 16-21 ଏବଂ 21-18 ସେଟ୍ରେ ପରାସ୍ତ କରିଛନ୍ତି। ଟି20 ମହିଳା ଏସୀୟ କପ୍ କ୍ରିକେଟ୍ ପ୍ରତିଯୋଗିତାରେ ଗ୍ରୁପ୍ ବି ପର୍ଯ୍ୟାୟ ମ୍ୟାଚ୍ରେ ଆଜି ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଇଣ୍ଡୋନେସିଆ ମଧ୍ୟରେ ମୁକାବିଲା ହେବ। ସଂଯୁକ୍ତ ଆରବ ଏମିରେଟ୍ସର ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍ଠାରେ ଭାରତୀୟ ସମୟ ରାତି 8:00 ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ ଭାରତ ହଂକଂକୁ 137 ରନ୍ରେ ପରାସ୍ତ କରିଛି। ଆସନ୍ତାକାଲି ଭାରତ ପାକିସ୍ତାନ ମଧ୍ୟରେ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଅନୁଷ୍ଠିତ ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଗୁରୁଦିବସ ପାଳନ ଅବସରରେ ଆସନ୍ତାକାଲି ନୂଆଦିଲ୍ଲୀଠାରେ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ନ୍ୟାୟିକ ଅଧିକାରୀଙ୍କ ଅବସର ବୟସ ସୀମା 62କୁ ବୃଦ୍ଧି କରିବା ନେଇ 7ଟି ରାଜ୍ୟକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ହୀରାଶିଳ୍ପ କ୍ଷେତ୍ରରେ ଭାରତ ଏବଂ ବେଲ୍ଜିୟମ୍ର ପାରସ୍କରିକ ସହଯୋଗ ଉପରେ ଆଲୋକପାତ କଲେ ବେଲ୍ଜିୟମ୍ ପ୍ରଧାନମନ୍ତ୍ରୀ। ନିଶାବର୍ଜନ ସହ ଦେଶ ବିକାଶରେ ଯୋଗଦାନ କରିବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଲେ ଉପରାଷ୍ଟ୍ରପତି। ଏବଂ ଚାଇନା ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ମିଳିତ ପୁରୁଷ ବର୍ଗ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେଲେ।

0: ଅନେକ ଥର ଶୁଣିଛି ସେ ସ୍ୱର, ସେ ସ୍ୱର ସଂସାର, ସେ ସ୍ୱର ସମ୍ବେଦନର, ପୁଣି କେବେ କେମିତି ସମ୍ମୋହନର। ହେ କୃଷ୍ଣ କହ୍ନି, କେତେ ଆଉ ଦୁଃଖ ଦବ ପ୍ରଭୁ, ଏ ଯନ୍ତ୍ରଣାର କାରାଗାରରୁ କେବେ ମୁକ୍ତି ଦବ। ଗୋଟେ ଭଉଣୀ ତାର ପ୍ରତିଶ୍ରୁତି ପାଇଁ ସାତଟି ସନ୍ତାନକୁ ହରାଇ ମାତୃତ୍ୱର ଅନ୍ତର୍ଦାହରେ ଜର୍ଜରିତ ନିଷ୍ପେଷିତ, ଏ କରୁଣ ଆତ୍ମଚିତ୍କାର ତମ କାନକୁ କଣ ଶୁଭ ନାହିଁ କେଶବ?
1: ହଁ ଶ୍ରୋତା ବନ୍ଧୁ, ସେଇ ପ୍ରତିଶ୍ରୁତିରେ ବଞ୍ଚିଛି ଏ ଜୀବନ, ଦେଇଛି ଯାତନା, ପାଇଛି ଆତ୍ମୀୟତା। କଂସର ବନ୍ଦିଶାଳା ଆଉ ଦେବକୀଙ୍କର ନୀରବ ଯନ୍ତ୍ରଣା ସବୁ ଯେମିତି ବିଲୀନ ହେଇଯାଇଛି ଯମୁନାର ଉଜ୍ଜଳି ନଈରେ, ଆଲୋକିତ ହେଇଛି ଗୋପପୁର, ଫେରି ଆସିଛନ୍ତି ବସୁଦେବ ଅନେକ ଆଶା ଓ ଆଶ୍ୱାସନାକୁ ନେଇ। ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି, ପାଲଟି ଯାଇଛି ଇତିହାସ, ଉଡ଼ିଛି ବିଜୟର ଧ୍ୱଜା, ଅବତାରୀ ପୁରୁଷ ଶ୍ରୀକୃଷ୍ଣଙ୍କର ଧରାବତରଣରେ ହସି ଉଠିଛି ସମଗ୍ର ପୃଥିବୀ, ଆଉ ଘୁଞ୍ଚି ଯାଇଛି ଦୁଃଖର।

0: ଗଛର ସମ୍ପର୍କ ଆମ ମାନଙ୍କ ସହିତ ସେମିତି ଗଛର ସମ୍ପର୍କ। ଗଛ ହେଉଛି ପରା ଆମ ଜୀବନ। ଆପଣ ଜାଣି ଖୁସି ହେବେ ସମଗ୍ର ଭାରତ ବର୍ଷରେ ବନ ଖଣ୍ଡର ଯୋଉ ଅନୁପାତ ରହିଛି ତା ପ୍ରାୟ ଶତକଡା 33%। ବଡ ସୁଖର କଥା ଆମ ଓଡ଼ିଶାରେ ବନ ଖଣ୍ଡର ଅନୁପାତ ଶତକଡା 33%ରୁ ଅଧିକ। ଏପରି କିଛି ଅଞ୍ଚଳ ଅଛି ଯେଉଁଠାରେ କି ଜଙ୍ଗଲର ପରିମାଣ ତାର ଘନତ୍ୱ ଏବଂ ବୃକ୍ଷ ରାଜିର ବିବିଧତା ଅତ୍ୟନ୍ତ ଦୁର୍ଲଭ। ଏହାର ଶ୍ରେୟ ଆମେ ଦେଇପାରିବା ତିନୋଟି ବର୍ଗର ବ୍ୟକ୍ତିମାନଙ୍କୁ। ପ୍ରଥମରେ ତ ନିଶ୍ଚିତ ଭାବରେ ଓଡ଼ିଶା ସରକାରଙ୍କର ବନ ବିଭାଗରେ କାର୍ଯ୍ୟରତ ହଜାର ହଜାର ଅଧିକାରୀ କର୍ମଚାରୀ ଏମାନଙ୍କର ନିଷ୍ଠାପର କର୍ତ୍ତବ୍ୟ ବୋଧ। ଦ୍ୱିତୀୟରେ ହେଉଛନ୍ତି ଯେଉଁମାନେ ବନ ସୁରକ୍ଷା ସମିତିରେ ଅଛନ୍ତି ବା ଇକୋ ଡେଭଲପମେଣ୍ଟ କମିଟି ବା ପରିବେଶ ସୁରକ୍ଷା ପାଇଁ ଯେଉଁମାନେ ଅହରହ କାର୍ଯ୍ୟରତ ଅଛନ୍ତି ସେହି ସ୍ୱୟଂ ସହାୟକ ଗୋଷ୍ଠୀ। ତୃତୀୟରେ ଆପଣମାନେ ଅର୍ଥାତ୍ ସାଧାରଣ ଜନତା। ଜନସାଧାରଣଙ୍କ ବିନା କୌଣସି ସରକାରୀ କାର୍ଯ୍ୟ କେବେ ହେଲେ ମଧ୍ୟ ସଫଳ ହେଇପାରିବ ନାହିଁ। କିନ୍ତୁ ଅନେକ ସମୟରେ ଲୋକଙ୍କ ମନରେ ପ୍ରଶ୍ନ ଉଠେ ଏହି ବନଭୂମିକୁ ରକ୍ଷା କରିବାରେ ବନାଞ୍ଚଳକୁ ପରିବ୍ୟାପ୍ତ କରିବା କ୍ଷେତ୍ରରେ ଏପରିକି ବନ ବିଭାଗର ଯେଉଁ କାର୍ଯ୍ୟକ୍ରମ ସବୁ ରହିଛି ତା ମଧ୍ୟରୁ ବନୀକରଣ ହେଲା ଅନ୍ୟତମ। ଖାଲି ବନୀକରଣ କରିଦେଲେ ତ ହବନି, ବନୀକରଣ କରିବା ସହିତ ତାର ପରବର୍ତ୍ତୀ ଯତ୍ନ ନିହାତି ଆବଶ୍ୟକ। ଶ୍ରୋତା ବନ୍ଧୁ, ଏହି ପରିପ୍ରେକ୍ଷୀରେ ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ବିଶେଷ ଆଲୋଚନା। ଆଲୋଚନାର ବିଷୟ ହେଉଛି ବନୀକରଣ ଓ ତାର ପରବର୍ତ୍ତୀ ଯତ୍ନ। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଅବସରପ୍ରାପ୍ତ ମୁଖ୍ୟ ବନ ସଂରକ୍ଷକ ପ୍ରଦୀପ୍ତ କୁମାର ମହାପାତ୍ର। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ନିହାରପାଳା ପଟ୍ଟନାୟକ। ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର ବନାନୀ କାର୍ଯ୍ୟକ୍ରମକୁ।
1: ସମସ୍ତ ଶ୍ରୋତା ବନ୍ଧୁଙ୍କୁ ନମସ୍କାର।
0: ସାର୍, ଆମେ ତ ଆଲୋଚନା କରିବା ବନୀକରଣ ଓ ତାର ପରବର୍ତ୍ତୀ ଯତ୍ନ, ହେଲେ ପ୍ରଥମେ କୁହନ୍ତୁ ଆପଣ ବନୀକରଣ କଣ, ବନୀକରଣର ଯଥାର୍ଥତା କଣ ରହିଛି?
1: ସାଧାରଣତଃ ଆମେ ବନୀକରଣ କହିଲେ ବୃକ୍ଷରୋପଣକୁ ବୁଝାଏ।
0: ଆଜ୍ଞା,
1: ଆମର ବହୁତ ଜଙ୍ଗଲ କ୍ଷୟ ହେଇଯାଇଛି।
0: ଆଜ୍ଞା,
1: କାରଣ ସ୍ୱାଧୀନତା ପରବର୍ତ୍ତୀ ସମୟରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ନେଇ ଜଙ୍ଗଲ ନଷ୍ଟ ହେଇଯାଇଛି, ତେଣୁ ସେ ସବୁକୁ ଆମେ ପୂରଣ କରିବା ପାଇଁକା ବନୀକରଣ ନିହାତି ଆବଶ୍ୟକତା ଅଛି। କାରଣ ଆମର ଲୋକମାନଙ୍କର ଚାହିଦା, ଫରେଷ୍ଟ ର ମେଟେରିଆଲ ଯୋଉ ଇଣ୍ଡଷ୍ଟ୍ରି ଅଛି ତାର ଚାହିଦା ମେଣ୍ଟେଇବା ପାଇଁକା ବର୍ତ୍ତମାନ ଗୋଟେ ଆମ ପାଇଁ ଆହ୍ୱାନ ହେଇଛି କ'ଣ ନା ଜଳବାୟୁ ପରିବର୍ତ୍ତନ ଏବଂ ଉତ୍ତପ୍ତିକରଣ।
0: ଆଜ୍ଞା,
1: ତାକୁ କାଉଣ୍ଟର କରିବା ପାଇଁକା ଆମର ବନୀକରଣ ନିହାତି ଆବଶ୍ୟକତା ଅଛି।
0: ସାର୍, ବନୀକରଣ କେଉଁ କେଉଁ ଜାଗାରେ କରିବା ଉଚିତ?
1: ବନୀକରଣ ବିଭିନ୍ନ ଜାଗାରେ କରାଯାଉଅଛି। ପ୍ରାକୃତିକ ଜଙ୍ଗଲରେ କରାଯାଉଛି, ଯୋଉ ଜଙ୍ଗଲ ଉଜୁଡି ଯାଇଛି ସେଠାରେ ମଧ୍ୟ କରାଯାଉଛି, କିଛି ଅବ୍ୟବହୃତ ଜମି ରହିଛି ସେ ରାଜସ୍ୱ ବିଭାଗର ହଉ ସେ ବନ ବିଭାଗର ଯାହାର ବି ହଉ ସେଠାରେ ମଧ୍ୟ ବନୀକରଣ କରାଯାଉଛି। ପଥପ୍ରାନ୍ତ ବନୀକରଣ କରାଯାଉଛି, ଇଣ୍ଡଷ୍ଟ୍ରି ମାନେ ତାଙ୍କର ନିଜର ର ମେଟେରିଆଲ ଚାହିଦା ମେଣ୍ଟେଇବା ପାଇଁ ବନୀକରଣ କରୁଛନ୍ତି, ରିସର୍ଚ୍ଚ ପାଇଁକା ବନୀକରଣ କରାଯାଉଛି, ଏବେ ନୂତନ ଭାବେ ସହରାଞ୍ଚଳ ବନୀକରଣ କରାଯାଉଛି।
0: ବନୀକରଣ କରିବା ପୂର୍ବରୁ କିଛି ଯୋଜନା ବା ଚିଠା କି ତାଲିକା ପ୍ରସ୍ତୁତ କରାଯାଇଥାଏ କି?
1: ନିଶ୍ଚିତ ଭାବରେ, ଏଇଟା ଗୋଟେ ଯୋଜନାବଦ୍ଧ କାମ। କାରଣ ବନୀକରଣ କୋଉ ମାସେ କରାଯାଏ? ଜୁଲାଇ ମାସେ କରାଯାଏ।
0: ବନ ମହୋତ୍ସବ ବନୀକରଣ
1: କରାଯାଏ ଜୁଲାଇ ମାସେ କରାଯାଏ। ଆମେ କୋଉଠି ବନୀକରଣ କରିବା ସେ ଜାଗାକୁ ଆମେ ସିଲେକ୍ସନ କରିବା, ସେ ଜାଗା ସୁଇଟେବୁଲ କୁ ନାହିଁ ତାକୁ ଦେଖିବା ଏବଂ ତାକୁ ମାପଚୁପ କରିବା ଏବଂ ସେ ଅନୁଯାୟୀ ଯାହା ଯାହା ଆବଶ୍ୟକତା ଫଣ୍ଡ କରିବା ତାକୁ ଠିକ କରିବା ଏବଂ ସେହି ଅନୁଯାୟୀ କ'ଣ କ'ଣ ସେଠି ଆମେ ଚାରା କାନା ସେଠି ଲୋକଙ୍କୁ ସଚେତନ କରିବା ଏବଂ ସେଠି କୋଉ କୋଉ ଚାରା ଆମେ ରୋପଣ କରିବା ଲୋକଙ୍କ ସହିତ ଆମେ ଆଲୋଚନା କରି ସେ ବିଷୟରେ ନର୍ସରୀ ଠିକ କରିବା। ନର୍ସରୀ କାମ ଆମେ ନଭେମ୍ବର ଡିସେମ୍ବରରୁ ଆରମ୍ଭ କରିଦେବା ଉଚିତ। ଜାନୁଆରୀ ବେଳକୁ ଆମେ ପଲିପଟ ସିଡ୍ଲିଂ ଏବଂ ତାକୁ ସୁଭରଣ କରି ତା ଦେହରେ ମଞ୍ଜି ଦେଇକରି ଚାରା କରିବା ଉଚିତ। ଫେବୃଆରୀ ସୁଦ୍ଧା ସେ ଜାଗାରେ କୋଉ କୋଉ ଗଛ, ଯଦି ଆମେ କମ୍ ସ୍ପେସିଂ ବାଲା ଗଛ ନଉଛେ 2 ମିଟର 2 ମିଟରରେ କିମ୍ବା ଯଦି ଅଧିକା ସ୍ପେସିଂ ବାଲା ଗଛ ନଉଛେ, କାରଣ ଯୋଉଠି କ୍ରାଉନ୍ ବଡ଼ ଯାହାର ଡେନ୍ସିଟି ବଡ଼ ସେଠି ଅଧିକା ସ୍ପେସିଂ କରୁଛୁ, ଯୋଉଠି ଛୋଟ କ୍ରାଉନ୍ କମ୍ ମନେକର ୟୁକାଲିପ୍ଟସ୍ ହେଲା, କାସିଆ ହେଲା, ଶାଗୁଆନ ହେଲା, ସେଠି ଆମେ 2 ମିଟର ବାଇ 2 ମିଟର ଆମେ ତାକୁ ତା ସ୍ପେସିଂ କରୁଛୁ। ସେଇ ଅନୁଯାୟୀ ଆମେ ତାକୁ ଚିହ୍ନଟ କରିବା କୋଉଠି କୋଉଠି ଗଛ ପୋତିବା ଏବଂ ଗାତ ଖୋଳିବା, ଏବଂ ଗାତ ଖୋଳିଲା ବେଳେ ଆମେ ନଜର ଦେବା ଯେ ପ୍ରଥମ 6 ଇଞ୍ଚର ସଏଲ ତାକୁ ଅଲଗା ରଖିବା ଏବଂ ତାପରେ ସଏଲଟାକୁ ଆମେ ଅଲଗା ରଖିବା। ଯେତେବେଳେ ଆମେ ଚାରାଟା ପୋତିବା ସେତେବେଳେ ପ୍ରଥମ 6 ଇଞ୍ଚ ସଏଲକୁ ତଳେ ଦେବା, ଯୋଉଟା କି ଫର୍ଟାଇଲ ସଏଲ ଥାଏ, ଏବଂ ତଳେ ଯୋଉ ସଏଲଟା ଥିବ ତାକୁ ଆମେ ଉପରେ ଦେବା ତାକୁ ଗଛକୁ ଷ୍ଟ୍ରଙ୍ଗ କରିବା ପାଇଁ। ତାପରେ ଜୁଲାଇ ପ୍ରଥମ ସପ୍ତାହରେ ବର୍ଷା ହେଲା ପରେ ଆମେ ଚାରା ନେଇକି ତାକୁ ରୋପଣ କରିବା ଉଚିତ। ଚାରା ରୋପଣ କରିବା ପୂର୍ବରୁ ଗାମାକ୍ସିନ ଦେଇ ଉଇ ନ ଲାଗିବା ପାଇଁ ଦରକାର, ଏବଂ ସେଥିରେ ଚାରା ପୋତି ସାରିଲା ପରେ ଜୁଲାଇ ଶେଷ ସୁଦ୍ଧା ଦେଖିବା ଦରକାର ଯେ କିଛି ଯଦି ତା ଚାରା ମରିଯାଇଛି ତାହେଲେ ତାକୁ ପୁଣି ରିପ୍ଲେସ କରିବା ଦରକାର ଏବଂ ୱିଡିଂ କରିବା ଦରକାର, ସଏଲ ୱାର୍କିଂ କରିବା ଦରକାର। ଏସବୁ ଅଗଷ୍ଟ ସୁଦ୍ଧା କରିବା ଦରକାର ଯେ ସେତେବେଳେ ତା ବର୍ଷା ଆସ୍ତେ ଆସ୍ତେ କମି କମି ଯିବ, ସେତେବେଳକୁ ନିଶ୍ଚୟ ଗଛର ପାଣି ଅଭାବ ପଡିବ, ତେଣୁ କିଛି ଜଳ ସଂରକ୍ଷଣ ପାଇଁ ମଲ୍ଚିଂ କରାଯାଏ, କିଛି କାଠି କୁଟା।

0: ପତ୍ର ସଢା ପତ୍ର ଏମିତି ଦିଆଯାଏ ସେ ଗଛ ଚେରମୂଳରେ ନା ସେ ସବୁ ପାଣିକି ଟାଣିକି ରଖିବ ଧରିକି ରଖିବ ଏବଂ ଭବିଷ୍ୟତରେ ମଧ୍ୟ ସେଟା ଜୈବିକ ସାର କାମ ଦେବ ଆମର ଗଛ ବଢିବା ପାଇଁ ଚାରା ନିଶ୍ଚିତ ଭାବରେ ଦେଢ଼ ଫୁଟ ହେଲେ ଭଲ ନର୍ସରୀଟା ଯଦି ଭଲ ଆମେ କଲେ ପ୍ଲାଣ୍ଟେସନ ସକ୍ସେସଫୁଲ ନିଶ୍ଚିତ ଭାବରେ ହବ ଆଉ ଛୋଟ ଛୋଟ ଚାରା ନେଲେ ଯୋଉଠୁ ଚାରା କରିଥିବୁ ସେଟା ବନୀକରଣ ସାଇଟ୍ରୁ ଦୂରେଇ ଦେବ ତାକୁ ଟ୍ରାନ୍ସପୋର୍ଟିଂ ବେଳେ ବହୁତ ଗଛ ମରିଯାଏ ତେଣୁ ଚାରା ବଡ ହେଲେ ଗଛର କାଜୁଆଲିଟି ବା ପରସେଣ୍ଟେଜ୍ ଅଫ୍ ସର୍ଭାଇଭାଲ୍ଟା ଅଧିକ ଆସିବ ସେଥିପାଇଁ ଏବେ ବି ଦେଖିବେ ଆମ ସହରାଞ୍ଚଳ ବନୀକରଣ ହେଉ ବା ଯେକୌଣସି ବନୀକରଣରେ ଦୁଇ ଫୁଟ ଅଢେଇ ଫୁଟ ତିନି ଫୁଟର ଗଛ ବି ବର୍ଷିକିଆ ଦେଢ଼ ବର୍ଷିଆ ଗଛ ସବୁ ବି କରାଯାଉଛି
1: ସାର୍ ବନୀକରଣ ପାଇଁ ସାଧାରଣତଃ କେଉଁ ପ୍ରକାର ଗଛ ଚୟନ କରାଯାଇଥାଏ ଲୋକମାନଙ୍କ ଚାହିଦାକୁ ଆଧାର କରି ନା ହର୍ଟିକଲଚର ତା ଇଚ୍ଛା ଅନୁସାରେ କରିଥାଏ ବା ବନ ବିଭାଗ ବନୀକରଣ ପୂର୍ବରୁ ଗଛର ଚୟନ କରିଥାଏ ସେ ବିଷୟରେ ଟିକେ କୁହନ୍ତୁ
0: ଚାରା ଚୟନ ଗୋଟେ ବହୁତ ବଡ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ
1: ଆଜ୍ଞା
0: ଯୋଉ ଜାଗାରେ ଆମେ ପ୍ଲାଣ୍ଟେସନ କରିବା ତାର ମାଟିର ଉର୍ବରତା କ'ଣ
1: ଅମ୍ଳତା କେତେ ରହୁଛି
0: କୋଉ ଗଛ ସେଠି ଭଲ ବଢିପାରିବ ସେ ସ୍ଥାନୀୟ ଜନସାଧାରଣ ଆମେ ଆଲୋଚନା କରିବା ଦରକାର ସେଠି କ'ଣ କ'ଣ ଗଛ ଆଗରୁ ଥିଲା ଏବେ କ'ଣ କ'ଣ ଗଛ ସେ ଏରିଆରେ ବଢୁଛି ଭଲ ବଢୁଛି ତାକୁ ଆଲୋଚନା କରାଯିବ ଏସବୁ କରିକି ଚାରା ଚୟନ କରାଯାଏ ହର୍ଟିକଲଚର ସ୍ପିସିସ୍ ମୁଖ୍ୟତଃ ଆମ୍ବ ପଣସ ଜାମୁ ଫଳ ଗଛ ଇ ବି ସବୁ ପ୍ଲାଣ୍ଟେସନ ବର୍ତ୍ତମାନ କରାଯାଉଛି ପ୍ରଥମତଃ ହେଲା ପଣସ ହାତୀର ଖାଦ୍ୟ ଗୋଟେ ଦ୍ୱିତୀୟରେ ଏମାନେ ସବୁ ଏଭରଗ୍ରୀନ ସ୍ପିସିସ୍ ପତ୍ର ଝଡ଼ା ଦିଅନ୍ତି ନାହିଁ ତେଣୁ ଏସବୁକୁ ଆଖି ଆଗରେ ରଖି ଆମର ସବୁ ସ୍ପିସିସ୍ ଚୟନ ବା ଚାରା ଚୟନ କରାଯାଏ
1: ବନୀକରଣ କାର୍ଯ୍ୟକ୍ରମରେ ବନ କର୍ମଚାରୀଙ୍କର ଭୂମିକା କ'ଣ ରହିଛି
0: ନିଶ୍ଚିତ ଭାବରେ ବନ କର୍ମଚାରୀଙ୍କର ଭୂମିକା ରହିଛି କାରଣ ସେମାନେ ସବୁଠୁ ପ୍ରଶିକ୍ଷିତ ବନ ବିଭାଗରେ ଯେଉଁ ଯେଉଁ ସବୁ କାମ କରାଯାଏ ତା ଭିତରୁ ବନୀକରଣ ଗୋଟେ ମୁଖ୍ୟ କାମ ଗଛ କୋଉ ଚାରା କେବେ କରାଯିବ ମଞ୍ଜି କେବେ କଲେକ୍ସନ କରାଯିବ ନର୍ସରୀ କିପରି କରାଯିବ ଏସବୁର ଯତ୍ନ ନିଅନ୍ତି କାରଣ ବନୀକରଣ ଏକ ଏପରି କାର୍ଯ୍ୟକ୍ରମ ଏଇ ଯେଉଁ ଗୋଟେ ଏସ୍ଓପି ଅଛି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର ତାର ଅଛି ବନୀକରଣ ପାଇଁ ଅଧିକାଂଶ ସମୟ ଦେଖାଯାଏ ଯେ ନର୍ସରୀରେ ଭଲ ହେଇନଥିବ ଏଡ଼େ ଆମେ ବନୀକରଣ କରିଦେବୁ ତାହେଲେ କାଜୁଆଲିଟି ବେଶୀ ହେଇଯାଏ ତେଣୁ ନର୍ସରୀକୁ ଠିକ୍ ଟାଇମ୍ରେ କରିବା ଦରକାର ନର୍ସରୀ ପାଇଁ ମଞ୍ଜି ସିଲେକ୍ସନ ମଞ୍ଜି କଲେକ୍ସନ ବି ଠିକ୍ ସମୟ ଦରକାର ମଞ୍ଜି ପୁଣି ଉନ୍ନତମାନର ମଞ୍ଜି କ୍ୱାଲିଟି ସିଡ୍ସ ହେଇଥିବା ଦରକାର ଯାହିତାଇ ମଞ୍ଜି ହେବା ଦରକାର ନାହିଁ ଯେମିତି ଆମେ କହୁଛୁ ସୁସ୍ଥ ଶିଶୁ ସୁସ୍ଥ ସମାଜ ପାଇଁ ଯେମିତି ସୁସ୍ଥ ଗଛ ନିଶ୍ଚିତ ଭାବେ ପରିବେଶ ପାଇଁ ଦରକାର ତେଣୁ ବନୀକରଣ ପାଇଁ ସୁସ୍ଥ ଗଛ ଆମର ସିଲେକ୍ସନ କରି ଆମେ କରିବା ଦରକାର ଏବଂ ଏଇ ଯେଉଁ ସବୁ କାମ କରାଯାଉଛି ଏହା ଦେହରେ ବନ ବିଭାଗ ଷ୍ଟାଫ ମାନଙ୍କର ବହୁତ କାର୍ଯ୍ୟ ରହିଛି ଏମାନେ ଲୋକଙ୍କୁ ସଚେତନ କରାନ୍ତି ଉପରିସ୍ଥ ଅଧିକାରୀମାନେ ତଦାରଖ କରନ୍ତି ଯେମିତି ବନୀକରଣ ସକ୍ସେସଫୁଲ ହେବ ଯଦି ଆମେ ଗୋଟେ ବନୀକରଣରେ ତିନି ବର୍ଷ ପର୍ଯ୍ୟନ୍ତ ଆମେ ତାକୁ ଜଗିବା ଗୋଟେ ବ୍ରାଉଜେବୁଲ ହାଇଟ୍ ଉପରକୁ ଗଛକୁ ପହଞ୍ଚିବାକୁ ପଡିବ ତାହେଲେ ଆମେ ଜାଣିବା ସକ୍ସେସଫୁଲ ଶହେ ଗଛରୁ ଯଦି 70-80 ଗଛ ବଞ୍ଚିଗଲା ଆମେ ଜାଣିଲେ ଏଇଟା ଗୋଟେ
1: ଲଣ୍ଡା ପାହାଡ଼ରେ ବନୀକରଣ ସହରାଞ୍ଚଳ ବନୀକରଣ କ୍ଷତିପୂରଣ ବନୀକରଣ ଏ ସମ୍ପର୍କରେ ଟିକେ ସମ୍ୟକ ଧାରଣା ଦେବେ କି
0: ଲଣ୍ଡା ପାହାଡ଼ ବହୁ ଜାଗାରେ ଆଗରୁ ସେସବୁ ପାହାଡ଼ରେ ଗଛ ଥିଲା କିନ୍ତୁ କାଳକ୍ରମେ କୌଣସି କାରଣ ଯୋଗୁଁ ବାୟୋଟିକ୍ ଇଣ୍ଟରପ୍ରାଇଜ୍ ହେଉ କୌଣସି ଲୋକମାନଙ୍କ ହେଉ ସେସବୁ ପାହାଡ଼ରୁ ଆଉ ଗଛ ନାହିଁ ଯେହେତୁ ଗଛ ନାହିଁ ଗଛ ଥିଲେ କ'ଣ ନା ପତ୍ର ପଡ଼ିବ ମାଟିଟା ସୃଷ୍ଟି ହେବ ହ୍ୟୁମସ୍ କଲେକ୍ସନ ସୃଷ୍ଟି ହେବ ଯେହେତୁ ଗଛ ନାହିଁ କାଳେ ଏଠି ପାହାଡ଼ ହିଁ ପାହାଡ଼ ହିଁ ଅଛି ମାଟି ସେଠି ଦେଖିବେ ବହୁତ କମ୍ ଅଛି ଟିଟିଲାଗଡ଼ରେ କହନ୍ତି ତତଲାଗଡ଼ ସେଠି ସେ ଲଣ୍ଡା ପାହାଡ଼ ଯୋଗୁଁ ହିଁ ସେଠି ବହୁତ ହିଟ୍ ହେଉଥିଲା ତାତି ହେଉଥିଲା ଆସ୍ତେ ଆସ୍ତେ ସେସବୁ ଲଣ୍ଡା ପାହାଡ଼ରେ ବନୀକରଣ କାର୍ଯ୍ୟ କରାଗଲାଣି ସେସବୁ କଲାବେଳେ କ'ଣ ନା ମୁଖ୍ୟତଃ ସେହି ଏରିଆର ସ୍ପିସିସ୍ ବେଲ ହେଲା ଅସ୍ୱସ୍ଥ ହେଲା ବର ହେଲା ସେଇଭଳିଆ ଡ୍ରଟ୍ ହାଡ଼ି ସ୍ପିସିସ୍ ଟିକେ ତାକୁ ଆମେ ସିଲେକ୍ସନ କରୁ ଏବଂ ସେଠି ଯୋଉ ଗାତ କରାଯାଏ ସେସବୁ ଟିକେ ବଡ଼ ବଡ଼ ଗାତ କରାଯାଏ କାରଣ ସେଠି ତ ମାଟି ନଥାଏ ପ୍ରାୟ ଦୁଇ ଫୁଟ ଗାତ କରାଯାଇ ଭଲ ଫର୍ଟାଇଲ୍ ସଏଲ୍ ଜଙ୍ଗଲରୁ ଆଣି ସେଠି ଫିଲ୍ଅପ୍ କରାଯାଏ ଗଛଟା କୌଣସି ମଧ୍ୟ 3-4 ବର୍ଷ ପର୍ଯ୍ୟନ୍ତ ବଞ୍ଚିବାକୁ ଦିଆଯାଏ ତାପରେ ତା ଚେରଟା ଏଷ୍ଟାବ୍ଲିସ୍ କରିଗଲେ ସେ ଚେର ପଥର ଫଟେଇକି ବି ସେ ତାର ମାଡ଼ି ଚାଲିବ କିଛି ଅସୁବିଧା ନାହିଁ ଗଛ ବଞ୍ଚି ଚାଲିବ ଲଣ୍ଡା ପାହାଡ଼ରେ ବି ବନୀକରଣ କରାଯାଉଛି ବହୁ ଜାଗାରେ ସକ୍ସେସ୍ ହେଲାଣି ଟିଟିଲାଗଡ଼ ଗୋଟେ ତାର ବଡ଼ ଏକ୍ସାମ୍ପଲ୍ ତାପରେ ସହରାଞ୍ଚଳ ବନୀକରଣ କଥା କହୁଛନ୍ତି ସହରାଞ୍ଚଳ ତ ଆପଣ ଜାଣୁଛନ୍ତି ସହରାଞ୍ଚଳ ଗାଡ଼ି ମୋଟର ଯେତିକି ବଢୁଛି ଯେତିକି ବାୟୁ ପ୍ରଦୂଷିତ ହେଉଛି ଶବ୍ଦ ପ୍ରଦୂଷିତ ହେଉଛି କାରଣ ବର୍ତ୍ତମାନ ପିଓର ଅକ୍ସିଜେନ୍ ପାଇବାଟା ବଡ଼ କଷ୍ଟକର ହେଲାଣି ତେଣୁ ସେସବୁ ଦୃଷ୍ଟିରୁ ସହରାଞ୍ଚଳ ଯୋଉଠି ଖାଲି ଜାଗା ଅଛି କିଛି ଲୋକ ବି ମାନେ ଟିକେ ୱିକେଣ୍ଡରେ ଟିକେ ବସିବା ପାଇଁ ଜାଗା ପାଉନାହାନ୍ତି ଏହିସବୁ କାରଣ ପାଇଁ ଯୋଉଠି ଖାଲି ଜାଗା ଅଛି ସେଠି ଆମର ବନୀକରଣ କରାଯାଉଛି ଏବେ ତ ମିଆଁମାକି ପ୍ଲାଣ୍ଟେସନ ଦ୍ୱାରା ଆହୁରି ବିଭିନ୍ନ ଷ୍ଟେଜ୍ର ବିଭିନ୍ନ ଷ୍ଟୋରୀ ମାନେ ଛୋଟ ଗଛ ଅଛି ତାପରେ ମିଡିଲ୍ ଷ୍ଟୋରୀ ଅଛି ବଡ଼ ଗଛ ଅଛି ଏଇଭଳିଆ କରି ପ୍ଲାଣ୍ଟେସନ କରାଯାଉଛି ଇଏ ଗୋଟେ ଆମର କ'ଣ ଲଙ୍ଗ୍ସ ହିସାବରେ କାମ କରୁଛି ଆମେ ସାଇନ୍ସ ଆଉ ବୈଷୟିକ ଜ୍ଞାନରେ ବହୁତ ଅଗ୍ରଗତି କରିଛେ ଏପରିକି ଅକ୍ସିଜେନ୍ ନେଇ ପେସେଣ୍ଟକୁ ବଞ୍ଚାଉଛେ କିନ୍ତୁ ସାଇନ୍ସ ଏତେବେଳ ପର୍ଯ୍ୟନ୍ତ ବାହାର କରିପାରିନି ଯେ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ଅମ୍ଳଜାନକୁ ପରିବର୍ତ୍ତନ କରିବା ଆଜି ପର୍ଯ୍ୟନ୍ତ ସାଇନ୍ସ ସକ୍ସେସଫୁଲ ହେଇନି କେବଳ ବୃକ୍ଷ ଛଡ଼ା ବୃକ୍ଷ ହିଁ ଗୋଟିଏ ଜୀବନ ଯଦି ଆମେ ବନୀକରଣ ବ୍ୟାପକ କରିପାରିବା ତାହେଲେ ଏଇ ଯୋଉ ଅଙ୍ଗାରକାମ୍ଳ ବଢ଼ିଯିବା ଦ୍ୱାରା ଉତ୍ତପ୍ତ ତାତି ବଢ଼ିଯାଉଛି ଟେମ୍ପରେଚର ବଢ଼ିଯାଉଛି ତାକୁ ବି କମେଇ ପାରିବା
1: ସାର୍ ଏଇଠି ଆଉ ଗୋଟେ କଥା କୁହନ୍ତୁ ବନୀକରଣ ପ୍ରତି ଲୋକମାନଙ୍କର ଆଗ୍ରହ କିପରି ରହିଛି
0: ଲୋକମାନଙ୍କର ଆଗ୍ରହ

0: ଯେତିକି ରିକ୍ୱାରମେଣ୍ଟ ତାକୁ ହିଁ ଖାଲି ଅପସାରଣ କରୁଛନ୍ତି ଜଙ୍ଗଲରୁ, ନଚେତ ଜଙ୍ଗଲ ବୃଦ୍ଧି ପାଇଁ ସେମାନେ ସହାୟକ ହେଉଛନ୍ତି। ଦ୍ୱିତୀୟରେ ଏଇ ଯୋଉ ଅଲଗା କିଛି ଲୋକ ଗରିବ ଥିଲେ, ତାଙ୍କର ଏମ୍ପ୍ଲୟମେଣ୍ଟ ନଥିଲା, ପଇସା ପାଉନଥିଲେ, ରୋଜଗାର ପାଇଁ କାଠ ବିକି ଚଳୁଥିଲେ, ବର୍ତ୍ତମାନ ଯଥେଷ୍ଟ ସ୍କିମ୍ ହେଲାଣି, ତାଙ୍କ ପାଇଁ ଆଉ କିଛି ଅସୁବିଧା ନାହିଁ, ପଇସାର ଅଭାବ ନାହିଁ, ତେଣୁ ଜଙ୍ଗଲ ଉପରେ ସେମାନେ ଏତେ ନିର୍ଭରଶୀଳ କରୁନାହାନ୍ତି। ଜାଳ କାଠ ପାଇଁ ବର୍ତ୍ତମାନ ଘରେ ଘରେ ଗ୍ୟାସ ହେଇଗଲାଣି, ତେଣୁ ବର୍ତ୍ତମାନ ପ୍ରାୟ କମିଯାଇଛି। ଦ୍ୱିତୀୟରେ କାଠର ଅଲ୍ଟରନେଟିଭ୍ ୟୁଜ୍ ମଧ୍ୟ ଆସିଗଲାଣି, ଖାଲି ମୁଖ୍ୟ ହେଲା ଗୋଟେ ଶାଗୁଆନ କାଠ, ଯେହେତୁ ଏକ ମୂଲ୍ୟବାନ କାଠ, ସେ ବି ଘରେ ଘରେ ବର୍ତ୍ତମାନ ସମସ୍ତେ ପ୍ଲାଣ୍ଟେସନ କଲେଣି, ନିଜ ରିକ୍ୱାରମେଣ୍ଟ ପ୍ଲାଣ୍ଟେସନ କଲେଣି। ପ୍ରାୟ ଜଙ୍ଗଲ ଉପରେ ପ୍ରେସର ଆସ୍ତେ ଆସ୍ତେ କମିଲାଣି, ଯେ ଯୋଉ ପ୍ରମାଣରେ ବର୍ତ୍ତମାନ ଜଙ୍ଗଲ ଚୋରି ବା ଇଏ କମିଲାଣି, ଦେନ୍ସି ନିଶ୍ଚିତ ଭାବେ ବଢିବ।
1: ସାର୍, ଆପଣ ତ ବନ ବିଭାଗରେ ଅନେକ ବର୍ଷ ଧରି ଚାକିରି କରିଛନ୍ତି, ଆପଣ କୁହନ୍ତୁ ଓଡ଼ିଶାରେ ବନୀକରଣ କେତେ ଦୂର ସଫଳ ହେଇଛି?
0: ଓଡ଼ିଶାରେ ବନୀକରଣ ସଫଳ ହେଇଛି ଯୋଉଟାକି FSI ରିପୋର୍ଟ ହିଁ କହିଦେବୁ, କାରଣ ପ୍ରତି ଦୁଇ ବର୍ଷରେ ତାର ରିପୋର୍ଟ ବାହାରେ। ତାପରେ ବ୍ୟାପକ ଭାବରେ ବନୀକରଣ କରାଯାଉଛି ବିଭିନ୍ନ ସ୍କିମ୍ରେ, କମର୍ସିଆଲ ପ୍ଲାଣ୍ଟେସନ ହଉ, ପ୍ରଡକ୍ଟିଭ ପ୍ଲାଣ୍ଟେସନ ହଉ, ପ୍ରୋଟେକ୍ଟିଭ ପ୍ଲାଣ୍ଟେସନ ହଉ, ସହରାଞ୍ଚଳ ବନୀକରଣ ହଉ, ଏବଂ ଗ୍ରୀନ ଇଣ୍ଡିଆ ମିଶନ ହଉ, ସବୁଥିରେ ଯେତିକି ପ୍ଲାଣ୍ଟେସନ ହଉଛି ଏବଂ ତାଙ୍କୁ ଯୋଉ ମାଗଣାରେ ବିତରଣ କରାଯାଉଛି, ସିଡ୍ଲିଂ ସବୁ ଦିଆହଉଛି, ଚାରା ଦିଆହଉଛି, ସେମାନେ ଯିଏ ପ୍ଲାଣ୍ଟେସନ କରୁଛନ୍ତି, ତେଣୁ ନିଶ୍ଚିତ ଭାବେ ଟ୍ରି ଆଉଟସାଇଡ୍ ଫରେଷ୍ଟ, ଫରେଷ୍ଟ ଭିତରେ ଯେତିକି ଗଛ ହେଲା, ଆଉଟସାଇଡ୍ ଫରେଷ୍ଟ ଭିତରେ ଯେତିକି କଭର ବର୍ତ୍ତମାନ ସଂଖ୍ୟା ବଢ଼ିଲାଣି ଏବଂ କଭର ମଧ୍ୟ ବଢ଼ିଲାଣି। ବନୀକରଣ ସକ୍ସେସଫୁଲ ହେଇଛି, ଆଗକୁ ସକ୍ସେସଫୁଲ ହବ ମଧ୍ୟ। ଆମର ଯୋଉ ପ୍ରିୟ ପ୍ରଧାନମନ୍ତ୍ରୀ କରିଛନ୍ତି ଏକ ପେଡ଼ ମା କେ ନାମ, ଗୋଟିଏ ଗଛ ମା ପାଇଁ, ଏହା ନିଶ୍ଚୟ ଏକ ହୃଦୟସ୍ପର୍ଶୀ ବାର୍ତ୍ତା, କାହିଁକିନା ଜନ୍ମଦିନରେ ଗଛ ଲଗାଅ, ମ୍ୟାରେଜ୍ ଆନିଭର୍ସରୀ ଗଛ ଲଗାଅ, ଏସବୁ କରାହଉଥିଲା, କିନ୍ତୁ ଏଇ ଯୋଉ ଗୋଟେ ବାର୍ତ୍ତା, ମାର ନାଁରେ ଗୋଟେ ଗଛ, ପୃଥିବୀ ହେଲା ଆମର ମା, ଆମେ ସମସ୍ତେ ଯଦି ଗୋଟେ ଗୋଟେ ଗଛ ଲଗେଇବା ମା ନାଁରେ, ଏବଂ ମା ହିଁ ଆମର ଜୀବନଦାତା, ନିଶ୍ଚିତ ଭାବରେ ଆମେ ସୁସ୍ଥ ସବଳ ଗୋଟେ ଭଲ ସମାଜ ରହିପାରିବା। ତେଣୁ ୟାକୁ ସଫଳ କରାନ୍ତୁ, ସମସ୍ତେ ଗୋଟିଏ ମା ନାମରେ ଗୋଟେ ଗଛ ଲଗାନ୍ତୁ। ବର୍ତ୍ତମାନ ତ ପ୍ରାୟ ସେପ୍ଟେମ୍ବର ମାସ, ଏବେ ଏପରି ବର୍ଷା ଚାଲିଛି, ଏବେ ବି ଆପଣ ଗଛ ଲଗେଇ ପାରିବେ, ମୁଁ ବି ଗଛ ଲଗାଉଛି, ଯୋଉଠି ପାରୁଛନ୍ତି ବ୍ୟାପକ ବୃକ୍ଷରୋପଣ କରନ୍ତୁ ଏବଂ ଅନ୍ୟମାନଙ୍କ ଦ୍ୱାରା କରାନ୍ତୁ,
1: ପୃଥିବୀକୁ ସବୁଜିମୟ କରନ୍ତୁ। ତାହେଲେ ଶେଷରେ ଶ୍ରୋତା ବନ୍ଧୁମାନଙ୍କୁ ବନୀକରଣ ଓ ତାର ଯତ୍ନକୁ ନେଇ କି ଉପଦେଶ ଦେବେ?
0: ଶ୍ରୋତା ବନ୍ଧୁମାନଙ୍କୁ ମୁଁ ଏତିକି ଅନୁରୋଧ, ନିଜ ନିଜ ଏରିଆରେ ସମସ୍ତଙ୍କୁ ସଚେତନ କରାନ୍ତୁ ଏବଂ ବ୍ୟାପକ ବନୀକରଣ ପିଙ୍ଗା ପ୍ରଚେଷ୍ଟା କରନ୍ତୁ। ଆମେ ଆଶା କରୁଛୁ ଗୋଟେ ସବୁଜ ଓଡ଼ିଶା ନିଶ୍ଚିତ ଭାବରେ ଆମେ ହେବା, ଏବଂ ଆମ ଉତ୍ତର ପିଢ଼ି ପାଇଁ କିଛି ଭଲ କାମ, ଯେମିତି ଗୋଟେ ଗଛ ଲଗେଇଲେ ତାର ନାତି ଅଣନାତି ତାର ଫଳ ଖାଉଥିଲେ, ସେଭଳି ଆମ ଉତ୍ତର ପିଢ଼ିଙ୍କ ପାଇଁ ଭଲ ପାଇଁ ଆମେ ଗଛ ଲଗେଇବା ନିହାତି ଜରୁରୀ। ଆମର ବନାନୀ କାର୍ଯ୍ୟ କ'ଣ, ଯେତିକି ଶ୍ରୋତାବନ୍ଧ ଅଛନ୍ତି ସେମାନେ ପ୍ରାୟ ପରିବେଶ ସଚେତନ, ଆଗକୁ ନିଶ୍ଚୟ ଆମେ ଗୋଟେ ଭଲ ସବୁଜ ଓଡ଼ିଶା ଆଶା କରୁଛୁ।
1: ଯାହା ହଉ ପ୍ରଦୀପ୍ତ ବାବୁ, ଆପଣ ଆମର ବନାନୀ କାର୍ଯ୍ୟକ୍ରମକୁ ଆସିଲେ, ବନୀକରଣ ଓ ତାର ପରବର୍ତ୍ତୀ ଯତ୍ନ ସମ୍ପର୍କରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ, ସେଥିପାଇଁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ, ନମସ୍କାର।
0: ଧନ୍ୟବାଦ ମ୍ୟାଡମ୍, ଧନ୍ୟବାଦ ଶ୍ରୋତା ବନ୍ଧୁ।

0: ଶୁଣୁଥିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର।
1: ସାମାଜିକ ସୁରକ୍ଷା ଅଟଳ ପେନ୍ସନ୍ ଯୋଜନା ମୋଦିଜୀଙ୍କ ସଂକଳ୍ପ
2: ଯୋଜନା ଉନ୍ ନୌଜବାନୋଂ କେ ଲିଏ ହୈ ତାକି ଆପ୍ ଜବ୍ 60 ସାଲ୍ କେ ହୋଗେ ଆପକୋ କଭି କିସି କେ ସହାରେ କି ଜରୁରତ୍ ନ ପଡେ ଆପ୍ ଅପନା ବୁଢ଼ାପା ଭି ଗୌରବ କେ ସାଥ ବିତା ସକୋ।
1: ଏ ପର୍ଯ୍ୟନ୍ତ ଏହି ଯୋଜନାରେ 9,50,00,000 ଅଧିକ ଲାଭାର୍ଥୀ ଯୋଡ଼ି ହେଇ ସାରିଲେଣି। ଯଦି ଆପଣ 18-40 ବର୍ଷ ବୟସର ହୋଇଥାନ୍ତି ତେବେ ମାସିକ ଅଟଳ ପେନ୍ସନ୍ ସହିତ 3 ଗ୍ୟାରେଣ୍ଟେଡ୍ ସୁବିଧା ବିଷୟରେ ଜାଣିବା ପାଇଁ ଆପଣଙ୍କ ବ୍ୟାଙ୍କ ଶାଖା ସହ ଯୋଗାଯୋଗ କରନ୍ତୁ।
0: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମେ ଶିଳ୍ପୀ ପାମେଲା ଜେନ୍, କଣ୍ଠରେ ନିଜାମଙ୍କ ଗୀତ, ସଙ୍ଗୀତ ଅଭିଜିତ ମଜୁମଦାର, ଚଳଚ୍ଚିତ୍ର ସ୍ମାଇଲ୍ ପ୍ଲିଜ୍।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଅଗସ୍ତ୍ୟ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ଅନନ୍ୟ ଶ୍ରୀତମ ନନ୍ଦ ଏବଂ ହ୍ୟୁମେନ୍ ସାଗର। ଅରୁଣ ମନ୍ତ୍ରୀଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ପ୍ରେମାନନ୍ଦ।

କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ ଟାଇଗର ଚଳଚ୍ଚିତ୍ରରୁ। ଶିଳ୍ପୀ ବିଷ୍ଣୁମୋହନ କବି, ଗୀତ ରଚନା ବାପୁ ଗୋସ୍ୱାମୀ, ସଙ୍ଗୀତ ନିର୍ଦ୍ଦେଶନା ଗୁଡ୍ଲି ରଥ।

ଟାଇଗର ଚଳଚ୍ଚିତ୍ରର ଗୀତଟି ସହିତ ଶେଷ ହେଲା ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ ଏବଂ ପ୍ରସାର ଭାରତୀର

ଲାଇଭ୍ ଷ୍ଟ୍ରିମିଂ ଆପ୍ ଜରିଆରେ ପ୍ରଚାର କରୁଛୁ। ଏ ମାସର ବିଶେଷ ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ। କାର୍ଯ୍ୟକ୍ରମର ପ୍ରଥମ ଭକ୍ତିଗୀତଟିରେ ଶିଳ୍ପୀ ମଳୟ କୁମାର ମଲ୍ଲିକ।

ପ୍ରଚାର କଲୁ ଏ ମାସର ବିଶେଷ ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ। ଶିଳ୍ପୀମାନେ ଥିଲେ ମଳୟ କୁମାର ମଲ୍ଲିକ ଏବଂ କସ୍ତୁରୀ ରଥ। ଗୀତଗୁଡ଼ିକୁ ରଚନା କରିଥିଲେ ଡକ୍ଟର କୃତିବାସ ନାୟକ। ସଙ୍ଗୀତ ପରିଚାଳନା କରିଥିଲେ ସନ୍ନ୍ୟାସୀ ପରିଛା। ଆକାଶବାଣୀ ଜୟପୁର। ଶୁଣନ୍ତୁ ଆଜି ପ୍ରଚାର ହେବାକୁ ଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ନାଟକ ପ୍ରତିଜ୍ଞା ଶୁଣିବେ ରାତି 9:30। ମୂଳ କାହାଣୀ ମୁନ୍ସି ପ୍ରେମଚାନ୍ଦ। ବେତାର ହିନ୍ଦୀ ନାଟ୍ୟ ରୂପାନ୍ତର ରୁଦ୍ର ନାରାୟଣ ଶୁକ୍ଲା। ଓଡ଼ିଆ ଅନୁବାଦ କାଳିକିଙ୍କର ମିଶ୍ର। ପ୍ରଯୋଜନା ରବି ଶତପଥୀ। ରାତି 10:00 ଶୁଣିବେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆଧୁନିକ ଗୀତ ଶୁଣିବେ ରାତି 10:30। ଶିଳ୍ପୀମାନେ ହେଲେ ଲକ୍ଷ୍ମୀ ନାରାୟଣ ବେହେରା, ମଧୁମିତା ମହାନ୍ତି, ବେଣୁଧର ସୁବୁଦ୍ଧି ଏବଂ ବୀଣାପାଣି ପୁରୋହିତ। ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଶୁଣନ୍ତୁ ଆଜିର ରାଗ ସଙ୍ଗୀତରେ ପଣ୍ଡିତ ନିଖିଲ ବାନାର୍ଜୀଙ୍କ ସିତାର ବାଦନ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ମିଶ୍ର ଗାରା।

0: ଶୁଣୁଥିଲେ ଆଜିର ରାଗ ସଙ୍ଗୀତରେ ପଣ୍ଡିତ ନିଖିଲ ବାନାର୍ଜୀଙ୍କ ସିତାର ବାଦନ। ଶିଳ୍ପୀ ପରିବେଷଣ କଲେ ରାଗ ମିଶ୍ର ଗାର। ଆକାଶବାଣୀ ଜୟପୁର, ସମୟ ରାତି 8:45 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ସନ୍ଧ୍ୟା, ରାତି 9:00 ଶୁଣିବି ନ୍ୟୁଜ୍ ଆଟ୍ 9, ପରେ ରାତି 9:15 ଶୁଣିବି ସ୍ପଟ୍ଲାଇଟ୍। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ଆକାଶବାଣୀ ସେ ସମାଚାର ସନ୍ଧ୍ୟା କି ସାଥ ମୈଁ ମୁକେଶ କୁମାର। ब्रिक्स देशों के मुख्य न्यायाधीशों का 3 दिन का सम्मेलन नई दिल्ली में शुरू। न्याय वितरण और विवाद समाधान से संबंधित मुद्दों पर विचार विमर्श होगा। इटली की प्रधानमंत्री जॉर्जिया मेलोनी ने प्रधानमंत्री नरेंद्र मोदी की शुभकामनाएं

0: ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ନାଟକ ପ୍ରତିଜ୍ଞା ମୂଳ କାହାଣୀ ମୁନ୍ସି ପ୍ରେମଚାନ୍ଦ ବେତାର ହିନ୍ଦୀ ନାଟ୍ୟ ରୂପାନ୍ତର ରୁଦ୍ରନାରାୟଣ ଶୁକ୍ଲା ଓଡ଼ିଆ ଅନୁବାଦ କାଳିକିଙ୍କର ମିଶ୍ର ପ୍ରଯୋଜନା ରବି ଶତପଥୀ ତେବେ ଶୁଣନ୍ତୁ ନାଟକ ପ୍ରତିଜ୍ଞା
1: ବନ୍ଧୁଗଣ ମୁଁ ଆଶା କରେ ଯେ ବର୍ତ୍ତମାନ ଆପଣମାନଙ୍କୁ ଯେଉଁ କଥା କହିଲି ଆପଣମାନେ ସମସ୍ତେ ତାକୁ ଉପଲବ୍ଧି କରିଥିଲେ ବିଧବା ବିବାହର ବ୍ୟାପକ ପ୍ରଚଳନ ବିନା ଆମ ସମାଜ ଆଉ ଦେଶର ଉନ୍ନତି ହୋଇ ନପାରେ ଯେଉଁ ସମାଜରେ
2: ବୁଝିଲୁ ଘୋଷା କଥାକୁ ଯାହା ବାନ୍ତି କରୁଛି
1: ଶାନ୍ତିରୁ ବଞ୍ଚିତ ରହିଛି ଯେଉଁଠି ଜଣେ ସଧବା ନାରୀ ଠାରୁ ତାକୁ କୌଣସି ଗୁଣରେ ବି ହୀନା ଅବହେଳିତ ବୋଲି ଜଣାଯାଏ ସେ ସମାଜ କଦାପି ତିଷ୍ଠି ରହି ନପାରେ ଆପଣମାନେ ଏହି ପ୍ରାଚୀନ ବାରାଣସୀ ନଗରର ଅଧିବାସୀ ମୁର୍ଦ୍ଦାର ରକ୍ଷଣଶୀଳତା ଆଉ ପାଦୀମାନଙ୍କର ଇଏ ହେଉଛି ଜାଦୁଘର
2: ଯୁଗ ଯୁଗ ଧରି ଅମୃତ

0: ଟେନିସ୍ ଖେଳର ବେଳ ଗଡ଼ିଗଲାଣି, ଚାଲ ଚାଲ ଉଠ। ୟା ବକବାସରେ କଣ ଖାସ ଜିନିଷ ଅଛି କହିଲୁ?
1: ତାହେଲେ ତୁ ଯାଉନୁ କାହିଁକି?
0: ମୁଁ ତ ପୁରା ଭାଷଣ ଶୁଣିଲେ ଯାଇ ଉଠିବେ। ଆରେ ଇଏ ତ ଏବେ ଘଣ୍ଟା ଘଣ୍ଟା ବକି ଚାଲିବ।
2: ଆପଣମାନଙ୍କ ମଧ୍ୟରେ ଯେଉଁମାନେ ବିଧୁର ଅର୍ଥାତ୍ ବିପତ୍ନୀଙ୍କ, ସେମାନେ ଦୟାକରି ହାତ ଉଠାନ୍ତୁ।
0: ଏଇଠି ତ ସବୁ ବିପତ୍ନୀଙ୍କର ଭିଡ଼, ଏ ଦେଖୁନୁ କେତେ ହାତ ଉଠିଛି। ଓହ, ଆରେ ତୁ ତ ଆଉ ହିସାବକୁ ଆସୁନୁ, ତୁ କାହିଁ ହାତ ଉଠିଛୁ? ପ୍ରେମା ସାଥିରେ ପୁରା ତୋ ବାହାଘର ପକ୍କା ହେଇସାରିଛି।
2: ଆଚ୍ଛା ବର୍ତ୍ତମାନ ଆପଣମାନେ ହାତ ପକେଇ ଦିଅନ୍ତୁ।
0: ଏଇ ଅମୃତ, ତୁ ତ ହାତ ତଳୁ କଲୁ, ତୁ ଏକା ବୋକା ବୋଲୁ ନା କଣ?
1: ପାଦ ଉଠି ସାରିଲା ପରେ ପଛକୁ ଟାଣିବା ମୁହଁ ତ ଶିଖିନି।
2: ଏତେ ବିରାଟ ସଭାରେ ମୁଁ କେବଳ ଗୋଟିଏ ହାତ ଦେଖିପାରୁଛି। କଣ ଆପଣମାନଙ୍କ ଭିତରେ କେବଳ ଜଣେ ମାତ୍ର ହୃଦୟବାନ ଲୋକ ଅଛନ୍ତି, ବାକି ସମସ୍ତେ କାଠ ଆଉ ପଥର? ଏଇ ବାବୁଙ୍କୁ ତାଙ୍କର ଏହି ଶପଥ ପାଇଁ ମୁଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ତାଙ୍କ ଭଳି ସାହସୀ ଏବଂ ନିଃସ୍ୱାର୍ଥ ଯୁବକ ସମାଜରେ ଉଦ୍ଧାର କରିପାରନ୍ତି। ବର୍ତ୍ତମାନ ସଭା ସାଙ୍ଗବାଲା,
3: ହଉ ହେଲା, ସମାଜ ସଂସ୍କାରକ ବାବୁ ଅମୃତରାୟ ମହାଶୟ, ଆପଣ ଏ ଆସ୍ଥାନ ଛାଡ଼ିବେ ନା ଏମିତି ବସିଥିବେ?
0: ଚାଲ ତାନ୍ନାଥ, ତୁ ତ କାଇଁ ହାତ ଉଠେଇଲୁନି?
3: ବକା ବନିଥିବାରୁ ଅଭିନନ୍ଦନ ଜଣାଉଛି। ଆମ ନାଁଟା କାପୁରୁଷଙ୍କ ତାଲିକାରେ ପଛେ ରହିଯାଉ।
0: କିନ୍ତୁ କହିଲୁ, ପ୍ରେମା ଯଦି ଏ କଥା ଶୁଣେ ତା ଅବସ୍ଥା କଣ ହବ? ସେ ତ ଖୁସି ହବା ଉଚିତ। ନିଜର ଜଣେ ବନ୍ଧୁକୁ କର୍ତ୍ତବ୍ୟ ପଥରେ ଆଗେଇ ଯିବା ଦେଖି କିଏ ଖୁସି ନ ହବ କହିଲୁ?
3: କଣ ଯେ ତୁ କହୁ, ଜାଣୁ ସେ ତୋତେ କେତେ ଭଲ ପାଏ। ସମଗ୍ର ସହର ଜାଣେ ଯେ ତୁ ହେଉଛୁ ଲାଲା ବଦ୍ରୀ ପ୍ରସାଦଙ୍କର ଭାବି ଜାମାତା। ତୁ ଯାହା କଲେ ବି ପ୍ରେମାକୁ ତୋ ହୃଦୟରୁ ବାହାର କରିପାରିବୁନି।
0: ମୁଁ ବୁଝୁଛି, କିନ୍ତୁ ମୁଁ ସ୍ପଷ୍ଟ ହୃଦବୋଧ କରିଛି ଯେ ମୋ ଭଳି ଜଣେ ବିପତ୍ନୀଙ୍କର ଜଣେ କୁମାରୀ କନ୍ୟା ସହ ବାହାହେବାର କୌଣସି ଅଧିକାର ନାହିଁ। ବୁଝିଲୁ, ପଣ୍ଡିତ ଅମରନାଥଙ୍କ କଥା ମୋ ମନରେ ଗଭୀର ରେଖାପାତ କରିଛି।
3: ଗ୍ରାମ ଫୋନ ଭଳି ସେ ଦାଢ଼ିଆ କଣ ଗୋଟେ ଭାଷଣ ପିଇ ଦେଲା ଯେ ତୁ ତ ଭାଇ ସେଇ ନିଶାରେ ମସଗୁଲ। ଏଇ କଣ ଗୋଟାଏ କଥା ଯେ ଯାହାର ପ୍ରଥମ ପତ୍ନୀ କାଳ ହୋଇଯାଏ ସେ ବିଧବା ବିବାହ କରିବ?
0: ଇଏ ତ ଉଚିତ କଥା, ସ୍ୱାର୍ଥପର ପୁରୁଷ ଜାତିର ଶୋଷଣ ବହୁତ ଦିନ ଚାଲିଲାଣି, ଆଉ କେତେ ଦିନ ଏ ପକ୍ଷପାତ ରୀତି।
3: କିନ୍ତୁ ତୁ ଜଣେ ବା କଣ କରିପାରିବୁ କହିଲୁ? ସମାଜ ତ ତା ବାଟରେ ଚାଲିଥିବ।
0: ମଣିଷ ଏକୁଟିଆ ବହୁତ କିଛି କରିପାରେ, ନିଷ୍ଠା ଆଉ ବିଶ୍ୱାସର ଶକ୍ତି। ଆଚ୍ଛା ଦାନୁ, ଭାବି ଦେଖିଲୁ ଗୌତମ ବୁଦ୍ଧ ସଂସାର ଛାଡ଼ିଥିଲେ କଣ ବନ୍ଧୁ ଗହଣରେ?
3: ଆଉ ଥରେ ଚିନ୍ତା କର, ପରେ ପସ୍ତେଇବାକୁ ନ ପଡ଼େ, ଯେମିତି ନା ନବାକୁ ଯାଇ ଯେମିତି ପ୍ରେମାର ଜୀବନକୁ ନଷ୍ଟ କରି ନ ଦେଉ।
0: ଭାଇ, ତୁ ଭଲ କରି ଜାଣୁ ଯେ ନା ଯଶ ମୋହରେ ମୁଁ ଏ ରାସ୍ତା ଧରିନି, ଯାହା ପାରୁଛି ଚୁପଚାପ କରିବାରେ ଲାଗିଛି। ବାକି ପ୍ରେମାର ଜୀବନ ତାନୁ, ଆଜି ମୋତେ ଲକ୍ଷ ଲକ୍ଷ ପ୍ରେମାର ଜୀବନ ନଷ୍ଟ ହେବା ସ୍ପଷ୍ଟ ଦେଖାଯାଉଛି। ଫେର ଆଉ ଗୋଟିଏ କଥା, ପ୍ରେମାକୁ ମୋ ଠାରୁ ଯୋଗ୍ୟବର ନିଶ୍ଚୟ ମିଳିବେ।
3: ସେ କିଏ?
0: ମୋର ଜଣେ ବନ୍ଧୁ, ପ୍ରେମାକୁ ସେ ଖୁବ୍ ଭଲ ପାଏ, ହୁଏତ ସେ ପ୍ରକାଶ କରିପାରୁନି। ମୁଁ ତ ଭାଗ୍ୟର ଅନେକ ବିଡ଼ମ୍ବନା ସହିପାରିଛି, କିନ୍ତୁ ମୋର ସେ ବନ୍ଧୁ ଏ ବ୍ୟର୍ଥତା ସହିପାରିବନି। ପ୍ରେମାକୁ ବି ତାଠୁ ଯୋଗ୍ୟବର ମିଳିବ କୋଉଠୁ?
3: ଆଚ୍ଛା, ଏଇ ତମ ଘର ଆସିଗଲା।
4: ଅମୃତରାୟ ଜଣେ ଆଦର୍ଶବାଦୀ ବ୍ୟକ୍ତି ଥିଲେ, ଓକିଲାତି କରୁଥିଲେ, କିନ୍ତୁ ସେହି ବୃତ୍ତି ତାଙ୍କର ମନଲାଖି ନଥିଲା। ତାଙ୍କର ସ୍ୱଭାବ ଥିଲା ସଂଯତ, ଆଉ ହୃଦୟ ଥିଲା ଉଦାରତାର ଭଣ୍ଡାର। କଲେଜ ପଢ଼ା ସମୟରୁ ହିଁ ସେ ବିବାହ କରିସାରିଥିଲେ। କିଛିଦିନ ପରେ ପ୍ରସବ ବେଳେ ତାଙ୍କର ସ୍ତ୍ରୀଙ୍କର ମୃତ୍ୟୁ ଘଟେ। ଅମୃତରାୟ ଏକୁଟିଆ ରହିଯାଆନ୍ତି ଭଙ୍ଗା ମନ ନେଇ। 2-3 ବର୍ଷ ପର୍ଯ୍ୟଟନ କରି ସେ ଘରକୁ ଫେରନ୍ତି। ଶ୍ୱଶୁର ବଦ୍ରୀପ୍ରସାଦ ତାଙ୍କୁ ଦିନେ ଘରକୁ ଡାକି ନିଅନ୍ତି। ଦୀର୍ଘ 3 ବର୍ଷ ପରେ ଅମୃତରାୟ ନିଜର ଶାଳୀ ପ୍ରେମାକୁ ଦେଖନ୍ତି। ତାର ଚେହେରା ତାଙ୍କର ସ୍ୱର୍ଗୀୟ ପତ୍ନୀଙ୍କ ଭଳି। କିଛିଦିନ ପରେ ଅମୃତରାୟଙ୍କର ଶାଶୁ ପ୍ରେମା ସହିତ ତାଙ୍କର ବିବାହ ପ୍ରସ୍ତାବ ଆଣନ୍ତି, କଥା ପକ୍କା ହୋଇଯାଇଥାଏ। ଦାନନାଥ ଅମୃତରାୟଙ୍କର ଘନିଷ୍ଠ ବନ୍ଧୁ ଥିଲେ, କିନ୍ତୁ ବିଦ୍ୟା ବୁଦ୍ଧି ଧନ ଆଉ ପ୍ରତିଭାରେ ଅମୃତରାୟ ଅପେକ୍ଷା କମ୍ ଥିଲେ। ସେ ଜଣେ ଅଧ୍ୟାପକ ଥିଲେ। ପୂର୍ବେ ଅମୃତରାୟଙ୍କର ପତ୍ନୀ ଜୀବିତା ଥିଲାବେଳେ ପ୍ରେମା ସହ ଦାନନାଥର ବିବାହ ସମ୍ପର୍କରେ କଥାବାର୍ତ୍ତା ଚାଲିଥିଲା, କିନ୍ତୁ ଅମୃତରାୟ ବିପତ୍ନୀଙ୍କ ହେଲା ପରେ ଶ୍ୱଶୁର ବଦ୍ରୀପ୍ରସାଦ ଦାନନାଥଙ୍କର ଆଡ଼ ମୁହଁ ବୁଲେଇ ଆଣି ଅମୃତରାୟଙ୍କୁ ଦ୍ୱିତୀୟ ଥର ପାଇଁ ଜାମାତା ରୂପେ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଲେ। ଦାନନାଥଙ୍କ ହୃଦୟରେ ପ୍ରେମା ପାଇଁ ଏକ ସ୍ଥାନ ସୁରକ୍ଷିତ ଥିଲା। ଆଜି ଅମୃତରାୟ ଆକସ୍ମିକ ଭାବେ ଘୋର ପ୍ରତିଜ୍ଞା କଲେ, ଆଉ କଥା ପ୍ରସଙ୍ଗରେ ଦାନନାଥଙ୍କୁ ଯେଉଁ ସୂଚନା ଦେଲେ ସେଥିରେ ଦାନନାଥ ହୃଦୟର ଗଭୀରତମ ପ୍ରଦେଶ ଶିହରିତ ହେଲା। କିନ୍ତୁ

0: ମାମା ଘର କଥା କିଛି ଅଲଗା ଥିଲା।
1: ଏ ମୁଁ ପରା କହିଲି ତମେ ଥରେ ଯେ ଅମୃତ ବାବୁଙ୍କ ସହ ଦେଖା କର।
2: ପ୍ରେମା ବାବୁ, ମୁଁ ତାଙ୍କ ସହ ଦେଖା କରି କଣ ବା କହିବି?
1: କଣ କହୁଛ ମ, ବୁଝେଇବ ଆଉ କଣ କରିବ? ତାଙ୍କୁ କହି ଆସିବ ମଝିଆରେ ଆମ ନାଁ କିଆଁ ବୁଡ଼ଉଛନ୍ତି, ପୁରୁଣା ବନ୍ଧୁ କିଛି ବିଚାର ତ କରିବେ।
2: ମୁଁ ତାଙ୍କ ପାଖକୁ ଆଦୌ ଯିବିନି, ସେ ବିଧବା ବିବାହର ସମର୍ଥନ କରନ୍ତି, ଆଉ ମୋର ମତ ହେଲା ଏଥିରେ ସମାଜର ଅଧୋଗତି ହିଁ ହେବ। ତାଙ୍କ ପ୍ରତିଜ୍ଞା ତାଙ୍କୁ ଆମ ସମାଜରୁ ବାହାର କରିଦେଇଛି, ସେ ବର୍ତ୍ତମାନ ଆମର କେହି ନୁହନ୍ତି।
1: ଏ ତ ବେଶ ଜବରଦସ୍ତ କଥା। ଆଚ୍ଛା, କାଲି ଯଦି ଆମ ପୁଅ କମଳା ପ୍ରସାଦ ମୁସଲମାନ ହୋଇଯାଏ ତାହେଲେ କଣ ଆମେ ତା ପାଖକୁ ଯିବା ଆସିବା ବନ୍ଦ କରିଦେବା?
2: ପ୍ରେମା ବାବୁ, ମୁଁ ତ କଦାପି ଯିବିନି। ତମେ ଯଦି ଭାବୁଥାଅ ବୁଝେଇବା ପରେ ସେ ରାସ୍ତାକୁ ଆସିଯିବ, ତା ହାତରେ ଡକେଇ ଦିଅ, ନହେଲେ ତମେ ନିଜେ ଚାଲିଯାଅ।
1: ଠିକ କଥା, ମୁଁ କାଲି ଡକଉଛି।
2: ଆରେ ବାବା, ଡକାଅ, କିଏ ମନା କରୁଛି, କିନ୍ତୁ ଖୋସାମତ କରିବା ଦରକାର ନାହିଁ, ପ୍ରେମା ପାଇଁ ବହୁତ ପାତ୍ର ମିଳିବ।
1: ପ୍ରେମା ତ ଆଉ ଝିଅଙ୍କ ଭଳି ଝିଅ ନୁହେଁ ଯେ ତୁମେ ଯାହା ସାଥିରେ ପାର ତା ସାଥିରେ ତା ବାହାଘର କରିଦେବ। ଯେତେବେଳେ ଖବର ଶୁଣିଛି ନା, ଛାତ ଉପରେ ଯେ ବସି କାନ୍ଦୁଛି।
2: ଆହା, ଥୟ ଧର, ପାଞ୍ଚ ସାତ ଦିନରେ ସବୁ ଠିକ ହେଇଯିବ।
1: ତମେ ତାକୁ ଜାଣିନ, କାନ୍ଦି କାନ୍ଦି ଜୀବନ ହରେଇଦବ।
2: ଜୀବନ ହରେଇବ କଣ କହୁଛ? ତାହେଲେ ସେ ମରିଯିବ ପଛେ ମୁଁ ଏଭଳି ଏକ ଧର୍ମଶାଳା ଲୋକର ଗୋଡ଼ ହାତ ଧରିପାରିବିନି।
1: ଆଚ୍ଛା ବାବା, ତୁମେ ଯାଅ ଆପଣା କାମରେ ମନ ଦିଅ। ଆରେ ମହରି, ଏ ମହରି, ଉପରେ ଟିକେ ପ୍ରେମାକୁ ପଠେଇଲୁ? କାନ୍ନା ମା, କାନ୍ନା, ମୁଁ କାଲି ତାଙ୍କୁ ଡକଉଛି। ଅମୃତ ବାବୁ ମୋ କଥାକୁ ଟାଳିବିନି ଯେ।
3: ନା, ମୁଁ ତ ଗୋଡ ଧରୁଛି, ତୁ ତାଙ୍କୁ କିଛି କହିବୁନି। ଆମ ଭଉଣୀମାନଙ୍କ ପାଇଁ ତ ସେ ପ୍ରତିଜ୍ଞା କରୁଛନ୍ତି, ମୁଁ ଏଭଳି ଏକ ଭଲ କାମରେ ପ୍ରତିବନ୍ଧକ ଚାହେଁନି।
1: ମା, ତୋର କଣ ହବ ଭାବିଛୁ?
3: ମୋ କଥା ଚିନ୍ତା କରନା ମା, ମୁଁ ତ ଚିରକୁମାରୀ ରହିବା ପାଇଁ ନିଶ୍ଚୟ କରିସାରିଛି।
4: ଅମୃତଙ୍କ ଖବର ଶୁଣିଲୁଣି? ବାବୁ ତ ଏବେ ସମାଜ ଉଦ୍ଧାର କରିବା ପାଇଁ ବାହାରିଲେଣି, ଭାରି ଜଣେ ବାହାରିଲେ ଆମେ ଜୁଇଁ ବାବୁ।
1: ମତେ କିଛି ବୁଦ୍ଧିବାଟା ଦିଶୁନି ରେ, କଣ ହେବ ଏବେ କହିଲୁ?
4: ହବ ଆଉ କଣ, ବାବୁ ଭାଷଣ ଦେବା ଆରମ୍ଭ କରିବେ, ଅଜାତରକୁ ବିଧବାକୁ ବାହାରେ ଚାନ୍ଦା ଉଠେଇବେ ଆଉ ଉଡେଇବେ।
5: ଅମୃତ ବାବୁ ଅଛନ୍ତି।
4: ଆରେ ଭାଇ ଆଶାସ, ତୁ କୋଉଠି ଆଜି ଯାଇଥିଲୁ ଶୁଣେ?
5: ଆରେ ଆଗ କହିଲୁ ନିଜ ପ୍ରତିଜ୍ଞା ଭାଙ୍ଗିବୁ ନା ମିଶନାରୀଙ୍କ ଗୋଷ୍ଠୀରେ ପୁରାପୁରି ମିଶିଯିବୁ।
6: ଅନ୍ୟର ଦୁଃଖକୁ ନିଜର କରିବାରେ ଯୋଉ ସୁଖ ଆଉ ସନ୍ତୋଷ ମିଳେ, ତୁ ତାର କଳ୍ପନା ହିଁ କରିପାରିବୁନି। ଖାଇବା ପିଇବାର ଚିନ୍ତା କରି ଜୀବନ ବିତେଇବା ପଶୁ ବି ଜାଣେ। ଆଚ୍ଛା ଛାଡ଼, ଏସବୁ କଥା କହିଲୁ, ବାବୁ ବଦ୍ରିପ୍ରସାଦ ପ୍ରେମାର ବିବାହ ନେଇ ତତେ କିଛି ଖବର ଦେଲେ କି ନା?
5: ହଁ, ଖବର ତ ଆସିଥିଲା, ମୁଁ ବି ତାର ଉତ୍ତର ଦେଇସାରିଛି।
6: କଣ ଉତ୍ତର ଦେଲୁ କହିଲୁ?
5: ମୋ ମନକୁ ଯାହା ଆସିଲା।
6: ଆରେ କିଛି ଶୁଣା,
5: ଏଇ ମାନେ ମୋର ଅସମ୍ମତି।
6: କାହିଁକି, କଣ ପ୍ରେମା ତୋର ଯୋଗ୍ୟ ନୁହଁ?
5: ନା ନା, ମୁଁ ତାର ଯୋଗ୍ୟ ନୁହେଁ।
6: ଆଚ୍ଛା, ଯଦି ତୁ ତା ଯୋଗ୍ୟ ତାହେଲେ ଏତେ ଦିନ ତା ନାଁକୁ ଜପମାଳି କରୁଥିଲୁ ଯେ, ମୁଁ ଯଦି ମଝିରେ ପଶିନଥାନ୍ତି ତାହେଲେ ତିନି ବର୍ଷ ପୂର୍ବେ ହିଁ ତମ ଦୁହିଁଙ୍କର ବାହାଘର ସହନ୍ତାଣି। ମୁଁ ଦେଖୁଛି ଏଇ ସଉକରେ ତୁ ନିଜ ଜୀବନ ହିଁ ନଷ୍ଟ କରୁଛୁ। ମୁଁ ମୋ ଜୀବନକୁ ତୋଲି ନେଇଛି, ମୁଁ ଯେକୌଣସି ଆଘାତ ସହିଯିବି, କିନ୍ତୁ ତମ ଦେଇ ସେସବୁ ହବନି। ମୁଁ ରାସ୍ତାରୁ ହଟିଯିବା ପରେ ତୁ ତୋ ଗୁଣ ଚିହ୍ନଉଛୁ, ବୁଝିଲୁ? ଚୁପକିନା ମୋ ଗାଡ଼ି ନେଇ ବଦ୍ରିପ୍ରସାଦ ବାବୁଙ୍କୁ ମିଶି କଥାଟା ପକ୍କା କରି ଆସ।
5: ମୋ ଭଳି ମଣିଷକୁ ଯେ ପ୍ରେମା ସ୍ୱୀକାର କରିବ, ସାହେବ ମନକୁ ଏକଥା ଆଣିଲେ କେମିତି?
6: ଆରେ ବକା ଚନ୍ଦ୍ର, ବଦ୍ରିପ୍ରସାଦ ତୋ ପାଖକୁ ଯଦି ଖବର ପଠେଇଲେ ଜାଣିରଖ ଯେ ସେ ପ୍ରେମାର ସମ୍ମତି ନେଇଛନ୍ତି। ତୁ ଯଦି ଆଶଙ୍କା କରୁ ଯେ ପ୍ରେମା ତତେ ଭଲ ପାଉନି, ତାହେଲେ ମୁଁ କହିବି ଏଟା ତୋର ଅନ୍ୟାୟ, ତା ହୃଦୟ ନିର୍ମଳ, ଆଉ ପ୍ରେମର ଅର୍ଥ ସେ ବୋଝେ ପତି ପ୍ରେମ। ମୋ ପ୍ରତି ସେ ଆକୃଷ୍ଟ ହେବାର କାରଣ ହେଲା ଯେ ମୁଁ ତାର ଭାବି ପତି ଥିଲି। ଏଇ ବୋକାମି ଯଦି କରିବସୁ ତାହେଲେ ଏଇ ପାତ୍ରଟି ତୋ ହାତରୁ ଖସିବ, ଆଉ ବର୍ଷ ବର୍ଷ ଧରି ତୁ ତପସ୍ୟା କରି ବସିଥିବୁ।
5: ଦେଖାଯାଉ ଭଗବାନଙ୍କ ଇଚ୍ଛା କଣ।
6: ଆରେ ମୁଁ ଯାହା କହୁଛି ଶୁଣ, ଏଇ ମୁଁ ବଦ୍ରିପ୍ରସାଦ ବାବୁଙ୍କୁ ଚିଠିଟିଏ ଲେଖିଦେଇଛି, ଚୁପଚାପ ଦସ୍ତଖତ କର, ଆଉ ଏଇକ୍ଷଣି ମୋ ଲୋକ ଯାଇ ଦେଇ ଆସିବ।
5: ଏ କଣ, ତୁ ତ ଗୋଟେ ସ୍ୱୀକୃତି ପତ୍ର ଲେଖିଦେଲୁଣି,
6: ଆଉ କେକ୍ ଅର୍ଡର କରନା, ନାଇଁ ତ ମୁଣ୍ଡ ଫଟେଇ ଦେବି। ଯାଇ ନେ, ଦସ୍ତଖତ କର।

0: ପ୍ରେମା ସହିତ ଦାନନାଥର ବିବାହ ହୋଇଥାଏ। ଜୀବନର ପ୍ରଥମ ପ୍ରଣୟର ସମସ୍ତ ସ୍ମୃତିକୁ ହୃଦୟ ତଳେ କବର ଦେଇ ସହଜ କର୍ତ୍ତବ୍ୟପରାୟଣତାର ଭାବନା ନେଇ ପ୍ରେମା ନିଜର ନୂଆ ସଂସାରରେ ପ୍ରବେଶ କରେ। ବାବୁ ବଦ୍ରିପ୍ରସାଦ ଆଉ ତାଙ୍କଠାରୁ ବଳି ତାଙ୍କ ପୁତ୍ର କମଳା ପ୍ରସାଦଙ୍କ ହୃଦୟରେ ଅମୃତରାୟ ପାଇଁ ପ୍ରତିଶୋଧର ଚିନ୍ତା ସୁଦୃଢ଼ ହୁଏ। ଗୋଟାପଟେ ଅମୃତରାୟଙ୍କର ଯଶ ବଢ଼ି ଚାଲେ, ଆଉ ଅନ୍ୟପଟେ କମଳା ପ୍ରସାଦ ମନରେ କ୍ରୋଧ। ଦାନନାଥଠାରେ ବିବାହ ପରେ ପରେ ଏକ ଅଦ୍ଭୁତ ପରିବର୍ତ୍ତନ ଲକ୍ଷ୍ୟ କରାଯାଏ। ଯଦିଓ ପ୍ରେମା କାୟ ମନବାକ୍ୟରେ ଗୋଟା ପଣେ ଦାନନାଥଙ୍କର ହେଇ ସାରିଥିଲା, ତଥାପି ଦାନନାଥଙ୍କର ମନରେ ଏଭଳି ଏକ ଆଶଙ୍କା ବଢ଼ୁଥିଲା ଯେ ସେ ଯାହା ହଉ ପଛେ ପ୍ରେମା ଅମୃତରାୟକୁ ହୃଦୟର ସହିତ ସ୍ନେହ କରେ, କିଞ୍ଚିତ ପ୍ରେମ ମଧ୍ୟ। ଏ ଆଶଙ୍କା ଦାନନାଥ ମନକୁ ବିଷାକ୍ତ କରିଦିଏ। ଆକସ୍ମିକ ଅମୃତରାୟ ଓ ତାଙ୍କରି କାର୍ଯ୍ୟକ୍ରମ ସବୁ ଦାନନାଥକୁ ଖରାପ ମନେ ହୁଏ। କମଳା ପ୍ରସାଦ ଅମୃତରାୟର ଯେତେ ନିନ୍ଦା କରେ, ଦାନନାଥ ମନରେ ସେତେ ଆନନ୍ଦ ଜାତ ହୁଏ। ଧୀରେ ଧୀରେ ଉଭୟ ପ୍ରକାଶରେ ଅମୃତରାୟର ତୀବ୍ର ବିରୋଧ କରିବା ପାଇଁ ବାହାରି ପଡ଼ନ୍ତି। ଦିନେ,
1: ଆରେ ଭାଇ ଶୁଣିଲଣି ଅମୃତରାୟର ଲାଟେଷ୍ଟ ଯାଦୁ ଖେଳ କଥା?
2: ନା ତ, ଖବର କଣ?
1: ଆରେ ବାବା ବନିତା ଆଶ୍ରମ ଖୋଲିବେ, ବନିତା ଆଶ୍ରମ 500,00,000 ଟଙ୍କାର ବଜେଟ ପ୍ରସ୍ତୁତି, ଖୁବ ମୋଟା ଚାନ୍ଦା ସଂଗ୍ରହ ଚାଲିବ, ଆଉ ପରଧନରେ ବାବୁ ମୌଜ କରିବେ ମୌଜ।
2: ନେତାଗିରି କରିବାର ଅଭିଳାଷ ଆଉ କେମିତି ପୂରଣ ହୁଅନ୍ତା?
1: ଭଲ କଥା, ମୁଁ ବି ଦେଖିବି ଏ ସମୟରେ ତାକୁ ଚାନ୍ଦା ଦଉଛି କି। ଏଠିକା ଜମିଦାର ଧନୀ ମାନି ସବୁ ତ ସଚ୍ଚା ସନାତନ ହିନ୍ଦୁ, ଆଉ ଯେତେବେଳେ ସେମାନଙ୍କୁ ଅସଲ କଥା ବୁଝେଇଦେବି ନା, ତାହେଲେ ତ ଏ ବିଧର୍ମୀଟାକୁ ପଇସାଟି ବି ସାହାଯ୍ୟ ମିଳିବନି। ଆଚ୍ଛା ମୁଁ ଆସେ, କିନ୍ତୁ ତମକୁ ବି ଅବିକା ଧର୍ମର ସୁରକ୍ଷା ପାଇଁ ମୁହଁ ଖୋଲିବାକୁ ପଡ଼ିବ।
3: ରାତି ହେଇନି ନା କଣ? ଖାଇବା ଥଣ୍ଡା ହେଇଗଲାଣି ତେଣେ। ଆରେ ଆଜି ଏତେ ଶୁଖିଲା ଦିଶୁଛ ଯେ।
4: ପ୍ରେମା ଶୁଣିଲ ତ, ଅମୃତ ଆଶ୍ରମ ପାଇଁ ନିଜର ସର୍ବସ୍ୱ ଦାନ କରିଛି, ଆଉ ଚାନ୍ଦା ସଂଗ୍ରହର ଭୂତ ତା ମୁଣ୍ଡରେ ସବାର କରିଛି। ପେସାଦାର ନେତାଙ୍କ ଭଳି ତା ଜୀବନଟା ଏବେ ଚାନ୍ଦା ଉପରେ ନିର୍ଭର କରିବ।
3: ଉଠିଲ, ଚାଲ ଖିଆପିଆ କରିବା।
4: ମୁଁ ପରା କହୁଛି, ମତେ ଯଦି ଚାନ୍ଦା ଉପରେ ନିର୍ଭର କରି ବଞ୍ଚିବାକୁ ପଡ଼େ ନା, ମୁଁ ବରଂ ଆତ୍ମହତ୍ୟା କରିବି। ଅବଶ୍ୟ ଥରେ ଦୁଇଥର କଲେଜ ପାଇଁ ଚାନ୍ଦା ମାଗିବାକୁ ଯାଇଛି। ବଡ଼ କୁଚ୍ଛିତ ଧନ୍ଦା, ଦାତାକୁ ହଜାରେ ଖୋସାମତ କର, ଧର୍ମାବତାର କୁହ, ଦାନବୀର କୁହ, ଆଉ ସଭା ଶେଷରେ କୁକୁର ଘୋଡ଼ା ନ ଖାଇଲେ ରକ୍ଷା।
3: ତମେ ତ ବୃଥାଟାରେ ଭିଣାଙ୍କ ପ୍ରତି ଅନ୍ୟାୟ କରୁଛ, ତାଙ୍କ ହୃଦୟ ଭାରି ନିର୍ମଳ, ସେ ଯାହା କରୁଛନ୍ତି ସେଥିରେ ସମାଜର ମଙ୍ଗଳ ହେଉ କି ନ ହଉ ସିଏ ଅଲଗା କଥା, କିନ୍ତୁ ତାଙ୍କୁ ନିନ୍ଦା କରି ଏଭଳି କାମ କରିବା ତମ ପକ୍ଷରେ ଶୋଭା ପାଉନି।
4: ମୁଁ କେମିତି ଜାଣିଲି ଯେ ତୁମେ ଅମୃତକୁ ଦେବତାଟା ବୋଲି ଭାବୁଛ? ଦେବତାଙ୍କର ବି ଖଳନ ଦେଖା ଦେଇଛି।
3: ମୁଁ ତାଙ୍କୁ ଦେବତା ବୋଲି କହୁନି, କିନ୍ତୁ ତା ବୋଲି ପଶୁ ବି କହୁନି। ଯଦି ସେ ବାସନାର ବଶବର୍ତ୍ତୀ ତେବେ ବିବାହ ତ କରିପାରିଥାନ୍ତେ।
4: ତାହେଲେ ଜନସାଧାରଣଙ୍କୁ ତ୍ୟାଗର ମହିମା ଦେଖାନ୍ତି କିପରି? ନେତାଗିରିର ମୌଜଟା ଜମନ୍ତା କେମିତି?
3: ଭଲ କଥା, ହଉ ସେତିକି ଥାଉ, ଖାଇବାକୁ ତ ଡେରି ହେଲାଣି।
0: ଦାନନାଥ ସ୍ୱଭାବତଃ ଦୁରାଗ୍ରହୀ ଥିଲେ, ଯେଉଁ ଲୋକଟି ପାଇଁ ତାଙ୍କୁ ନିଜ ସ୍ତ୍ରୀଙ୍କଠାରୁ ଅପମାନିତ ହେବାକୁ ପଡ଼ିଲା ତାକୁ ତ ସେ ଶସ୍ତାରେ ଛାଡ଼ିପାରନ୍ତି ନାହିଁ। ଦାନନାଥ ନିଶ୍ଚୟ କଲେ ଯେ ଯଦି ଅମୃତରାୟ ଭଲ ବକ୍ତୃତାଟିଏ ଦିଏ ତ ମୁଁ ବି ବକ୍ତା ପାଲଟିବି, ଆଉ ଅମୃତରାୟର ଗର୍ବ ଖର୍ବ କରି ପ୍ରେମାକୁ ଦେଖେଇଦେବି ଯେ ଯେଉଁ ସବୁ ଗୁଣ ପାଇଁ ସେ ଅମୃତରାୟର ପୂଜା କରେ ସେସବୁ ଦାନନାଥର ବି ଅଛି, ଆହୁରି ଅଧିକ ପରିମାଣରେ। ଦାନନାଥ ବିଧବା ବିବାହ ସମ୍ପର୍କରେ ଏକ ଭାଷଣ ଲେଖନ୍ତି, ଆଉ ଦର୍ପଣ ସାମ୍ନାରେ ପ୍ରାୟ ଏକ ସପ୍ତାହ କାଳ ଖୁବ୍ ଅଭ୍ୟାସ କରନ୍ତି। ଆଉ
5: ଶୁଣ ଶୁଣ ଭାଇମାନେ, ଶୁଣ ଶୁଣ, ଆଜି ସନ୍ଧ୍ୟାରେ ବଡ଼ ପଡ଼ିଆରେ ଗୋଟିଏ ବିରାଟ ସମାରୋହ, ବାବୁ ବଦ୍ରିପ୍ରସାଦ ଏଥିରେ ସଭାପତି ହେବେ, ଏଥିରେ ଅଧ୍ୟାପକ ଦାନନାଥ ଭାଷଣ ଦେବେ। ହିନ୍ଦୁ ଧର୍ମର ରକ୍ଷା ପାଇଁ ଆପଣମାନେ ବହୁ ସଂଖ୍ୟାରେ ଯୋଗ ଦେବେ।
6: ପ୍ରେମା ପ୍ରେମା ପ୍ରେମା,
3: କଣ ହେଲା? ଭାଷଣ ଦେଇ ଆସିଲ ତ, କହିଲ କେମିତି ହେଲା? ଲୋକ ହେଇଥିଲେ?
4: ବିଶ୍ୱାସ କର ପ୍ରେମା, 10,000ରୁ ବେଶୀ ହେବେ, କିନ୍ତୁ ମଜା କଥା ହେଲା ସମ୍ପୂର୍ଣ୍ଣ ନିରବତା, ମାନେ ଲୋକେ ସବୁ ଯେମିତି କାଠ ପଥର ହୋଇ ବସିଥିଲେ ଦୀର୍ଘ 2 ଘଣ୍ଟା ଧରି ସେଇ ଅବସ୍ଥା, ଆଉ ଭାଷଣ ଯେମିତି ସରିଛି ନା, ଯୋଉ ତାଳି ଆଉ ଫୁଲର ବର୍ଷା।

0: ରାମପ୍ରସାଦ ବାବୁ ହରିଶଙ୍କର ଦୁହେଁ କହୁଥିଲେ ପରା, କିଭଳି ପାଣ୍ଡିତ୍ୟପୂର୍ଣ୍ଣ ଭାଷଣ, ସେମାନେ ଜୀବନରେ କୁଆଡେ ଶୁଣି ନଥିଲେ।
1: ଆରେ ସ୍ୱାମୀଜୀ ଟିକେ ବାହାରକୁ ଆସନ୍ତୁ। ଆରେ କମ୍ ସେ କମ୍ ପିଠି ଥାପୁଡ଼ାଏ କିଛି ଇନାମ ବି ଦିଏ।
0: ଆରେ ପ୍ରେମା ଇଏ ତ ଅମୃତ, ହେ ଯାଉ ଯାଉ ପାନ ଫାନ ଆଣ। ଭାଇ
2: ବାହାଘର ପରେ ଇଏ ତ ପ୍ରଥମ ତ ପଦ ପଡୁଛି ଆମ ଘରେ।
1: ଆଜି ତ ଭାଇ କମାଲ କରିଦେଲ,
3: ଏମିତି ଗୋଟେ କଡ଼ା ଭାଷଣ ଦେଇଛୁ।
1: ସତରେ ଭାଇ ମାନିଗଲି ପୁରା।
0: ଆରେ ଭାଇ ଗୋଟେ ସୌକ ଭାବିଲି, ହଁ ଇଏ ବି ଗୋଟେ ମଉଜ କରି ଦେଖେ।
1: ଆରେ ମଉଜ କଣ, ମନକୁ ମନେଇଲା ଭଳି ହେଇଛି।
3: ଆମ ଭଳି ଲୋକଙ୍କ କଥା ଆଉ କିଏ ଶୁଣିବ?
1: କିନ୍ତୁ କହିଲୁ,
3: ତୁ କଣ ଅନ୍ତରର ସହ ବୁଝୁ ଯେ ଯୋଉ ସଂସ୍କାର ପାଇଁ ମୁଁ ଚେଷ୍ଟା ଚଳେଇଛି ସେଥିରେ ହିନ୍ଦୁ ସମାଜର କ୍ଷତି ହବ?
0: ଭାଇ ମୁଁ ଧର୍ମଗ୍ରନ୍ଥ ସବୁ ପଢି ଏ ମତରେ ପହଞ୍ଚିଛି, ହେଇପାରେ ମୋର ଧାରଣା ବି ଭୁଲ ହେଇପାରେ।
3: ତାହେଲେ ତୋର ମୋର ମୁକାବିଲାଟା ଭାରି ଜମ୍ବ, କିନ୍ତୁ ମନେ ରଖିବ ଆମର ବିରୋଧଟା କେବଳ ମତର, କିନ୍ତୁ ମିତ୍ରତା ଉପରେ ତାର ପ୍ରଭାବ ଯେପରି ଆଦୌ ନ ପଡ଼େ ମୋ ଉପରେ ମୋର ବିଶ୍ୱାସ ଅଛି, ଖାଲି ତୋ କଥା।
0: ଆରେ ନା ନା, ଆମ ମିତ୍ରତା ଉପରେ ଆମ ଧର୍ମ ମତାନ୍ତରର ପ୍ରଭାବ ପଡ଼ିବାର କୌଣସି କାରଣ ନାହିଁ।
3: ଆଚ୍ଛା ଭାଇ ମୁଁ ଚାଲିଲି, ଅନାଥା ସମୟ ପାଇଁ ଚାନ୍ଦା ମାଗି ବୁଲିବାକୁ ପଡ଼ିବ, ତୁ ତ ମୋ ରାସ୍ତାରେ ଖଣ୍ଟା ବିଛେଇଲୁଣି। ଆରେ ବିରୋଧ ଯଦି କରିବାର ଥିଲା ଆଶ୍ରମଟା ହେଲା ପରେ କରିନଥାନ୍ତୁ, ହଉ ଦେଖାଯିବ।
0: ଆରେ

0: ମଧ୍ୟରେ ବାବୁ ବଦ୍ରିପ୍ରସାଦ ଆଉ ତାଙ୍କର ପୁଅ କମଳା ପ୍ରସାଦ ପୂର୍ଣ୍ଣା ସହ ଘରେ ପ୍ରବେଶ କରନ୍ତି। ତାଙ୍କର ପଡ଼ିଶାରେ ବସନ୍ତବାବୁ ରହନ୍ତି। ପୂର୍ଣ୍ଣା ବସନ୍ତବାବୁଙ୍କର ପତ୍ନୀ। ବସନ୍ତ ଓ ପୂର୍ଣ୍ଣାଙ୍କର ବୈବାହିକ ଜୀବନ ଦୁଃଖମୟ ଥିଲା, ତାକୁ ବି ଭାଗ୍ୟ ସହିଲେନି। ଦିନେ ଗଙ୍ଗାରେ ସ୍ନାନ କଲାବେଳେ ବସନ୍ତ ବାବୁଙ୍କର ଗୋଡ଼ ଖସିଯାଏ ଆଉ ସେ ଦୁନିଆର ଆରପାରିକୁ ଚାଲିଯାଆନ୍ତି। ଯୁବା ବୟସରେ ପୂର୍ଣ୍ଣା ବିଧବା ହୋଇ ବସିଲା। ବାପ ଘରେ ବା ଶାଶୁ ଘରେ ନିଜର ବୋଲି କେହି ବି ନଥିଲେ। କମଳା ପ୍ରସାଦର ସ୍ତ୍ରୀ ସୁମିତ୍ରା ଥିଲେ ସେ ବାନ୍ଧବୀ, ଦିହେ ଦିହିକି ଭଲ ପାଉଥିଲେ। ପୂର୍ଣ୍ଣାର ଅସହାୟ ଅବସ୍ଥା ଦେଖି ବଦ୍ରିପ୍ରସାଦଙ୍କ ହୃଦୟ ଦୟାରେ ବିଗଳିତ ହୋଇ ଉଠିଲା।
1: ଆପଣ ପୁଣି?
2: ହଁ, ଇଏ ମାନେ କଣ କହୁଥିଲେ କି, ତମକୁ ମାନେ ଏଠି ଏକୁଟିଆ ରହିବା ଭାରି କଷ୍ଟ ହଉଥିବ, ତମେ ଆମ ଘରକୁ ଚାଲି ଆସୁନ, କଣ କିଛି ଆପତ୍ତି ଅଛି?
1: ଆପତ୍ତି ତ ମୋର ସେମିତି କିଛି ନାହିଁ, କିନ୍ତୁ ଏଠି ବି ତ ମୁଁ ଆପଣମାନଙ୍କ ଭରସାରେ ପଡ଼ିଛି।
2: ଭଲ କରି ଚିନ୍ତା କରି ଦେଖ, ମୁଁ ପୁଣି ଆସିବି।

0: ଏତେ ହାଇ କଣ ମାରୁଛ ମ? କଣ ଏବେ ଶୋଇ ଉଠିଲ କି?
1: ଆ କାହିଁକି ପଚାରୁଛ? ସାରାଦିନ ଶୋଇଛି, ଫେର ରାତି ସାରା ଚେଇ ରହିବାକୁ ପଡ଼ିବ ଯେ।
0: ଏମିତି କଥା ପୁଣି ଅଛି?
1: କଣ କହିବି ଭଉଣୀ, ମୁଁ ବଡ଼ ଦୁଃଖିନୀ। ଭଗବାନ କାହିଁକି ଯେ ମୋତେ ଜନ୍ମ ଦେଲେ। ବାପା ମାଙ୍କର ଧନ ଲୋଭ ମୋତେ ଏ ଘରର ବୋହୁ କରି ଆଣି ଥୋଇଛି। କିନ୍ତୁ ସତ କହିବାକୁ ଗଲେ ମୋ ଭଲ ମନ୍ଦ ବୁଝିବା ଲୋକ ଏ ଘରେ କାହାନ୍ତି?
0: କଣ ଭାଇ ଏ ଯାଏ ଆସିନାହାନ୍ତି?
1: ଏବେ ତ ମୋଟେ 12 ବାଜିଛି, 2-3 ପୂର୍ବରୁ ସେ କଣ ଆସନ୍ତି? ମୋ ବାହା ତ ଏଇ ଘର ଦେଖି ହୋଇଛି।
0: ମାଇପି ଜୀବନରେ କଣ ଦୁଃଖ ଛଡ଼ା ଆଉ କିଛି ନାହିଁ। ହୋ ଭଉଣୀ, ଯାଉ ଟିକେ ବିଶ୍ରାମ ନିଅ, ଖୁବ୍ ଡେରି ହେଲାଣି।

0: ବାପା ବି ତା ବିରୁଦ୍ଧରେ ଅଣ୍ଟା ଭିଡ଼ିଲେଣି। ତମ ଭଳି ଜଣେ ବକ୍ତା ସାହାଯ୍ୟରେ ଆମେ ତ ସାରା ସହର ତାକୁ ହାତ ମୁଠାରେ ରଖିପାରିବୁ। ତା ଛଡ଼ା 300 ଲାଠିଆଳି ବି ପ୍ରସ୍ତୁତ ଅଛନ୍ତି। ଯେଉଁଦିନ ମହାଶୟଙ୍କର ସଭା ହବ ନା, ସେଦିନ ସବୁ ରାସ୍ତା ବନ୍ଦ, ଆଉ ପଇସା ବାଲାକୁ ଆମେ ସମ୍ଭାଳି ନେବା, ଆଉ ବାକି ଲୋକ ପାଇଁ ଲାଠିଆଳି ଯଥେଷ୍ଟ। ଆଚ୍ଛା ପ୍ରେମା, ତୁ କାହା ପଟେ କହିଲୁ?
1: ଏ ଝଗଡ଼ା ଝାଟି ମୋତେ ଭଲ ଲାଗେ ନା ଭାଇ। ଭାଉଜ ଆଜିକାଲି ମନ ମାରି ବସିଛନ୍ତି, ମା ଘରକୁ ଯିବ ବୋଲି ଚିଠି ଲେଖିଥିଲେ।
0: ତା ପାଇଁ ନରକରେ ବି ସ୍ଥାନ ନାହିଁ। ବାହାଘର ତ ମୋତେ ପଚାରୁନାହାନ୍ତି, ଠିକ ଅଛି, ଦିନେ ମୁଁ ଯାଇ ନିଜେ ଛାଡ଼ି ଆସିବି।
1: ତୁମେ ବି ଭାଇ ଭାରି ଜଣେ।
0: ପ୍ରେମା, ତୋ ଭାଉଜ ଚାହୁଁଛି ଟଙ୍କା ଥାଳିଟେ ତା ହାତରେ ଦିଏ, ଆଉ ସେ ତା ମନ ଇଚ୍ଛା ଖର୍ଚ୍ଚ କରିବ, କିନ୍ତୁ ଏଇଠି ତ ନିଜ ବାପକୁ ବି ବିଶ୍ୱାସ ନାହିଁ। ଆଚ୍ଛା ଭାଇ ଚାଲ ଚାଲ, ତମକୁ ଆଜି ସିନେମା ଦେଖେଇ ନେବି।
2: ନା ଭାଇ ତୁମେ ଯାଅ।
0: ଚାଲ ନା, କାଲିଠାରୁ ତ ପୁଣି ଅମୃତ ରାୟ ଉଦ୍ଧାର କାର୍ଯ୍ୟରେ ଲାଗିବାକୁ ପଡ଼ିବ।
3: ଶୁଣ ଶୁଣ ଭାଇ ମାନେ, ଶୁଣ ଶୁଣ, ଆଜି ସନ୍ଧ୍ୟା 5 ବେଳେ ଦୁର୍ଗାଜୀ ମନ୍ଦିର ପଡ଼ିଆରେ ଗୋଟିଏ ବଡ ସଭା ହେବ। ଅମୃତ ରାୟ ବାବୁ ସମାଜ ସଂସ୍କାର ସମ୍ପର୍କରେ ଗୋଟିଏ ଭାଷଣ ଦେବେ, ସମସ୍ତେ କାର୍ଯ୍ୟକ୍ରମ ଶୁଣିବାକୁ ଲାଗିବେ। ଶୁଣ ଶୁଣ ଭାଇ ମାନେ, ଶୁଣ ଶୁଣ,
4: ଭାଇ ଓ ଭଉଣୀମାନେ, ଆଜି ଏହି ସଭା ଆୟୋଜନର ଏକ ବିଶେଷ ଉଦ୍ଦେଶ୍ୟ ରହିଛି। ଆମ ସମାଜରେ ଅସହାୟ ନାରୀମାନଙ୍କର ଯେଉଁ ଶୋଚନୀୟ ଅବସ୍ଥା ଆପଣମାନେ ସମସ୍ତେ ଜାଣନ୍ତି। ସମାଜର ସବୁ ନାରୀ ସମାନ ପ୍ରତିଷ୍ଠାର ଅଧିକାରିଣୀ ହେବା ଉଚିତ। ସେ ବିଧବା ହୁଅନ୍ତୁ କି ସଧବା ହୁଅନ୍ତୁ, ଏପରିକି କୁମାରୀ ବି ହୁଅନ୍ତୁ ନା କାହିଁକି, ବିପତ୍ନୀଙ୍କ ମାନଙ୍କ ପାଇଁ ଆମ ସମାଜରେ କୌଣସି ନୀତି ନିୟମ ନାହିଁ, ଅଛି କେବଳ ବିଧବାଙ୍କ ପାଇଁ। ନିଷ୍ଠୁର ପାପୀମାନଙ୍କର ଏହି ଛଳନା ସମାଜକୁ ଯେ ରସାତଳଗାମୀ କରିବ ଏଥିରେ ସନ୍ଦେହ
5: ନାହିଁ।
4: ମନେ ହେଉଛି କିଛି ଲୋକ ସମାଜରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଆସିଛନ୍ତି, ସେମାନଙ୍କୁ ଯିଏ ପଠେଇଛି ତାଙ୍କୁ ବି ମୁଁ ଜାଣେ। ବନ୍ଧୁଗଣ, ଆପଣମାନେ ପ୍ରଥମେ ମୁଁ କଣ କହୁଛି ଶୁଣ,
1: ଆମେ ଆମ ସହରରେ ଏଭଳି ଏକ ସ୍ଥାନ ଗଢି ତୋଳିବା ଯେଉଁଠି ଆମର ଅନାଥ ଆଉ ଅସହାୟ ଭଉଣୀମାନେ ସମ୍ମାନ ଓ ଶାନ୍ତିରେ ଜୀବନ ବିତେଇ ପାରିବେ। ଆମ ସହରରେ ଏଭଳି କୋଉ ଗଳି ଅଛି କହିଲେ, ଯେଉଁଠି ଅଭାଗିନୀ ଭଉଣୀ 2-4 ନାହାନ୍ତି? ସେମାନେ ଆଖି ଉଠେଇ ଚାହିଁବା ମାତ୍ରେ ଚାରିଆଡେ ଖାଲି ଲୋଲୁପ ଦୃଷ୍ଟି। କଣ ସେମାନଙ୍କ ପାଇଁ ଆପଣଙ୍କ ମନରେ ଦୟାଧର୍ମ କିଛି ନାହିଁ? ଆପଣଙ୍କର ଏବେ ଘରେ ଝିଅ ଭଉଣୀ ନିଶ୍ଚୟ ଥିବେ, କଣ ସେମାନଙ୍କ ପ୍ରତି ଆପଣଙ୍କ କୌଣସି କର୍ତ୍ତବ୍ୟ ନାହିଁ? ମୁଁ କଦାପି ସ୍ୱୀକାର କରିବି ନାହିଁ ଯେ ଏଇ ବିରାଟ ସଭାରେ ଜଣେ ଏଭଳି ମଣିଷ ଥିବେ ଯାହାର ହୃଦୟ ପଥର ଭଳି ଟାଣ। କିଏ କହେ ନାରୀର ରକ୍ଷା ଓ ତାର ଉଦ୍ଧାର ଧର୍ମରେ ବିରୁଦ୍ଧାଚରଣ କରେ?
6: ଏଥିରେ କଣ କଲା? ତାନା ତୁମକୁ ଜୀବନରେ ମାରିଦେବ।
1: ଏଇ ଲାଠାଳ ଗୁଡାକୁ ତ ଫେରେ ମନେ ପାରିଲି, ତାଙ୍କୁ ମନେବାରେ କଣ କଷ୍ଟ ହବ? ଆଚ୍ଛା ମୁଁ ଚାଲିଲି।
6: ଯାହା ପ୍ରେମା, ଭଗବାନ ତମକୁ ସୁଖୀ ରଖନ୍ତୁ, ସୁଖୀ ରଖନ୍ତୁ।
0: ଚାରି ମାସ ହେଲା ପୂର୍ଣ୍ଣାକୁ ଖୋସାମତ କଲିଣି, କିନ୍ତୁ କାହିଁ ଆଦୌ ତ ଧରା ଦଉନି। ଆଚ୍ଛା ହଉ, ଆଜି ଦେଖାଯାଉ। ପୂର୍ଣ୍ଣା
7: କୁହନ୍ତୁ।
0: ପ୍ରେମା ଚିଠି ଦେଇଛି, ତୋତେ ଡାକିଛି, ମୁଁ ଗାଡ଼ି ନେଇ ଆସିଛି, ମୁଁ ବି ସେଇ ରାସ୍ତାରେ ଯାଉଛି ଅନ୍ୟ ଆଡ଼େ, ତୋତେ ଛାଡ଼ିଦେଇ ମୁଁ ଚାଲିଯିବି।
7: ଆପଣ ଯାଆନ୍ତୁ, ମୁଁ ଆଉ କେତେବେଳେ ଚାଲିଯିବି?
0: ଆରେ ନା ନା, ତାର କିଛି ଜରୁରୀ କାମରେ ତୋତେ ଡକେଇଛି ଜଲ୍ଦି ଯିବାକୁ, ମୁଁ ତୋତେ ଛାଡ଼ିଦେଇ ମୋ ଧନ୍ଦାରେ ଯିବି।
7: ଆଚ୍ଛା

ପ୍ରଚାର କଲୁ ନାଟକ ପ୍ରତିଜ୍ଞା। ମୂଳ କାହାଣୀ ମୁନ୍ସି ପ୍ରେମଚାନ୍ଦ। ହିନ୍ଦୀ ବେତାର ନାଟ୍ୟ ରୂପାନ୍ତର।

ରୁଦ୍ରନାରାୟଣ ଶୁକ୍ଲା ଓଡ଼ିଆ ଅନୁବାଦ କାଳିକିଙ୍କର ମିଶ୍ର ପ୍ରଯୋଜନା ରବି ଶତପଥୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେବ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ୍ ଯୋଗେ ଏଫ୍ଏମ୍ରେ 103.6 ମେଗାହର୍ଟ୍ଜ୍ ଯୋଗେ ଏବଂ ପ୍ରସାର ଭାରତୀର ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣମାନେ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। କେବେ କେବେ ଗୋଟିଏ ସୁନ୍ଦର କାହାଣୀର ଆରମ୍ଭ ହୁଏ ଗୋଟିଏ ଛୋଟ ଦେଖାରୁ, ଗୋଟିଏ ମିଠା ହସରୁ, ଆଉ ଧୀରେ ଧୀରେ ସେହି କାହାଣୀ ପରିଣତ ହୁଏ ଭଲ ପାଇବାର ଏକ ଅମର ଅଧ୍ୟାୟରେ। ପ୍ରେମ ଏମିତି ଏକ ଅନୁଭବ ଯାହାକୁ ଶବ୍ଦରେ ବାନ୍ଧିବା କଷ୍ଟ, କିନ୍ତୁ ସୁରରେ ଅନୁଭବ କରିବା ବେଶ ମନମୁଗ୍ଧକର। ତେବେ ଆସନ୍ତୁ ପ୍ରେମର ସେହି ମଧୁର ଅନୁଭବକୁ ସାଥୀ କରି ଶୁଣିବା କ୍ରିସ୍ ଚଳଚ୍ଚିତ୍ରର ଏହି ଗୀତଟି।

ଏହି ଗୀତଟି ପାଇଁ ଅନୁରୋଧ କରିଛନ୍ତି ଆପଣମାନେ ବୈପାରିଗୁଡ଼ା କୋରାପୁଟରୁ ରଶ୍ମିତା ପ୍ରଧାନ, ସୀମା ପ୍ରଧାନ, ବବ୍ଲୁ ଗୌଡ଼, ରିତେଶ ଗୌଡ଼ ଏବଂ ତାଙ୍କ ବାପା ମା ବରିଗୁମାରୁ ଆପଣମାନେ ହେଲେ ସୁନିତା ଜେନା, ପ୍ରମିଳା ଜେନା, ସୁମିତ୍ରା ମହାନ୍ତି ଏବଂ ତାଙ୍କ ସାଥୀ ଶ୍ରୋତା। ଗୀତଟିରେ କଣ୍ଠଦାନ କରିଛନ୍ତି ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ। ଗୀତ ରଚନା ଇବ୍ରାହିମ ଅସ୍କ। ସଙ୍ଗୀତ ନିର୍ଦ୍ଦେଶନା ରାଜେଶ।

ଅନ୍ତିମ ଗୋଟେ ଶବ୍ଦ, କିନ୍ତୁ ତା ଭିତରେ ଲୁଚି ରହିଛି ଅନେକ ଅନୁଭବ। ପ୍ରେମ କାହା ପାଇଁ ମିଠା ସ୍ମୃତି, ତ କାହା ପାଇଁ ଅପେକ୍ଷା ଓ ବିରହର ଏକ ନିରବ କାହାଣୀ। କେବେ କେବେ କାହାର ନାଁ ହିଁ ହୋଇଯାଏ ଆମ ମନର ସବୁଠାରୁ ପ୍ରିୟ ସୁର। ପ୍ରେମର ଏହି ଭାବନାକୁ ନେଇ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ତେରେ ନାମ ଚଳଚ୍ଚିତ୍ରରୁ। ଗୀତଟି ପାଇଁ ଆପଣମାନେ ଅନୁରୋଧ କରିଛନ୍ତି ପାଇକ ସାହି ଜୟନଗରରୁ ମନୋଜ, ସାଗରିକା, ଅନିମେଶ, ଅନୁଷ୍କା, ସଞ୍ଜୟ। ବ୍ରହ୍ମପୁରରୁ ଆପଣମାନେ ହେଲେ ଶରତ, ମଧୁସ୍ମିତା, ଶୁଭମ, ସୁମନ ଏବଂ ଶକୁନ୍ତଳା ଦେବୀ। ଗୀତଟିରେ ଦେବତାକଣ୍ଠରେ ଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ସମୀରଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ହିମେଶ ରେଶମିଆ।

ପ୍ରେମ ସେଇଠି ସଫଳ ହୁଏ, ଯେଉଁଠି ଜୀବନ ଗୋଟିଏ ସୁନ୍ଦର ଯାତ୍ରା ହୋଇଥାଏ। ଜୀବନ କେବେ ଖୁସିର ରଙ୍ଗ ବୋଳିଥାଏ ତ କେବେ ମନର ଭାବନାରେ ଭିଜିଥାଏ। ଆଉ ଯେତେବେଳେ ମନ ଖୁସିରେ ଭରିଯାଏ ନା, ସେତେବେଳେ ମନର ସୁର ଆପଣା ଛାଏଁ ଗୀତ ହୋଇ ଝରିପଡ଼େ। ତେବେ ଆସନ୍ତୁ ମନର ସବୁ ଚିନ୍ତାକୁ କିଛି କ୍ଷଣ ପାଇଁ ପଛରେ ଛାଡ଼ି ସୁରର ତାଳେ ତାଳେ ଆଗକୁ ଯିବା ଆଉ ଶୁଣିବା ଗାଇଡ୍ ଚଳଚ୍ଚିତ୍ରର ଏହି ଗୀତଟି।

ଏହି ଗୀତଟି ପାଇଁ ଅନୁରୋଧକାରୀ ଆପଣମାନେ ହେଲେ କଟକରୁ ମାନସ, ସସ୍ମିତା, ଆଦ୍ୟାଶା, ପ୍ରତ୍ୟାଶା, ଚୌଦ୍ୱାରରୁ ଆପଣମାନେ ହେଲେ ଆଶିଷ, ବିକାଶ, ଶୁଭଶ୍ରୀ, ବିଶ୍ୱଜିତ ଏବଂ ଦେବାଂଶୁ। ଗୀତଟିରେ କଣ୍ଠଦାନ କରିଛନ୍ତି କିଶୋର କୁମାର ଏବଂ ଲତା ମଙ୍ଗେସ୍କର। ଗୀତ ରଚନା କରିଛନ୍ତି ଶୈଳେନ୍ଦ୍ର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସଚିନ ଦେବ ବର୍ମନ।

ମନର ଘରଟି ଭାରି ଅଜବ। ଏଠି କିଏ କେବେ ଆସି ନିଜ ରହିଯାଏ ତାହା ଜଣାପଡ଼େ ନାହିଁ, କିନ୍ତୁ ଥରେ ଯିଏ ହୃଦୟରେ ସ୍ଥାନ ପାଇଯାଏ ତାଙ୍କୁ ଭୁଲିବା ସହଜ ନୁହେଁ। ପ୍ରେମର ସେହି ମିଠା ଅନୁଭବକୁ ନେଇ ଗଢ଼ି ଉଠେ ଅନେକ ସୁନ୍ଦର ସ୍ମୃତି, ଅନେକ ମଧୁର ଗୀତ। ହମ୍ ଆପକେ ଦିଲ୍ ମେ ରହତେ ହେଁ ଚଳଚ୍ଚିତ୍ରର ଗୀତଟିରେ ମଧ୍ୟ ଆପଣାପଣିଆ ଏବଂ ହୃଦୟର ନିକଟତର ସୁନ୍ଦର ଅନୁଭବକୁ ବାରି ହୁଏ। ତେବେ ଆସନ୍ତୁ ଶୁଣିବା ଏହି ଗୀତଟି। ଏଥିପାଇଁ ଅନୁରୋଧ କରିଥିଲେ ଆପଣମାନେ ହାଇଦ୍ରାବାଦରୁ ସଂଗ୍ରାମ, ଆକାଂକ୍ଷା, ଶ୍ରେୟାଂଶ, ଆଶିଷ, ପରମିତା ଏବଂ ଆଦିତ୍ୟ, ଲିଙ୍ଗରାଜ ନଗର ଜୟପୁରରୁ ଅଶୋକ, ଅରୁଣା ଏବଂ ଅଂଶୁମାନ। ଗୀତଟିରେ କଣ୍ଠଦାନ କରିଛନ୍ତି ଅନୁରାଧା ପୌଡ଼ୱାଲ ଏବଂ କୁମାର ସାନୁ। ସମୀରଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଅନୁ ମଲ୍ଲିକ।

ଆମର ଆଶା ଓ ଭଲ ପାଇବା କେବେ କମିଯାଏ ନାହିଁ। ଜୀବନ ଯେମିତି ହେଉନା କାହିଁକି ତାକୁ ଆପଣେଇ ନେବା, ପ୍ରତ୍ୟେକ ମୁହୂର୍ତ୍ତକୁ ମନଭରି ଅନୁଭବ କରିବା, ଠିକ୍ କହିଲି ନା? ତେବେ ଆସନ୍ତୁ ଜୀବନକୁ ନେଇ ସୁନ୍ଦର ଗୀତଟି ଶୁଣିବା। ସଦମା ଚଳଚ୍ଚିତ୍ରରୁ ଗୁଲଜାରଙ୍କ ଗୀତରେ କଣ୍ଠଦାନ କରିଛନ୍ତି ସୁରେଶ ୱାଦେକର। ଗୀତଟି ପାଇଁ ଅନୁରୋଧ କରିଥିଲେ କୋରାପୁଟରୁ ସତ୍ୟଜିତ, ମୀନା କୁମାରୀ, ସେଲୁ, ଗୁନଗୁନ ଏବଂ ତାଙ୍କ ଜେଜେ। କବି ସୂର୍ଯ୍ୟନଗର ଗଞ୍ଜାମରୁ ଆପଣମାନେ ହେଲେ ସଚିନ୍ଦ୍ର, ସୁଚିତ୍ରା, ମାମାଲି, ଓମ୍। ବ୍ରହ୍ମପୁର ଗଞ୍ଜାମରୁ ଆପଣମାନେ ହେଲେ ମନୋଜ, ଭୈରବ, ସୁନିତା ଏବଂ ତାଙ୍କ ସାଥୀ। ତାହେଲେ ଶୁଣିବା ଏହି ଗୀତଟି।

ଜୀବନ କେବେ ହସାଏ, କେବେ କନ୍ଦାଏ, କେବେ ଆମକୁ ଖୁସିର ମୁହୂର୍ତ୍ତ ଦିଏ, ତ କେବେ ଦୁଃଖର ଛାଇ ତଳେ ଠିଆ କରିଦିଏ। ତଥାପି ଜୀବନକୁ

ସଦ୍ମା ଚଳଚ୍ଚିତ୍ରର ଗୀତଟି ସହିତ ଶେଷ ହେଲା ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ଆଧୁନିକ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ଲକ୍ଷ୍ମୀ ନାରାୟଣ ବେହେରାଙ୍କ କଣ୍ଠରେ। ଗୀତ ରଚନା କିଶୋର ଚନ୍ଦ୍ର ନନ୍ଦ।

ଏଥର କିଶୋର ଚନ୍ଦ୍ର ନନ୍ଦଙ୍କ ଅନ୍ୟ ଏକ ଗୀତ ରଚନାରୁ ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ମଧୁମିତା ମହାନ୍ତି।

ଆପଣମାନେ ଆଧୁନିକ ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟିରେ ଶିଳ୍ପୀ ବେଣୁଧର ସୁବୁଦ୍ଧି, ଗୀତ ରଚନା ପ୍ରେମଚାନ୍ଦ ପଟ୍ଟନାୟକ।

ଏଥର ପ୍ରେମଚାନ୍ଦ ପଟ୍ଟନାୟକଙ୍କ ଅନ୍ୟ ଏକ ଗୀତ ରଚନାରୁ ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ବେଣୁଧର ସୁବୁଦ୍ଧି ଏବଂ ବୀଣାପାଣି ପୁରୋହିତ।

ପ୍ରଧାନ, ପ୍ରଯୋଜନା ଲକ୍ଷ୍ମୀଧର ସାହୁ। କନ୍ଧବାସର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ ଶୁଣିବେ ଦିନ 12:30। ଓଡ଼ିଆ ଭକ୍ତିଗୀତ ଶୁଣିବେ ଦିନ 12:50। ଶିଳ୍ପୀମାନେ ହେଲେ ପ୍ରଶାନ୍ତ କୁମାର ସାମଲ, ଶୁଭଲକ୍ଷ୍ମୀ ଦାସ ଏବଂ ସୁଭାଷ ଦାସ। ଦିନ 1:05 ଶୁଣିବେ ଗୀତିଭାରତୀ କାର୍ଯ୍ୟକ୍ରମ। କିଶୋର ଭାରତୀ କାର୍ଯ୍ୟକ୍ରମ ପ୍ରଚାର କରିବ ଦିନ 1:20। ଏଥିରେ ଶୁଣିବେ ଆଲୋଚନା ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ସମ୍ପର୍କରେ, ଆଲୋଚିକା ମଧୁସ୍ମିତା ପାଢ଼ୀ। ପରେ ଜାଣିବା କଥାରେ ଶୁଣିବେ ଇଣ୍ଡିଆ ଗେଟ୍, ଗେଟ୍ୱେ ଅଫ୍ ଇଣ୍ଡିଆ ଏବଂ ଅମରନାଥ ଗୁମ୍ଫା ସମ୍ପର୍କରେ। ଶୁଣିଲେ ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ମାସର 5 ଶନିବାରରେ ପ୍ରଚାର ହେବାକୁ ଥିବ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ସପ୍ତଧାରାରେ ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ 9:30। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ 10:05, ଦିନ 12 ଏବଂ ଦିନ 2:15। ଦିନ 11 ପ୍ରଚାର କରିବୁ ଲୋକନାଟ କାର୍ତ୍ତବୀର୍ଯ୍ୟବଦ୍ଧ, ରଚନା ରାମଚନ୍ଦ୍ର ଦେବ, ବେତାର ନାଟ୍ୟ ରୂପାନ୍ତର ରାମେଶ୍ୱର ପ୍ରଧାନ, ପ୍ରଯୋଜନା ଲକ୍ଷ୍ମୀଧର ସାହୁ। କନ୍ଧବାସର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ ଶୁଣିବେ ଦିନ 12:30। ଓଡ଼ିଆ ଭକ୍ତିଗୀତ ଶୁଣିବେ ଦିନ 12:50। ଶିଳ୍ପୀମାନେ ହେଲେ ପ୍ରଶାନ୍ତ କୁମାର ସାମଲ, ଶୁଭଲକ୍ଷ୍ମୀ ଦାସ ଏବଂ ସୁଭାଷ ଦାସ। ଦିନ 1:05 ଶୁଣିବେ ଗୀତିଭାରତୀ କାର୍ଯ୍ୟକ୍ରମ। କିଶୋର ଭାରତୀ କାର୍ଯ୍ୟକ୍ରମ ପ୍ରଚାର କରିବ ଦିନ 1:20। ଏଥିରେ ଶୁଣିବେ ଆଲୋଚନା ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ସମ୍ପର୍କରେ, ଆଲୋଚିକା ମଧୁସ୍ମିତା ପାଢ଼ୀ। ପରେ ଜାଣିବା କଥାରେ ଶୁଣିବେ ଇଣ୍ଡିଆ ଗେଟ୍, ଗେଟ୍ୱେ ଅଫ୍ ଇଣ୍ଡିଆ ଏବଂ ଅମରନାଥ ଗୁମ୍ଫା ସମ୍ପର୍କରେ। ଶୁଣିଲେ ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ମାସର 5 ଶନିବାରରେ ପ୍ରଚାର ହେବାକୁ